ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56 39 ସେକେଣ୍ଡ ଆଜି ଗୁରୁବାର 1948 ଅକାବ୍ଦ ଜ୍ୟେଷ୍ଠର 14 ଦିନ 2026 ମସିହା ଜୁନ୍ ମାସର 4 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନର ପ୍ରସାରଣ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ଜ୍ ଯୋଗେ। ଶ୍ରୋତାମାନେ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ ଏବଂ ଏଫ୍ଏମ୍ 101 ମେଗାହର୍ଟ୍ଜ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ଭକ୍ତିର ଭାବନା ଯେତେବେଳେ ହୃଦୟକୁ ସ୍ପର୍ଶ କରେ ସେତେବେଳେ ମନ ଖୋଜି ବୁଲେ ସେହି ଦିବ୍ୟ ସତ୍ତାକୁ, ଯାହାଙ୍କ ଦର୍ଶନ ମାତ୍ରେ ସମସ୍ତ ଦୁଃଖ ଓ ଅଶାନ୍ତି ଦୂର ହୋଇଯାଏ। ପଦ୍ମ ପରି ସୁନ୍ଦର ନୟନ, ଅସୀମ କରୁଣା ଓ ପ୍ରେମର ଆଧାର ସେହି ପରମାତ୍ମାଙ୍କ ପ୍ରତି ଭକ୍ତିର ନିବେଦନ ହେଉଛି ଏହି ସୁମଧୁର ଭଜନ। ଶୁଣନ୍ତୁ ଅଜୟ କୁମାର ପାତ୍ରଙ୍କ କଣ୍ଠରେ ପୁରାତନ ଗୀତ ରଚନାରୁ।

ଯେତେବେଳେ ମନ ଭାରାକ୍ରାନ୍ତ ହୁଏ ସେତେବେଳେ ଓଠରୁ ସ୍ୱତଃସ୍ଫୃତ ଭାରି ଭାସି ଆସେ ସେଇ ପ୍ରାର୍ଥନା, ଦୟାକର ଦୀନବନ୍ଧୁ। ଏହି ଗୀତ କେବଳ ଏକ ସଙ୍ଗୀତ ନୁହେଁ, ବରଂ ପ୍ରଭୁଙ୍କ ପ୍ରତି ଭକ୍ତର ଆତ୍ମସମର୍ପଣ ଓ ଅତୁଟ ବିଶ୍ୱାସର ଅଭିବ୍ୟକ୍ତି। ଆସନ୍ତୁ ହୃଦୟକୁ ଭକ୍ତିର ଭାବନାରେ ଭିଜାଇ ଶ୍ରବଣ କରିବା ଏହି ସୁମଧୁର ଭଜନ, ବଂଶୀଧର ପଣ୍ଡାଙ୍କ ଗୀତ ରଚନା। ପୁରାତନ ଗୀତ ରଚନାରୁ ବଂଶୀଧର ପଣ୍ଡାଙ୍କ କଣ୍ଠ।

ଭକ୍ତ ଓ ଭଗବାନଙ୍କ ସମ୍ପର୍କ ହେଉଛି ବିଶ୍ୱାସ, ପ୍ରେମ ଓ ସମର୍ପଣର ଏକ ଅନନ୍ୟ ବନ୍ଧନ। ଜୀବନର ଚଲାପଥେ ଯେତେ ବାଧା, ବିପଦ କିମ୍ବା ନିରାଶା ଆସୁନା କାହିଁକି, ଭକ୍ତର ଏକମାତ୍ର ଭରସା ହେଉଛନ୍ତି ତାଙ୍କର ଆରାଧ୍ୟ ପ୍ରଭୁ। ବର୍ତ୍ତମାନ ଶୁଣନ୍ତୁ କବିତା ମିଶ୍ରଙ୍କ କଣ୍ଠରେ ଏହି ଭକ୍ତିଗୀତଟି। ଗୀତ ରଚନା ଭକ୍ତ ସାଲବିକ।

ଭକ୍ତ ଯେତେବେଳେ ବିପଦରେ ପଡ଼େ ତା ମନରୁ ପ୍ରଥମେ ଉଚ୍ଚାରିତ ହୁଏ ଜୟ ମା', କାରଣ ମା' ହେଉଛନ୍ତି ଭରସା, ମା' ହେଉଛନ୍ତି ଶକ୍ତି, ମା' ହେଉଛନ୍ତି ଅପାର କରୁଣାର ମୂର୍ତ୍ତି। ମାଆଙ୍କ କୃପା ସମସ୍ତଙ୍କ ଜୀବନରେ ସୁଖ, ଶକ୍ତି, ଶାନ୍ତି ଏବଂ ମଙ୍ଗଳ ଭରିଦେଉ। ବର୍ତ୍ତମାନ ଶୁଣିବା କାର୍ଯ୍ୟକ୍ରମ ଶେଷରେ ଏହି ସମ୍ବଲପୁରୀ ଭକ୍ତିଗୀତ କାହ୍ନୁ କେଶବ ବୋହିଦାରଙ୍କ କଣ୍ଠରେ, ପୁରାତନ ଗୀତ ରଚନାରୁ।

0: ଭଗବାନଙ୍କ ଅବସ୍ଥିତିକୁ ନେଇ ଅନେକ ତର୍କ ବିତର୍କ ହୋଇଛି। ଯଦି ପ୍ରକୃତରେ ଅଛନ୍ତି କାହିଁକି ସେ ଦୃଶ୍ୟମାନ ହେଉନାହାନ୍ତି। ଜଣେ ସାଧୁଙ୍କୁ ପଚରାଯିବାରୁ ସେ କହିଲେ, ଆମେ ତାଙ୍କୁ ଦେଖୁନାହୁଁ ସିନା, ତାଙ୍କ ଉପସ୍ଥିତିକୁ ଅନୁଭବ କରିପାରୁଛୁ। ଏକ ଉଦାହରଣ ଦେଇ ସେ କହିଲେ, ଠିକ୍ ଯେମିତି ପବନକୁ ଆମେ ଦେଖିପାରୁନାହୁଁ, କିନ୍ତୁ ଆମେ ଅନୁଭବ କରିପାରୁଛୁ ଯେ ଆମ ଚାରିପଟେ ପବନ ଅଛି। ଭଗବାନ ହେଉଛନ୍ତି ସର୍ବଶକ୍ତିମାନ। କ'ଣ କ'ଣ ମେ ଭଗବାନ ବୋଲି କୁହାଯାଏ, ଏକଥା ଆଜିର ନୁହେଁ। ହିରଣ୍ୟକଶିପୁ ଯେତେବେଳେ ପ୍ରହ୍ଲାଦକୁ ପଚାରିଛି, ତୋର ହରିକଣ ଏହି ସ୍ତମ୍ଭରେ ଅଛି, ପ୍ରହ୍ଲାଦ କହିଛି ହଁ। ତାପରେ ଉତ୍ତ୍ୟକ୍ତ ହୋଇ ହିରଣ୍ୟକଶିପୁ ସ୍ତମ୍ଭକୁ ପ୍ରହାର କରିଛି। ଭଗବାନ ନୃସିଂହ ରୂପରେ ଆବିର୍ଭାବ ହୋଇ ତାକୁ ସଂହାର କରିଛନ୍ତି। ବିଲକୁଲ ଏହି କଥାକୁ କିଛି ବର୍ଷ ଆଗରୁ ବୈଜ୍ଞାନିକମାନେ ଈଶ୍ୱରୀୟ କଣିକା ମାଧ୍ୟମରେ ପ୍ରତିପାଦିତ କରିବା ପାଇଁ ଚେଷ୍ଟା କରିଥିଲେ। ତାପରେ ଆଉ କ'ଣ ହେଲା ଏବଂ ଏହାର ଗବେଷଣା କେଉଁ ସ୍ତରରେ ଅଛି, ସ୍ପଷ୍ଟ ରୂପରେ କୌଣସି ଖବର ମିଳିନାହିଁ। ବୈଜ୍ଞାନିକ ଗବେଷଣା ଅନବରତ ଚାଲୁ ରହିଛି, ସଫଳତା ମଧ୍ୟ ମିଳୁଛି, କିନ୍ତୁ ସୃଷ୍ଟିର ରହସ୍ୟ ଖୋଜିବା ଅପେକ୍ଷା ଭଗବାନଙ୍କ ଅବସ୍ଥିତିକୁ ଅସ୍ୱୀକାର କରିବାର ପ୍ରଚେଷ୍ଟା ଏଥିରେ ବେଶୀ ମାତ୍ରାରେ ପରିଲକ୍ଷିତ ହୁଏ। ଯୁଗ ଯୁଗ ଧରି ସୂର୍ଯ୍ୟ ଠିକ୍ ସମୟରେ ଉଦୟ ଓ ଅସ୍ତ ହେବା, ଋତୁ ନିୟମିତ ପରିବର୍ତ୍ତନ ହେବା, ଗ୍ରହ ନକ୍ଷତ୍ର ଆଦି ନିଜ ନିଜ କକ୍ଷରେ ପରିଚାଳିତ ହେବା ଆଦିକୁ ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ଧରି ନିଆଯାଇଛି। କିନ୍ତୁ ଏସବୁର ଆଢ଼ୁଆଳରେ ଏକ ପ୍ରବଳ ଶକ୍ତିର ଅବସ୍ଥିତିକୁ ଅସ୍ୱୀକାର କରିବା ବିଜ୍ଞାନର ସହଜାତ ପ୍ରବୃତ୍ତି ହୋଇସାରିଛି। ଏହି ଶକ୍ତି ଭଗବାନ ନ ହୋଇପାରନ୍ତି, ପ୍ରକୃତି ହୋଇପାରେ, କିନ୍ତୁ କୌଣସି ଶକ୍ତି ବିନା ଯେ ସବୁକିଛି ଆପଣା ଛାଏଁ ପରିଚାଳିତ ହେଉଛି, ଗ୍ରହଣ କରିବା ଅସ୍ୱାଭାବିକ ମନେ ହୁଏ। ବିଜ୍ଞାନରେ ଆଗ୍ରହ ରଖୁଥିବା ଜଣେ ଶିକ୍ଷକ କହୁଥିଲେ, ସୂର୍ଯ୍ୟରେ ଯେଉଁ ପ୍ରକ୍ରିୟା ଦ୍ୱାରା ଏନର୍ଜି ସୃଷ୍ଟି ହେଉଛି ତାହା ସ୍ପଷ୍ଟ ଜଣାପଡ଼ିଲେ ଏଠି ମଧ୍ୟ ହଜାର ହଜାର ସୂର୍ଯ୍ୟ ସୃଷ୍ଟି କରିହେବ। କିନ୍ତୁ ଏହା କ'ଣ କେବେ ସମ୍ଭବ ହୋଇପାରେ? ଆଜି ମଣିଷ କର୍କଟ ରୋଗରେ ପଡ଼ୁଛି, ଲିଭର, ଗଲ୍ ବ୍ଲେଡର୍ ଓ କିଡ଼ନୀ ଅକାମୀ ହେଉଥିବାରୁ ବିଶ୍ୱବ୍ୟାପୀ ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। କିନ୍ତୁ କାହିଁ ଏତେ ବର୍ଷର ଗବେଷଣା ପରେ ବି ଲିଭର, ଗଲ୍ ବ୍ଲେଡର୍ କିମ୍ବା କିଡ଼ନୀଟିଏ ତିଆରି କରିବା ସମ୍ଭବ ହୋଇପାରିନାହିଁ? ଏକଥା ନୁହେଁ ଯେ ଭବିଷ୍ୟତରେ କେବେ ସମ୍ଭବ ହେବ ନାହିଁ, ଯାହାଫଳରେ ହଜାର ହଜାର ଲୋକ ମୃତ୍ୟୁମୁଖରୁ ବର୍ତ୍ତିପାରିବେ। ରୋଷେଇଶାଳରେ ସବୁ ଜିନିଷ ମହଜୁଦ ଅଛି, ଚାଉଳ, ଡାଲି, ପନିପରିବା, ଅଟା, ଯାଅ ଖାଇବ, ସବୁ ଆପଣା ଛାଏଁ ହୋଇଯିବ ଯେ। ଏଭଳି କହିବା ଯାହା ଏ ବିଶ୍ୱ ବ୍ରହ୍ମାଣ୍ଡ ଆପଣା ଛାଏଁ ପରିଚାଳିତ ହେଉଛି ବୋଲି ବିଶ୍ୱାସ କରିବା ମଧ୍ୟ ସେଇଆ। କେବଳ ସୃଷ୍ଟି ପ୍ରାରମ୍ଭର ରହସ୍ୟ କାହିଁକି, ଏହାର ପରିଚାଳନାକୁ ନେଇ ମଧ୍ୟ ହିନ୍ଦୁ ଧର୍ମରେ ଅନେକ କାହାଣୀ କିମ୍ବଦନ୍ତୀ ରହିଛି। ବୈଷ୍ଣବ ମତବାଦ ଅନୁସାରେ ଭଗବାନ ବିଷ୍ଣୁ ହେଉଛନ୍ତି ଏ ସମଗ୍ର ସୃଷ୍ଟିର ପରିଚାଳକ ବା ପାଳନକର୍ତ୍ତା। କ୍ଷୀରସାଗରରେ ଅନନ୍ତ ଶଯ୍ୟାରେ ରହି ସେ ପାଳନ କରନ୍ତି। ଥରେ ଜଣେ ଋଷି ତାଙ୍କ ଦର୍ଶନ ପାଇଁ ଆସିଥାନ୍ତି, କ୍ଳାନ୍ତ ହୋଇ ବିଷ୍ଣୁଙ୍କ ଆଖି ଲାଗିଯାଇଥାଏ, ମହାଲକ୍ଷ୍ମୀ ପାଖରେ ବସିଥାନ୍ତି। ଋଷି ଜଣକ ଭିତରକୁ ପଶି ଆସିଲେ, ଭଗବାନ ବିଷ୍ଣୁ, ଭଗବାନ ବିଷ୍ଣୁ ବୋଲି ଡାକିଲେ। ତଥାପି ବିଷ୍ଣୁ ଆଖି ନ ଖୋଲିବାରୁ ସେ ଭୀଷଣ ରାଗି ପାଟିତୁଣ୍ଡ କଲେ ଏବଂ ଶେଷରେ ବିଷ୍ଣୁଙ୍କ ଛାତିରେ ଗୋଇଠା ମାରିଲେ। ଏଥର ବିଷ୍ଣୁ ଆଖି ଖୋଲିଲେ, ଋଷିଙ୍କୁ ପ୍ରଣାମ ଜଣାଇଲେ ଏବଂ ତାଙ୍କ ପାଦଯୁଗଳକୁ ସ୍ନେହରେ ଆଉଁସିଲେ। କହିଲେ, ତମ ପାଦକୁ କୌଣସି କଷ୍ଟ ହୋଇନାହିଁ ତ, କୌଣସି କ୍ଷତ ହୋଇନାହିଁ ତ? କାହିଁକି ସେ ଜାଣନ୍ତି ସେ ହେଉଛନ୍ତି ଏ ସୃଷ୍ଟିର ପରିଚାଳକ ଏବଂ ତାଙ୍କ ଛାତି ଲୁହାଠାରୁ ବି ଟାଣ। ବିଷ୍ଣୁଙ୍କ ଆଚରଣରେ ଉଭୟ ଋଷି ଓ ଲକ୍ଷ୍ମୀ ଆଶ୍ଚର୍ଯ୍ୟ ହେଲେ। ଋଷି କ୍ଷମାଭିକ୍ଷା କଲେ, ପାଳନକର୍ତ୍ତା ଏଭଳି ହେବା ଉଚିତ। ବର୍ତ୍ତମାନ ଆମେ ଯେଉଁ ସମ୍ବେଦନଶୀଳ ପ୍ରଶାସନର କଥା କହୁଛୁ ତାହା ଏହି କିମ୍ବଦନ୍ତୀରେ ନିହିତ ଅଛି। ରାଜନେତା ଏବଂ ପ୍ରଶାସକ ଏଥିରୁ ଶିକ୍ଷା ଗ୍ରହଣ କରିବା ବିଧେୟ। ହିନ୍ଦୁ ଶୈବ ମତବାଦ ଅନୁସାରେ ଭଗବାନ ଶିବଙ୍କୁ ଏ ସୃଷ୍ଟିର ପାଳନକର୍ତ୍ତା ବୋଲି କୁହାଯାଇଛି। ସେଥିପାଇଁ ସମୟ ସମୟରେ ବିଷ୍ଣୁ ଓ ଶିବଙ୍କୁ ଏକ ଏବଂ ଅଭିନ୍ନ ବୋଲି କୁହାଯାଏ। ଏ ହେଉଛି ହିନ୍ଦୁ ଧର୍ମର ବିଶେଷତ୍ୱ। ବିଭିନ୍ନ ମତବାଦକୁ ନେଇ ଏକ ଅଭିନବ ସମ୍ମିଶ୍ରଣ ଘଟିଛି ଏବଂ ଏ ନେଇ ବିରୋଧାଭାସ କ୍ୱଚିତ ଦେଖିବାକୁ ମିଳେ। ଶିବଙ୍କ ଘର ନାହିଁ, ଏ ସଂସାରର କଲ୍ୟାଣ ପାଇଁ ସେ ସପରିବାର କୈଳାସ ପର୍ବତରେ ରହନ୍ତି। ରାଜନେତା ଏବଂ ପ୍ରଶାସକଙ୍କ ପାଇଁ ଏହାଠାରୁ ବଳି ଶିକ୍ଷାର ବିଷୟ ଆଉ କ'ଣ ହୋଇପାରେ? ଦେଶର ସୁପରିଚାଳନା ପାଇଁ ଆମେ ଗଣତନ୍ତ୍ର ଗଠନ କରି କାର୍ଯ୍ୟାଳୟ ମୁଖ୍ୟଠାରୁ ରାଷ୍ଟ୍ରପତି ପର୍ଯ୍ୟନ୍ତ ପଦପଦବୀ ସୃଷ୍ଟି କରିଥିବା ବେଳେ ଏ ବିଶ୍ୱ ବ୍ରହ୍ମାଣ୍ଡ ଆପଣ ଛାଏଁ ପରିଚାଳିତ ହେଉଥିବା କେବଳ ଜଣେ ନାସ୍ତିକ ହିଁ କହିପାରେ।
1: ଆଜିର ଭାବନାରେ ଶୁଣିଲେ ପ୍ରଫୁଲ୍ଲ କୁମାର ମାଝୀଙ୍କ ଉପସ୍ଥାପନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 401ତମ ଭାଗ।

0: ଶତଧନ କୃଷ୍ଣଙ୍କ ଭୟରେ କୃତବର୍ମା ଏବଂ ଅକ୍ରୁରଙ୍କ ଆଶ୍ରୟ ଲୋଡ଼ିଛି, ହେଲେ ପାଇନାହିଁ। ତେଣୁ ଅକ୍ରୁର ହାତରେ ମଣି ଦେଇ ପ୍ରାଣ ବିକଳରେ ପଳାଇଛି, କିନ୍ତୁ କୃଷ୍ଣଙ୍କ ଚକ୍ରାଘାତରୁ ବର୍ତ୍ତି ନାହିଁ। ଅକ୍ରୁର ମଧ୍ୟ ଭୟରେ ଦ୍ୱାରକା ଛାଡ଼ିଛନ୍ତି। ଏହା ମଧ୍ୟରେ ଦ୍ୱାରକାବାସୀ ଶାରୀରିକ ଏବଂ ମାନସିକ ସନ୍ତାପ ଭୋଗିଛନ୍ତି। ଅକ୍ରୁରଙ୍କ ପ୍ରବାସ ଏହି ଅମଙ୍ଗଳର କାରଣ ଜଣାପଡ଼ିବାରୁ ଶ୍ରୀକୃଷ୍ଣ କାଶୀନଗରକୁ ଦୂତ ପେଶି ଅକ୍ରୁରଙ୍କୁ ଅଣାଇଛନ୍ତି।
1: ଶୁକୋବାଚ ଦୈବେ ମଣିରତ୍ନ ସାର ଦିଅ ଇ ସ୍ୱର୍ଣ୍ଣ ଅଷ୍ଟଭାର, ସେ ଦ୍ରବ୍ୟ ରକ୍ଷିଣ ନିଶଙ୍କେ ଅନେକ ଯଜ୍ଞ କଲା ସୁଖେ, ତାହା ଜାଣିଲେ ଭଗବାନ ଅକ୍ରୁର ଅଣାଇ ବହନ, ପାଶେ ବସାଇ ଦାମୋଦର ବିଶ୍ୱାସେ କହନ୍ତି ମଧୁର, ସେ କୃଷ୍ଣ ଜଗତ ଜୀବନ ଜାଣନ୍ତି ପ୍ରାଣୀଙ୍କର ମନ, ଆଶ୍ୱାସୀ ବସାଇ ଅକ୍ରୁର ବୋଲନ୍ତି ବ୍ରହ୍ମାଣ୍ଡ ଠାକୁର, ଶୁଣ ଅକ୍ରୁର ମୋର ବାଣୀ ତୋତ ହିଁ ଶ୍ୟାମନ୍ତକ ମଣି, ଥୋଇଣ ଶତଧନୁ ଗଲା ଦୈବେ ପ୍ରାଣ ସେ ହାରିଲା, ସେ ମଣି ସଙ୍କଟ ଉଦ୍ଧରି ବିଭା ହୋଇଲି ବେନି ନାରୀ, ଉଚିତେ ସେ ମଣି ମୋହର ଶ୍ୱଶୁର ଦେଲା ଉପହାର, ସତ୍ରାଜିତର ପୁତ୍ର ନାହିଁ ଦୁହିତା ସତ୍ୟ ଭାମା ହୋଇ, ମରଣେ ପ୍ରେତକ୍ରିୟା ସାରି ଦୁର୍ଗମ ନରକୁ ଉଦ୍ଧାରି, ତାହାର ପୁତ୍ରୀ ମଣି ନେବ ଏମନ୍ତ ଶାସ୍ତ୍ରର ପ୍ରସ୍ତାବ, ସତ୍ରାଜିତର ତପ ଫଳେ ରବି ତାହାଙ୍କୁ ମଣି ଦେଲେ, ନିର୍ମଳ ଲୋକେ ତାହା ଧରି ଆନକେ ପାରିବ ଆବରି, ସୁକୃତ ତନୁ ପୁଣ୍ୟବନ୍ତ ତୁସେ ଧାରଣେ ସାମରଥ, ରାମ ମୋହର ଜ୍ୟେଷ୍ଠ ଭାଇ ତାହାଙ୍କ ଚିତ୍ତ ସୁଧି ନାହିଁ, ବନ୍ଧୁ ବାନ୍ଧବ ଯେତେ ମୋର ଚିତ୍ତେ ସଂଶୟ ତାହାଙ୍କର, ଏସଭ ମଧ୍ୟେ ମଣି ତୁହି ଦେଖାଅ ମୋର ଭାବ ବହି, ତାହାଙ୍କ ମନୁ ଜୀବ ଭ୍ରାନ୍ତି ଏଥେ ମୋହର ମନ ଶାନ୍ତି, ଏ ମଣି କାଶୀପୁରେ ନେଇ ଅନେକ ଯଜ୍ଞ କଲୁ ତୁହି, ସୁବର୍ଣ୍ଣ ଯଜ୍ଞ ବେଦୀ ତୋର ଦେଖନ୍ତି ଦେବା ସୁର ନର, ଏମନ୍ତେ କୃଷ୍ଣ ସାଧୁ ବାଣୀ ଅକ୍ରୁର ଶୁଣି ରତ୍ନମଣି, ବସ୍ତ୍ରେ ଲୁଚାଇ ଥିଲା କାଖେ ସଭାରେ ଥୋଇଲା ପ୍ରତ୍ୟକ୍ଷେ, ସୂର୍ଯ୍ୟ କିରଣ ପ୍ରାୟ ଦେଖି ଜନେ ବୁଝିଲେ ବେନି ଆଖି, ଏମନ୍ତେ ମଣି ଦେଖାଇଲେ ଆତ୍ମାର ବାଦ ଦୂର କଲେ, ଗୋବିନ୍ଦ କରେ ଘେନି ମଣି ଅକ୍ରୁର ମୁଖ ଚାହିଁ ଭଣି, ତୁ ପୁଣ୍ୟକର୍ମା ସାଧୁଜନ ଏ ମଣି ଧାରଣେ ଭାଜନ, ଏ ମଣି ଥାଉ ତୋର ତହି ଏମନ୍ତ କହି ଭାବଗ୍ରାହୀ, ନିଜ ଭୁବନେ ବିଜେ କଲେ ଲୋକେ ଅଜସ ନିବାରିଲେ, ଏବେ ହୋ ଶୁଣ ନରନାଥ ତୁ ସାଧୁ ପୁଣ୍ୟ ଭାଗ୍ୟବନ୍ତ, ମଣି ହରଣ ସାଧୁ ବାଣୀ କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ, ଦୁଃଖ ଦୂରିତ ଅପବାଦ ଏ ଆଦି ଯେତେ ମନ ଖେଦ, ଦୁଷ୍ଟ ଶ୍ରବଣ ଗ୍ରହ ଗତି ଶ୍ରବଣେ ପଠନେ ନାସନ୍ତି, ସର୍ବମଙ୍ଗଳ ଉପଗତ କହଇ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ ଭାଗବତେ।

ଅତିପଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 401ତମ ଭାଗ ଶୁଣିଲେ ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏହି ବିଜ୍ଞାପନ ବିରତି ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। ଆଦିବାସୀ ଛାତ୍ରଛାତ୍ରୀମାନଙ୍କର ଭିତରେ ବିଜ୍ଞାନ ଶିକ୍ଷାକେ ତହଙ୍କାବାର ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଲାକାଲି ସାରା ଦେଶେ 75 ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଇଏମ୍ଆର୍ଏସ୍ର ମହାକାଶ ପ୍ରୟୋଗଶାଳା ସ୍ପେସ୍ ଲ୍ୟାବ୍ର ଆବାସୀ ଜରିଆରେ ଉଦ୍ଘାଟନ କରିଛନ୍। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଆଉ ରାଷ୍ଟ୍ରମନ୍ତ୍ରୀ ଦୁର୍ଗା ଦାସ ଉଇକେଙ୍କର ଉପସ୍ଥିତି

ସେବା କାର୍ଯ୍ୟକ୍ରମଟି ଓଡ଼ିଶାର 13 ଇଏମ୍ଆର୍ଏସ୍ ସାମିଲ ଅଛି। ଇତର ଜରିଏ ଛୁଆମାନେ ମହାକାଶ ବିଜ୍ଞାନ, ରୋବୋଟିକ୍ସ, ସାଟେଲାଇଟ୍ ପ୍ରଯୁକ୍ତି ବିଦ୍ୟା ବାଗି ଅତ୍ୟାଧୁନିକ କ୍ଷେତ୍ରର ବ୍ୟବହାରିକ ଅଭିଜ୍ଞତା ପାଇବେ। ବିପର୍ଯ୍ୟୟ ପରିଚାଳନା ବିପଦ କମ୍ କରିବାର ଲାଗି ପୁରୀନ ମୂଲ ହୋଇଥିବା ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ଏଥି ଭାରତ ସହିତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଆଉ ୟୁଏଇର ପ୍ରତିନିଧିମାନେ ଯୋଗ ଦେଇଛନ୍। ଗଲାକାଲି ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିମାନଙ୍କର ଆଗାଡ଼େ ଓଡ଼ିଶାର ସୁଦୃଢ଼ ପୂର୍ବ ସତର୍କୀକରଣ ଆଉ ସଫଳ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ମଡେଲ ପ୍ରଦର୍ଶିତ କରାଯାଇଛି। ପୁରୀ ଜିଲ୍ଲା ପିପିଲିନ ଆଜି ଚାନ୍ଦୁଆ ହସ୍ତଶିଳ୍ପ ହବ୍ ଲାଗି ଭିତ୍ତିପ୍ରସ୍ତର ସ୍ଥାପନା କରାଯିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଭିଲ କାର୍ଯ୍ୟକ୍ରମରେ ସାମିଲ ହେବେ। ରାଜ୍ୟ ଶିକ୍ଷାନୁଷ୍ଠାନମାନଙ୍କେ ନାଁ ଲେଖା ଲାଗି ଜରୁରୀ ବାସିନ୍ଦା, ଆୟ ଆଉ ଜାତି ପ୍ରମାଣପତ୍ର ଦେବାର୍ଥି ଡେରି କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିକରି ଏ ନିର୍ଦ୍ଦେଶ ଦେଇଛନ୍। ଓଡ଼ିଶା ଜନସେବା ଅଧିକାର ଆଇନ 2012 ଅନୁସାରେ ଧାରିତ ସମୟ ଭିତରେ ପ୍ରମାଣପତ୍ର ଦେବାର୍କେ ହେବା। ବାସିନ୍ଦା ଆଉ ଆୟ ପ୍ରମାଣପତ୍ର ଖାଲି ଘୋଷଣାପତ୍ର ଆଧାରଥି ସାଙ୍ଗେ ସାଙ୍ଗ ଦିଆଯିବା। ଅଯଥା ଡେରି ହେଲେ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବା। ତହସିଲନୁ ପ୍ରମାଣପତ୍ର ଡେରି ଲାଗି କେନ୍ସି ଛାତ୍ରଛାତ୍ରୀ ନାଁ ଲେଖାନୁ ବଞ୍ଚିତ ନାଇଁ ହୁଅନ୍ ବୋଲି ସ୍ୱଷ୍ଟ କରାଯାଇଛି। ରାଜ୍ୟ ଖରାଛୁଟି ସର୍ବାର ଆଗନୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଶେ ବହି ପହଞ୍ଚିବା ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଗଲାକାଲି ଗଣମାଧ୍ୟମରେ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍, 90% ବହି ଛପା କାମ ସରିଯାଇଛି। ଧୀରେ ଧୀରେ ବହି ଛୁଆମାନଙ୍କ ନିକେ ପହଞ୍ଚୁଛି। ବାକି 10% ଖରାଛୁଟି ସର୍ବାର ଆଗନୁ ପହଞ୍ଚିବା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରିବାର ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନର 5 ଦିନ ସରିଛି। ଗଲାକାଲି ବେଲବୁଡ଼ର 6 ତକ ରାଜ୍ୟ 71,69,563 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ସାରା ରାଜ୍ୟ 45,255 ଜଣ ବିଏଲ୍ଓ ଆଉ 33,026 ଜଣ ବିଏଲ୍ଏ କାମଥି ନିୟୋଜିତ ଅଛନ୍। ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷର ଶିକ୍ଷା ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ସବୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବରଶ୍ଚକ ହେବାର୍କେ ଥିବା ଭିନ୍ ଭିନ୍ କାମ ବାବଦେ ବଛିରିକିଆ କାର୍ଯ୍ୟସୂଚୀ ତିଆରି କରିବାର୍କେ ନିର୍ଦ୍ଦେଶ ଦେଇଛନ୍। ଏ ଅବସରରେ ଭିନ୍ ଭିନ୍ ପରୀକ୍ଷାର୍ଥୀ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳ ଅଭିନନ୍ଦନ ଜଣାଇଛନ୍। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ମନମୁଣ୍ଡା ଆଉ ହରଭଙ୍ଗା ବ୍ଲକର ବୀରନରସିଂହପୁରର ଡାଲୁଆ ଧାନ ଘିନା ମୂଲ ହୋଇଛି। ଏଥିଲାଗି 1,85,500 କ୍ୱିଣ୍ଟାଲ ଧାନ ଘିନ୍ବାର ଲକ୍ଷ୍ୟ ଧାରିଜ କରାଯାଇଥିବା ବେଳେ 24 ପ୍ୟାକ୍ସ ଜରିଏ ଧାନ ଘିନା ଯିବା ବୋଲି ଜଣାପଡ଼ିଛି। ବୀରନରସିଂହପୁରର ବିପଣନ କେନ୍ଦ୍ରନ ସାମ୍ପୋଚ ଆଉ ମଥୁରା ପ୍ୟାକ୍ସ ତରଫୁ 662 ଜଣ ଚାଷୀ ଧାନ ବିକିବା ଲାଗି ପଞ୍ଜୀକରଣ କରିଛନ୍। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁଥି ଥିବା ଜମିଥି ବରଷ ବରଷ ଧରିକରି ରହିଆସୁଥିବା ସେବକ ନିଯୋଗ ଆଉ ମଠମାନଙ୍କୁ ଭୂ ସମ୍ପତ୍ତିଗତ ଅଧିକାର ଦେବା ଲାଗି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ହୋଇଥିବା ବୈଠକଟି ଆଇନ, ପୂର୍ତ୍ତ ଆଉ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲମ୍ବା ସମୟ ଧରିକରି ଶ୍ରୀଜଗନ୍ନାଥଙ୍କ ନାଁଥି ଥିବା ଜମିନ ରହୁଥିବା ସେବକ ନିଯୋଗ ଆଉ ମଠମାନଙ୍କୁ ଠିକ୍ ହିସାବରେ ବନ୍ଦୋବସ୍ତ କରାଯିବା ଉପରେ ଜୋର ଦେଇଥିଲେ। ସମ୍ବଲପୁର ଜିଲ୍ଲାର ଖେଲର ବିକାଶ ଓ କବାଡ଼ି ଖେଲକେ ଲୋକପ୍ରିୟ କରିବା ଲାଗି ଆଜିଠାନୁ ସମ୍ବଲପୁର କବାଡ଼ି କପ୍ ମୂଲ ହେବା। ସମ୍ବଲପୁରନୁ ହେବାର୍କେ ଥିବା ସର୍ବଭାରତୀୟ ପ୍ରତିଯୋଗିତାଟି ଦେଶର ବଛା ବଛା 10 ଦଲ ଭାଗ ନେଇଛନ୍। ଫି ଦିନ ଉପରବେଳା 5 ଡେରି ରାତି ତକ୍ ମ୍ୟାଚ୍ ଖେଲ୍ବା। ସ୍ଥାନୀୟ ଖେଳାଳିମାନେ ଜାତୀୟ ଦଲ ଆଉ ପ୍ରୋ କବାଡ଼ିଥି ଠାନ୍ ପାଇବାର ଲାଗି ଇଟା ଗୋଟେ ଭଲ ସୁଯୋଗ ଆଏ ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳମ୍ ପହଞ୍ଚିବା ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲିନୋ ପ୍ରଭାବନୁ ମୌସୁମୀ ବାୟୁର ଅଗ୍ରଗତି କମିଯାଇଛି। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏଲିନୋର ପ୍ରଭାବଟି ମୌସୁମୀ ବର୍ଷା କମ୍ ହୋଇପାରେ। ଏବେ 24 ଭିତରେ ବିଜୁଳି ଆର୍ ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଗଲାକାଲି ଟିଟିଲାଗଡ଼ର ରାଜ୍ୟର ସବୁନୁଜ ତାପମାତ୍ରା 42 ସେଲସିୟସ୍ ରେକର୍ଡ କରାଯାଇଥିଲା। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। इयम् आकाशवाणी सम्प्रति वार्ताः श्रूयन्ताम् प्रवाचिका निधि झा। अथ वार्ताः। केन्द्रीय मन्त्रिमण्डलेन विमानन परिवहन मार्ग आधारभूत संरचना क्षेत्रेषु महत्वपूर्णाः योजनाः अनुमोदिताः। पश्चिम एशिया संकट कारणेन वर्धितेषु इंधन मूल्येषु भारतीय विमान सेवानां कृते विमान इंधनस्य अर्थात एटीएफ मूल्यस्य स्थिरीकरणार्थं तैल विपणन समवायेभ्यः सहस्रकोटि रूप्यकाणां आय व्यय सहायतां प्रदातुं प्रशासनं निर्णयं कृतवत्। सूचना प्रसारण मंत्री अश्विनी वैष्णव अवोचत यत् एतेन विमानन क्षेत्र संबद्धाः प्रायः 77 लाख आजीविकाः सुरक्षिताः भविष्यन्ति। सहायता योजनेयं 36 मास पर्यन्तं प्रवर्तयिष्यते। मन्त्रिमण्डलेन दिल्ली निकटवर्ति क्षेत्रे वायु प्रदूषण नियन्त्रणार्थमपि एकस्याः योजनायाः अनुमोदनं कृतम्। द्विवर्षीय योजनायां प्रायः 2 लाख ट्रकयानानि 16,000 बसयानानि च प्रतिष्ठापयितुं लक्ष्यं निर्धारितम्। मन्त्रिमण्डलीय समित्या ओडिशा राज्ये रामेश्वरात् पारादीपर्यन्तं 63,100 किलोमीटर परिमितस्य नूतन तटीय राजमार्ग निर्माणाय अनुमतिः प्रदत्ता। एतदतिरिच्य समित्या बिहार राज्ये राष्ट्रिय राजमार्गयोः 31 तथा 31,200 च इत्येतयोः खगड़िया पूर्णिया खण्डस्य चतुर्पथ परियोजना अपि अनुमोदिता। प्रधानमंत्री नरेन्द्र मोदी अद्य नवदिल्ल्यां वेनेजुएला देशस्य राष्ट्रपतिना डेल्जी रोड्रिगेज इत्यनेन सह द्विपक्षीय वार्तां विधास्यति। अस्याम् उच्चस्तरीय चर्चायां भारत वेनेजुएला संबंधानां अशेषेषु पक्षेषु मंथनं भविष्यति। सहैव ऊर्जा सुरक्षा व्यापार निवेश स्वास्थ्य सेवा परिवहनं नवीकरणीय ऊर्जा इत्यादिषु क्षेत्रेषु भविष्ये सहयोगस्य नूतन मार्गाणां अन्वेषणं च भविष्यति। रोड्रिगेज वर्यः भारतदेशस्य 5 दिवसीय यात्रायां ह्यः नवदिल्लीं समागच्छत्। प्रधानमंत्री नरेन्द्र मोदी अवोचत यत् कृत्स्ने ही विश्वे योगस्य लोकप्रियता तीव्रगत्या वर्धमाना वर्तते। एकस्मिन् सामाजिक अन्तर्जालीय पटले एकेन संदेशेन प्रधानमन्त्रिणा संसूचितं यत् अद्य प्रथम वैश्विक योगासन प्रतियोगितायां सह आभासीय माध्यमेन सम्मिलितो भविष्यति। केन्द्रीय गृहमन्त्री अमित शाहः अद्य सायंकाले त्रिपुरा राज्यस्य 2 दिवसीय यात्रायाम् अगरतला नगरं प्रति एष्यति। यात्रावधौ श्री शाहः पुष्पवन्त पैलेस इत्यस्य शिलान्यास समारोहे भागं ग्रहीष्यति। लंकामुरा स्थिते सीमा सुरक्षा बलस्य निरीक्षणं च करिष्यति। सहैव राज्य केन्द्रीय सुरक्षा अधिकारिभिः सह एकं उच्चस्तरीय उपवेशनं करिष्यति। गृहमन्त्रिणः यात्रां वीक्ष्य त्रिपुरा प्रशासनेनापि एका उच्चस्तरीया प्राशासनिक सुरक्षा सीमा सभा आयोजिता। राष्ट्रिय राजधान्यां दिल्ल्यां मालवीय नगरस्य एकस्मिन् विश्रान्ति निलये भीषणाग्निकाण्डे 21 जनाः मृत्युमुपगताः, अनेके च जनाः व्रणिताः अभवन्। दक्षिणदिल्ल्यारक्षिविभागस्य उपायुक्तः अनन्त मित्तलः अवोचत् यत् अग्निशमनविभागस्य 8 वाहनैः सह अग्निः नियन्त्रितः। आरक्षिणाम् अग्निशमनस्य तथा अन्य आपत्कालिकसेवानां संयुक्तप्रयत्नैः 40 जनाः सुरक्षितरूपेण उद्धृताः, चिकित्सोपचारार्थं च चिकित्सालयेषु प्रेषिताः।
प्रधानमन्त्री नरेन्द्रमोदी घटनामुद्दिश्य गहनं दुःखं व्यक्तीकृतवान्। राष्ट्रपतिः द्रौपदी मुर्मुः, उपराष्ट्रपतिः सीपी राधाकृष्णन्, गृहमन्त्री अमितशाहः तथा दिल्लीराज्यस्य मुख्यमन्त्री रेखागुप्ता अपि अस्मिन् दुःखदे घटनाक्रमे शोकं प्रकटितवन्तः। सर्वैः नेतृभिः शोकसन्तप्तपरिवारान् प्रति गहनसंवेदना व्यक्तीकृता। इति वार्ताः। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:10 ଶୁଣିପାରିବେ ସ୍ୱାସ୍ଥ୍ୟ ସୂଚନା। ବୃକକରେ ପଥୁରୀ ରୋଗ, ଏ ସମ୍ପର୍କରେ କହିବେ ଡକ୍ଟର ସୁଧାଂଶୁ ଶେଖର ପଣ୍ଡା। 7:35 ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ ତପସ୍ୱିନୀ, ଏଥିରେ ଭାଗ ପଞ୍ଚମ ଶୁଣିବେ। ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ତଥ୍ୟ ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। 7:50 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ବୀରଞ୍ଜି ନାରାୟଣ ନାୟକ ଓ ଯୋଗେଶ୍ୱର ପଣ୍ଡା। 8:30 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ବାଥିନ ମୁଖାର୍ଜୀ, ଭଗବତୀ ଶର୍ମା ଏବଂ ଭାରତୀ କର। 8:45 ସୁଗମ ସଙ୍ଗୀତ ଶୁଣିପାରିବେ, କଣ୍ଠଶିଳ୍ପୀ ଚନ୍ଦ୍ରମଣି ଲେଙ୍କା। 9:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର ଆମର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। 11:05 ଢୋଲ ପାରି ବଜା। ଆଜିର କଣ୍ଠଶିଳ୍ପୀମାନେ ହେଲେ ପ୍ରଭାସିନୀ ରଥ, ରବିଚନ୍ଦ୍ର ସାଗର, ପାର୍ବତୀ ଜେନା, ରତ୍ନାକର ରାଉତ, ସନ୍ତୋଷ କୁମାର ମିଶ୍ର, ଗୀତାଞ୍ଜଳି ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ବିଭୂତିଭୂଷଣ ପଟ୍ଟନାୟକ, ତପସ୍ୱିନୀ ପଟେଲ ଏବଂ ହୃଷିକେଶ ମେହେର। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। 12:00 ବାତାୟନ। 12:30 ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ଶୁଣିପାରିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ସୁରେନ୍ଦ୍ର କୁମାର ମିଶ୍ର ଏବଂ ରବୀନ୍ଦ୍ର ମହାନନ୍ଦ। 1:20 ଶୁଣିପାରିବେ ଘର ସଂସାର କାର୍ଯ୍ୟକ୍ରମ, ଏଥିରେ କିଛି ସୁଆଦିଆ ଜଳଖିଆ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ଆଲୋଚିକା ଜ୍ୟୋତ୍ସ୍ନାମୟୀ ପଣ୍ଡା। 2:45 ହିନ୍ଦୀ କଥାଚିତ୍ର ଗୀତ। ଅପରାହ୍ନ 3:00 ଶୁଣିପାରିବେ କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ମୋ ସ୍ମୃତିରେ ମୋ ଗାଁ, ଏ ବିଷୟରେ କହିବେ ପରଦେଶୀ କିଷାନ। କାର୍ଯ୍ୟକ୍ରମ ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍ଗ। ଅପରାହ୍ନ 3:30 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ। ଅପରାହ୍ନ 4:00 ଶୁଣିପାରିବେ ସନ୍ଦେଶ ଟୁ ସୋଲଜର୍ସ। ସନ୍ଧ୍ୟା 5:02 ଲୋକଗୀତ ସମ୍ପର୍ତ୍ତା, ପରିବେଷଣ ନିରଞ୍ଜନ ମେଣ୍ଡଲି ଓ ସାଥୀ। 5:30

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବ୍ୟାପୀ 75 ମନୋନୀତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ମହାକାଶ ପ୍ରୟୋଗଶାଳା ବା ସ୍ପେସ୍ ଲ୍ୟାବ୍ର ଆଭାସୀ ଜରିଆରେ ଉଦ୍ଘାଟନ କରିଛନ୍ତି। ଏଥିରେ ରାଜ୍ୟର 13 ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ସ୍ପେସ୍ ଲ୍ୟାବ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେଙ୍କ ଉପସ୍ଥିତିରେ ସ୍ପେସ୍ ଲ୍ୟାବ୍ଗୁଡ଼ିକର ଶୁଭାରମ୍ଭ କରାଯାଇଛି। ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହାଦ୍ୱାରା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗରେ ଉନ୍ନତି ଆସିବା ସହ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ। ଏହି ଆଧୁନିକ ପ୍ରକଳ୍ପ ପର୍ଯ୍ୟଟନ ଓ ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ତଥା ଯାତ୍ରୀ ଓ ମାଲ ପରିବହନ ପାଇଁ ସୁରକ୍ଷିତ ସୁଗମ ସଡ଼କ ସଂଯୋଗ ପ୍ରଦାନ କରିବ। ଏହା ମାଧ୍ୟମରେ ଉପକୂଳ ଅଞ୍ଚଳର ବିକାଶ ହେବ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜପଥ ପ୍ରକଳ୍ପର ଅନୁମୋଦନ ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ମାଝୀ ସମୃଦ୍ଧ ଓଡ଼ିଶା ସଂକଳ୍ପକୁ ସାକାର କରିବାରେ ଏହି ପ୍ରକଳ୍ପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉଲ୍ଲେଖ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍ଘାଟନ କରିବେ। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ଆଜି ପୁରୀ ଜିଲ୍ଲା ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ, ସଂଶୋଧିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଗତକାଲି ସୁଦ୍ଧା 71,69,563 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ନିୟୋଜିତ ଅଛନ୍ତି। ଘରକୁ ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ 2 ଲେଖାଏଁ ପୂର୍ବ ମୁଦ୍ରିତ ପରିଗଣନା ଫର୍ମ ଯୋଗାଇ ଦିଆଯାଉଛି। ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ଆବେଦନ କରାଯାଇଥିବା ବିବିଧ ଓ ଜାତି ପ୍ରମାଣପତ୍ର ତ୍ୱରିତ ପ୍ରଦାନ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହି ଆବେଦନଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟା ଓଡ଼ିଶା ଜନସେବା ଅଧିକାର ଆଇନ 2012 ଅଧୀନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ କରାଯିବାକୁ କୁହାଯାଇଛି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁରେ

0: କଦଳୀ ଜାତୀୟ ଫଳ ଖାଇବାଟା ଉଚିତ। ଲେମ୍ବୁ ପାଣି ବି ବହୁତ ଉପକାରୀ। ତରଭୁଜ, କାକୁଡ଼ି, ସପୁରୀ ଇତ୍ୟାଦି ଫଳ ଖାଇଲେ ବହୁତ ଭଲ। ବାର୍ଲି, ଓଟ୍ସ, ଛୁଇଁ ଜାତୀୟ ଖାଦ୍ୟ ଖାଇଲେ ମଧ୍ୟ ବହୁତ ଉପକାରୀ। ବର୍ତ୍ତମାନ ଦେଖିବା ଯେ ଆଉ କଣ କଣ ଖାଦ୍ୟ ଯେଉଁଥିରେ କି ଖାଇଲେ ଆମେ ଏଇ ଷ୍ଟୋନ୍ ବେମାରୀ ବେଶୀ ହେଇଥାଏ, ସେଗୁଡ଼ିକ ହେଲା ପାଳଙ୍ଗ ଶାଗ ଏବଂ ପୋଇ ଶାଗ। ପାଳଙ୍ଗ ଶାଗ ଏବଂ ପୋଇ ଶାଗ ଖାଇବାଟା ଠିକ୍ ନୁହେଁ। ଫୁଲକୋବି, ବାଇଗଣ ଏବଂ ଛତୁ ଏ ଜାତୀୟ ଖାଦ୍ୟ ଯାହାକୁ ଷ୍ଟୋନ୍ ହେଉଛି ସେମାନେ କମ୍ କରିଦେବାଟା ଉଚିତ। ଚିକୁ, ଅଙ୍ଗୁର, କଖାରୁ, ଷ୍ଟ୍ରବେରୀ ଏଗୁଡ଼ାକ ମଧ୍ୟ ଯେଉଁମାନେ ଖାଉଛନ୍ତି ବେଶୀ ପରିମାଣରେ କମ୍ କରିବାଟା ଉଚିତ। ଆମିଷ ଜାତୀୟ ଖାଦ୍ୟ ଚିକେନ, ମଟନ, ଫିସ୍, ଏଗ୍ ଏଗୁଡ଼ାକ ମଧ୍ୟ କମ୍ କରିଦେବାଟା ଉଚିତ। କାଜୁଟା ବି ଯେଉଁମାନଙ୍କର ପାଖରେ ଷ୍ଟୋନ୍ ରୋଗ ଅଛି ସେଗୁଡ଼ାକ ଖାଇବା ଉଚିତ ନୁହେଁ। ଅଧିକ ଲବଣ ଏବଂ ଚିନି ଥିବା କୋଲ୍ଡ ଡ୍ରିଙ୍କ୍ସ ଗୁଡ଼ାକ ମାର୍କେଟରେ ଆଭେଲେବୁଲ୍ ଅଛି, ପିଇବାଟା ଉଚିତ ନୁହେଁ। ତାହେଲେ ଏହାର ଆମେ କ'ଣ କ'ଣ ଚିକିତ୍ସା କରାଯାଇପାରିବ? ଯଦି ଜଣଙ୍କର ପାଖରେ ଛୋଟ ଛୋଟ ଷ୍ଟୋନ୍ ଥିବ, 2 ମିଲିମିଟର, 3 ମିଲିମିଟର, 4 ମିଲିମିଟର, ତାହେଲେ ତାକୁ କିଛି ଚିକିତ୍ସା ନ କଲେ ମଧ୍ୟ ଖାଲି ଯଦି ଯଥେଷ୍ଟ ପାଣି ପିଇଲା ତାହେଲେ ସେଇଟା ପରିସ୍ରା ରାସ୍ତାରେ ବାହାରିଯାଏ। କିନ୍ତୁ ଯଦି 8 ମିଲିମିଟର, 10 ମିଲିମିଟର, 1 ସେଣ୍ଟିମିଟର ପର୍ଯ୍ୟନ୍ତ ଷ୍ଟୋନ୍ ଥାଏ ଏବଂ ସେଇଟା ଖସୁଥାଏ ଉପରୁ ୟୁରେଟର ଦେଇକି ପରିସ୍ରା ଥଳିକୁ, ତାହେଲେ ଆମେ ତା ପାଇଁ ମେଡିସିନ ଦେଇଥାଉ। କିନ୍ତୁ ଯଦି 1 ସେଣ୍ଟିମିଟରରୁ ବେଶୀ ଷ୍ଟୋନ୍ ଥାଏ ତାହେଲେ ଆମକୁ ତାକୁ ଅପରେସନ୍ ଦ୍ୱାରା ବାହାର କରିବାକୁ ପଡ଼େ। ଏହା ପାଇଁ ବିଭିନ୍ନ ଅପରେସନ୍ ଗୁଡ଼ାକ ଅଛି, ଯେଉଁଟାକି URS କହନ୍ତି, ଲିଥୋଟ୍ରିପ୍ସି କହନ୍ତି, PCNL କହନ୍ତି ଏବଂ ଲାପ୍ରୋସ୍କୋପି। ବିନା କୌଣସି ଆପଣଙ୍କର ପେଟ ନ କାଟିକି ମଧ୍ୟ ମେସିନ୍ ସାହାଯ୍ୟରେ ଏହି ପଦ୍ଧତି ଗୁଡ଼ାକରେ ଚିକିତ୍ସା।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସି ରୋଡ୍ରିଗେଜ୍ ଗତକାଲି 5 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଯୋଗାଯୋଗ ଓ ସୂଚନା ଏବଂ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରୋଡ୍ରିଗେଜ୍ ବୈଦେଶିକ ମନ୍ତ୍ରୀ ଭାବେ 2015 ଭାରତ ଆସିଥିବା ବେଳେ ଉପରାଷ୍ଟ୍ରପତି ଭାବେ 2019, 2023, 2024 ଓ 2025 ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତକାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି। ପ୍ରଥମ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ବିଷୟ ଉଲ୍ଲେଖ କରି କହିଛନ୍ତି, ଯୋଗ ଏବେ ସାରା ବିଶ୍ୱରେ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରୁଛି। ଗୁଜରାଟର ଅହମ୍ମଦାବାଦରେ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ମଞ୍ଚ ବିଶ୍ୱର ଯୋଗ ଉତ୍ସାହୀମାନଙ୍କୁ ଏକତ୍ର କରିଛି। କାର୍ଯ୍ୟକ୍ରମର ଆୟୋଜକଙ୍କୁ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମେଘାଳୟର ଶିଲଂରେ ଆଜି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ। ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜିର ଅଧିବେଶନରେ ଆଞ୍ଚଳିକ ବିକାଶର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବ୍ୟତୀତ ମୁଖ୍ୟମନ୍ତ୍ରୀ ସ୍ତରୀୟ କାର୍ଯ୍ୟବଳ ପକ୍ଷରୁ ହୋଇଥିବା ପ୍ରଗତି ଉପରେ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ବିଶେଷ ଭାବେ ପର୍ଯ୍ୟଟନ, କୃଷି ଓ ଉଦ୍ୟାନ କୃଷି, ନିବେଶ ପ୍ରୋତ୍ସାହନ, ଆତ୍ମନିର୍ଭରଶୀଳତା, କ୍ରୀଡ଼ା, ଅର୍ଥନୈତିକ କରିଡ଼ରର ବିକାଶ, ଭିତ୍ତିଭୂମି ଏବଂ ସହରାଞ୍ଚଳ ସଂଯୋଗୀକରଣ ତଥା ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ଆଲୋଚନା ହେବ। 2047 ସୁଦ୍ଧା ଉତ୍ତର ପୂର୍ବାଞ୍ଚଳକୁ ଆର୍ଥିକ ଅଭିବୃଦ୍ଧି ସଂଯୋଗୀକରଣ, ନବସୃଜନ ଏବଂ ସାଂସ୍କୃତିକ ସମୃଦ୍ଧିର କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ଆଜିର ଅଧିବେଶନରେ ଯୋଜନା ପ୍ରସ୍ତୁତ ହେବ। ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏବଂ 8 ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ତ୍ରିପୁରା ଗସ୍ତରେ ଯାଇ ଆଜି ସନ୍ଧ୍ୟାରେ ଅଗରତାଲାରେ ପହଞ୍ଚିବେ। ଗସ୍ତକାଳରେ ଶ୍ରୀ ଶାହା ପୁଷ୍ପବନ୍ତ ପ୍ୟାଲେସ୍ ହୋଟେଲର ଶିଳାନ୍ୟାସ କରିବା ସହ ଲଙ୍କାମୁରାଠାରେ ସୀମା ସୁରକ୍ଷା ବଳର ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରିବେ। ଶ୍ରୀ ଶାହା ରାଜ୍ୟ ଏବଂ କେନ୍ଦ୍ରର ସୁରକ୍ଷା ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଶାହାଙ୍କ ଗସ୍ତ ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ସୁରକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ତଥା ବିଶ୍ୱର ସର୍ବପୁରାତନ ସହର ବାରାଣାସୀରେ ଆଜି ଏବଂ ଆସନ୍ତାକାଲି ବ୍ରିକ୍ସ ସାଂସ୍କୃତିକ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଚୀନ, ବ୍ରାଜିଲ, ଇଜିପ୍ଟ, ଇଥିଓପିଆ ଏବଂ ଇଣ୍ଡୋନେସିଆ ସମେତ 11 ଦେଶର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବେ। ବିଶ୍ୱର ପ୍ରମୁଖ ବରିଷ୍ଠ କୂଟନୀତିଜ୍ଞ, ନୀତି ନିର୍ଦ୍ଧାରକ ଏବଂ ସାଂସ୍କୃତିକ ବିଶେଷଜ୍ଞମାନଙ୍କୁ ଏହି ସମ୍ମିଳନୀ ଏକତ୍ର କରିବ। ସମ୍ମିଳନୀରେ କାଶୀର ବିଶ୍ୱପ୍ରସିଦ୍ଧ GI ଟ୍ୟାଗ୍ ଯୁକ୍ତ ଏବଂ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଶୀର୍ଷକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି। 6 କଳାକାର ଏହି ପ୍ରଦର୍ଶନୀରେ ବାରାଣାସୀର ସମୃଦ୍ଧ ହସ୍ତକଳା ପରମ୍ପରାର ପ୍ରଦର୍ଶନ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସେଠାକାର ସାଂସଦମାନଙ୍କୁ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଆଉ କିଛି ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ହେବ। ଗତକାଲି ବୈଦେଶିକ ମନ୍ତ୍ରଣାଳୟ ଗୃହ କମିଟିର ବୈଠକରେ ସମ୍ପ୍ରତି ଭାରତ ଗସ୍ତ ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ କହିଛନ୍ତି, ୱାଶିଂଟନ୍ ଏବଂ ନୂଆଦିଲ୍ଲୀ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶ୍ୱର ସର୍ବବୃହତ୍ ଏବଂ ସର୍ବପୁରାତନ ଗଣତନ୍ତ୍ର ମଧ୍ୟରେ ଅର୍ଥନୈତିକ ବୁଝାମଣା ଚଳଚଞ୍ଚଳ ହୋଇଛି, ଯେଉଁଥିରେ ଭାରତ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗିଦାର ସାବ୍ୟସ୍ତ ହେବ। ସେ କହିଛନ୍ତି, ତାଙ୍କ ଭାରତ ଗସ୍ତ ସମୟରେ ସେ କ୍ୱାଡ୍ ରାଷ୍ଟ୍ର ସମୂହର ମନ୍ତ୍ରୀମାନଙ୍କ ସହ ଫଳପ୍ରଦ ଆଲୋଚନା କରିଥିଲେ। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଆଗାମୀ ଦିନରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସହଯୋଗକୁ ଆହୁରି ବୃଦ୍ଧି କରିବା ଲାଗି ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ସୁରକ୍ଷିତ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବା ଲାଗି 14 ଦେଶ ଏକ ନୂତନ ପଦକ୍ଷେପ ସ୍ୱରୂପ ପ୍ୟାକ୍ସ ସିଲିକା ଉପରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ସମ୍ପୃକ୍ତ 14 ଦେଶ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତାର ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ ଓ ନିଶ୍ଚିତ କରିବା ଲାଗି ସହଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଶ୍ରୀ ରୁବିଓ ୟୁକ୍ରେନ୍ ସଂଘର୍ଷ ସମ୍ପର୍କରେ କହିଛନ୍ତି, ରୁଷ କିମ୍ବା ୟୁକ୍ରେନ୍ ଶାନ୍ତି ବୁଝାମଣା ପାଇଁ ପ୍ରସ୍ତୁତ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ର ନେଇ ଭାରତର ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ମୋଦି ସରକାରଙ୍କ ଅନେକଗୁଡ଼ିଏ ଜନହିତକର ଯୋଜନା ଦେଶର ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିଛି। ବିଭିନ୍ନ କ୍ଷେତ୍ରରେ ସରକାରଙ୍କ 12 ବର୍ଷର ସଫଳତା ନେଇ ଆକାଶବାଣୀ ସମ୍ବାଦ ବିଭାଗ ସ୍ୱତନ୍ତ୍ର ଉପସ୍ଥାପନ ପ୍ରସ୍ତୁତ କରିଛି। ଆଜି ଆସନ୍ତୁ ଜାଣିବା ସରକାରଙ୍କ ପଦକ୍ଷେପ ଯୋଗୁଁ କିଭଳି ଭାବେ ବ୍ୟବସାୟରେ ସହଜତା ସମ୍ଭବ ହୋଇପାରିଛି। ଗତ 12 ବର୍ଷରେ ଅନେକଗୁଡ଼ିଏ ସମାବେଶୀ ସଂସ୍କାର ଫଳରେ ଦେଶରେ ବ୍ୟବସାୟ କରିବାର ସହଜତାରେ ବିକାଶ ଘଟିଛି। ଏହାଦ୍ୱାରା ନିବେଶକମାନଙ୍କ ବିଶ୍ୱାସ ଦୃଢ଼ ହୋଇଥିବା ବେଳେ ଉଦ୍ୟୋଗିତାର ବିକାଶ ଏବଂ ବିଶ୍ୱସ୍ତରରେ ଭାରତର ପ୍ରତିଯୋଗିତାମୂଳକ ବ୍ୟବସାୟିକ ଲକ୍ଷ୍ୟ ପୂରଣ ହୋଇପାରିଛି। 2016 ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଦେଶର ଉଦ୍ୟୋଗ ବିକାଶ ଏବଂ ନବସୃଜନକୁ ନୂତନ ଦିଗ ଦେବା ସହ ନିବେଶ ଆଧାରିତ ବିକାଶ ବୃଦ୍ଧି ପାଇଛି। 2016 ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 500 ଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା 2,23,000 ବୃଦ୍ଧି ପାଇଛି। ଆୟକର ବିଭାଗ ପକ୍ଷରୁ 2021 ମସିହାରେ ନୂଆ ଇ ଫାଇଲିଂ ପୋର୍ଟାଲ୍ ଖୋଲାଯାଇଛି। 2017 ଦ୍ରବ୍ୟ ଓ ସେବାକର GST ଆରମ୍ଭ ହେବା ସହ ଗତବର୍ଷ ସେପ୍ଟେମ୍ବର ମାସରେ ଏଥିରେ ଅନେକଗୁଡ଼ିଏ ପରିବର୍ତ୍ତନ କରାଯାଇ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ଅତିରିକ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି। ଅନ୍ୟପକ୍ଷରେ MSME ପଞ୍ଜୀକରଣକୁ ସହଜ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ୍ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା 831,000 MSME ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। 2016 ସରକାରୀ ଇ ମାର୍କେଟ୍ ପ୍ଲେସ୍ ଜେମ୍ ଆରମ୍ଭ ହେବା ଫଳରେ ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଦିବ୍ୟାଙ୍ଗଜନଙ୍କୁ ସୁବିଧା ଉପଲବ୍ଧ କରାଯାଇପାରିଛି। ଦେଶରେ ବ୍ୟବସାୟ କରିବାର ସହଜତା ଢାଞ୍ଚା ମିଳିତ ଭାବେ ଡିଜିଟାଲ ଭିତ୍ତିଭୂମି ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନକୁ ସୁଦୃଢ଼ କରିପାରିଛି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର

କାଠର ଟେବୁଲ, ଚେୟାର ଓ ସେଲ୍ଫ କାର୍ଯ୍ୟାଳୟକୁ ଆହୁରି ପ୍ରାକୃତିକ ଓ ଆକର୍ଷଣୀୟ କରିଥାଏ। କାଠର ସ୍ୱାଭାବିକ ଗଠନ ଓ ରଙ୍ଗ ପ୍ରକୃତି ସହ ଏକ ନିକଟତା ଅନୁଭବ ଦେଇଥାଏ। କାର୍ଯ୍ୟାଳୟରେ ଯଦି ଅଧିକ ଗଛ ରଖିବା ସମ୍ଭବ ନୁହେଁ, ତେବେ ପାହାଡ଼, ନଦୀ, ଜଙ୍ଗଲ କିମ୍ବା ସମୁଦ୍ରର ଚିତ୍ର ଓ ଫଟୋ ଲଗାଇପାରିବେ। ଏହା ମନକୁ ଶାନ୍ତ କରିବା ସହ ଚାପ କମାଇଥାଏ। ଛୋଟ ଫାଉଣ୍ଟେନ୍, ଆକ୍ୱାରିୟମ୍ କିମ୍ବା ଅନ୍ୟାନ୍ୟ ଜଳ ଆଧାରିତ ସାଜସଜ୍ଜା ସାମଗ୍ରୀ କାର୍ଯ୍ୟାଳୟରେ ଶାନ୍ତ ଓ ଆରାମଦାୟକ ପରିବେଶ ସୃଷ୍ଟି କରେ। କାର୍ଯ୍ୟାଳୟ ଏପରି ଭାବରେ ଡିଜାଇନ୍ କରନ୍ତୁ ଯାହାଦ୍ୱାରା କର୍ମଚାରୀମାନେ ବାହାରର ଗଛ, ବଗିଚା କିମ୍ବା ପ୍ରାକୃତିକ ଦୃଶ୍ୟ ଦେଖିପାରିବେ। ଏହା ମନକୁ ସତେଜ ରଖିଥାଏ। କର୍ମଚାରୀମାନେ ଦିନରେ କିଛି ସମୟ ପାଇଁ ବାହାରକୁ ଯାଇ ବଗିଚାରେ ବସିବା କିମ୍ବା ଖୋଲା ପରିବେଶରେ ଘୁରି ଆସିବା ଦ୍ୱାରା ମାନସିକ କ୍ଲାନ୍ତି କମ୍ ହୋଇଥାଏ। ଏହା ସେମାନଙ୍କୁ ନୂତନ ଉତ୍ସାହର ସହ କାମ କରିବାରେ ସାହାଯ୍ୟ କରେ।

ଶ୍ରୋତାବନ୍ଧୁ, ଗ୍ରୀଷ୍ମ ଋତୁରେ ଖରାର ପ୍ରକୋପ ବଢ଼ିବା ସହିତ ଅଂଶୁଘାତର ଆଶଙ୍କା ମଧ୍ୟ ବଢ଼ି ଚାଲିଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ହେଲେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଏବଂ କେତୋଟି କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଦିନ 11-3 ମଧ୍ୟରେ ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ। ଟାଣ ଖରାରେ ବାହାରକୁ ଯାଉଥିଲେ ମୁଣ୍ଡରେ ଓଦା ଗାମୁଛା ଘୋଡ଼ାନ୍ତୁ, ଛତା ଚପଲ କଳା ଚଷମା ବ୍ୟବହାର କରନ୍ତୁ। ଘରେ ଟିଣ ବା ଆଜବେଷ୍ଟର ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗର ଲେପ ଦିଅନ୍ତୁ। ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳଦହି, ସରବତ ଆଦି ପିଅନ୍ତୁ। ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଢିଲା ହାଲୁକା ରଙ୍ଗ ଏବଂ ସୂତା କପଡ଼ାର ପୋଷାକ ପିନ୍ଧନ୍ତୁ। ଦିନ 11-3 ମଧ୍ୟରେ ଖରାର ପ୍ରକୋପ ଖୁବ୍ ଅଧିକ ଥାଏ, ତେଣୁ ଏହି ସମୟରେ ଟାଣ ଖରାକୁ ବାହାରକୁ ଯାଆନ୍ତୁ ନାହିଁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ମାଦକ ଦ୍ରବ୍ୟ ଆଦୌ ସେବନ କରନ୍ତୁ ନାହିଁ। ଅଂଶୁଘାତ ଆତଙ୍କ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଖସନ୍ତୁ ନାହିଁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କ ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଶୁଣନ୍ତୁ ଏହାର ପଞ୍ଚମ ଭାଗ। ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ରଚନା ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ।

ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଭାବଜଗତରେ ନିସର୍ଗ ଚେତନା ଏକ ନବୀନ ସାତ୍ତ୍ୱିକ ରସସଞ୍ଚାର କରିଛି। ଭାରତୀୟ କାବ୍ୟରେ ପ୍ରକୃତିର ଭୂମିକା ଭଳି ଗଙ୍ଗାଧରଙ୍କ କାବ୍ୟରେ ପ୍ରକୃତି ଅନ୍ୟତମ ଚରିତ୍ରର ଆସନ ଲାଭ କରିଛି। ସୀତାଙ୍କ ଦୁଃଖରେ କାତରା ଅନ୍ୟତମ ଋଷିକୁମାରୀଙ୍କଠାରୁ ସମସ୍ତ ବିଷୟ ଅବଗତ ହୋଇ ବାଲ୍ମୀକି ମୁନି ସୀତାଙ୍କୁ ଦେଖିବା ପାଇଁ ଅଗ୍ରସର ହୁଅନ୍ତେ ଆଶ୍ରମର ସମସ୍ତ ଅଧିବାସୀ କୌତୁହଳବଶତଃ ତାଙ୍କର ଅନୁଗମନ କଲେ। ଏପରିକି ଆଶ୍ରମ ଉପବନର ପଶୁପକ୍ଷୀମାନେ ମଧ୍ୟ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଛନ୍ତି। ଏହାଦ୍ୱାରା ଆଶ୍ରମର ସମସ୍ତ ପ୍ରାଣୀ ସଂସାର ସୀତାଙ୍କର ଦୁଃଖରେ ସମଦୁଃଖୀ ହେବା ପାଇଁ ସୁଯୋଗ ଲାଭ କରିଛନ୍ତି। ପ୍ରଥମେ ମୁନିକୁମାରୀମାନଙ୍କୁ ସୀତାଙ୍କ ସହିତ ସାକ୍ଷାତ କରାଇ କବି ଗଙ୍ଗାଧର ସମବୟସୀମାନଙ୍କର ସ୍ୱାଭାବିକ ସ୍ନେହ ପ୍ରେମ ଓ ସହାନୁଭୂତି ପ୍ରକଟ କରାଇବାରେ ସକ୍ଷମ ହୋଇପାରିଛନ୍ତି। ଏଥିରୁ ସମଗ୍ର କାବ୍ୟଟି ଅତ୍ୟନ୍ତ କରୁଣଶାସ୍ତ୍ରିତ ଏବଂ କବି ମେହେରଙ୍କର ମୌଳିକ କଳ୍ପନା ବିଳାସର ସାର୍ଥକ ରୂପାୟନ ବୋଲି ଅନୁଭବ କରାଯାଇପାରିଛି। ମହର୍ଷି ବାଲ୍ମୀକି ସୀତାଙ୍କ ନିକଟରେ ପହଞ୍ଚି ତାଙ୍କୁ ନାନା ଭାବରେ ସାନ୍ତ୍ୱନା ପ୍ରଦାନ କରିଛନ୍ତି। ସେ ତାଙ୍କର ଅତି ଆପଣାର ଲୋକ, ତେଣୁ ଆଶ୍ରମରେ ନିସଙ୍କୋଚରେ ରହିବା ପାଇଁ ଆଶ୍ୱାସନା ବାଣୀ ଶୁଣାଇ ଋଷିକୁମାରୀମାନଙ୍କୁ ସୀତାଙ୍କର ସମସ୍ତ ପଦାର୍ଥ ଘେନିଯିବାକୁ ନିର୍ଦ୍ଦେଶ ଦିଅନ୍ତେ। ଟଣାଟଣି ହୋଇ ସତୀଙ୍କ ଚାରୁ ପେଟିକାମାନ ଧରି ବେଢ଼ି ତାଙ୍କୁ ସାଦରେ କରାଇଲେ ପ୍ରସ୍ଥାନ। ଏକଥା ଦେଖି ପ୍ରକୃତି ମଧ୍ୟ ତାର ପ୍ରତିକ୍ରିୟା ପ୍ରକାଶ କରିଛି। ସେ ପ୍ରତିକ୍ରିୟା ସୁଖର, ଆନନ୍ଦର, ଉଲ୍ଲାସର, ଉଚ୍ଛ୍ୱାସର। ସେ ସୀତାଙ୍କ ସହିତ ସମଦୁଃଖୀ, ସେ ଶାନ୍ତି ସେନା। ତେଣୁ ସୀତାଙ୍କ ଗମନ ବେଳେ ସମୁଦାୟ ପ୍ରକୃତି ମଧ୍ୟ ତାଙ୍କ ସହିତ ଆଶ୍ରମ ମଧ୍ୟରେ ପ୍ରବେଶ କରିଛନ୍ତି।

ମହର୍ଷି ବାଲ୍ମୀକି ଅଭୟବର ପ୍ରଦାନ କରି କହନ୍ତି, ତାଙ୍କ ଆଶ୍ରମରେ ଅନେକ ତପସ୍ୱିନୀ ତପଶ୍ଚରଣ କରୁଛନ୍ତି। ସେମାନେ ସୀତାଙ୍କୁ ନିଜର କନ୍ୟା ପରି ପ୍ରତିପାଳନ କରିବେ। ତେଣୁ ତାପସ ତାପସୀଙ୍କ ସହିତ ଆଗତ ମହାମୁନି ଘେନିଗଲେ ସୀତାଙ୍କୁ ନିଜ କୁଟୀରକୁ। କିନ୍ତୁ ଗଙ୍ଗାଧର କେବଳ ଏତିକିରେ ନିରବ ରହିନାହାନ୍ତି। ପ୍ରଥମ ଦର୍ଶନରୁ ସେ ଅନୁଭବ କରିପାରିଛନ୍ତି ଯେ ଆଶ୍ରମରେ ସମସ୍ତ ସ୍ନେହ ସହାନୁଭୂତି ଏବଂ ପରିଚର୍ଯ୍ୟା ସୀତାଙ୍କୁ ମିଳିପାରିବ। ଏହି କଥାଟି ବହୁଗୁଣିତ ହୋଇ ପ୍ରତିଫଳିତ ହୋଇଛି ଅନୁକମ୍ପାଙ୍କ ଚରିତ୍ର ଚିତ୍ରଣ କାଳରେ। ମାତୃକଳ୍ପା ଅନୁକମ୍ପାଙ୍କ ସ୍ନେହ ଆଦରରେ ସୀତା ଅଧିକ ପ୍ରକୃତିସ୍ଥ ହୋଇ ଆଶ୍ରମର ବନ୍ୟଫଳ ଭୋଜନ କରି ତାପସୀ ସଖୀମାନଙ୍କ ସହିତ ତୃଣଶଯ୍ୟାରେ ବିଶ୍ରାମ ନେଇଛନ୍ତି।

ପ୍ରତିଫଳିତ ହୋଇଛି ଅନୁକମ୍ପାଙ୍କ ଚରିତ୍ର ଚିତ୍ରଣ କାଳରେ। ମାତୃକଳ୍ପା ଅନୁକମ୍ପାଙ୍କ ସ୍ନେହ ଆଦରରେ ସୀତା ଅଧିକ ପ୍ରକୃତିସ୍ଥ ହୋଇ ଆଶ୍ରମର ବନ୍ୟଫଳ ଭୋଜନ କରି ତାପସୀ ସଖୀମାନଙ୍କ ସହିତ ତୃଣଶଯ୍ୟାରେ ବିଶ୍ରାମ ନେଇଛନ୍ତି।

ଶୁଣିଲେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ ଆଜି ଏହାର ପଞ୍ଚମ ଭାଗ ଶୁଣିଲେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ ବିରଞ୍ଜି ନାରାୟଣ ନାୟକଙ୍କ କଣ୍ଠରୁ, ପୁରାତନ ଗୀତ ରଚନାରୁ।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀମାନେ ଥିଲେ ବିରଞ୍ଚି ନାରାୟଣ ନାୟକ ଏବଂ ଯୋଗେଶ୍ୱର ପଣ୍ଡା, ଗୀତରଚନା ଶିବଶଙ୍କର ପ୍ରଧାନ।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀମାନେ ଥିଲେ ବାଥିନ ମୁଖାର୍ଜୀ, ଭଗବତୀ ଶର୍ମା ଏବଂ ଭାରତୀକର। ଗୀତଗୁଡ଼ିକୁ ଲେଖିଥିଲେ କାର୍ତ୍ତିକେଶ୍ୱର ନାୟକ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଏବଂ ଧନୁର୍ଜୟ ମେହେର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଥିଲେ ଚନ୍ଦ୍ରମଣି ଲେଙ୍କା। ଗୀତଗୁଡ଼ିକୁ ଲେଖିଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ ଏବଂ କ୍ଷୀରୋଦ ଚନ୍ଦ୍ର ପୋଥାଳ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। ଉପସ୍ଥାପନାରେ ମୁଁ ସୁଶ୍ରୀ ପାଣିଗ୍ରାହୀ।

ଓଢ଼ୁଥିବା ଓଢ଼ଣୀ ଗାଏ ଗୀତ, ହୃଦୟର ତାଳେ ତାଳେ ଜଗାଏ ସଙ୍ଗୀତ। ପରମ୍ପରା ସେ ଆମର ଚିହ୍ନ, ନାରୀ ସୌନ୍ଦର୍ଯ୍ୟର ଅମୂଲ୍ୟ ରତ୍ନ। ପବନ ସହିତ ହସି ହସି ଯାଏ, ଜୀବନର ରଙ୍ଗକୁ ସାଥିରେ ନିଏ। ଓଢ଼ଣୀ ଯେ ରଙ୍ଗର ମେଳ, ସଂସ୍କୃତିର ଗର୍ବ, ସୌନ୍ଦର୍ଯ୍ୟର ଖେଳ। ଶୁଣିବା ଆସନ୍ତୁ କଥାଚିତ୍ର କାସ୍ ଆପ୍ ହମାରେ ହୋତିରୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଅଲକା ୟାଗ୍ନି, ଗୀତରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆଦେଶ ଶ୍ରୀବାସ୍ତବ।

ପବନରେ ଉଡ଼ୁଥିବା ରଙ୍ଗୀନ ଚୁନରୀ କେବେ ପ୍ରେମିକର ମନକୁ ଚଞ୍ଚଳ କରେ ତ କେବେ ଏହା ଝିଅଟିର ନିର୍ମଳ ହୃଦୟର ଭାବନାକୁ ପ୍ରକାଶ କରେ। ଗାଁର ମାଟିରୁ ସହଜର ଜାକଜମକ ପର୍ଯ୍ୟନ୍ତ ଓଢ଼ଣୀ ନାରୀ ସୌନ୍ଦର୍ଯ୍ୟର ଏକ ଅମୂଲ୍ୟ ଅଳଙ୍କାର ହୋଇ ରହିଛି। ବର୍ତ୍ତମାନ ଶୁଣିବା ଆସନ୍ତୁ କଥାଚିତ୍ର ପ୍ୟାର୍ କିୟା ତୋ ଡରନା କିୟାରୁ ଏହି ଗୀତଟି କଣ୍ଠ ଦେଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସୁଧାକର ଶର୍ମା, ସଙ୍ଗୀତ ନିର୍ଦ୍ଦେଶନା ହେମେଶ ରେଶମିଆ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। କଥାଚିତ୍ର ହାବଡ଼ା ବ୍ରିଜ୍ରୁ କଣ୍ଠ ଦେଇଛନ୍ତି ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତରଚନା କମର, ସଙ୍ଗୀତ ନିର୍ଦ୍ଦେଶନା ଓପି ନାୟର।

ଯେତେବେଳେ ମନ୍ଦ ମଳୟର ପବନରେ ଓଢ଼ଣୀ ଉଡ଼ିଯାଏ, ସେତେବେଳେ ମନରେ ଶୀତଳତା ଭରିଦିଏ, କେବେ ପୁଣି ସାଜିଯାଏ ଲଜ୍ଜାର ଆବରଣ। ବର୍ତ୍ତମାନ ଶୁଣିବା ଆସନ୍ତୁ କଥାଚିତ୍ର ଶିକାରୀରୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଅଭିଜିତ ଏବଂ ଜସ୍ପିନ୍ଦର ନରୁଲା, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆତେ ଶ୍ରୀବାସ୍ତବ।

ଓଢ଼ଣୀର ପ୍ରତ୍ୟେକ ରଙ୍ଗ ନିଜର ଏକ ଅଲଗା ଅଲଗା ଭାଷା କହିଥାଏ। ଲାଲ ରଙ୍ଗ ପ୍ରେମ ଉତ୍ସାହର ପ୍ରତୀକ ଅଟେ। ହଳଦିଆ ଆଶା ଓ ଆନନ୍ଦର ସନ୍ଦେଶ ନେଇ ଆସେ। ସବୁଜ ରଙ୍ଗ ଜୀବନର ସତେଜତାକୁ ପ୍ରକାଶ କରେ ଆଉ ନୀଳ ରଙ୍ଗ ସ୍ୱପ୍ନ ଓ ଶାନ୍ତିର ପ୍ରତୀକ ପାଲଟିଯାଏ। ଶୁଣନ୍ତୁ କଥାଚିତ୍ର ଲାଲ ଦୁପଟ୍ଟା ମଲମଲକାରୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ମହମ୍ମଦ ଅଜିଜ, ଗୀତ ରଚନା ମଜରୁହ ସୁଲତାନପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

ଏ ଯେମିତି ପ୍ରେମ କାହାଣୀରେ ଓଢ଼ଣୀର ଭୂମିକା ସଦା ସ୍ୱତନ୍ତ୍ର, କେବେ ଏହା ପ୍ରେମିକର ମନ ଚୋରି କରେ ତ କେବେ ପ୍ରେମିକାର ନୀରବ ଭାବନାର ସାକ୍ଷୀ ହୋଇ ରହେ। ଅନେକ କବିତା, ଗୀତ ଓ କାହାଣୀରେ ଓଢ଼ଣୀ ପ୍ରେମର ଏକ ଅପୂର୍ବ ଉପମା ହୋଇ ଆସିଛି। ବର୍ତ୍ତମାନ ଶୁଣନ୍ତୁ କଥାଚିତ୍ର ମୁଝସେ ଶାଦୀ କରୋଗିରୁ। ଏ ଗୀତଟି କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଅରୁଣ ଭୈରବ, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଓଢ଼ଣୀ ଯେତେବେଳେ ନୃତ୍ୟର ତାଳେ ତାଳେ ଦୋଳିଯାଏ, ସେତେବେଳେ ତାର ଛନ୍ଦରେ ମିଶିଯାଏ ସୌନ୍ଦର୍ଯ୍ୟ ଓ ଆନନ୍ଦର ଏକ ଅନନ୍ୟ ସମ୍ମିଳନ। ଯେପରି ଫୁଲର ସୁଗନ୍ଧ ବିନା ବଗିଚା ଅପୂର୍ଣ୍ଣ, ସେହିପରି ଓଢ଼ଣୀ ବିନା ମଧ୍ୟ ଅଧୁରା ମନେ ହୁଏ। ବର୍ତ୍ତମାନ ଶୁଣନ୍ତୁ କଥାଚିତ୍ର ମ୍ୟାନେ ପ୍ୟାର୍ କ୍ୟୁ କିଆରୁ। ଏହି ଗୀତଟି କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ରଙ୍ଗୀନ ଓଢ଼ଣୀ ଉଡ଼େ ଆକାଶେ, ସପନ ମେଘକୁ ଛୁଇଁଯାଏ ହସେ, ମନ୍ଦ ମଳୟରେ ଦୋଳି ତୋଳି ମନର କଥା କହେ ଖୋଲି। ଶୁଣିବା ଆସନ୍ତୁ ତେରି ମେହରବାନିଆରୁ ଏହି ଗୀତଟି, କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ। ଗୀତ ରଚନା ଏସ୍ଏଚ୍ ବିହାରୀ, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଓଢ଼ଣୀ କେବଳ ଏକ ବସ୍ତ୍ର ନୁହେଁ, ଏଥିରେ ଲୁଚିଛି ଭାବନାର ଚିତ୍ର, ଲଜ୍ଜାର ରଙ୍ଗ ଓ ପ୍ରେମର ଛୁଆଁ, ଜୀବନ ପଥର ମଧୁର ଗୁଞ୍ଜନ। କେବେ ସେ ମାଆର ସ୍ନେହର ଛାୟା, କେବେ ଭଉଣୀର ମମତାର ମାୟା, କେବେ ପ୍ରେମିକାର ଅକୁହା କଥା, କେବେ ଜୀବନର ମଧୁର ବ୍ୟଥା। ଶ୍ରୋତାବନ୍ଧୁ, ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତଟିକୁ। ଅବ୍ ତୁମ୍ହାରେ ହୱାଲେ ବତନ ସାଥିଓରୁ କଣ୍ଠ ଦେଇଛନ୍ତି ଉଦିତ ନାରାୟଣ, ଅଲକା ୟାଗ୍ନିକ ଏବଂ ଜସ୍ପିନ୍ଦର ନରୁଲା। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। ଉପସ୍ଥାପନାରେ ଥିଲି ମୁଁ ସୁଶ୍ରୀ ପାଣିଗ୍ରାହୀ।

ଇନୁ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଶ୍ରୋତାମାନଙ୍କୁ ଇହାଦେ ସ୍ୱାଗତ। ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥି ଗୋଟେ ହିନ୍ଦୀ ସିନେମା ଗୀତର କ୍ରମ ଥି ଆଜି ଦିଲ ଚାହତା ହେ ସିନେମାନୁ ଶୁଣବେ କେତେଟା ଗୀତ। ଗୀତମାନଙ୍କୁ ସଙ୍ଗୀତ ଦେଇଛନ୍ ଶଙ୍କର ମହାଦେବନ ଆର୍ ଶଙ୍କର ଏହସାନ ଲୟ, ଲେଖା ଜାଭେଦ ଅଖତର। ପହଲା ଗୀତକେ ଗାଇଛନ୍ ଶଙ୍କର ମହାଦେବନ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।

ଶ୍ରୋତାମାନେ ଗୋଟେ ହିନ୍ଦୀ ସିନେମା ଗୀତର କ୍ରମ ଥି ଆଜି ଦିଲ ଚାହତା ହେ ସିନେମାନୁ ଶୁଣୁଛନ୍ କେତେଟା ଗୀତ ଗୀତମାନଙ୍କୁ ସଙ୍ଗୀତ ଦେଇଛନ୍ ଶଙ୍କର ମହାଦେବନ ଆର୍ ଶଙ୍କର ଏହସାନ ଲୟ ଲେଖା ଜାଭେଦ ଅଖତର ଇହାଦେ ଗୀତକେ ଗାଇଛନ୍ ଶଙ୍କର ମହାଦେବନ ଶାନ ଆର୍ କେ

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसा के द्वारा जनहित रे जारी।
1: कार्यक्रम ती इहाते गीत के गाइछन संतोष कुमार मिश्र आर गीतांजलि पंडा लेखा बिपिन बिहारी दास।

ଇହାଦେ ଗୋଟେ ଜରୁରୀ ସୂଚନା। ଏନ୍ଡିଏ ସରକାରଙ୍କର 12 ବରଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ ସମ୍ବଲପୁର ଆସନ୍ତାକାଲିଠାରୁ ସବୁଦିନ ପ୍ରସାର କରିବା 12 ବରଷ ଭରିଛି ହସ। ଇଟା ସବୁଦିନ ଘର ସଂସାର ଜୀବବାଣୀ ଆର୍ କୃଷି ସଂସାରରେ ପ୍ରସାରିତ ହେବା। ସୂଚନାଟି ଇନୁ ଶେଷ ହେଲା। ଶ୍ରୋତାମାନେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍। ଇହାଦେ ଗୀତକେ ଗାଇଛନ୍ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ ଆର୍ ବିଭୂତିଭୂଷଣ ପଟ୍ଟନାୟକ, ଲେଖା ଲାଲ ରତ୍ନାକର ସିଂ।

ଆକାଶବାଣୀ ସମ୍ବଲପୁର ଶ୍ରୋତାମାନଙ୍କୁ ଏହାତେ ସ୍ୱାଗତ। ହିନ୍ଦୀ ସିନେମା ଗୀତକେ ନେଇକରି ଆମର କାର୍ଯ୍ୟକ୍ରମ ଖୁଲା ଝରକା ଥି। ପହଲା ଗୀତଟା ଶୁଣବେ ସିନେମା ମର୍ଡର୍ ଟୁ। ଗୀତକେ ଗାଇଛନ୍ ଆର୍ ସଙ୍ଗୀତ ଦେଇଛନ୍ ହର୍ଷିତ ସକ୍ସେନା, ଲେଖା ସୈଦ କ୍ୱାତ୍ରୀ।

ଶ୍ରୋତାବନ୍ଧୁ, ଆମେମାନେ ଇହାଦେ ଇଲେକ୍ଟ୍ରୋନିକ୍ସ ଯୁଗରେ ପହଞ୍ଚିଲୁନ। ଆଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସବୁ କାମକେ ସମ୍ଭବ କରିଦେଲାନ। ସେ କମ୍ପ୍ୟୁଟର ବ୍ୟବହାରନୁ ମୂଲ କରି ହସ୍ପିଟାଲନେ ଅପରେସନ୍ କରବାର ତକ୍ ସବୁନୁ ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର ହେଉଛେ। ମନୁଷ୍ୟ ନିଜର ଘର ବନାବାର ଲାଗି, ରାସ୍ତା କରବାର ଲାଗି ଗଛମାନେ କାଟୁଛେ। ସୁବିଧାବାଦୀ ହେଇକରି ଜାଗା ଜାଗାନେ କଲକାରଖାନାମାନେ ଚାଲୁଛେ ନିଜର ଦରକାରୀ ଜିନିଷ ତିଆରି କରବାର ଲାଗି। ଶ୍ରୋତାବନ୍ଧୁ, କେବେ ଭାବିଛନ୍ ଇତାର ଲାଗି ଆମର ପରିବେଶ ଉପରେ କାଣା ପ୍ରଭାବ ପଡ଼ୁଥିବା?

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ, ପରିବେଶ ବିଜ୍ଞାନୀମାନେ ପରିବେଶକେ ନେଇକରି ବହୁତଟେ ଗବେଷଣା କରୁଛନ୍। ସାରା ପୃଥିବୀନେ କ୍ୟୋଟୋ ପ୍ରୋଟୋକଲ୍, ମଣ୍ଟ୍ରିଲ୍ ପ୍ରୋଟୋକଲ୍ ଲେଖେନ୍ ଏଗ୍ରିମେଣ୍ଟମାନେ ହେଉଛେ। ଇ ପରିବେଶକେ ନେଇକରି ସବୁ ଦେଶ ଇ ଏଗ୍ରିମେଣ୍ଟକେ ସ୍ୱାକ୍ଷର କରିଛନ୍ ନିଜର ଅଙ୍ଗାରକାମ୍ଳ ପରିମାଣକେ କମାବାର୍ ଲାଗି। ସବୁ ବରଷ କନ୍ଫରେନ୍ସ ଅଫ୍ ପାର୍ଟିସ୍ମାନେ COP ବୈଠକମାନେ ହେଉଛେ ଆମର ଇ ପରିବେଶ ବିଷୟଥି ସଚେତନ କରବାର୍ ଲାଗି।

ଇନୁ ଶେଷ ହେଲା ହିନ୍ଦୀ ସିନେମା ଗୀତକେ ନେଇ କରି ଆମର କାର୍ଯ୍ୟକ୍ରମ ଖୋଲା ଝରକା। ଆକାଶବାଣୀ ସମ୍ବଲପୁର ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍ରେ 317.5 meters ତଥା 945 kHz ତଥା FM ମହାନଦୀ 101 MHz। ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଅନ୍ଲାଇନ୍ ଆପ୍ରେ ମଧ୍ୟ ଉପଲବ୍ଧ। ଆରମ୍ଭ କରୁଛୁ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଫନା। କଣ୍ଠଶିଳ୍ପୀ ହେଲେ କୈଳାସ ଖେର ଏବଂ ଶାନ। ସଙ୍ଗୀତ ଯତୀନ ଲଲିତ। ଗୀତ ରଚନା ପ୍ରସୂନ ଯୋଶୀ।

କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ ସମ୍ବଲପୁର ଆସନ୍ତାକାଲିଠାରୁ ପ୍ରତ୍ୟେକ ଦିନ ପ୍ରସାରଣ କରିବ 12 ବରଷ ଭରିଛି ହସ। ଏହାର ପ୍ରତ୍ୟେକ ଦିନ ଘର ସଂସାର, ଯୁବବାଣୀ ଏବଂ କୃଷି ସଂସାରରେ ପ୍ରସାରିତ ହେବ। ସୂଚନାଟି ଶେଷ ହେଲା। ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ଫିଜା, କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ ଏବଂ କର୍ସନ, ସଙ୍ଗୀତ ଅନୁମଲି, ଗୀତ ରଚନା ତେଜପାଲ କୌର।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର କହନା ପ୍ୟାର ହେ। କଣ୍ଠଶିଳ୍ପୀ ହେଲେ ଲକି ଅଲି ଏବଂ ରମ୍ୟା। ସଙ୍ଗୀତ ରାଜେଶ ରୋଶନ, ଗୀତ ରଚନା ଇବ୍ରାହିମ ଅସ୍କ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, କଥାଚିତ୍ର କୋଇ ମିଲ୍ ଗୟା। କଣ୍ଠଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ରାଜେଶ ରୋଶନ। ଗୀତ ରଚନା ଦେବ କୋହଲି।

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
2: ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ସୁରେନ୍ଦ୍ର କୁମାର ମିଶ୍ର, ଗୀତ ରଚନା ଅରକ୍ଷିତ ଧରୁଆ।

ଏଇଠି ଶେଷ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଥିଲେ ସୁରେନ୍ଦ୍ର କୁମାର ମିଶ୍ର ଏବଂ ରବୀନ୍ଦ୍ର ମହାନନ୍ଦ। ଗୀତଗୁଡ଼ିକୁ ରଚନା କରିଥିଲେ ଲକ୍ଷ୍ମୀନାରାୟଣ ପଣ୍ଡା, ଅରକ୍ଷିତ ଧରୁଆ ଏବଂ ହରିହର ପୋଡ଼।

ଶ୍ରୋତା ଭଉଣୀ, ବେଟି ବଚାଓ ବେଟି ପଢ଼ାଓ ଭାରତ ସରକାରଙ୍କ ଏକ ଯୋଜନା, ଯାହାର ଲକ୍ଷ୍ୟ ହେଉଛି ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି, ମହିଳାଙ୍କ କାର୍ଯ୍ୟଦକ୍ଷତା ଏବଂ ସାମଗ୍ରିକ ଅଭିବୃଦ୍ଧି। 2011 ଜନଗଣନା ତଥ୍ୟ ଅନୁସାରେ ଭାରତରେ ଶିଶୁମାନଙ୍କ ଲିଙ୍ଗ ଅନୁପାତ ପ୍ରତି 1000ଟି ପୁଅଙ୍କ ମଧ୍ୟରେ 927 ଜଣ ଝିଅ, ଯାହା ଉଲ୍ଲେଖନୀୟ ଭାବେ 918କୁ ହ୍ରାସ ଘଟିଛି। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଶିଶୁ କନ୍ୟା ପାଇଁ ଲିଙ୍ଗଗତ ଅସାମାନ୍ୟତାର ଦୂରୀକରଣ ଏବଂ ସମାଜରେ ତିଷ୍ଠି ରହିବା, ସୁରକ୍ଷା ନିଶ୍ଚିତ କରିବା, ଶିକ୍ଷିତ କରିବା, ପୁଷ୍ଟିକରଣରେ ଉନ୍ନତି ଏବଂ ପାରିପାର୍ଶ୍ୱିକ ସୁରକ୍ଷା ଯୋଗାଇବା।

0: ଶ୍ରୋତା ଭଉଣୀ, ଚାଲନ୍ତୁ ଶୁଣିବା ଏକ ଆଲୋଚନା, କିଛି ସୁଆଦିଆ ଜଳଖିଆର ପ୍ରସ୍ତୁତି। କହିବେ ଜ୍ୟୋତ୍ସ୍ନାମୟୀ ପଣ୍ଡା।
1: ମୋ ନାଁ ଜ୍ୟୋତ୍ସ୍ନାମୟୀ ପଣ୍ଡା, ମୁଁ ସମ୍ବଲପୁର ବାସିନ୍ଦା। ମୁଁ ଆଜି ଆମର କିଛି ପାରମ୍ପରିକ ଓ କିଛି ଆଧୁନିକ ଜଳଖିଆ ବିଷୟରେ କହିବାକୁ ଚାହୁଁଛି। ତାହା ପ୍ରସ୍ତୁତ ପ୍ରଣାଳୀ ଓ ତା'ର ଯେଉଁ ଜିନିଷ ସବୁ ଦରକାର ହୁଏ ସବୁଯାକ ବିଷୟରେ କହିବି। ଆଜିର ଜଳଖିଆରେ ମୁଁ ପ୍ରଥମେ ସୁଆଁ ଉପମା ତିଆରି କରିବି। ଏହା କିପରି ତିଆରି ହୁଏ ତାହା ମୁଁ ବର୍ତ୍ତମାନ କହୁଅଛି। ଆବଶ୍ୟକ ସାମଗ୍ରୀ ଚାରି ଜଣଙ୍କ ପାଇଁ ସୁଆଁ 250 ଗ୍ରାମ, ରିଫାଇନ୍ ତେଲ 50 ମିଲିଲିଟର, ଚଣା ଡାଲି 2 ଛୋଟ ଚାମଚ, ବିରି ଡାଲି 2 ଛୋଟ ଚାମଚ, ଜିରା 1/2 ଚାମଚ, ସୋରିଷ 1/2 ଚାମଚ,

0: ଶସଙ୍ଗା ପତ୍ର ପିଆଜ 2 ଗୋଟି ଅଦା ଛୋଟ ଖଣ୍ଡେ କଞ୍ଚା ଲଙ୍କା 2ଟି ଶୁଖା ଲଙ୍କା 2ଟି ଗାଜର ଗୋଟିଏ ଫୁଲକୋବି 4 ପାଖୁଡ଼ା କ୍ୟାପ୍ସିକମ୍ ଗୋଟିଏ ଗ୍ରୀନ୍ ମଟର ଅଧ କପ୍ ଗୋଟେ ଲେମ୍ବୁ ଗୋଟିଏ ଧନିଆ ପତ୍ର ଅଳ୍ପ ଚିନାବାଦାମ ଅଧ କପ୍ ଲୁଣ 2 ଚାମଚ ଓ ହଳଦୀ ଗୁଣ୍ଡ 1 ଚାମଚ ସୁଆଁ ଇଂରାଜୀରେ ଏହାକୁ ଲିଟିଲ୍ ମିଲେଟ୍ କହନ୍ତି। ଏହା ଏକ ପ୍ରକାର ଶସ୍ୟ। ଏଥିରେ ଭିଟାମିନ୍ ମିନେରାଲ୍ସ ଓ ଫାଇବର ପ୍ରଚୁର ପରିମାଣରେ ଥାଏ। ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ ବହୁତ ଉପକାରୀ। ଏହା ଗ୍ଲୁଟେନ୍ ଫ୍ରି ହୋଇଥିବାରୁ ଖାଦ୍ୟ ନଳୀରେ ଜମା ହୁଏ ନାହିଁ ଓ କନ୍ଷ୍ଟିପେସନ୍ ସମସ୍ୟା ଦୂର କରେ। ବର୍ତ୍ତମାନ ଆମେ ପ୍ରସ୍ତୁତି ପ୍ରଣାଳୀ କହିବା। 250 ଗ୍ରାମ ସୁଆଁ ନେଇ ଭଲ ଭାବରେ ଧୋଇ 4 ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରାଇ ଦେବା। ବତୁରିଲା ପରେ ତାକୁ ଚାଙ୍ଗୁଡ଼ିରେ ଛାଣିଦେବା। ପ୍ରଥମେ ପିଆଜ ଅଦା ଗାଜର ଫୁଲକୋବି ଓ ଲଙ୍କାକୁ ଛୋଟ ଛୋଟ କାଟି ଗୋଟିଏ ପ୍ଲେଟ୍ରେ ଅଲଗା କରି ରଖିବା। ତାପରେ ଗ୍ୟାସ୍ ଚୁଲି ଜାଳି ପ୍ରେସର୍ କୁକର୍ରେ 1/2 ଲିଟର ପାଣି ଦେଇ ବସାଇଦେବା। ପାଣି ଫୁଟିଗଲା ପରେ ସୁଆଁକୁ ଏଥିରେ ପକାଇ ଦେଇ ଗୋଟିଏ ହ୍ୱିସିଲ୍ ମାରିବା ପର୍ଯ୍ୟନ୍ତ ଅପେକ୍ଷା କରିବା। ତାପରେ ଗ୍ୟାସ୍କୁ ବନ୍ଦ କରିଦେବା। ଗୋଟିଏ ମୋଟା କିମ୍ବା ନନ୍ଷ୍ଟିକ୍ କଡ଼େଇ ଗ୍ୟାସ୍ ଚୁଲି ଉପରେ ବସାଇଦେବା। କଡ଼େଇ ଗରମ ହେଲା ପରେ ସେଥିରେ 5 ଚାମଚ ରିଫାଇନ୍ ତେଲ ପକାଇବା। 1/2 କପ୍ ଚିନାବାଦାମ ମଞ୍ଜି ଏହି ତେଲରେ ଭାଜି ତାକୁ ବାହାର କରିଦେବା। ବର୍ତ୍ତମାନ ସେଥିରେ 2 ଚାମଚ ଚଣା ଡାଲି 2 ଚାମଚ ବିରି ଡାଲି କିଛି ଗୋଟା ସୋରିଷ କିଛି ଗୋଟା ଜିରା ପକାଇବା। ଜିରା ଓ ସୋରିଷ ଫୁଟିଗଲା ପରେ ପିଆଜ ଲଙ୍କା ଅଦା ଓ ଭୁଷୁଙ୍ଗା ପତ୍ର ପକାଇ ତାକୁ କମ୍ ଆଞ୍ଚରେ ଭଲ ଭାବରେ ଭାଜିବା। ଏହା ଭାଜି ହେଲା ପରେ ସେଥିରେ ଗାଜର ଫୁଲକୋବି କ୍ୟାପ୍ସିକମ୍ ଗ୍ରୀନ୍ ମଟର ଇତ୍ୟାଦି ପରିବା ଦେଇ କିଛି ସମୟ ଭାଜିବା। ଏହାପରେ ଅଳ୍ପ ହଳଦୀ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ଦେଇ ପ୍ରେସର୍ କୁକର୍ରେ ଥିବା ସୁଆଁକୁ ସେଥିରେ ପକାଇଦେବା। କିଛି ଲେମ୍ବୁ ରସ ଆ ଉପରେ ଦେଇଦେବା। ବର୍ତ୍ତମାନ ତାକୁ ଭଲ ଭାବରେ ଓଲଟ ପାଲଟ କରି ମିଶାଇଦେବା। ସବୁ କିଛି ଭଲ ଭାବରେ ମିଶିଗଲା ପରେ ତାକୁ କଡ଼େଇରୁ କାଢ଼ି ଅନ୍ୟ ଏକ ପାତ୍ରରେ ରଖିଦେବା ଓ ଗ୍ୟାସ୍କୁ ବନ୍ଦ କରିବା। ତା ଉପରେ କିଛି ଧନିଆ ପତ୍ର କାଟିକିରି ଚିନାବାଦାମ ଯେଉଁ ଭଜା ହେଇଥିବ ତାକୁ ଦେଇ ସଜାଇ ଦେବା। ଏହାକୁ ଦହି କିମ୍ବା ଟମାଟୋ ସସ୍ ସାଙ୍ଗରେ ଖାଇଲେ ବହୁତ ସୁସ୍ୱାଦୁ ଲାଗେ। ଏହାକୁ ଆମେ ଉପବାସରେ ମଧ୍ୟ ଖାଇପାରିବା। ଆଉ ଏଥିରେ ପିଆଜ ଦେବା ନାହିଁ ଆଉ ଲୁଣ ଜାଗାରେ ସନ୍ଧବ ଲୁଣ ଦେବା, ତାହେଲେ ଆମେ ଉପବାସରେ ମଧ୍ୟ ଖାଇପାରିବା। ଏହା ଏକ ସୁସ୍ୱାଦୁ ପୁଷ୍ଟିକର ଓ ଦେହ ପାଇଁ ହିତକାରୀ ଖାଦ୍ୟ ଅଟେ। ଏହି ଜଳଖିଆଟି ବହୁତ ସହଜରେ ହଜମ ହୁଏ ଆଉ ସମସ୍ତଙ୍କୁ ଭଲ ଲାଗେ। ବର୍ତ୍ତମାନ ଆମେ ସୁଆଁ କ୍ଷୀରି ତିଆରି କରିବା। ସୁଆଁକୁ ଭଲ ଭାବରେ ଧୋଇ 4 ଘଣ୍ଟା ପର୍ଯ୍ୟନ୍ତ ବତୁରାଇ ଦେବା। ସେହା ବତୁରି ଗଲା ପରେ ଗୋଟିଏ ଚାଳୁଣିରେ ତାକୁ ଛାଣିଦେବା। ବର୍ତ୍ତମାନ ଗୋଟିଏ ମୋଟା କଡ଼େଇ ଗ୍ୟାସ୍ ଉପରେ ବସାଇ ଦେବା। କଡ଼େଇ ଗରମ ହେବା ପରେ ସେଥିରେ 2 ଚାମଚ ଗୁଆ ଘିଅ ଦେଇ ସେଥିରେ ସୁଆଁକୁ ଭଲ ଭାବରେ ଧୀରେ ଧୀରେ ଭାଜିବା। ଯେପର୍ଯ୍ୟନ୍ତ ଏହା ସୁନେଲି ରଙ୍ଗ ହୋଇନାହିଁ ତାକୁ ଭାଜୁଥିବା। କମ୍ ଜାଳରେ ଏହା ଭାଜିଲେ ଭଲ ହୁଏ। ବର୍ତ୍ତମାନ ସେଥିରୁ 1 ଲିଟର ସିଝା କ୍ଷୀର ପକାଇବା। ଏହାକୁ 15 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାଇବା। 15 ମିନିଟ୍ ଫୁଟାଇଲା ପରେ ସୁଆଁଟି ସିଝି ଯାଇଥିବ। ଏହା ଭଲ ଭାବରେ ସିଝିଗଲା ପରେ ସେଥିରେ ମିଲ୍କ ମେଡ୍ 10 ଚାମଚ ଚିନି 100 ଗ୍ରାମ ପକାଇ ତାକୁ ଲଗାତାର ଭଲ ଭାବରେ ଘାଣ୍ଟି 10 ମିନିଟ୍ ପର୍ଯ୍ୟନ୍ତ ଫୁଟାଇବ। ଫୁଟିଲା ପରେ ଗ୍ୟାସ୍କୁ ବନ୍ଦ କରିଦେବ। ତାପରେ କିଛି କାଜୁକୁ ଘିଅରେ ଭାଜି ଏଥିରେ ପକାଇବ। ବାଦାମକୁ ମଧ୍ୟ ଖଣ୍ଡ ଖଣ୍ଡ କାଟି ପକାଇବ। ଆଉ କିଛି ଅଳେଇଚ ଗୁଣ୍ଡ 1/2 ଚାମଚ ଖଣ୍ଡେ ଉପରେ ପକାଇ ମିଶାଇ ଦେବ। ଏହା ଥଣ୍ଡା ହେଲା ପରେ ପରଶିବ। ଏହା ବହୁତ ସୁସ୍ୱାଦୁ ଓ ରୁଚିକର ଖାଦ୍ୟ ଅଟେ। ବର୍ତ୍ତମାନ ଆମେ ଆଉ ଗୋଟିଏ ଆମର ପାରମ୍ପରିକ ପିଠା ତିଆରି କରିବା। ଏଇଟା ହେଉଛି ପଲମ ଚିତଉ ପିଠା। ଆବଶ୍ୟକ ସାମଗ୍ରୀ ଅରୁଆ ଚାଉଳ ନଡ଼ିଆ କ୍ଷୀର କାଜୁ କିସମିସ ଅଳେଇଚ ଗୁଣ୍ଡ ଚିନି ବର୍ତ୍ତମାନ ଏହାର ପ୍ରସ୍ତୁତ ପ୍ରଣାଳୀ ମୁଁ କହିବି। ପ୍ରଥମେ ଅରୁଆ ଚାଉଳକୁ କିଛି ସମୟ ବତୁରାଇ ଦେବା ଓ ନଡ଼ିଆକୁ କୋରିଦେବା। ଚାଉଳ ବତୁରି ଗଲା ପରେ ଓ ନଡ଼ିଆକୁ ମିଶାଇ ଗ୍ରାଇଣ୍ଡରରେ ଚିକଣ କରି ବାଟିଦେବା। ପିଠଉଟି ବେଶୀ ମୋଟା ବା ପତଳା ହେବ ନାହିଁ। ଏଥିରେ କିଛି ଲୁଣ ଦେଇଦେବା ସ୍ୱାଦ ପାଇଁ। ପଲମରେ କମ୍ ଆଞ୍ଚରେ ଚୁଲିରେ ବସାଇ ଗୋଟିଏ ଗୋଟିଏ କରି ଏହାକୁ ତିଆରି କରିବା। ଏହା ତିଆରି କରିବା ପୂର୍ବରୁ ଏହି ପିଠଉକୁ ଅଧଘଣ୍ଟା ଆଗ ପର୍ଯ୍ୟନ୍ତ ଘୋଡ଼େଇକରି ରଖିଦେବା ଆଉ କ୍ଷୀରକୁ ଭଲ ଭାବରେ ଫୁଟେଇ ଥଣ୍ଡା କରିବା। ପଲମରେ ଗୋଟିଏ ଗୋଟିଏ ଚିତଉ ପିଠା କରି ଏହି କ୍ଷୀରରେ ପକାଇଦେବା। ସବୁତକ ହେଇସାରିଲା ପରେ ସେଥିରେ କିଛି ଖୁଆ ବା ରାବିଡ଼ି ଦେଇଦେବା ଆଉ ଉପରେ କିଛି ଅଳେଇଚ ଗୁଣ୍ଡ ଦେବା। ଏହା ବହୁତ ସୁସ୍ୱାଦୁକର ମିଠା ଜାତୀୟ ଖାଦ୍ୟ ଅଟେ। ଆମ ଓଡ଼ିଶାରେ ବହୁତ ରକମର ପିଠା ତିଆରି ହୁଏ। ସେ ମଧ୍ୟରେ କାକରା ମଣ୍ଡା ପିଠା ବହୁତ ଆଗରୁ ଆମ ପୂର୍ବପୁରୁଷ ଆମ ଆଈ ମା ମାନେ ସମସ୍ତେ ତିଆରି କରୁଥିଲେ। ସେ ଭିତରୁ ମୁଁ ଗୋଟିଏ ପିଠା କହିବି, କିନ୍ତୁ ସେଇଟା ଅଟାରେ ନକରି ସୁଜିରେ ନକରି ମୁଁ ବାଜରା ଗୁଣ୍ଡରେ କରିବାକୁ ଚାହୁଁଛି। ଏଥିରେ ଆବଶ୍ୟକ ସମୟରେ ବାଜରା ଗୁଣ୍ଡ, ଗୁଡ଼ ଓ ରିଫାଇନ୍ ତେଲ, ପାନମୁହରି ଗୁଣ୍ଡ ଲାଗିଥାଏ। ପ୍ରଥମେ ଚୁଲିରେ ଗୋଟେ କଢ଼େଇରେ ପାଣି ବସାଇବା। ପାଣି ଫୁଟିଗଲା ପରେ ଗୁଡ଼ ଦେଇଦେବା। ଗୁଡ଼ଟି ଭଲ ଭାବରେ ମିଳେଇଗଲା ପରେ ସେଥିରେ ବାଜରା ଗୁଣ୍ଡ ଦେଇ ତାକୁ ଭଲ ଭାବରେ ଜନ୍ତୁଣି ଘାଣ୍ଟିବା। ଜନ୍ତୁଣିଟି ଭଲ ଭାବରେ ସିଝିଗଲା ପରେ ସେଥିରେ ଅଳ୍ପ ଲୁଣ ଆଉ ପାନମୁହରି ଗୁଣ୍ଡ କିଛି ପକାଇବା, ଅଳେଇଚା ଗୁଣ୍ଡ ବି ପକାଇବା ଆଉ ତାକୁ କିଛି 2 ଚାମଚ ଖଣ୍ଡେ ତେଲ ଦେଇ ଭଲ ଭାବରେ ଘାଣ୍ଟିବା। ସେଇଟା ଅଳ୍ପ ଥଣ୍ଡା ହେଇଗଲା ପରେ ତାକୁ ହାତରେ ଚକୁଟି ରଖିବା। ତାପରେ ଆଉ ଗୋଟିଏ କଢ଼େଇ ନେଇ ଚୁଲିରେ ବସାଇ ସେଥିରେ ରିଫାଇନ୍ ତେଲ ନହେଲେ ଘିଅ, ତାପରେ କାକରା ଗୁଡ଼ିକୁ ଗୋଟେ ଗୋଟେ କରି ହାତରେ ତିଆରି କରି ତେଲରେ ଛାଣିବା। ଏହା ମଧ୍ୟ ବହୁତ ସ୍ୱାସ୍ଥ୍ୟକର ଓ ସୁସ୍ୱାଦୁ ଖାଦ୍ୟ ଅଟେ। ବର୍ତ୍ତମାନ ଆମେ ଲାଉ ପୋଡ଼ ପିଠା ତିଆରି କରିବା। ଏଥିପାଇଁ ଆବଶ୍ୟକ ସାମଗ୍ରୀ ଅରୁଆ ଚାଉଳ, ନଡ଼ିଆ, ଚିନି, କାଜୁ, କିସମିସ, ଇଲାଇଚି ଗୁଣ୍ଡ, ଗୁଆ ଘିଅ ଓ ଛେନା ଦରକାର ହୁଏ। ପ୍ରଥମେ ଅରୁଆ ଚାଉଳକୁ ଭଲ ଭାବରେ ଧୋଇ ବତୁରାଇ ଦେବା। ଲାଉକୁ କୋରିଦେବା, ନଡ଼ିଆକୁ କୋରିଦେବା। ଚାଉଳ ବତୁରି ଗଲା ପରେ ଭଲ ଭାବରେ ଚିକଣ କରି ବାଟିଦେବା। ବର୍ତ୍ତମାନ ଗୋଟିଏ ବଡ଼ ଜାଗାରେ ପିଠଉ, ଲାଉ କୋରା, ନଡ଼ିଆ କୋରା, ଛେନା, କାଜୁ କିସମିସ, ଅଳେଇଚ ଗୁଣ୍ଡ, 2 ଚାମଚ ଘିଅ, ଚିନି ସବୁଯାକ ମିଶାଇଦେବା। ଏହା 10 ମିନିଟ୍ ପର୍ଯ୍ୟନ୍ତ ଘୋଡ଼ାଇକରି ରଖିଦେବା। ବର୍ତ୍ତମାନ ଗୋଟିଏ ମୋଟା ଫ୍ରାଇଂ ପ୍ୟାନ୍ ନେଇ ଚୁଲିରେ ବସାଇବା। ଏଥିରେ ଖଣ୍ଡେ କଦଳୀ ପତ୍ର ଦେଇଦେବା। କଦଳୀ ପତ୍ର ନହେଲେ ବି ଅନ୍ୟ କିଛି ପତ୍ର ଦେଲେ ବି ହୁଏ। ଭଲ ଭାବରେ ତା ଉପରେ ପିଠଉକୁ ଢାଳିଦେବା। ଟିକେ ଗରମ ହେଲା ପରେ ଆଞ୍ଚକୁ 30 ମିନିଟ୍ ପର୍ଯ୍ୟନ୍ତ କମ୍ କରି ଏହାକୁ ବସାଇଦେବା। ଗୋଟେ ପାଖ ହେଇଗଲା ପରେ ତାକୁ ପୁଣି ଅନ୍ୟ ଏକ ପ୍ୟାନ୍ରେ ଓଲଟାଇ ଦେବା। ପୁଣି 10 ମିନିଟ୍ ଖଣ୍ଡେ ବସିଲା ପରେ ଏହି ପିଠାଟି ତିଆରି ହେଇଯିବ। ଥଣ୍ଡା ହେଲା ପରେ ଏହାକୁ ଖଣ୍ଡ ଖଣ୍ଡ କାଟି ଖାଇହେବ।
1: ଶୁଣିଲେ ଆଲୋଚନା କିଛି ସୁଆଦିଆ ଜଳଖିଆ ପ୍ରସ୍ତୁତି, କହିଲେ ଜ୍ୟୋତ୍ସ୍ନାମୟୀ ପଣ୍ଡା।

0: ଆକାଶବାଣୀ ସମ୍ବଲପୁର ସମୟ ଦିନ 8:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏବଂ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 390,000ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବା ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲ୍ଡ ରେକର୍ଡ଼। ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ, ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସି ରୋଡ୍ରିଗେଜ୍ ଗତକାଲି 5-ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଯୋଗାଯୋଗ ଓ ସୂଚନା ଓ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଗସ୍ତ କାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତି ବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଏଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ସନ୍ଧ୍ୟାରେ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଲିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60 ଦେଶର 400ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ ସଂଘର ତତ୍ତ୍ୱାବଧାନରେ ଯୋଗାସନ ଭାରତ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା। ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7 ବର୍ଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିୟମିତ ଯୋଗାଭ୍ୟାସ କରିବାକୁ ଉତ୍ସାହିତ କରିଛନ୍ତି। ସଂସ୍କୃତର ଏକ ପଂକ୍ତିକୁ ଉଦ୍ଧାର କରି ଶ୍ରୀ ମୋଦି କହିଛନ୍ତି, ନିୟମିତ ଯୋଗାଭ୍ୟାସ ଶରୀରକୁ ସୁସ୍ଥ ଏବଂ ମନକୁ ଶାନ୍ତ ରଖିଥାଏ। ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସନ୍ତୁଳିତ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଉପରେ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ମେଘାଳୟର ଶିଲଂଠାରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରୁଛନ୍ତି। କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମେଘାଳୟର ରାଜ୍ୟପାଳ ସିଏଚ୍ ବିଜୟଶଙ୍କର, ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ କେ ସାଙ୍ଗମା, କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୈଠକରେ ଯୋଗ ଦେଇଛନ୍ତି। ଉତ୍ତର ପୂର୍ବାଞ୍ଚଳ ପରିଷଦ ଆଇନ 1971 ଅନୁସାରେ ପ୍ରତିଷ୍ଠିତ ଉତ୍ତର ପୂର୍ବାଞ୍ଚଳ ପରିଷଦ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ସର୍ବୋଚ୍ଚ ଆଞ୍ଚଳିକ ଯୋଜନା ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହି କ୍ଷେତ୍ରରେ ସମନ୍ୱିତ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସମବାୟ ସଂହିତାକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଦିଲ୍ଲୀ ମାଲ୍ୟବନ ନଗରସ୍ଥିତ ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ଚିକିତ୍ସାଧୀନ ଥିବା ଆହତଙ୍କୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଭେଟିଛନ୍ତି। ସାକେତ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ଥିବା ଆହତଙ୍କ ପରିବାରବର୍ଗଙ୍କ ସହ ମଧ୍ୟ ହସ୍ପିଟାଲରେ ଆଲୋଚନା କରିଛନ୍ତି। ଚିକିତ୍ସା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଏବଂ ଗୁରୁତର ଆହତଙ୍କୁ 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତକଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମସ୍ଥାନକୁ ପଠାଇବା ପାଇଁ ସରକାରଙ୍କ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଏକ ସପ୍ତାହ ମଧ୍ୟରେ 3,90,000ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ଗିନିଜ୍ ୱାର୍ଲଡ ରେକର୍ଡ ସ୍ୱୀକୃତି ପ୍ରଦାନ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଏ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସ 25 ତାରିଖରୁ 31 ତାରିଖ ମଧ୍ୟରେ ଆୟୋଜିତ ବିକଶିତ ଭାରତ ଯୁବ ନେତାଙ୍କ ସଂଳାପ 2026 କୁଇଜ୍ ମାଧ୍ୟମରେ ଏହି ରେକର୍ଡ ହାସଲ କରାଯାଇଛି। ଡକ୍ଟର ମାଣ୍ଡଭ୍ୟ ଏହି ଅବସରରେ ମାଇ ଭାରତ ଦଳକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମାଣ୍ଡଭ୍ୟ କହିଛନ୍ତି, ଦେଶର ଯୁବପିଢ଼ି ବହୁ ସଂଖ୍ୟାରେ ଏହି ପ୍ଲାଟଫର୍ମ ସହିତ ଜଡ଼ିତ ହେଉଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ପ୍ଲାଟଫର୍ମର ପ୍ରାରମ୍ଭରେ ମାଇ ଭାରତରେ ସମଗ୍ର ଦେଶର 2,19,00,000ରୁ ଅଧିକ ଯୁବବର୍ଗ ପଞ୍ଜୀକରଣ କରିଛନ୍ତି। ମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ ଯୁବବର୍ଗଙ୍କୁ ଏହି ପ୍ଲାଟଫର୍ମରେ ପଞ୍ଜୀକରଣ କରିବା ସହ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଓ ଡାମନ ଗସ୍ତ କରିବେ। ଗୁଜରାଟର ସୁରଟଠାରେ 18,800 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ସଡ଼କ ଯୋଗାଯୋଗ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ। ସୁରଟଠାରେ ଶ୍ରୀ ମୋଦି 200 ଶଯ୍ୟା ବିଶିଷ୍ଟ ESIC ହସ୍ପିଟାଲର ଉଦ୍ଘାଟନ କରିବା ସହ ଦାହେଜ ପେଟ୍ରୋଲିୟମ ପ୍ରକଳ୍ପର ଆଧୁନିକ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ଉନ୍ନତି ଏବଂ ଚିକିତ୍ସା ଭିତ୍ତିଭୂମି ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ଶ୍ରୀ ମୋଦି ଦାମନ ଯାତ୍ରା କରିବେ। ସେଠାରେ ପ୍ରାୟ 2,970 କୋଟି ଟଙ୍କା ବ୍ୟୟରେ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଭିତ୍ତିଭୂମି ବିକାଶ, ଯୋଗାଯୋଗ, ବେସାମରିକ ବିମାନ ଚଳାଚଳ ଏବଂ ଜନକଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ। ମହିଳା ମୁଷ୍ଠିଯୋଦ୍ଧା ଭିନେଶ ଫୁକୁଟଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯିବା ସଂକ୍ରାନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଫଳପ୍ରଦହୀନ ବୋଲି ଘୋଷଣା କରିଛନ୍ତି। ଭାରତୀୟ କୁସ୍ତି ମହାସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାୟର କରାଯାଇଥିଲା। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟ ତାଙ୍କ ଆଦେଶରେ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ଆଲୋଚନା କରାଯିବାର ଏବେ କୌଣସି ପ୍ରାସଙ୍ଗିକତା ନାହିଁ। ମହିଳା ମୁଷ୍ଟିଯୋଦ୍ଧା ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ ଭିନେଶ ଫୋଗଟ୍ଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯାଇଥିଲା ଏବଂ ସେ ଏଥିରେ କୃତକାର୍ଯ୍ୟ ହୋଇନଥିଲେ। ଏହି ପଦକ୍ଷେପକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ କୁସ୍ତି ମହାସଂଘ ଦ୍ୱାରା ଆଗତ ଆବେଦନ ଫଳପ୍ରଦହୀନ ବୋଲି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 8, 9 ଓ 10 ତାରିଖରେ ପ୍ରତ୍ୟହ ଦିନକୁ 2 ପର୍ଯ୍ୟାୟରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପ୍ରାୟ 29 ଲକ୍ଷ ପରୀକ୍ଷାର୍ଥୀ ସାମିଲ ହେବାର ଆଶା କରାଯାଉଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମରେ କୌଣସି ପରିସ୍ଥିତିକୁ ଗୁଜବ ବା ଅପପ୍ରଚାର ଉପରେ ତୀକ୍ଷ୍ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚବେ। ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝି କହିଛନ୍ତି, ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲ୍ଡ ରେକର୍ଡ। ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସମ୍ବାଦ ଶେଷ ହେଲା।
2: Good afternoon. This is Akashwani and I am Valsa Williams with the midday news. The headlines. Energy, security, trade and investment topped the agenda of Prime Minister Narendra Modi's talks with Acting President of Venezuela, Delcy Rodriguez, in New Delhi. Northeastern Council's meeting underway in Shillong. Union Home Minister Amit Shah chairs deliberations on tourism, agriculture, economic corridor development, infrastructure and connectivity. Veteran film producer Pehlaj Nihalani passes away. Republicans and Democrats jointly seek to end President Donald Trump's military action in Iran. U.S. House of Representatives passes resolution. Southwest monsoon sets in over Kerala. And first World Yoga and Sports Championship to begin in Ahmedabad this evening. Prime Minister Narendra Modi held wide-ranging discussions today with Acting President of Venezuela, Delcy Rodriguez, in New Delhi. In a social media post, the Ministry of External Affairs said the leaders reviewed the full spectrum of bilateral relations and explored new avenues of cooperation in energy, trade, investment, healthcare, automobiles, among others. It added that the leaders also exchanged views on global and regional issues of mutual interest. The ministry noted that both sides reaffirmed their commitment to deepening the bilateral partnership and advancing the interests of the Global South. Earlier, External Affairs Minister S. Jaishankar called on Ms. Rodriguez. In a social media post, Dr. Jaishankar said, India values her long-standing commitment to the India-Venezuela relationship. Ms. Rodriguez arrived in New Delhi yesterday on a 5-day visit to India. She is accompanied by a delegation comprising the Ministers of Foreign Affairs, Economy and Finance, Science and Technology and Transportation. The visit is expected to further strengthen bilateral ties and deepen engagement between the two countries across diverse sectors. President Draupadi Murmu has said that India and Lao People's Democratic Republic share close civilizational ties reflected in common heritage of Buddhism and the Ramayana. She added that this year both nations are celebrating the 70th anniversary of the establishment of diplomatic relations, which is a significant milestone in the bilateral relationship. Welcoming Deputy Prime Minister and Foreign Minister of Lao PDR, Thongsavan Pomvihane, at Rashtrapati Bhavan yesterday, President Murmu noted that in October 2024, Prime Minister Narendra Modi visited Lao PDR to participate in the ASEAN-related summits. During the visit, several agreements were concluded, giving fresh momentum to cooperation between both nations. The President said while bilateral trade between India and Lao PDR has grown, there remains considerable scope for further progress in trade and investment. She said India would be happy to expand cooperation with Lao PDR in areas including information and communication technology, health, medicine, agriculture, irrigation, manufacturing, renewable energy and electricity. Earlier, External Affairs Minister S. Jaishankar also called on the Deputy Prime Minister and Foreign Minister of Lao PDR. The 73rd plenary session of the Northeastern Council NEC is underway in Shillong, Meghalaya. Union Home Minister Amit Shah is chairing the session. Discussion on progress made by the CM high-level task forces constituted for critical sectors of regional development is high on the agenda. The Ministry of Development of Northeast Region said the deliberations are expected to facilitate coordinated action among states and stakeholders for achieving shared developmental goals. Northeast Vision Plan 2047 to provide a long-term roadmap for transforming the northeastern region into a vibrant hub of economic growth will also be discussed, as also the connectivity, innovation, sustainability and cultural prosperity by 2047. Union Minister of Development of Northeastern Region Donor Jyotiraditya Scindia, Meghalaya Governor C.H. Vijay Shankar, State Chief Minister Conrad K. Sangma, Union Minister of State for Donor Sukanta Mojumdar, Union Home Secretary Govind Mohan and Secretary of the Ministry of Donor Sanjay Jaju are present in the meeting. Governors and Chief Ministers of Arunachal Pradesh, Assam, Manipur, Tripura, Mizoram, Nagaland and Sikkim are also present in the meeting along with several other dignitaries. Union Home Minister Amit Shah will arrive in Agartala this evening on a two-day visit to Tripura. During the visit, Mr. Shah will attend the foundation stone laying ceremony of the Pushpavanta Palace Hotel, visit a Border Security Force border outpost at Lankamura, and hold a high-level meeting with state and central security officials. A high-level administrative and security meeting has also been organized by the state government in connection with Mr. Shah's visit. Union Minority Affairs Minister Kiran Rijiju today said that technology has played a crucial role in improving governance and ensuring the effective delivery of welfare schemes. He made the remarks while addressing the Reforms Utsav, celebrating 12 years of reforms organized by the Ministry of Minority Affairs in New Delhi today. The minister noted that the adoption of technology has enabled ministries to bring tangible changes to the lives of beneficiaries across the country. Reiterating the government's commitment to building a developed India by 2047, Mr. Rijiju said the vision is to create an India where poverty is eliminated and every citizen has access to housing, drinking water, electricity, food security and digital connectivity. Mera Yuva Bharat, My Bharat, has been officially recognized by Guinness World Records for achieving the title of most users to take an online quiz in 1 week, with over 390,000 participants who completed the entire length of the quiz. Union Youth Affairs and Sports Minister Dr. Mansukh Mandavia received the certificate in a ceremony held in New Delhi today. The record was achieved through the Vikasit Bharat Young Leaders Dialogue 2026 quiz from the 25th to the 31st of October last year. Speaking on the occasion, Dr. Mandavia congratulated My Bharat team for this achievement. He highlighted that youth of the country are engaging with the platform in large numbers. Minister of State for Commerce and Industry Jitin Prasad has said that India is better placed in trade markets as compared to other countries, despite ongoing global disruptions and economic uncertainty. The minister said this while

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। IGIT ସରାଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ। ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

0: ସମସ୍ତ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ଦୃଢ଼ତାର ସହିତ ମୁକାବିଲା କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରି ରାଜ୍ୟ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 1999 ମହାବାତ୍ୟା କଥା ମନେ ପକାଇଥିଲେ। ବୈଠକର ଉପଯୋଗୀ ନିଷ୍କର୍ଷ, ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ଉପଯୋଗରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସମସ୍ତଙ୍କର ପାଇଁ ଇଏ ଅତ୍ୟନ୍ତ ଆନନ୍ଦର କଥା ଯେ ବ୍ରିକ୍ସ ଡିଜାଷ୍ଟର ରିସ୍କ ରିଡକ୍ସନ ଗ୍ରୁପ ବୈଠକ ଆମ ଓଡ଼ିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ପବିତ୍ର ଧାମ ପୁରୀରେ ଆଜି ଏହା ଆରମ୍ଭ ହେଇଛି। ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି। 1999 ମହାବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି, ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି।
0: ମୁଖ୍ୟମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟରୁ ସୃଷ୍ଟ ବିଭିନ୍ନ ପ୍ରତିବନ୍ଧକର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟ ସହଯୋଗକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ବିପର୍ଯ୍ୟୟ ବିପଦ ହ୍ରାସ ଏକ ସ୍ଥାୟୀ ଉନ୍ନତି, ଆର୍ଥିକ ସ୍ଥିରତା ଓ ମାନବ ସୁରକ୍ଷାର ଆଧାର ପାଲଟିଛି। ଜଳବାୟୁ ପରିବର୍ତ୍ତନ, ତୀବ୍ର ସହରୀକରଣ ଓ ପରିବେଶ ଅବକ୍ଷୟ ଯୋଗୁଁ ବିଶ୍ୱରେ ସୃଷ୍ଟି ହେଉଥିବା ଆପତ୍କାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉତ୍ତମ ପ୍ରସ୍ତୁତି ଓ ସମନ୍ୱିତ କାର୍ଯ୍ୟର ଆବଶ୍ୟକତା ରହିଛି। ପୁରୀଠାରେ ଆୟୋଜିତ ଏହି ସମ୍ମିଳନୀ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ନୀତି ଓ ଢାଞ୍ଚାକୁ ନୂତନ ଦିଗ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ସାମଗ୍ରିକ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା ପାଇଁ ଅର୍ଥବ୍ୟବସ୍ଥା, ବହୁମୁଖୀ ପ୍ରାକ୍ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯିବ। ବ୍ରିକ୍ସ ସଦସ୍ୟ ଦେଶ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ବୈଠକରେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ଭୁବନେଶ୍ୱର ପୁଲିସ ଭବନଠାରେ ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ଉପକୂଳ ସୁରକ୍ଷା ବ୍ୟବସ୍ଥା, ସମସ୍ୟା ସମାଧାନ ଓ ଆଗାମୀ ପଦକ୍ଷେପ ଶୀର୍ଷକ ଉପରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କହିଛନ୍ତି, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଓ ଜନସୁରକ୍ଷା ସହିତ ଏହା ନିବିଡ଼ ଭାବେ ଜଡ଼ିତ। ଭୁବନେଶ୍ୱରରେ ଅବସ୍ଥାପିତ କମାଣ୍ଡ, କଣ୍ଟ୍ରୋଲ ଏବଂ ଟ୍ରେନିଂ ସେଣ୍ଟର ଉପକୂଳ ସୁରକ୍ଷା କାର୍ଯ୍ୟକଳାପର ସମନ୍ୱୟ ଓ ନିରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ଓଡ଼ିଶାର ତଟ ସୁରକ୍ଷାକୁ ନେଇ ଆହୁରି କଡ଼ାକଡ଼ି ନିୟମ ପ୍ରଣୟନ କରାଯିବ। ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ତଟ ସୁରକ୍ଷା ବାହିନୀ ସଜାଗ ରହିଛନ୍ତି। ରାଜ୍ୟ ସରକାର ତଟ ସୁରକ୍ଷା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଥିବା ନେଇ ଶ୍ରୀ ଖୁରାନିଆ କହିଛନ୍ତି।
2: କହିପାରିବୁ ଓଡ଼ିଶା ପୋଲିସର କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗ ଆମର ଦେଶରେ ନମ୍ବର ୱାନ। ଆଜି ପ୍ରଥମ ଥର ପାଇଁ ଗୋଟେ ଷ୍ଟେଟ ଲେଭେଲ କୋଷ୍ଟାଲ ସିକ୍ୟୁରିଟି ଉପରେ ସେମିନାର ଆୟୋଜିତ କରାଯାଇଛି। ବିଗତ 2 ବର୍ଷ ଭିତରେ ରାଜ୍ୟ ସରକାର ଓଡ଼ିଶାର ତଟୀୟ ସୁରକ୍ଷା ସୁଦୃଢ଼ କରିବା ପାଇଁ ପ୍ରାୟ 150 କୋଟି ଟଙ୍କା କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗକୁ ଦେଇଛନ୍ତି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ସେଣ୍ଟ୍ରାଲାଇଜ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଭୁବନେଶ୍ୱରରେ ସ୍ଥାପିତ କରାଯାଇଛି। ସେଥିରେ ଆମର କୋଷ୍ଟାଲ ସିକ୍ୟୁରିଟିର ଯେଉଁ ବୋଟ୍ସ ପେଟ୍ରୋଲିଂ।
0: ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁରକ୍ଷା ଓ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗଦେଇଥିଲେ। ଆସନ୍ତା 24 ତାରିଖରେ ଜାତୀୟ ସ୍ତରୀୟ ତଟ ସୁରକ୍ଷା ନେଇ ଏକ ବୃହତ ସମ୍ମିଳନୀର ଆୟୋଜନ କରାଯାଉଛି। ଏଥିରେ ଦେଶର ସମସ୍ତ ତଟବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଂଶଗ୍ରହଣ କରିବେ। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପତ୍ତିକୁ ଆଜି 2 ବର୍ଷ ପୂରଣ ହୋଇଛି। ଜୁନ୍ 12 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ୱଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ପ୍ରଶାସନିକ ସ୍ୱଚ୍ଛତା ଉତ୍ତରଦାୟିତ୍ୱ ଓ ଜନକଲ୍ୟାଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ସରକାର ପ୍ରତ୍ୟେକ ଶ୍ରେଣୀର ନାଗରିକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ସମସ୍ତ ରାଜ୍ୟବାସୀଙ୍କୁ ସାମିଲ ହେବା ପାଇଁ ଶ୍ରୀ ମାଝି ଆହ୍ୱାନ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି IGIT ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ବଜେଟ୍ 2026-27ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ IGIT ସାରଙ୍ଗକୁ ସମ୍ମାନ ଭାବେ ଉନ୍ନତ କରାଗଲେ ଏହା ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ଗବେଷଣା ଓ ଉଦ୍ଭାବନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସରସ୍ୱତୀ ସମ୍ମାନପ୍ରାପ୍ତ ବିଶିଷ୍ଟ କବି, କଥାକାର ଓ ଚିତ୍ରକର ଜଗନ୍ନାଥ ପ୍ରସାଦ ଦାସଙ୍କ ଆଜି 91 ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ପ୍ରସିଦ୍ଧ ଆଧୁନିକ ଓଡ଼ିଆ ଲେଖକ ଭାବେ ସେ ଦେଶ ବିଦେଶରେ ସ୍ୱନାମ ଅର୍ଜନ କରିଥିଲେ। ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ଶ୍ରୀ ଦାସ ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖିଥିଲେ। ତାଙ୍କର କାଳଜୟୀ ରଚନା ମଧ୍ୟରେ ପରିକ୍ରମା, ପ୍ରଥମ ପୁରୁଷ, ଦେଶ, କାଳ, ପାତ୍ର, ସୂର୍ଯ୍ୟାସ୍ତ ପୂର୍ବରୁ ପୁସ୍ତକ ବେଶ ଲୋକପ୍ରିୟ। ସାହିତ୍ୟ କୃତି ପାଇଁ ଶ୍ରୀ ଦାସ ସରସ୍ୱତୀ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଅନ୍ୟାନ୍ୟ ପୁରସ୍କାର ଲାଭ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱର୍ଗତ ଦାସଙ୍କର ପରଲୋକରେ ଶୋକ ପ୍ରକାଶ କରି କହିଛନ୍ତି, ସାହିତ୍ୟ ସାଧନା ସହ ପ୍ରଶାସନିକ ସେବା କ୍ଷେତ୍ରରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ସେବା ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସହରାଞ୍ଚଳ ଉଠା ଦୋକାନୀଙ୍କ ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ କେ ଦିବ୍ୟରଞ୍ଜନ ବିକ୍ରେତାମାନଙ୍କୁ ବିନା ବନ୍ଧକରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ସାମାଜିକ ଜନଶୁଣାଣୀ ସମୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗୁଣାତ୍ମକ ଶିକ୍ଷାର ମାନ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ଚାଲିଥିବା 20 ଦିନିଆ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିରର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ପାଠପଢ଼ା ଓ ଆଗାମୀ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ବଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଦେଶର 10ଟି ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। ଆଗାମୀ 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ମୌସୁମୀ ବାୟୁ 3 ଦିନ ବିଳମ୍ବରେ କେରଳ ସ୍ପର୍ଶ କରିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁଗୁଳି ଜାରି ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି, କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। IGIT ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାମାନେ ଏତେବେଳେ ତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଆ ଅବ ଲୌଟ ଚଲେଁ। କଣ୍ଠଶିଳ୍ପୀ ହେଲେ ଅଲକା ୟାଗ୍ନିକ, ସଙ୍ଗୀତ ନଦୀମ ଶ୍ରବଣ, ଗୀତ ରଚନା ସମୀର।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ଆସିକି କଣ୍ଠଦାନ କରିଛନ୍ତି ଅନୁରାଧା ପୌଡ଼ୁଆଲ ଏବଂ କୁମାର ସାନୁ। ସଙ୍ଗୀତ ନଦୀମ ଶ୍ରବଣ, ଗୀତ ରଚନା ସମୀର।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଥାଚିତ୍ର ଖାକି କଣ୍ଠଦାନ କରିଛନ୍ତି ଅର୍ଣ୍ଣବ ଚକ୍ରବର୍ତ୍ତୀ ଏବଂ ଶ୍ରେୟା ଘୋଷାଲ। ସଙ୍ଗୀତ ରାମ ସମ୍ପଦ, ଗୀତ ସମୀର।

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା।

0: ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର ମହାପୁରୁଦ ଜନମ ଚିଚକିଚି ବାକେନ୍ ଯେତେର୍ଗି ହନ୍ୟଣ୍ଟା କର୍ମେ ଭି ଚିଚକିଚି ଇଦାର ନାମ ଯେତେ ବାଦାତ ହେଲେ ଏଙ୍ଘେ କର୍ମେ ଯାହାର ଆଦାଧୀନ ମାନ ବୋଲିକିରି ଯଦି ନାମ ଭାବତ ହେଲେ ଆଦାତ ଟିକେ ଠିକ୍ ମାଲ ମାନି ଏନ୍ଦେର୍ଗେ ଯେ ନାମ ଯଦି ନାଲ୍ଖୁ ନାନତ ନାମେ ନାଲ୍ଖୁ ହିସାବନୁ ଆ କର୍ମେ ଧି ବାଦଲାର ତା ନାମ ଯାହା ବନ୍ କାମା ଆଙ୍ଗାଲ ଦାତ ଯାହା କାମନା କଥା ଆଦାଦ ନିଜର ମିଆଁ ଆତିଲି ନାମ ଯାହା କାମତ ଆଦାନ ନାମ ହାକ୍ଷତ ଆଦିକି ଲେଖେନ୍ ତା ତେଙ୍ଗା ଖାତିର କିଛି ଯେ ଚା ହୟ ହେଲେ କାନ ହୟ ହନ୍ନେଦୁ ତା ଏ କଥା ବନ୍ ନାମ ଧ୍ୟାନ ଚିନା କଥା ହେଲେ ଭିଲ୍ ଏକାବଦ ମାନ୍ନାର ଆଦାଦ ମାନଦ ଆ ଯାହା ବି ମାନ୍ନା ନାମେ ଜିଆନୁ ଅନେକ କଥା ବାରି ଦୁଃଖବାରି ସୁଖବାରି ଆ ଭିତରେ ବି ନାମାନ ଉଜାଗେ ଲାଗି ତା ହନେ ସୁଖ ଦୁଃଖ ବନ୍ଦ ହୋଇକିରି ଏକାନେ ଉଜା ଖାତିର କିଛି ଆରୁ ନିଜର ମେହନତ ନୁ ଏକାନେ ଅସୁବିଧା ନୁ ରାଇକିରି ଭିଲ୍ ଏକାନେ ପାଠଶାଠ ପାଠଚାରାରୁ ସହର ନୁ ନକରି ନାନିକିରି ଏକାନେ ତମେ ଆଡ଼ପାପାଲି ନାଞ୍ଜାର ହନେ ଅନ୍ଟାଇନ୍ ନା କଥା ମେହନତ ଆ ଆଜ୍ଞା ଘର ମାନାଲନାର ପରଦେଶୀ କିସାନ ତା ବାରା ତମେ ଗାନେ ଦୁଇ ଚାର ପଦ କାଛ ନେଖରତ
1: ନମସ୍କାର ଆଙ୍ଘେ ନାମେ ପରଦେଶୀ କିସାନ ଆଉ ଆଗିଲି ତ ଏନ୍ ଚାରଶାଳିନୁ ପାଳାଲ ଗାନ ଆଉ ଚାରଶାଳି ତିନ ୟୁପି ଗେଗେର ଗାନ ୟୁପି ବାଜକୁନ୍ ପହିଲାଗିରି ଏନ୍ ତିନ କ୍ଲାସ୍ନୁ ଏଡ଼ମିସନ୍ ଅଛି ଗାନ ଚାରଶାଳି ରାଚାଦିଆ ଆଉ ଏନ୍ ତିନ କ୍ଲାସ୍ନୁ ଚାରଶାଳିନୁ ରାଜ ଗାନ ଆଉ ଆସ୍ତିନ ଛଅ ଏମି କାହା ଲାଗେ ମାଇନର କାହା ଲାଗେ ଆଉ ଗୋଟେ ଆର ଘଣ୍ଟା ପଦା ଗେ କେରକାନ ଏକା ଏକା ଆଉ ଆସାନ ଦୁଇ ବର୍ଷ ଏମି ହାକ୍କାନ ପାଳଚକାନ ଆସ୍ତିନ ହାଇସ୍କୁଲ ଅଣ୍ଡା ଚାହାନୁରାଇ କାଲା ହାଇସ୍କୁଲ ବୋଲିକିରି ଆ ହାଇସ୍କୁଲରୁ ନାଁ ଆମେ ଲେଖିଥାନ ବାଷଠିନୁ ହେଲେ ବାଷଠି ଦିନ ଏମାନେ ଆ ହାଇସ୍କୁଲଟା ଚାର ନମ୍ବର ବ୍ୟାଚ୍
0: ଯେ ହାଇସ୍କୁଲ ଏକା ପଦା
1: କାଲା
0: କାଲା କଲା ଆଚ୍ଛା ପଦା କି ନାମେ କଲା ଦୁ
1: କଲା
0: ନିମେ ପଦା ବୋଧ
1: ହଁ ଆମେ ପଦା କୁଲସରା ରାଜା
0: ଆଚ୍ଛା
1: ରେଙ୍ଗାଲ ଡେମନୁ ହସରକାମ ରେଙ୍ଗାଲ ଡେମନୁ ଭାସରିକିରି ଜମନଗିରା ଚାହାନୁ ଅତଲାମ
0: ହେଲେ ଜମନଗିରା ଚାହାନୁ ଏକା ପଦା ଦୋ ନିମେ
1: କରସଡ଼ା ନୁ ଆମେ ଆଡ଼ପାଦ
0: ଜମନକିରା ବ୍ଲକ ନୁ
1: ଜମନକିରା ବ୍ଲକ ନୁ
0: ଇ ନାମେ ସମ୍ବଲପୁର
1: ସମ୍ବଲପୁର
0: ବୋଲେ ହଁ ବୋଲେ ହୁସିନ ବରକାର ନେବେ ପାଠକାର
1: ଆଚ୍ଛା ହଁ ହେଲେ
0: କଲା ହାଇସ୍କୁଲ ନୁ
1: କଲା ହାଇସ୍କୁଲ ନୁ ପାଳଚକାନ ହଁ କଲା ହାଇସ୍କୁଲ ତିନ ପାସ୍ ଆଉଟ୍ ବଞ୍ଚକାନ ଆରୁ ଛଅଷଠି ନୁ ଏନ୍ ଉର୍କାନ ହାଇସ୍କୁଲ ତିନ ଆଉ ଚାକିରି ଲାଗାନ ଇଆ ହିଆ ଦରଖାସ୍ତ ନାଞ୍ଜିକାନ ବେଲେ ଇବିଏସ୍ଏନ୍ଏଲ୍ ନୁ ଆଗଲି ତ ଟେଲିଫୋନ୍ ରାଚାଦ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଅଣୁ ଏବେ ଇଦ ମନାଲି ବିଏସ୍ଏନ୍ଏଲ୍ ମଞ୍ଜାକେରା ବିଏସ୍ଏନ୍ଏଲ୍ ତିନ ଆସାନ ଡିଇଟି ଅଫିସ୍ରୁ ରାଜକାନ ଆଗଲି ତିନ ପାଛିଲି ଆର୍ ଡିଇଟି ନୁ ହିଁ ରାଜକାନ ମୁଁ ରିଟାୟାର୍ଡ଼ ମଞ୍ଜିକାନ ଆରୁ ତା 2009 ରିଟାୟାର୍ଡ଼ ମଞ୍ଜିକାନ ଆରୁ ସମ୍ବଲପୁର ନୁ 20 ଘଣ୍ଟା କାମ ଆଉ ଆସାନେ
0: ତାମାନେ ସମ୍ବଲପୁର ନୁ ହିଁ ନିମ୍ ରାଲଦାର ବେଲେ ହେଲେ ଚାକିରି ବାକିରି ଯେନ୍ ନିମ୍ ରାଞ୍ଜକାର ଡିଇଟି ଅଣ୍ଟା ବାଜକାର ଡିଇଟି ବାକି ଦେଦୁ
1: ଡିଭିଜନାଲ ଇଞ୍ଜିନିୟର ଟେଲିଗ୍ରାଫ
0: ଆଚ୍ଛା ଆଚ୍ଛା ହଁ ହଉ ଡିପାର୍ଟମେଣ୍ଟ ନୁ ନିମେ ହେଲେ ଆଗଲି ହୁ କଥା ଟିକେ ଆଗଲି ଆଲୋଚନା ନ ଫିର୍ ନିମେ ଅଲଗା କଥା କାଛି ନେଇକର ହୁ ବାକି ନଟା ଟେଲିଫୋନ୍ କି ଗୋଟେ ବଢ଼େଇଟି ହାନି ରାଜା ଯେ ଓୟା ହାସ୍ତି ଫୋନ୍ ନାନ ଚସ୍ ହେଲେ ହାସ୍ କାଛି ନେଇକର ଚସ୍ ହାଲି ସାଙ୍ଗେ ସାଙ୍ଗେ କଥାବଦ ମନାଲିଆ ଅଣ୍ଟା ବଢ଼େଇଟି ଇଣ୍ଟରେଷ୍ଟ ରାଜା ତ ହୁ ବାକି ଆଲାର କି ଆଡ଼ପାନୁ ଯଦି ଟେଲିଫୋନ୍ ଅଣ୍ଟା ଆତିଲି ହେଲେ ତମେ ଅଣ୍ଟା ବଢ଼େଇଟି ନାମେ ରାଜା ହୁ କଥାବଦ କାନେ ନିମା ଲାଗି ଯେହେତୁ ନିଉ ହୁ ଡିପାର୍ଟମେଣ୍ଟ ନାଲ୍କୁ ନା ନାଲ୍ କରେ କାନେ
1: ବଞ୍ଜାଦ 95 ସାଲ ନୁ ଇଦ ଆରମ୍ଭ ବଞ୍ଜାଦ ଆଉ କମର୍ସିଆଲ ସେକ୍ସନ୍ ମଞ୍ଜାବ
0: ଆଚ୍ଛା
1: କମର୍ସିଆଲ ସେକ୍ସନ୍ ନୁ ଫେର୍ ରାଜକାନ ଆଉ ହେନୁ ରାଜକି पुना बिल्डिंग बन जा, पुना बिल्डिंग के फिर शिफ्ट कम से कम आस्तीन 2009
0: में रिटायरमेंट बन जा, आउ समलपुर नु तातलार नि मार पान नु आकुन ने ने अतलना राखुन
1: आंगे एक्चुअली मुटा जिवादुर आर मुटा कुक्कादुर जिवादुर उठियारिन तो निजर निजर आरपागी केरार
0: बेंजरारी ना बडा
1: बेंजरारी आउ कोखा कुकोसे आसिन हुरमारी कुको उठियारिन भी हुरमारिन मिन्स कन जिया तने आ कोहा कुकोसे जळे हद्दु बच्च कुको संटा कुकाय अंडा आउ माझला हद्दु से जळे कुकाय दंटा आउ कुको संटा पासली आउ छोटे से अंगे अंटु उठे हद्दु जियो हद्दु इदि अंगे
0: परिवार
1: परिवार आउ आर दा सुजन इमती अल्पा बोरमपुरिया उंटा अल्पा केरा फेर उंटा आर उंटा इमती मुंटा मुंटा राय राइट आ वाणी नंजगन जगन बोरमपुरिया पैटर्न बानार उदिन
0: अच्छा अच्छा हो कोई सब नहीं अतली
1: कोई कुसंटा रूम अच्छा या तान
0: राचार या
1: राचार को माझला से भी उंटा अतला उंटा अतली दा और ये कटे से आर उंटा अतली কিন্তু কাটেস টিকে মানে আস আকুন পদ্মানু গেরাস আ পদ্মানু চার একর হালু অতলি আ চার গের একর ওন আস চল
0: চাষ বাস না লিখি হ্যাঁ অনিকা মালার হ্যাঁ হুতা দিতে কথা যে নেহেতু পদ্মানু নেকি যদি র পৈতৃক সম্পত্তি এন্দ্র গিয়াম বত আই কামাল আসানি বিক তাদা দিমিন নাম চাষ বাস না হুতা দি বড়িয়া কথা দু আর পদ্মানু ভি নামে যেতে ভাই বংশালীর যেতে আতনার বন্ধু বান্ধবী কালারান বালানার দাদি বড়িয়া কথা দু নাম একা ছন রাজকুন্দি যদি ঠিক হিসাব নু কামাণি ধামাণি নানো তারু চালর তালার গেনে মিলিমিশি রথালে

0: ଅନେକରି ଠିକ୍ ଚାଲ୍ଲା ଲି ହେଲେ ନିମେ ଘାଇ ଘାଇ ଏନ୍ତି ଏନ୍ତି ଇଚ୍ଛା ମାନି କାଏଁ ଯେ ଏଙ୍କି ଜାନୁ ଏନ୍ ଇନ୍ନେ କାମ ସ୍କାରନ୍ ନେ ଇନ୍ନେ କାମନ୍
1: ମାଲ୍ଲା ହୁଦିଆ ହେଲ ଆଶା ବି ମାଲ୍ଲା କି ଏନ୍ ଫୁଲଦାନ ବି କାମା
0: ମାଲା ମାଲା ଘାଇ ଘାଇ ନା ମା ଭାବଦାତ କାଏଁ ଯେ ମାଲା ଇନ୍ନେ କାମ କୁ ଏଙ୍କି ଜାନୁ ଇଦାନ ଟାନେ ନାନନ୍ ବୁଲିକିରି ହନେ କିଛି
1: ମାଲ୍ଲା
0: ମାଲା ଏକରା ହି ସଂକଳ୍ପ ମାଲ୍ଲା ହୁରୁ ବୋଇଲେ ହଦା ଠିକ୍ ଦୁ ଯେତ୍କି ଅତି ଆଦା ଦିନ ଠିକ୍ ଦୁ ମେଲେ କାଏଁ ହେଲେ ଭବିଷ୍ୟତରେ ନିମେ ଦିନରୁ ଇଚ୍ଛା ଥିଲି ହାଦୁ ବଚୁର ତା ବେଞ୍ଜା
1: ହଦାର ଗୁଠିଆ ଝିଅ ହଦାର ଗୁଠିଆ ଯଦି ଭଲ ପାଳର ଭଲ କାମର ହେଲେ ଭଲ ବର ଅଣ୍ଠା ଆଗର ଇ ଭାବନା ବଦରା ଏଇ ହୁରିଙ୍ଗ ଆଜ୍ଞା
0: ନିଶ୍ଚେ ନିଶ୍ଚେ ନିଶ୍ଚେ
1: କୁକ ତ ଆତଲାର ଛୋଟ ଛୋଟ ଆତଲାର
0: ହେଲେ କଥା ମାନେ ଯେ ଭଲ ପଢ଼ନା କଥା ଦେଲେ କାଏଁ ପାଠ ସାଠ ବୋଝି ନାମେ କୁଣୁ ହାଦୁ ବଚୁର ଯଦି ପାଢ଼ରାଲେ ତା ମାଗି ଲାଗେ ହିଁ ଭଲ ମାନ ହେଲେ ଆରୁଣ୍ଟା କଥା ନିମେଷ ଆଗେ ଲାଗେ ଚାହୁଁ ମନେ ଖାତରା କେରା ଯେ ଆଗଲି ନାମେ କୁଣୁ ଆଲାର ଗୁଠି ଯେତେ ବେଞ୍ଜା କାର୍ଯ୍ୟ ମାଞ୍ଜା କା ବୋରୁ ମାଞ୍ଜା କା ଛଠି ଉଠିଆଡ଼ି ମାଞ୍ଜା କା କିନ୍ସି ଭି ନାମେ ଆଲାର ଯଦି ଏଠାଣିଆ ମାଞ୍ଜା ହେଲେ ଭିନ୍ ଭିନ୍ ନିଶା ସେବନ ଭି କାମାଲି ଆର୍ ହେଁ ହୁ ବୋଧ ଏକା ନେକିରି ମାନେ ନାମେ ଜିଆବନ ଖରାପ ରାସ୍ତାକି ହୁଆ କାଲିଆ ହୁ କଥା ବୋଧ ଆକୁନ ଆତଲି କା ମାଲା ଦିନ
1: ଆକୁନ ବି ଆତଲି ଆତଲି ଯେ ଆମେ ଆଡ଼ପାନୁ ଟିକେ କଣ୍ଟ୍ରୋଲ ମଞ୍ଜିକି ଯେ ଓଳି ଆହାଲଦାନ ଆଉ ହୃଦି ତ ମାଲା କୁନ୍ କା ରୀତି ତମେ ରୀତି ରୀତି କା ଚାଲି ଚଳନ ବନ ତିନ ଆହାଲଦାନ ଏନ୍ ଯେ ମାଲା ପ୍ରାୟ
0: ଆଚ୍ଛା ଆଚ୍ଛା ହେଲେ ଏକାବଦ ନାମ ଯଦି ଆହାଲଦା ତା କୁନ୍ ଯେ ଏକାବଦ ନାମ ହେ ସମାଜ ଲାଗାନ ଖରାପ ଦୁଆଦାନ ଜରୁର ଆମ୍ବନା ଚିନା କଥା ଦୁ ଆଏ କାମଲା ଆମେ ହାଦୁ ବଚୁରକି ଯଦି ଖରାପ ପ୍ରଭାବ ଖାତରାଲି ହେଲେ ଆସ୍ତି ନାମ ଦୁରିଆ ମାନନା କଥା ଆଉ ଏକାବଦ ନାମେ ଦରକାର ଦୁ ସ୍ୱାସ୍ଥ୍ୟ ଶିକ୍ଷା ଲାଗାନ ଏକାବଦ ଭଲ ଦୁ ଆ କଥା ନୁ ଆ ପାବୁନୁ ଯେତିର କାନା କଥା ହେଲେ ପ୍ରକୃତିରେ ଆକୁନ୍ ନିମେସ୍ତି ଅଣ୍ଟା କଥା ମେନାକି ଲାଗାନ ଚାହୁଁ ଆକୁନ୍ ନିମେ କଥା ବନ୍ ବହୁତ ରି ଆଲାର ମେନାଲନାର ଆ ନାମେ କୁଣୁ ସମ୍ପ୍ରଦାୟର ଯେନ୍ ମେନାଲନାର ତାମାନ ଯଦି କିଛି ଅଣ୍ଟା ତେଙ୍ଗା ବୋଥ ହେଲେ ନିମ ଏନ୍ଦିର ତେଙ୍ଗର ନାମେ ହାଦୁ ବଚୁରିନ
1: ପରାମର୍ଶ ବାଜକୁନ୍ ଏଇ କୁଣୁ ଭାଷା ଦେଖାନ କାଲି ଆ ଭାଷା ବନ୍ ପୁନର୍ଜୀବିତ କାମତ ବୋଲିକିରି ବଡ଼କାଟେ ଇଚ୍ଛା ଥିଲେ
0: ନିଶ୍ଚିତ ଭାବେ ତା ଆଦି ଲାଗାନ ନାମ ଯେତେ ଯଦି ଏକ ମାନତ ଆରୁ ନାମେ ଭାଷା ବନ୍ ନାମ ମାମୁତ ଲାଜରା ଅଫିସ ନୁ ମାନନା କା ପାବୁ ନୁ ମାନନା କା ନାମେ ଆଡ଼ପା ପାଲି ନୁ ହିଁ
1: ଅଫିସ ରୁ ନଲଖୁନା ନା ବାକେ
0: ହଁ
1: କୁଣାର ନାଟା କୁଣାମ ରାଜ କାମ ହୁରମାର୍ଗାନେ ବେଶ କୁର୍ତ୍ତିନ
0: ଆଚ୍ଛା ଆଚ୍ଛା
1: କାଚିନେଖରାଲ
0: ହଁ ହେଲେ ଯେତେ ନିମ୍ ଯେନ୍ତା ଅଫିସ ନୁ ରାଜକାର ଯେନ୍ତା କାଚିନେଖରାଲ କାର ଆକୁନ୍ ବି ସାମିଆ ଆତଲି ନାମ ହୋ ନାମେ ଭାଷା ନୁ ହିଁ ଯଦି ନାମ କାଚିନେଖର ଥିଲେ ନାମେ ଭାଷା ଦାହୁରି ମିଆଗି କ ଆରୁ ନାମ ତେଙ୍ଗାଙ୍ଗତ ଯେ ନାମ ପ୍ରକୃତିରେ ନାମ କୁଣାହାତୁ ଆରୁ ନାମେ ଯେନ୍ ଅଣ୍ଟା ପରିଚୟ ଆତଲି ଆ ପରିଚୟ ବନ ନେଇକିରି ଗର୍ବର ସହିତ ନାମ ଆମେ ଜିଆବନ ଆଗଲି ହୁଅତ ଧନ୍ୟବାଦ ଇନ୍ନା ବାର୍ଚକାର ଆକାଶବାଣୀ ନୁ ଆର ଦୀପଦ କାଛି ନେଖରାଗି ସୁଯୋଗ ଚିଚକାର ଆଦି ଲାଗାନ ଆକାଶବାଣୀ ତାର୍ତି ବହୁତ ବହୁତ ଧନ୍ୟବାଦ ଜୁହାର
1: ଜୁହାର ଜୁହାର
0: ହେଲେ ଆକୁନ୍ ଗୀତୁ ପଦେ ମେନତ ଆବନ୍ ପାଡ଼କାନାର ଶୁଭାରମ୍ଭ ପ୍ରଧାନ ଆଉ ତାମେ ଦଲ

ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କାର୍ଯ୍ୟକ୍ରମ ମାକାପୁପୁ ଝକା ଝକା ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର କହ୍ନୋ ନାହୋ, କଣ୍ଠଦାନ କରିଛନ୍ତି ବସୁନ୍ଧରା ଦାସ, କେ କେ ଶାନ ଏବଂ ଲୟ ମେଣ୍ଡୋଜା। ସଙ୍ଗୀତ ଶଙ୍କର ଏହସାନ ଲୟ, ଗୀତ ରଚନା ଜାଭେଦ ଅଖତର।

ପରବର୍ତ୍ତୀ କଥାଚିତ୍ର ଖିଲାଡ଼ି 420 କଣ୍ଠଦାନ କରିଛନ୍ତି ଅଭିଜିତ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ସଞ୍ଜୀବ ଦର୍ଶନ। ଗୀତ ରଚନା ସମୀର।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ଗୁଲାମ। କଣ୍ଠଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ଯତୀନ ଲଲିତ। ଗୀତ ରଚନା ସମୀର।

0: ଏଥର କଥାଚିତ୍ର କୁଛ ତୁମ୍ କହୁ କୁଛ ହମ୍ କହିଁ କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଫରଦିନ ଖାନ, ସଙ୍ଗୀତ ଅନୁ ମଲ୍ଲିକ, ଗୀତ ରଚନା ସମୀର।
1: My pals, my buddies, my friends, today we've all graduated. Piche bachpan pada hai aur aage jawani। Hey you, by the way, we'll miss you।

0: ଏଥର କଥାଚିତ୍ର ଫୁଲ୍ ଆଣ୍ଡ ଫାଇନାଲ୍ କଣ୍ଠଦାନ କରିଛନ୍ତି କୁନାଲ ଗାଞ୍ଜାବାଲା ହିମାନୀ, ସଙ୍ଗୀତ ହିମେଶ ରଶ୍ମିଆ, ଗୀତ ରଚନା ସମୀର।
1: Hey you guys, flowing on the flow. Mess with us, we throw you off the dough. Bone with us, we smack you, hunk. After the guilt.

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, କଥାଚିତ୍ର କୋଇ ମିଲ୍ ଗୟା। କଣ୍ଠଶିଳ୍ପୀ ହେଲେ ତାଜ, ସଙ୍ଗୀତ ରାଜେଶ ରୋଶନ, ଗୀତ ରଚନା ଇବ୍ରାହିମ ଇସ୍କ।

0: ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: प्रस्तुत है हमारा विशेष कार्यक्रम संदेश टू सोल्जर्स।

0: कहानियाँ सुनते आए देखते आए अब वही वैसी ही कहानी सुनाएगा डिजिटल।
1: डाउनलोड वेव्स ओटीटी ऐप नाउ एंड वॉच फॉर फ्री।
2: यादें अतीत से, बातें बस दिल से, क्योंकि आपकी याद आती रही। रेनबो पर रात 9 बजे। रोज सुबह सवेरे 7 से 9 की मुलाकात, थोड़ी गपशप, थोड़ी काम की बात। रेनबो की सौगात, हर रोज जुड़िए हमारे साथ। गुड मॉर्निंग दिल्ली एनसीआर, ऑलवेज वेयर एवर यू आर।
3: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସନ୍ଧ୍ୟା 5 ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
4: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ନୂଆଦିଲ୍ଲୀରୁ ଆଜି ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ସାକ୍ଷାତ ଆଲୋଚନା କରିଛନ୍ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦନୁ ଆନୁଷ୍ଠାନ ହେବାରକେ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମେଘାଳୟର ଶିଲଂଠାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73 ପୂର୍ଣ୍ଣାଙ୍ଗ ଅଧିବେଶନ, ଅଧ୍ୟକ୍ଷତା କରୁଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ମେରା ଯୁବ ଭାରତ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାଟି ଏକ ହପ୍ତାହ ଭିତରେ ଭାଗ ନେଲେ 390,000 ଅଧିକା ଯୁବକ, ସ୍ୱୀକୃତି ଦେଲା ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ। ଆଗକାଲ ଗୁଜରାତ ଡାମନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ସୁରତଠାରେ କରିବେ 18,800 ଏତକା ଟଙ୍କାର ବିକାଶମୂଳକ ପ୍ରକଳ୍ପର କରିବେ ଲୋକାର୍ପଣ ଆର୍ ଶିଳାନ୍ୟାସ। ଭୁବନେଶ୍ୱରରେ ଥିବା ପୁଲିସ୍ ଭବନରୁ ଆଜି ହୋଇଯାଇଛି ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026। ଉପକୂଳ ସୁରକ୍ଷାକେ ବରକସ କରିବା ଲାଗି 150 କୋଟି ଟଙ୍କା ଦେଲେ ସରକାର। ପୁରୀନ ମୂଲ ହୋଇଥିବା ବ୍ରିକ୍ସ ରାଷ୍ଟ୍ରସମୂହ ସମ୍ମିଳନୀକୁ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଚରଣ ମାଝି। ସବୁ ପ୍ରାକୃତିକ ବିପର୍ଯ୍ୟୟକେ ମଜବୁତିର ସହିତ ମୁକାବିଲା କରିଛି ଓଡ଼ିଶା। IGIT ସରାଙ୍ଗକେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନାକର ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କର 91 ବୟସ ପରଲୋକ। ରାଜ୍ୟର ବିଜେପି ସରକାରକେ ଆଜି ପୁରିଲା 2 ବିକଶିତ ଭାରତ ଆର୍ ସମୃଦ୍ଧ ଓଡ଼ିଶା ଗଠନତେ ସାମିଲ ହେବା ଲାଗି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ନୂଆପଡ଼ା ଜିଲ୍ଲାର ସମବାୟ ସମିତି ପରିଚାଳନାକୁ ପରିଦର୍ଶନ କରିଛନ୍ ରାଜ୍ୟର 8 ଜିଲ୍ଲାର ପ୍ରତିନିଧି ଦଳ। ସମ୍ବଲପୁରନ ଆନୁଷ୍ଠାନମୂଲ ହୋଇଛି ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା। ଏଥି ଦେଶର 10 ଦଳ ଭାଗ ନେବେ ବୋଲି ସୂଚନା ଦେଇଛନ୍ ଆୟୋଜକ କମିଟି ସଭାପତି ଆର୍ ବିଧାୟକ ଜୟନାରାୟଣ ମିଶ୍ର। ଝାରସୁଗୁଡ଼ା ଜିଲ୍ଲାନୁ ଜୋରସୋରରେ ଚାଲିଛି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯୟକ୍ରମ। ଏଛେନ୍ ତକ୍ ସାମିଲ ହେଲେ 28% ଭୋଟର। ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଛୁଇଁଲା କେରଳମ୍। ଏଚ୍ନିର୍ ମୁଖ୍ୟ ଖବର ଇନ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲବେଳେ 6:05।
3: ଶୁଣିଲେ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସମ୍ପ୍ରଦା, ପରିବେଷଣ କରୁଛନ୍ତି ନିରଞ୍ଜନ ମଣ୍ଡଳୀ ଏବଂ ସାଥୀ।

0: राम राम जगवार हरि हरि वो हरि।
1: ଶେଷ ହେଲା ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ସମ୍ପ୍ରଦ, ପରିବେଷଣ କଲେ ନିରଞ୍ଜନ ମେଣ୍ଡଳି ଏବଂ ସାଥୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ମନେ ପକାଇ ଦେଉଛୁ, ଆଜି ସନ୍ଧ୍ୟା 5:30 ପ୍ରଚାର କରିବୁ ଯୌବଣୀ କାର୍ଯ୍ୟକ୍ରମ, 6:10 ଶୁଣିବେ ଓଡ଼ିଆ ଲୋକ ସଙ୍ଗୀତର କାର୍ଯ୍ୟକ୍ରମ, ସନ୍ଧ୍ୟା 6:30 ପ୍ରଚାର କରିବୁ ବିକାଶ ମନ୍ତ୍ର, ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ, 7:30 କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଖାଦ୍ୟ ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଶ୍ରୀ ଅନ୍ନ ଚାଷ, ଏ ସମ୍ପର୍କରେ ଡକ୍ଟର ସତ୍ୟବ୍ରତ ମଙ୍ଗରାଜଙ୍କ ସହିତ ଆଲୋଚନା ଶୁଣିବେ। 8:02 ପ୍ରଚାର କରିବୁ ସୁଗମ ସଂଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ବୈଷ୍ଣବ ଚରଣ ପାଢ଼ୀ। 8:15 ଶୁଣିବେ ଓଡ଼ିଆରେ ଆଲୋଚନା, ସୁବର୍ଣ୍ଣପୁର ଲୁପ୍ତ ପ୍ରାୟ ଲୋକକଳା, ଏ ସମ୍ପର୍କରେ ଆଲୋଚନା କରିବେ ବେଣୁଧର ପ୍ରଧାନ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ 8:30, ଏଥିରେ ଶୁଣିବେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ, ପରିବେଷଣ କରିବେ ପଣ୍ଡିତ ସି ଆର୍ ବ୍ୟାସ। 9:15 ସ୍ପଟ୍ଲାଇଟ୍, ରିଲେ କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର, 9:30 ହିନ୍ଦୀ କଥାଚିତ୍ର ଗୀତ। 10:00 ଶୁଣିପାରିବେ ଅଖିଳ ଭାରତୀୟ ଆଞ୍ଚଳିକ ଲୋକ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ, ରିଲିଜ୍ କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏ ଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଯୁବବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ।

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜି ଆମ ଯୁବବାଣୀର ଖେଳ ଜଗତ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଉପସ୍ଥାପନାରେ ମୁଁ ଆପଣମାନଙ୍କ ଯୁବସାଥୀ କୁସୁମ। ତ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଜାଣିବା ଇତିହାସ ପୃଷ୍ଠାରେ ଆଜି ଦିନରେ ଘଟିଥିବା କିଛି ଘଟଣାଗୁଡ଼ିକ ବିଷୟରେ। 1902 ମସିହାରେ ରିଚାର୍ଡ ଆଲେନ୍, ଯିଏ ଭାରତୀୟ ଫିଲ୍ଡ ହକି ଗୋଲକିପର ଥିଲେ, ସେ ଭାରତର ନାଗପୁରରେ ଜନ୍ମଗ୍ରହଣ କରିଥିଲେ। ସେ 1928 ମସିହାରେ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। 1936 ମସିହାରେ ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ନୂତନ ଜନ୍ମଗ୍ରହଣ କରିଥିଲେ। 1956 ମସିହାରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ସ୍ୱତନ୍ତ୍ର ପାର୍ଟି ଗଠନ ନିମନ୍ତେ ଘୋଷଣା କରିଥିଲେ। 1964 ମସିହାରେ ମାଳଦ୍ୱୀପର ସମ୍ବିଧାନ ନିର୍ମାଣ ହୋଇଥିଲା। 1997 ମସିହାରେ ଦୂରସଞ୍ଚାର ଉପଗ୍ରହ 2D କକ୍ଷରେ ପହଞ୍ଚିଥିଲା। 2003 ମସିହାରେ ଡୋମିନିକ୍ ଗଣରାଜ୍ୟର 18 ବର୍ଷୀୟ ସୁନ୍ଦରୀ ଏମିଲିଆ ଭେଗା ମିସ୍ ୟୁନିଭର୍ସ ହୋଇଥିଲେ। 2005 ମସିହାରେ ଲାଲକୃଷ୍ଣ ଆଡ଼ବାନୀ କରାଚିରେ ମହମ୍ମଦ ଜିନ୍ନାଙ୍କୁ ଧର୍ମନିରପେକ୍ଷ ବ୍ୟକ୍ତି ବୋଲି ବିବେଚନା କରିଥିଲେ। 2008 ମସିହାରେ 25 ବର୍ଷରୁ କମ୍ ବୟସ୍କ ଝିଅମାନଙ୍କୁ ମଧ୍ୟ ପାରିବାରିକ ପେନ୍ସନ୍ର ଲାଭ ଦେବାକୁ ହରିୟାଣା ସରକାର ଘୋଷଣା କରିଥିଲେ। ଶ୍ରୋତାବନ୍ଧୁ, ଏ ତ ଥିଲା ଇତିହାସ ଦର୍ପଣରେ ଆଜି। ଆଶା କରୁଛି ଆପଣମାନେ ନିଶ୍ଚୟ କିଛି ଜାଣିପାରିଥିବେ। ଶ୍ରୋତାବନ୍ଧୁ, ଖେଳ ମାନବ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ଏହା କେବଳ ଆମ ମନୋରଞ୍ଜନ ପାଇଁ ନୁହେଁ, ସ୍ୱାସ୍ଥ୍ୟ ସୁରକ୍ଷା ଓ ମନୋବଳ ସୁଦୃଢ଼ କରିବାରେ ସହାୟକ ହୁଏ। ଖେଳ ଆମକୁ ଶାରୀରିକ ଶକ୍ତି ବୃଦ୍ଧି ଓ ସହିଷ୍ଣୁତା ବିକାଶ ସହିତ ଜୀବନରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପ୍ରତି ପ୍ରେରିତ ହେବା ପାଇଁ ମାର୍ଗଦର୍ଶନ କରିଥାଏ। ସମାଜର ଏକ ଅତ୍ୟାବଶ୍ୟକ ଅଂଶ ଭାବରେ ଖେଳ ଆମକୁ ନୀତିଶାସ୍ତ୍ର ଓ ନୈତିକତା ଶିଖାଇବା ସହିତ ଆମ ଆତ୍ମସମ୍ମାନ ଓ ସଫଳତା ପାଇଁ ଶ୍ରମ କରିବାର ପ୍ରେରଣା ମଧ୍ୟ ଦେଇଥାଏ। ଖେଳ କେବଳ ଶାରୀରିକ କ୍ଷେତ୍ରରେ ନୁହେଁ, ଏହା ମାନସିକ ଓ ଆତ୍ମିକ ଭାବରେ ମଧ୍ୟ ଆମକୁ ସବଳ କରିଥାଏ। ଏହା ଦୃଢ଼ ପ୍ରତିବଦ୍ଧତା, ନୈତିକ ମୂଲ୍ୟବୋଧ ଓ ଦଳୀୟ ସହଯୋଗର ଅର୍ଥ ବୁଝାଇଥାଏ, ଯାହା ମାନବ ଜୀବନକୁ ଅଧିକ ପ୍ରଭାବଶାଳୀ ଓ ସଫଳ କରିବାରେ ସାହାଯ୍ୟ କରେ। ଶ୍ରୋତାବନ୍ଧୁ, ଇଂରାଜୀରେ ଏକ ପ୍ରବାଦ ଅଛି, ଏ ହେଲ୍ଦି ମାଇଣ୍ଡ ଲିଭ୍ସ ଇନ୍ ଏ ହେଲ୍ଦି ବଡି। ସୁସ୍ଥ ଶରୀର ହିଁ ସୁସ୍ଥ ମନର ପ୍ରବାସସ୍ଥଳୀ। ବର୍ତ୍ତମାନ ଯୁଗରେ ସରକାର କ୍ରୀଡ଼ାର ପ୍ରସାର ନିମନ୍ତେ ଅନେକ ଚେଷ୍ଟା ଚଳାଇଛନ୍ତି। ରେଡ଼ିଓ ଓ ଟେଲିଭିଜନ ମାଧ୍ୟମରେ ଏହାର ପ୍ରଚାର ପ୍ରସାର ଚାଲିଛି। ପ୍ରତ୍ୟେକ ବିଦ୍ୟାଳୟରେ ଖେଳ ପାଇଁ ସ୍ୱତନ୍ତ୍ର ପିରିୟଡ଼ ରହିଛି ଏବଂ ତାଲିମପ୍ରାପ୍ତ ଶିକ୍ଷକ ମଧ୍ୟ ନିଯୁକ୍ତ ହେଉଛନ୍ତି। ଆଜିକାର ସମୟରେ କୁସ୍ତି, କସରତ, ସମରକଳା, ମୁଷ୍ଟିଯୁଦ୍ଧ, କରାଟେ ଶିକ୍ଷା ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟମାନ ଖୋଲାଗଲାଣି। ବିଭିନ୍ନ କ୍ରୀଡ଼ା କସରତ ଦ୍ୱାରା ମନ ପ୍ରଫୁଲ୍ଲ ରୁହେ ଓ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ ପାଏ। ଆମ ଦେଶରେ ବିଭିନ୍ନ ପ୍ରକାର ଖେଳର ପ୍ରଚଳନ ରହିଛି, ସେଗୁଡ଼ିକ ସାଧାରଣତଃ ବାହ୍ୟ କ୍ରୀଡ଼ା ଓ ଅନ୍ତଃ କ୍ରୀଡ଼ା ଭାବେ ଦୁଇବିଧ ଅଟେ। ବାହ୍ୟ କ୍ରୀଡ଼ା ମୁକ୍ତ ଆକାଶ ତଳେ ଖେଳ ପଡ଼ିଆରେ ଖେଳାଯାଏ। କବାଡ଼ି, ଫୁଟବଲ, ଭଲିବଲ, କ୍ରିକେଟ, ପେଞ୍ଚାକ୍ସିଲଟ ଓ ବାସ୍କେଟବଲ୍ ପ୍ରଭୃତି ବହୁବିଧ ବାହ୍ୟ ଖେଳ ପରିଦୃଷ୍ଟ ହୋଇଥାଏ। ଶ୍ରୋତାବନ୍ଧୁ, ଏହିସବୁ ଖେଳ ମଧ୍ୟରୁ ପେଞ୍ଚାକ୍ସିଲଟ ଖେଳ ହେଉଛି ଅନ୍ୟତମ। ଏହି ଖେଳ ଇଣ୍ଡୋନେସିଆ ଓ ଦକ୍ଷିଣ ପୂର୍ବ ଏସିଆର ଏକ ପ୍ରାଚୀନ ଯୁଦ୍ଧକଳା ଭିତ୍ତିକ କ୍ରୀଡ଼ା ଅଟେ। ଏହି ଖେଳରେ ଖେଳାଳିମାନେ ଦ୍ରୁତ ଗତି, ସନ୍ତୁଳନ, ଆତ୍ମରକ୍ଷା କୌଶଳ ଏବଂ ନିଖୁଣ ଆକ୍ରମଣ ପ୍ରତିଆକ୍ରମଣର ପ୍ରଦର୍ଶନ କରନ୍ତି। ଏହି ପେଞ୍ଚାକ୍ସିଲଟ ଖେଳ କେବଳ ଶାରୀରିକ ଶକ୍ତିର ଖେଳ ନୁହେଁ, ଏହା ମାନସିକ ଏକାଗ୍ରତା, ଶୃଙ୍ଖଳା ଓ ଆତ୍ମବିଶ୍ୱାସର ମଧ୍ୟ ପ୍ରତୀକ। ଏହାର କୌଶଳ ଓ ପ୍ରତିଯୋଗିତା ଦର୍ଶକମାନଙ୍କୁ ଆକର୍ଷିତ କରିଥାଏ। ଶ୍ରୋତାବନ୍ଧୁ, ଆମ ଭାରତରେ ଯେମିତି ହକି, ଫୁଟବଲ ଓ କ୍ରିକେଟ ଅନେକ ଲୋକପ୍ରିୟତା ହାସଲ କରିପାରିଛି, ସେହିପରି ଇଣ୍ଡୋନେସିଆ ଓ ଦକ୍ଷିଣ ପୂର୍ବ ଏସିଆରେ ଏହି ପେଞ୍ଚାକ୍ସିଲଟ ଖେଳଟି ଅନେକ ଲୋକପ୍ରିୟତା ହାସଲ କରି ସୁନାମ ଅର୍ଜନ କରିଛି। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆମେ ଆମ ଅଞ୍ଚଳର ଜଣେ ପେଞ୍ଚାକ୍ସିଲଟ ଖେଳାଳିଙ୍କ ସହିତ ସାକ୍ଷାତକାରଟିଏ ଶୁଣିବା। ସାକ୍ଷାତ କରିଛନ୍ତି ତାଙ୍କୁ ଭବତୋଷ ବିସି।
1: ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ କେନ୍ଦ୍ର ସମ୍ବଲପୁରକୁ। ଆପଣଙ୍କ ପରିଚୟ?
2: ନମସ୍କାର, ମୁଁ ବସୁନ୍ଧରା ତାଣ୍ଡି। ମୁଁ ପେଞ୍ଚାକ ସିଲାଟ ସ୍ପୋର୍ଟର ଗୋଟେ ଆଥଲିଟ୍ ହେ। ଆମ ଜିଏମ୍ ୟୁନିଭର୍ସିଟିର ଗୋଟେ ଷ୍ଟୁଡେଣ୍ଟ ହେ। ମୋର ଘର ରହୁଛି କେସିଙ୍ଗା, କଳାହାଣ୍ଡି ଡିଷ୍ଟ୍ରିକ୍ଟ। ଆଉ ମୁଁ ଏଇନ ପଢ଼ବା ଲାଗି ହିଁ ଆସିଛେ ସମ୍ବଲପୁର, ସେଥିଲାଗି ରହୁଛେ ଏଇନ।
1: ଆପଣ ଯେନ୍ତା କହିଲେ ଆପଣ ଜିଏମ୍ କଲେଜରେ ପଢ଼ୁଛନ୍, ଆଉ ତାର ସାଙ୍ଗେ ଆପଣ ଗୋଟେ ଏଥଲିଟ୍ ହାନ୍, କେନ୍ ଖେଲ୍ କେ ଆପଣ ବେଶୀ ଖେଲସନ୍?
2: ମୁଇଁ ନର୍ମାଲ ଗେମ୍ସ ମାନଙ୍କର ଉପରେ ତ କେବେ ଏତିକି ଧ୍ୟାନ ନାଇଁ ଦେଇ, ମୁଇଁ ଡିରେକ୍ଟଲି ମୋର ମାର୍ଶାଲ ଆର୍ଟ ସ୍ପୋର୍ଟରେ ଏକା ଗଲି। ଆଉ ସେନ ଏକା କରୁ କରୁ ଇଭେନ୍ଚୁଆଲି ଏକ୍ସପିରିଏନ୍ସ ହଉ ମୁଁ ଟୁର୍ଣ୍ଣାମେଣ୍ଟ ମାନଙ୍କ ନା ଏଣ୍ଟର କଲି।
1: ଆପଣ ମାର୍ଶାଲ ଆର୍ଟ ଖେଲୁଛନ୍, ବହୁତଟେ ଜାଗାରେ ହେଲେ ନ, ଆମର ଶ୍ରୋତା ବନ୍ଧୁ ମାନଙ୍କର ଲାଗି ଟିକେ କହୁନ୍, ମାର୍ଶାଲ ଆର୍ଟ ମାନେ କାଣା?
2: ମାର୍ଶାଲ ଆର୍ଟ ମାନେ ଏଟା ହଉଛେ ଗୋଟେ ସେଲ୍ଫ ଡିଫେନ୍ସ ର ଟେକ୍ନିକ୍ ଟା, ଯେନ୍ଟା ଆମେ ଗୋଟେ ଆର୍ଟ ହିସାବରେ ବି ଆମେ ୟୁଜ୍ କରିପାରମା, ପ୍ଲସ୍ ଯେତେବେଳେ ଆମକୁ ଅଗର କିଛି ପ୍ରୋବ୍ଲେମ୍ ଅଛେ ସେତେବେଳେ ଆମେ ନିଜକେ ପ୍ରୋଟେକ୍ଟ କଲା ବେଳେ ବି ୟୁଜ୍ କରିପାରମୁ। ପେଞ୍ଚାକ ସିଲାଟ ସ୍ପେଶାଲି ମୋର ଗେମ୍ ଯେନ୍ଟା ଅଛେ ସେଟା ଇଣ୍ଡୋନେସିଆନ ମାର୍ଶାଲ ଆର୍ଟସ୍, ଯେନ୍କି ଆର୍ଟ ବି ମିକ୍ସ ହଉଛେ, ନିଜର ଆମ ବଡି ଲାଙ୍ଗୁଏଜ୍ ବି ପ୍ରେଜେଣ୍ଟ କରସୁଁ, ଆଉ ପ୍ଲସ୍ ଫାଇଟ୍ ବଗେରା ବି କରସୁଁ ସେନ।
1: ମାର୍ଶାଲ ଆର୍ଟ କେ ସଭେ ଯେନ୍ତା ଜାଣିଛନ୍ ଆତ୍ମରକ୍ଷା ଲାଗି ଶିଖିବାର କଥା ବୋଲିକରି, ତ ଇଟାକେ ଗୋଟେ ଖେଲ ହିସାବରେ ଆପଣ କେନ୍ତା ଦେଖସନ୍?
2: ଷ୍ଟାର୍ଟିଂରେ ତ ଆକ୍ଚୁଆଲି ମୋର ଫାର୍ଷ୍ଟ ଗୋଲ୍ ଥିଲା କି ମୋତେ ଫିଟନେସ୍ରେ ଯିବାର ଅଛେ, ମୋତେ ସେଲ୍ଫ ଡିଫେନ୍ସ ଶିଖିବାର ଥିଲା। ଯେତେବେଳେ ମୁଁ କଲେଜରେ ଆଡମିଶନ ହେଲା ଆଉ ମୁଁ ଚାହିଁଲି କି ମୋତେ କିଛି ଗୋଟେ ଏକ୍ସଟ୍ରା କରବାର ଅଛେ, ତ ସେତେବେଳେ ମୁଁ ନିଜେ ହିଁ ଖୋଜାଖୋଜି କଲି ଆଉ ଆମର କ୍ଲାସ୍ର ବାବଦରେ ଜାଣିଲି। ଫାର୍ଷ୍ଟ ମୋଟିଭ୍ ଥିଲା ସେତେବେଳେ କି ନାଇଁ ମୋତେ ବାସ୍ ସେଲ୍ଫ ଡିଫେନ୍ସ ଶିଖିବାର ଅଛେ, ଜଷ୍ଟ ଆଜ୍ ଏ ହବି। ବଟ୍ ତାପରେ ଧୀରେ ଧୀରେ ଆଉ ଶିଖୁ ଶିଖୁ, ତାପରେ ବାକି ପ୍ଲେୟର୍ସ ମାନଙ୍କୁ ଦେଖୁ ଦେଖୁ, ତାପରେ ଆମର ସାର୍ ଯେତେବେଳେ ଆମକୁ ମୋଟିଭେଟ୍ କଲେ କି ଆଗକେ ବଢ଼, ଆଉ ଏଥିରେ ବି ଗୋଟେ କରିୟର ବନେଇ ହେଇପାରବା, ସେତେବେଳେ ମୁଁ ଭିତରୁ ଇଚ୍ଛା କଲି କି ନାଇଁ ମୋତେ ବି ଏଇ ଗେମ୍ରେ ଆଉ ଆଗକେ ଯିବାର ଅଛେ। ଆଉ ସେତେବେଳେ ମୁଁ ଆଉ ଟିକେ ଖୋଜାଖୋଜି କଲା ପରେ ଜାଣିଲି କି ହଁ, ଏତାର ପାଖେ ଆଉ ବହୁତ ଜ୍ୟାଦା ସ୍କୋପ୍ ଅଛେ, ନଟ୍ ଜଷ୍ଟ କି ଆମକୁ ଯିବାର ଅଛେ, ଖେଳିବାର ଅଛେ, ପଇସା ଖର୍ଚ୍ଚ କରିବେ, ସେନ୍ତା କିଛି ନାଇଁ ସେ, ବଟ୍ ଆଗକେ ବହୁତ ସାରା ଅପରଚ୍ୟୁନିଟିଜ୍ ମାନେ ଖୋଲୁଛେ। ତ ସେଥିଲାଗି ମୁଇଁ ଧୀରେ ଧୀରେ ଇଚ୍ଛା କଲି, ଆଉ ଯେତେବେଳେ ଗେମ୍ ଗୋଟେ ଦୁଇଟା ଟୁର୍ଣ୍ଣାମେଣ୍ଟ ଖେଳିଲି ସେତେବେଳେ ମୋଟିଭେସନ୍ଟା ଆଉ ବଢ଼ିଲା, ଆଉ ଟିକେ ଉତ୍ସାହିତ କରି ଆଉ ବଡ଼ ବଡ଼ ଗେମ୍ ଖେଳିବାକୁ ଚାହିଁଲି।
1: ଯେନ୍ତାକି ଆପଣ କହିଲେ ଆପଣଙ୍କର ହବି ହିସାବରେ ଆପଣ ଶିଖିବାର ଚେଷ୍ଟା କଲେ, ତାପରେ ବହୁତଟେ ଜାଗାରେ ଗେମ୍ସ ମାନେ ଖେଳିଲେ, ତ କେନ୍ କେନ୍ କମ୍ପିଟିସନ୍ରେ ଆପଣ ଭାଗ ନେଇଛନ୍?
2: ଫାର୍ଷ୍ଟ ତ ମୁଇଁ ଷ୍ଟେଟ୍ ଲେଭେଲ୍ ଖେଳିଥିଲି, ଆମର ଡିଷ୍ଟ୍ରିକ୍ଟ ଲେଭେଲ୍ ଫାର୍ଷ୍ଟ ହେଲା ପରେ ଷ୍ଟେଟ୍ ଲେଭେଲ୍ ଖେଳା ଯାଇସି, ତାପରେ ଷ୍ଟେଟ୍ ଲେଭେଲ୍ରେ ଯେନ୍ ଯେନ୍ ମାନେ ଗୋଲ୍ଡ ଆଣିଥିସନ୍ ସେମାନେ ମାନେ ନ୍ୟାସନାଲ୍ ଲାଗି ଯାଇସନ୍। ଫର୍ଚୁନେଟ୍ଲି ଯେତେବେଳେ ମୁଇଁ ଷ୍ଟାର୍ଟ କରିଥିଲି ସେ ଥର ନ୍ୟାସନାଲ୍ ଲେଭେଲ୍ ଆମର ଯେନ୍ ଚମ୍ପିଅନସିପ୍ ଥିଲା ସେଟା ଓଡ଼ିଶାରେ ହିଁ ହେଇଥିଲା, ତ ମୋତେ ବାହାରକୁ ବେଶୀ ଯିବାକେ ନାଇଁ ପଡ଼ିଥିଲା, ତ ମୋତେ ବେଶୀ ବି ନର୍ଭସ୍ ଫିଲ୍ ନାହିଁ। ବଟ୍ ଅନ୍ଫର୍ଚୁନେଟ୍ଲି ଯେହେତୁ କି ମୋର ଫାର୍ଷ୍ଟ ଟୁର୍ଣ୍ଣାମେଣ୍ଟ ଥିଲା, ତ ଅଲଗା ଅଲଗା ଷ୍ଟେଟ୍ ଆଉ ଅଲଗା ଅଲଗା ପ୍ଲେୟର୍ସ ମାନଙ୍କୁ ଦେଖିକରି ମୁଁ ଟିକେ ନର୍ଭସ୍ ହେଇଯାଇଥିଲି, ଆଉ ଦୁଇଟା ଇଭେଣ୍ଟରେ ପାର୍ଟ କରିଥିଲି, ବଟ୍ ଗୋଟେ ଇଭେଣ୍ଟରେ ହିଁ ମୁଇଁ ମେଡାଲ ଆଣିପାରିଲି। ବଟ୍ ତାର ପରେ ଇଚ୍ଛାକେ ନାଇଁ ଛାଡ଼ି, ଆଉ ତାପରେ ନେକ୍ସଟ ଗେମ୍ ମୁଇଁ ଖେଳିଗଲି, ଲକ୍ଷ୍ନୌ ମୁଁ ଯାଇଥିଲି, ଆଉ ତାପରେ ସେନୁ ସିଲେକ୍ଟ ହେଇକରି ମୁଇଁ ଫାର୍ଷ୍ଟ ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ ଖେଳିଛେ। ତାପରେ ଫେର୍ ଆମର ନେକ୍ସଟ ନ୍ୟାସନାଲ୍ସରେ ଯେତେବେଳେ ଆମେ ସିଲେକ୍ସନ୍ ହେଲା, ଆମର ଖେଲୋ ଇଣ୍ଡିଆ ବିଚ୍ ଗେମ୍ସରେ ଟପ୍ 8 ଷ୍ଟେଟ୍ସ ମାନଙ୍କୁ ନିଆଯାଇସି ଯେତେ ବି ମେଡାଲ ଟେଲିରେ ଆସନ୍, ଆଉ ତାପରେ ସେକେଣ୍ଡ ଖେଲୋ ଇଣ୍ଡିଆ ବିଚ୍ ଗେମ୍ସରେ ଏବେ ରିସେଣ୍ଟଲି ମୁଁ ପାର୍ଟିସିପେଟ୍ କରିକରି ଆସିଲି।
1: ବିଲକୁଲ, ବହୁତ ବଢ଼ିଆ କଥା ହେ, ଆପଣ ବହୁତଟେ ଜାଗାରେ ପାର୍ଟିସିପେଟ୍ କରିଛନ୍, କେନ୍ତା ରହିସି ଆପଣଙ୍କର ଅନୁଭୂତି ଯେତେବେଳେ ଅଲଗା ଅଲଗା ଜାଗାକେ ଯାଏସନ୍, ଅଲଗା ଅଲଗା ଖେଳାଳିମାନଙ୍କର ସାଙ୍ଗେ ଭେଟ ପଡ଼ସନ୍, କେନ୍ତା ଥିସି ଆପଣଙ୍କର ମନୋଭାବ ଯେତେବେଳେ ଆପଣ ପ୍ରତିଯୋଗିତାକେ ଖେଳି ଯାଏସନ୍?
2: ଆମେ ଯେତେବେଳେ ସେନ୍କେ ଯାଉଥିସୁ ଅଫକୋର୍ସ ଆମମାନେ କାଫି ସିରିୟସ୍ ଥିସୁ ଆମର ଗେମ୍କେ ନେଇକରି, ଆଉ ଷ୍ଟାର୍ଟିଂରେ ମୁଁ ଯେତେବେଳେ ଷ୍ଟାର୍ଟ କରିଥିଲି ସେତେବେଳେ ମୋତେ ମୋର ଧ୍ୟାନରେ ଥିଲା କି ନାଇଁ ସଭେ ଆମର କମ୍ପିଟିଟର ହିଁ ହେ, ଆଉ ଆମକୁ କିଛି ଫ୍ରେଣ୍ଡସିପ୍ ବଗେରା ଏତିକି ଦେଖବାର ନାଇଁ ଅଛେ। ବଟ୍ ଯେତେବେଳେ ଆମେ ସେନ୍କେ ଗଲୁ, ଆଉ ସ୍ପେଶାଲି ଆମର ଗେମ୍ ମୁଁ ଦେଖିଛି ବାକି ଗେମ୍ରେ ସେମାନେ ଟିକେ ବେଶୀ ନିଜକେ କମ୍ପିଟିସନ୍ ୱାଇଜ୍ ଏକା ଦେଖସନ୍, ବଟ୍ ଆମେ ଯେତେବେଳେ ଏନ୍କେ ଗଲୁ ଆମର ଗେମ୍ର ପ୍ଲେୟର୍ସ ମାନେ ଅଲଗା ଅଲଗା ଷ୍ଟେଟ୍ର ଯେନ୍ ମାନେ ଅଛନ୍ ସେମାନେ ମାନେ କାଫି ଭଲ ଅଛନ୍, ସ୍ପେଶାଲି ନର୍ଥ ଇଷ୍ଟ ବାଲେ ଯେନ୍ ମାନେ ଥିସନ୍ ସେମାନେ ମାନେ କାଫି ଫ୍ରେଣ୍ଡଲି ଥିସନ୍, ଆଉ ସେମାନେ ମାନେ ଜଷ୍ଟ ଏରିନା ଭିତରେ ହିଁ ଆମକୁ କମ୍ପିଟିସନ୍ ୱାଇଜ୍ ଦେଖସନ୍, ବଟ୍ ବାହାରେ ଆମମାନେ ମାନେ କାଫି ଭଲ ଫ୍ରେଣ୍ଡସ୍ ମାନେ ଅଛୁ, ଆଉ ଏଇ ଗେମ୍ ଥ୍ରୁରୁ ମୁଇଁ ବାକି ଅଲଗା ଅଲଗା ଷ୍ଟେଟ୍ସରୁ ବି ବହୁତ ଭଲ ଭଲ ସାଙ୍ଗମାନେ ବନେଇଛେ, ତ ନଟ୍ ଜଷ୍ଟ କମ୍ପିଟିସନ୍ ଲେକିନ୍ ଆମେ ବହୁତ ଭଲ ସାଙ୍ଗମାନେ ବି ଏନ ବନେଇଛୁ ଏରିନା ଭିତରେ, କମ୍ପିଟିସନ୍ଟା କମ୍ପିଟିସନ୍, ବାହାରକୁ ବାହାରିଲେ କାହାର ଭିତରେ ଏନ୍ତା ମତଭେଦ ନାଇଁ ଥାଏ ଆମର।
1: ଆପଣଙ୍କର ପଢ଼ାପଢ଼ି ବି ଚାଲିଛି ଯେହେତୁ କହିଲେ, ଆପଣ କାଣ ପଢ଼ୁଛନ୍ ଆଉ କିନୁ ପଢ଼ୁଛନ୍?
2: ମୁଇଁ ଜିଏମ୍ ୟୁନିଭର୍ସିଟିର ଷ୍ଟୁଡେଣ୍ଟ ହେ, ଆଉ ସାଇକୋଲୋଜି ଡିପାର୍ଟମେଣ୍ଟରେ ମୁଇଁ ପଢ଼ସି। ଫିଲହାଲ ତ ମୋର ଗ୍ରାଜୁଏସନ୍ ଫାଇନାଲ ଇୟର ଚାଲିଛେ, ତ ଟିକେ ଟଫ୍ ଟାଇମ୍ ଚାଲିଛେ ଯେହେତୁ କି ମୋର ଲାଷ୍ଟ ସେମ୍ ଅଛେ, ଷ୍ଟିଲ୍ ମୁଇଁ କାଫି ଭଲ ମ୍ୟାନେଜ୍ କରିପାରୁଛେ ମୋର ଏଥଲିଟ୍ ଲାଇଫ୍ ଆଉ ମୋର ଷ୍ଟୁଡେଣ୍ଟ ଲାଇଫ୍ କେ।
1: କେନ୍ତା କରି ଆପଣଙ୍କର ପାଠ ପଢା ସାଙ୍ଗେ ସାଙ୍ଗେ ଆପଣ ଯେତେବେଳେ ଜାତୀୟ ସ୍ତରରେ ଖେଳି ଯାଉଛନ୍, ଦୁଇଟାକି ସମନ୍ୱୟ ରକ୍ଷା କେମିତି କରୁଛନ୍?
2: ସତ କହିବାକେ ଗଲେ ଭଗବାନର କୃପାରୁ ମୋତେ ଟିକେ ଭଲ ବୁଦ୍ଧିଟା ମିଳିଯାଇଛେ କି ମୋତେ ବେଶୀ ବି ଟାଇମ୍ ପଢ଼ବାକେ ନାଇଁ ପଡ଼େ, ଆଉ କମ୍ ଟାଇମ୍ରେ ଅଗର ମୁଇଁ ଟିକେ ବେଶୀ କନ୍ସେନ୍ଟ୍ରେସନ୍ ଦେମି ବୋଲେ ବେଶୀ ଭଲ ରଖିପାରମି, ଆଉ ଭଲ ରଖୁଛେ ବି, ହେନ୍ତା କିଛି ନାଇଁ ସେ। ହେତିଲାଗି ମୋର ଘରୁ ମୋତେ ଏବେ ବି ସପୋର୍ଟ ମିଳୁଛେ, ନହେଲେ ମେ ବି ଅଗର ମୁଇଁ ମୋର ଷ୍ଟଡି ଲାଇଫ୍ରେ ଅଗର ଭଲ ନାଇଁ କରୁଥିତି ବୋଲେ ମୋର ଘରୁ ସପୋର୍ଟ ନାଇଁ ମିଳୁଥିତା ବୋଧେ।
1: ନିହାତି ଭାବେ ଯେନ୍ କାମ ବି କର୍ମା କିଛି କମ୍ ସମୟ ଲାଗି କଲେ ବି ତାକେ ମନ ଦେଇକରି କଲେ ସେଟା ଭଲ ହେଇପାରସି। ଯେନ୍ତା ଆପଣ ପାଠ ପଢା ବି ଆପଣ କମ୍ ସମୟ ଲାଗି ପଢିଲେ ବି ମନେ ରଖିପାରବେ ଆଉ ପାଠ ପଢା ସାଙ୍ଗେ ସାଙ୍ଗେ ଆପଣଙ୍କର ଖେଲ କେ ବି ସମୟ ଦେଇପାରବେ। ଆପଣ ଆରମ୍ଭ କଲେ ଖେଲବାରଟା ତ ହେତକି ବେଲେ ପରିବାରର ରିଆକ୍ସନ କାଣ ଥିଲା?
2: ପରିବାରର ସପୋର୍ଟ କହିବାକେ ଗଲେ ଷ୍ଟାର୍ଟିଂରେ ମୋର ମମି ଏବେ ବି ମତେ ମନା କରସନ୍ କରବାର ଲାଗି, ଯେହେତୁ କି ଏଟା ଗୋଟେ ମାସେରାଟା ଇନ ବହୁତ କମ୍ବାଟ ଫାଇଟିଂ ହଉଛେ, କେତେବେଳେ ବି କେନ ବି ବାଜି ଯାଇପାରେ। ତ ମୋର ମମି ସବୁବେଳେ ଡରୁଥିସନ୍ କି ନାଇଁ କେତେବେଳେ ବି ବାଜି ଯିବା, ହାତ ଗୋଡ ଭାଙ୍ଗି ଯାଇପାରେ, ଆଉ ମୁହେ ବାଜି ଯାଇପାରବା, କେନ ବି କିଛି ହେଇପାରେ। ତ ଏବେ ବି ସେମାନେ ମାନେ ମୁଁ ଯେତେବେଳେ ଜିତିକରି ଆସୁଛି ସେମାନେ ଅଫକୋର୍ସ ବହୁତ ଖୁସ ହଉଛନ୍, ଲେକିନ ଭିତରେ ତାଙ୍କର ବି ଡର ଥିସି। ସେମାନେ ମତେ ମନା କରୁଥିସନ୍ ନାଇଁ କର ନାଇଁ କର, ନାଇଁ ହେବାର ବୋଲେ ନାଇଁ ପାରୁ, ନିଜର ବଡିକେ ବି ବେଶୀ ଷ୍ଟ୍ରେସ୍ ନାଇଁ ଦେ, ସବୁବେଳେ କହୁଥିସନ୍ କି ନାଇଁ ହେବାର ବୋଲେ ନାଇଁ କର। ବଟ୍ ଯେତେବେଳେ ମୁଁ ଆସୁଛେ ଖେଲିକରି ଜିତିକରି ସେମାନେ ମାନେ ସେତିକି ହିଁ ସପୋର୍ଟ ବି କରୁଛନ୍ ମତେ।
1: ବିଲକୁଲ, ଯେତେବେଳେ କେନ୍ସି ବି ପ୍ରତିଯୋଗିତାରେ ଜିତସନ୍ ଘର ଲୋକେ ତ ଖୁସ ହେସନ୍, ନିଜକୁ ବି ଖୁସି ମିଲ୍ସି, କିନ୍ତୁ ସେ ପ୍ରତିଯୋଗିତାକେ ଜିତବାର ଲାଗି ଯେନ୍ ପରିଶ୍ରମ ଲାଗ୍ସି ସେଥିର ଲାଗି ବି ତ ଆପଣଙ୍କୁ ସମୟ ଦେବାରକେ ପଡୁଥିବା। ତ ଆପଣଙ୍କର ଦିନଚର୍ଯ୍ୟା କେନ୍ତା ରହିସି?
2: ମୋର ଦିନଟା ଷ୍ଟାର୍ଟ ହଉଛି ସକାଳେ 5 ବଜେ, ମୁଇଁ 5 ବଜେ ଉଠି ଯାଇସି, ଆଉ ତାପରେ 6 ବଜେ ମତେ ପ୍ରାକ୍ଟିସ୍ ଯିବାକେ ଥିସି। ତ 8:30, 8:30 ତକ୍ ମୁଇଁ ପ୍ରାକ୍ଟିସ୍ କରସି ଯାଇକରି, ଆଉ ତାପରେ ମୁଇଁ ପଲେ ଆସି ଘରେ, ଯେହେତୁ କି ମୁଇଁ ଏକା ରହୁଛେ ଏନ, ତ ସେନ ମତେ ବାକି ଘରର କାମ କରି କରି କଲେଜ ଯିବାର ଥିସି। କଲେଜ ଟାଇମ୍ରେ ଏକା ମୁଇଁ ଟ୍ରାଏ କରସି ମୋର ଯେତେ ବି ରିଭିଜନ୍ ବଗେରା କରବାର, ଆଉ ସେନୁ ଆସିକରି ଫେର୍ ମତେ ଗୋଟେ ମୋର ୱର୍କ ପ୍ରଫେସନାଲ ମୋର ଟ୍ୟୁସନ୍ସ ମାନେ ପଢ଼ାବାର ଥିସି, ତ ମୁଇଁ ସେନ୍କେ ପଲେ ଯାଇସି। ଡିରେକ୍ଟ ସେନୁ ମୋର 7:30 ହିଁ ମୋର ଟ୍ୟୁସନ୍ ପଢ଼ାବାରଟା ସରି ଯାଇସି, ଆଉ ସେନୁ ହିଁ ଡିରେକ୍ଟ ମୁଇଁ ମୋର କ୍ଲାସ୍ ପଲେ ଯାଇସି। ତ 7:30 ଫେର୍ ମୁଇଁ 9:30 ତକ୍ ଆମର କ୍ଲାସ୍ରେ ଫେର୍ସେ ପ୍ରାକ୍ଟିସ୍ କରସି, ଆଉ ତାପରେ ଘରକେ ଯାଇସି। ଆଉ ସକାଳୁ ବାହାରି କରି ରାତି ହିଁ ମୁଇଁ ଘରକେ ଯାଇକରି ରିଲାକ୍ସ କରିପାରୁଛେ। ଆଉ ଲେକିନ୍ ଫେର୍ ବି ଏତିକି ଖଟି କରି ବି ନିଜକେ ବିଲକୁଲ ରିଗ୍ରେଟ୍ ନାଇଁ ହୁଏ ଲାଇଫ୍ରେ କି ନାଇଁ ମତେ ବଡି ଏତେ ଟାୟାର୍ଡ଼ ହଉଛେ, ନାଇଁ ମତେ ନାଇଁ କରବାର କଥା କି ମତେ ରେଷ୍ଟ ନେବାର କଥା, ସବୁବେଳେ ସେତିକି ଏକା ଜୋସ୍ରେ ସବୁଦିନ ସେତିକି ନିଦ ଭଲେ ହିଁ ପୁରା ନେଇ ହେଇଥାଉ, ଲେକିନ ସକାଳେ ଉଠିକରି ପ୍ରାକ୍ଟିସ୍ ଯିବାଟା ତ ନିହାତି ହେ।
1: ତ ଆପଣ ଯେନ୍ ଗେମ୍ ଖେଳି ଯାଇସନ୍, ଇ ଗେମ୍ରେ ମୁଖ୍ୟତଃ କାଣା କାଣା ନିୟମ ଥିସି?
2: ଆମର ଗେମ୍ର ନିୟମ ମାନେ କାଫି ଜ୍ୟାଦା ସିମ୍ପଲ ଅଛେ, ଆଉ କେତେଟା ଲୋକମାନଙ୍କୁ ବହୁତ କମ୍ପ୍ଲିକେଟେଡ୍ ବି ଲାଗିପାରେ। ଫର ଏକ୍ସାମ୍ପଲ ଆମର ଗେମ୍ରେ ଅଛେ 5ଟା ଇଭେଣ୍ଟ, ତ ସେ 5ଟା ଇଭେଣ୍ଟ ଭିତରୁ ଗୋଟେ ଇଭେଣ୍ଟଟା ଥିସି ଫାଇଟ୍, ଯେନ୍ଟାକି ସବୁ କମନ୍ ଜାଣିଛନ୍ କି ଫାଇଟ୍ କରବାର ଅଛି ଯାଇକରି ଆରେନା ଭିତରେ। ବାକି ଆମରଟା କେତେଟା ଆର୍ଟିଷ୍ଟିକ ଇଭେଣ୍ଟସ୍ ମାନେ ବି ଥିସି, ସେଥିରେ ଆମେ ସିଙ୍ଗଲ ଆମେ ପରଫର୍ମ କରିପାରମୁ, ସିଙ୍ଗଲ ଇଭେଣ୍ଟ 2ଟା ଥିସି, ଡୁଓ ଇଭେଣ୍ଟ 2ଟା ଥିସି, ଆଉ 3ଟା ଗ୍ରୁପ୍ ଇଭେଣ୍ଟ ଗୋଟେ ଥିସି। ତ ଏଇ 3ଟା ସବୁଥର ଅଲଗା ଅଲଗା ତାଙ୍କ ରୁଲ୍ସ ଆଣ୍ଡ ରେଗୁଲେସନ୍ସ ମାନେ ଅଛେ। ଆମର ଗେମ୍କେ ଟିକେ ସେଫ୍ କନ୍ସିଡର କରାଯାଇପାରେ, କାହିଁକିନା ଯେ କି ଆମର ଗେମ୍ରେ ଆମେ ଡିରେକ୍ଟ ଆମେ ହିଟ୍ ନାଇଁ କରିପାରୁ ହେଡ୍ରେ, ବଟ୍ ଯେହେତୁ ଏଇଟା ଗୋଟେ ଗେମ୍ ବାଜି ଏକା ଯାଇସି, ହେନ୍ତା କିଛି କମ୍ପଲସରି ନାଇଁ ତାକି ନାଇଁ ବାଜିପାରେ। କାଫି ରୁଲ୍ସ ରେଗୁଲେସନ୍ସ ମାନେ ମାନା ଯାଇସି ସେ ଭିତରେ, ଆଉ କେତେଟା ଜିନିଷ ମାନେ ଅଛେ ଯେନ୍ଟାକି ଆମକୁ ଫଲୋ କରବାରକେ ପଡ଼ୁଛି, ଯେନ୍ଟାକି ଆମେ ସବୁ ଅଲଗା ଗେମ୍ର ଟେକ୍ନିକ୍ ମାନେ ନାଇଁ ୟୁଜ୍ କରିପାରୁ। ଆମର ଗେମ୍ରେ ଅଗର ସେଟା ଏଲାଉ କରାଯାଇଛି ତଭି ଆମେ ସେ ଟେକ୍ନିକ୍ସ ମାନେ ସେନ ୟୁଜ୍ କରିପାରମୁ। ଟିକେ ବି ଇଆଡ଼େ ସିଆଡ଼େ ହେଇଗଲେ ମାଇନସ୍ ମାର୍କିଂ ବି ହେଇଯାଇସି, ଡିସ୍କ୍ୱାଲିଫାଏ ବି କରାଯାଇପାରେ, ଆଉ ଯେନ୍ମାନେ ଇଞ୍ଜର୍ଡ ହେଇଯାଉଛନ୍ ଅନ୍ ଦ ପଏଣ୍ଟ ଅଗର ନକ୍ଆଉଟ୍ ହେଇଯାଉଛନ୍, ତ ସେମାନଙ୍କୁ ମାନଙ୍କୁ ଫେର୍ ନେବାକେ ପଡ଼ବା, ବୋଲେ ଓପୋନେଣ୍ଟ କେ ବି ଜିତା ଦିଆଯାଏସି, ହେନ୍ତା କିଛି ନାଇଁ। ସେ
1: ଆପଣ ଯେନ୍ତା କହିଲେ ଗୋଟେ ଅରେନା ଭିତରେ ଆପଣ ଖେଲସନ୍, ତ ସେ ଅରେନା କେନ୍ତା ଥିସି, ଆଉ ସେଥିରେ ଆଉ କାଣା କାଣା ନିୟମ ମାନେ ଥିସି ଯେନ୍ଟା ଆପଣଙ୍କୁ ବିଶେଷ ଧ୍ୟାନ ରଖବାର୍କେ ପଡ଼ସି?
2: ଅରେନା ଗୋଟେ ହେଲା ଗୋଟେ ସ୍କୋୟାର ସେପ୍ରେ ଗୋଟେ ମ୍ୟାଟ୍ ବିଛା ହେଇଥିବା ବହୁତ ବର୍ଷେ, ଆଉ ଗୋଟେ ଆଡ଼େ ବ୍ଲୁ କର୍ଣ୍ଣର ଥିବେ, ଆଉ ଗୋଟେ ଆଡ଼େ ରେଡ୍ କର୍ଣ୍ଣର ଥିସନ୍। ତ ଫାଇଟ୍ ଲାଗି ଆମେ ଯେତେବେଳେ ବି ପ୍ରେଜେଣ୍ଟ କରସୁ, ଯେନ୍ ଆମର ୱାସିତ୍ ଥିସନ୍, ବୋଲେ ରେଫ୍ରିକୁ ଆମର ଗେମ୍ରେ ୱାସିତ୍ କୁହାଯାଇସି, ଆଉ ସାମ୍ନାରେ ଜୁରି ମାନେ ବସିଥିବେ, ଅଲଗା ଅଲଗା ଡିରେକ୍ସନ୍ରେ ଆଉ 4ଟା ଜୁରି ବସିଥିସନ୍ ଗେମ୍କେ ସବୁଆଡୁ ନୋଟିସ୍ କରବାର ଲାଗି, ତାକି କିଛି ବି ମିସ୍ ନାଇଁ ହେଇଯାଉ। ତ ଯେତେବେଳେ ୱାସିତ୍ଟା ଫାର୍ଷ୍ଟ ଡାକିବେ 2ଟା ପ୍ଲେୟର୍ସକେ, ତ ସେମାନେ ମାନେ ଫାର୍ଷ୍ଟ ନିଜର ପ୍ରେଜେଣ୍ଟେସନ୍ ଦେଖାବେ ଜୁରି ସାମ୍ନାରେ, କିଛି ଗୋଟେ 5 ସେକେଣ୍ଡସ୍ର କରବାର ଲାଗି ତାଙ୍କୁ ଲଙ୍କା କରବାର ଲାଗି କୁହାଯାଇସି। ଲଙ୍କା ଗୋଟେ ସର୍ଟ ନିଜର ଆର୍ଟିଷ୍ଟିକ୍ ଦେଖାବାର ଅଛି କି ଆମେ ଭଲ ପ୍ଲେୟର ଟାଇପ୍ର, ଗୋଟେ ଛୋଟ ଜିନିଷଟେ ଦେଖାବାର ଥିସି, ଗୋଟେ ଗୋଟେ କରି 2ଟା ପ୍ଲେୟର୍ସ ଦେଖାସନ୍, ତାପରେ ସେମାନେ ମାନେ ତାଙ୍କର କର୍ଣ୍ଣର୍କେ ପଠେଇ ଦେଇଯିବେ। ତାପରେ ଯେତେବେଳେ ଗେମ୍ ଷ୍ଟାର୍ଟଟା ହେବା, ଆମର ଗେମ୍ରେ 3ଟା ରାଉଣ୍ଡ ହେସି, ଗୋଟେ ରାଉଣ୍ଡଟା ହେଲା 2 ମିନିଟ୍ର, ତ ସେଇ ଭିତରେ ଯେତେବେଳେ ସେମାନେ ମାନେ ଷ୍ଟାର୍ଟ କରିବେ 2ଟା ଆଥଲିଟ୍ର, ଅଗର ଥରେ ବଡି କଣ୍ଟାକ୍ଟ ହେଇଗଲା ତ ତାପରେ ତାଙ୍କର ପାଖେ 5 ସେକେଣ୍ଡସ୍ ଓନ୍ଲି ଥିସି, ଅଗର ତମକୁ ଟେକ୍ ଡାଉନ୍ କରବାର ଅଛି ତ ତମେ ତାକୁ ଫିକି ପାରବ, ୟା ତ ଫିର୍ ଅଗର 5 ସେକେଣ୍ଡସ୍ ହେଇଗଲା ତ ତମକୁ ଫେର୍ସେ ଛାଡ଼ବାକେ ପଡ଼ବା। ଆଉ ଏଥିରେ ଆମେ ଡିରେକ୍ଟ ହିଟ୍ ନାଇଁ କରିପାରୁ, ଆମର ଥାଇ ଜାଗାରେ ଫେସ୍ରେ ଡିରେକ୍ଟ ହିଟ୍ ନାଇଁ କରିପାରୁ, ବାକି ଯେନ ଆମେ କିଛି ବି କରିପାରୁ, ଥ୍ରୋ ହଉଛେ, କିକ୍ ହଉଛେ, ପଞ୍ଚ ହଉଛେ, ଆମଥିରେ ସବୁ ଆଲାଉଡ୍ ଅଛେ, ଖାଲି ହେଡ୍ରେ ଡିରେକ୍ଟ ହିଟ୍ ନାଇଁ ହେବାର ଅଛେ। ସେଟା ବି ହେଇପାରବା ଅଗର ଆମର ଫୁଲ୍ ବଡି କଣ୍ଟାକ୍ଟ ଫାଇଟ୍ ଅଗର ଥିତା ବେଲେ, ବଟ୍ ଯେହେତୁ କି ଏଟା ଗୋଟେ ଅଫିସିଆଲ ଟୁର୍ଣ୍ଣାମେଣ୍ଟ ହିସାବରେ ଦେଖାଯାଇସି, ତ ଏଥିରେ ଏସବୁ ଜିନିଷ ନାଇଁ ହୁଏ। ଆମଟା ଇନ୍ଡୋର୍ ବି ହେସି, ଆଉଟ୍ଡୋର୍ ବି ହେସି। ଫର ଏକ୍ସାମ୍ପଲ ଅଗର ଆମର ନର୍ମାଲ ଯେନ୍ ଟୁର୍ଣ୍ଣାମେଣ୍ଟ ମାନେ ହେଇଗଲା, ସ୍ଟେଟ୍ ଲେଭେଲ ହେଇଗଲା, ୟା ତ ଫିର୍ ନ୍ୟାସନାଲ ଲେଭେଲ କି ୟୁନିଭର୍ସିଟି ଗେମ୍ସ ବଗେରା, ଏଥିରେ ମାନେ ମୋଷ୍ଟଲି ଇନ୍ଡୋର୍ରେ ଏକା କରସୁ, ଇନ୍ଡୋର୍ରେ ଏକା ମ୍ୟାଟ୍ ବି ସାଜାଛି ସେଥିରେ ହିଁ କରସୁ। ଖେଲୋ ଇଣ୍ଡିଆ ବିଚ୍ ଗେମ୍ସରେ ବାହାରେ ହିଁ ତାକୁ ସବୁ ସେଟ୍ଅପ୍ କରାଯାଇସି, ଆଉ ସେ ଟାଇମ୍ରେ ଆମର ପାଖେ ମ୍ୟାଟ୍ ନାଇଁ ଥାଏ, ତ ଆମେମାନେ ବାଲିରେ ହିଁ ସବୁକିଛି କରବାକେ ପଡ଼ସି, ଯେନ୍ଟାକି ଗୋଟେ ବହୁତ ଜ୍ୟାଦା କଷ୍ଟ ହେଇଯାଇସି ସେତେବେଳେ ବାଲିରେ କରବାର୍ ଲାଗି, କାହିଁକିନା ଯେକି ବାଲିରେ ବାଲାନ୍ସ ମେଣ୍ଟେନ୍ କରବାର ବହୁତ କଷ୍ଟ। ମ୍ୟାଟ୍ରେ ଗୋଡ଼କେ ଆମେ ଭଲସେ ପକେଇ ପାରମୁ, ଲେକିନ୍ ଆମେ ବାଲିରେ ଭଲସେ ଗୋଡ଼ ନାଇଁ ରଖିପାରୁ, ତ ଟିକେ ଡିସବାଲାନ୍ସ ହେବା ବୋଲେ ବି ସାମ୍ନାବାଲାକେ ଅପୋନେଣ୍ଟକେ ବହୁତ ଚାନ୍ସ ମିଳିଯାଇସି, ପକାବାର ଲାଗି ଇଜି ହେଇଯାଏସି। ଆଉ ଖାଲି ଫାଇଟ୍ର କଥା ନାଇଁ, ସେ ଆମର ଯେନ୍ ଅଲଗା ଅଲଗା ଇଭେଣ୍ଟ ମାନେ ଅଛେ, ଯେନ୍ତାକି ସୋଲୋ ଇଭେଣ୍ଟ ବଗେରା ହେଇଗଲା, ସେଥିରେ ଆମେମାନେ ୱିଥ୍ ମ୍ୟୁଜିକ୍ ୱିଥଆଉଟ୍ ମ୍ୟୁଜିକ୍ ଏଇଟା ସବୁ ଆମକୁ ୱେପନ୍, ଆମର ଯେତେ ବି ୱେପନ୍ ମାନେ ଅଛେ ଯେନ୍ତାକି ଦା ହେଇଗଲା, ତଲୱାର ହେଇଗଲା, ଚାବୁକ ହେଇଗଲା, ଇ ସବୁ ଜିନିଷ ଆମକୁ ପ୍ରେଜେଣ୍ଟ କରବାର ଥିସି ୱିଦିନ୍ 3 ମିନିଟ୍ସ। ଯେହେତୁ କି ସେନ ଫ୍ଲିପ୍ ବଗେରା ବି ଇନକ୍ଲୁଡ୍ ହେଇଯାଉଛେ, ତ ବାଲିରେ କରବାଟା ବହୁତ ମୁସ୍କିଲ ହେଇଯାଇସି, ମ୍ୟାଟ୍ରେ ହିଁ ସେଟା ବହୁତ ମୁସ୍କିଲ ହେ, ବଟ୍ ବିଚ୍ ଗେମ୍ସରେ ଆମେ ଯେତେବେଳେ ପରଫର୍ମ କରୁଛୁ ସେତେବେଳେ ଆଉ ଟିକେ ମୁସ୍କିଲ ହେଇଯାଉଛେ। ସେଟା
1: ଯେନ୍ତା ଆପଣ କହିଲେ ନକଆଉଟ୍ କରବାର ଥିସି, ଓପୋନେଣ୍ଟ ସାଙ୍ଗେ ଫାଇଟ୍ କରବାର ଥିସି, ତ ଏଇ ଟାଇମ୍ରେ ଗୋଟେ ସାଧାରଣ କଥା ହେ ଯେ ହାତେ ଗୁଡ଼େ ବାଜି ଯାଇପାରେ, ଆପଣଙ୍କର ସାଙ୍ଗେ ଏନ୍ତା କେବେ ହେଇଛେ?
2: ବହୁତ ଥର ହେଇଛେ, ଏନ୍ତା ସବୁ ଖାଲି ଟୁର୍ଣ୍ଣାମେଣ୍ଟ ବଗେରା ବୋଲିକର ନାଇଁ, ସେ ମୁଁ ଯେତେବେଳେ ପ୍ରାକ୍ଟିସ୍ରୁ ଫିରସି ସେତେବେଳେ ବି ବହୁତ ସାରା ଜଣା ପଡ଼ୁଥିସି, ଗୋଟେ ଗୋଟେ ଦିନ ପରେ କେତେବେଳେ ଆଣ୍ଠୁ ବାଜି ଯାଇଥିବା, କେତେବେଳେ କେନ ଖୁନ୍ ଜାମ୍ ହେଇଯାଇଥିବା, କେତେବେଳେ ସୋଲ୍ଡର୍ରେ ବାଜି ଯାଇଥିବା। ଏବେ ତ ଫିଲହାଲ ମୋର ସୋଲ୍ଡର୍ ଇଞ୍ଜୁରି ଚାଲିଛି, ଆଉ ଟ୍ରିଟମେଣ୍ଟ ବି ନେଇଛେ ତା ଲାଗି, ଲେକିନ୍ ପ୍ରାୟ ସବୁ ଆଥଲିଟ୍ସ ମାନଙ୍କର ସାଙ୍ଗେ ହେସି ହିଁ ହେସି, ଜଷ୍ଟ ପ୍ରାକ୍ଟିସ୍ରୁ ହିଁ ହେସି, ଆର୍ ଟୁର୍ଣ୍ଣାମେଣ୍ଟର ତ ବେଶୀ ହେଇଯାଇସି, ଜଷ୍ଟ ସେତେବେଳେ ଜଣା ନାଇଁ ପଡ଼େ, କାହିଁଲା ଯେ କି ଆମେମାନେ କାଫି ଫୋକସ୍ ହେଇକରିଥିସୁ ଆରିନା ଭିତରେ, ଆଉ ବହୁତ ଦିହିଟା ଗରମ ହେଇକରିଥିସି କି ନାଇଁ ଆମକୁ ନାଇଁ ଭାବବାର ଅଛେ, ଜଷ୍ଟ ଫୋକସ୍ ଗୋଟେ ଜାଗାରେ ଥିସି। ତାପରେ ସେ ଏରିନାରୁ ବାହାରିଲା ପରେ ଗୋଟେ ଗୋଟେ କରି ଜଣା ପଡ଼ସି କି କେନ କେନ ବାଜିଛେ ସବୁ କିଛି।
1: ତ ଆପଣ ଓଡ଼ିଶାରେ ଭିତରେ କେନ୍ କେନ୍ ଜାଗାରେ ପ୍ରତିଯୋଗିତାରେ ଭାଗ ନେଇଛନ୍?
2: ଓଡ଼ିଶାରେ ତ ଆମ ଷ୍ଟେଟ୍ ଲେଭେଲ୍ ହିଁ ବେସିକାଲି ସବୁବେଳେ ହେସି, ତ ମୁଁ ସମ୍ବଲପୁରରେ ଖେଲିଛେ, ମୁଁ ଝାରସୁଗୁଡ଼ାରେ ଖେଲିଛେ, ମୁଁ ଭୁବନେଶ୍ୱରରେ ଖେଲିଛେ, ଆଉ ଥରେ ଆମେ ଓଡ଼ିଶାର ଆମର ବିଚ୍ ଗେମ୍ସ ହେଇଥିଲା ଯେନ୍ଟାକି ହେଇଥିଲା କୋଣାର୍କରେ, ତ ଆମେ ସେନ ମୁଇଁ ସେନ ଥରେ ନିଜକେ ରିପ୍ରେଜେଣ୍ଟ କରିଥିଲି।
1: ଓଡ଼ିଶା ବାହାରକେ କେବେ ଖେଲବାର ଲାଗି ଗଲେନ?
2: ହଁ, ଓଡ଼ିଶା ବାହାରକେ ଯେହେତୁକି ନ୍ୟାସନାଲ ଥରେ ଇନ ଏକା ହେଇଥିଲା, ତ ଗୋଟେ ନ୍ୟାସନାଲ୍ସ ମୁଇଁ ଇନ ଭୁବନେଶ୍ୱରରେ ହିଁ ଖେଲିଥିଲି, ଆଉ ମୁଇଁ ଲକ୍ଷ୍ନୌରେ ଖେଲିଛେ। ଆଉ ଯେହେତୁକି ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ ଇନ ତ ନାଇଁ ହୁଏ, ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ ଗୁଜରାତରେ ହେସି, ଆଉ ଏଇଟା ମୋର ସେକେଣ୍ଡ ଟାଇମ୍, ମୁଇଁ ଗଲା ଥର 2025ରେ ବି ଯାଇଥିଲି, 2026ରେ ବି ଏଥର ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ ଯାଇଥିଲି।
1: 2 ବରଷ ହେଲାନ ଆପଣ ଲଗାତାର ବିଚ୍ ଗେମ୍ସ ଯାଉଛନ୍, ତ ଓଡ଼ିଶା ଭିତରେ ଖେଲବାର ଲାଗି ଭଲ ଲାଗ୍ସି କି ଓଡ଼ିଶା ବାହାରକେ ଗଲେ ଭଲ ଲାଗ୍ସି?
2: ଆଥଲିଟ୍ ହିସାବରେ ତ ମୁଁ କହିମି କି ମୁଁ ଓଡ଼ିଶା ବାହାରକେ ହିଁ ଖେଲି ଯିବାରେ ବେଶୀ ଭଲ ଲାଗ୍ସି, କାହିଁକି କି ଓଡ଼ିଶାରେ ତ ଷ୍ଟେଟ୍ ଲେଭେଲ୍ ହେଉଛେ, ତ ଜବ୍ ତକ୍ ଆମମାନେ ମାନେ ବାହାରକେ ଖେଲି ନାଇଁ ଯିବାର, ତ ଆମକୁ ଫିଲ୍ ନାଇଁ ହୁଏ କି ଆମେମାନେ କିଛି କରିଛୁ ବୋଲିକରି। ଆମେ ବାହାରକେ ଖେଲିଗଲେ ଆମେମାନେ ଭିତରେ ଭିତରେ ଜାଣିପାରୁଛୁ କି ହଁ ଆମେ କଷ୍ଟ କରିଛୁ, ସେଥିଲାଗି ଏନ୍କେ ଆସିପାରିଲୁ, ଆଉ ବାହାରକେ ଯିବା ଲାଗି ସବୁବେଳେ ଇଗର୍ ରହୁଛୁ ଆମମାନେ ମାନେ, ସବୁବେଳେ ଏକ୍ସାଇଟମେଣ୍ଟ ରହୁଛେ, କାହିଁକି କି ଇନ ସିଲେକ୍ଟ ହେଲେ ହିଁ ଆମେମାନେ ବାହାରକେ ଯାଇପାରୁଛୁ। ଇନ ଭିତରେ ଭିତରେ ଇନ ଷ୍ଟେଟ୍ରେ ହାରିଗଲେ ମନ ଦୁଃଖ ଅଭିୟସ୍ଲି ବହୁତ ହେସି କି ନାଇଁ ଆମେ ବାହାରକେ ଆ ନାଇଁ ଯାଇପାରିଲୁ, ଅଲଗା ନ୍ୟାସନାଲ୍ ଲେଭେଲ୍ ନାଇଁ ଖେଲି ପାରିଲୁ, ଆଉ ଯେହେତୁ ନ୍ୟାସନାଲ୍ ଲେଭେଲ୍ ନାଇଁ ଖେଲିଲୁ ବୋଲେ ଆମେ ଇଣ୍ଟରନ୍ୟାସନାଲ୍ ନାଇଁ ଖେଲିପାରୁ, ତ ସେଟା ବି ବହୁତ ଖରାପ ଲାଗ୍ସି। ତ ଅବଶ୍ୟ ମୁଇଁ ଆଥଲିଟ୍ ହିସାବରେ ତ କହିବାକେ ଏଇଟା ହିଁ ଚାହିଁବି କି ବାହାରକେ ଯିବାଟା ହିଁ ବେଟର ହେ।
1: ବିଲକୁଲ, ଆପଣ ଯେନ୍ତା ହାର ଜିତ୍ର କଥା କହିଲେ, ତ ଆପଣ ଗୋଟେ ହାର ଜିତ୍କେ ଆପଣ ନିଜର ହିସାବରେ କେମିତି କରି ନେସନ୍?
2: ହାର ଜିତ୍କେ ନେବାକେ ଗଲେ ନିଜର ଉପରେ ହିଁ ଟିକେ ଭାବବାକେ ପଡ଼ସି କି କାଣା ଆଉ କେନ ଗଲତି ହେଇଗଲା ଆମର, ଆଉ ସେଟାକେ ସୁଧରାବା ଟ୍ରାଏ କରସୁ। ଆମର ଯେନ୍ କୋଚ୍ ଅଛନ୍, ଆମର ମ୍ୟାନେଜର ଅଛନ୍, ଆମକୁ ଟିକେ ଗାଇଡ୍ କରସନ୍, ସେ ଟାଇମ୍ରେ ଆମକୁ କାଫି ସପୋର୍ଟ ବି ଦେସନ୍ କି ଯାହା ହେଲା ହେଲା, ନେକ୍ସଟ ଟାଇମ୍ ଏବେ ଟ୍ରାଏ କର୍ମା, କାହିଁକି ଆମେ ଯେତିକି ପ୍ରାକ୍ଟିସ୍ କରିଛୁ ମେ ବି ସାମ୍ନାବାଲା ଟିମ୍ ସେତିକି ହିଁ ତାରୁ ବେଶୀ ବି ସେମାନେ ପ୍ରାକ୍ଟିସ୍ କରିଥିବେ। ଏଇ ଗେମ୍ରେ ସଭେ ପ୍ରାକ୍ଟିସ୍ କରିକରି ଆସୁଛନ୍, ଆଉ ସଭେ ସେତିକି ହିଁ ଜୋସ୍ରେ ଆସୁଛନ୍, ଆଉ ସଭେ ସେଇ ଏକା ମୋଟିଭ୍ରେ ଆସୁଛନ୍ କି ନାଇଁ ଆମକୁ ଗୋଲ୍ଡ ଦରକାର, କି ଆମକୁ ଗୋଟେ ମେଡ଼ାଲ୍ ଆଣବାର ହିଁ ଅଛେ, ଆମକୁ ଆମର ନାଁ ରଖବାର ଅଛେ ସେନ, ତ ଆମେ କାହାକେ ତ ଖରାପ ନାଇଁ କହିପାରୁ, ଆମର ପାଖେ ଅପସନ୍ ହିଁ ନାଇଁ ଥାଏ, ଆମକୁ ନିଜକେ ହିଁ ବୁଝା ପାଖେ ପଡ଼ସି କି ନେକ୍ସଟ ଟାଇମ୍ ଆମେ ବେଟର କରମୁ। ବେଶୀ ଖରାପ ଭାବି କରିକି ନିଜକେ ଡିମୋଟିଭେଟ୍ କରିକରି ନିଜକେ ବେଶୀ ମାୟୁସ୍ କରିକରି କିଛି ଲାଭ ବି ନାଇଁ ନ।
1: ବିଲକୁଲ, ଆପଣ ଯେନ୍ତା କହିଲେ ଯେ ଯେତିକି ଅଭ୍ୟାସ କରିଥିବା ତାର ପ୍ରଦର୍ଶନୀଟା ସେ ଆପଣଙ୍କର ଅରେନା ଭିତରେ ସେତିକି ଭଲ ରହିବା, ତ ଖାଲି କାଣ ଅଭ୍ୟାସ ଆପଣଙ୍କୁ ଆଗକେ ନେଇ ପାରବା କି ଆପଣ ଭାବସନ୍ ଯେ ଲକ୍ ବି ଗୋଟେ ଫ୍ୟାକ୍ଟର ହେ?
2: ମତେ ଲାଗ୍ସି ଲକ୍ର ବି କାଫି ରୋଲ୍ ଅଛେ, ବଟ୍ ଅଫକୋର୍ସ ପୁରା ମେଜରିଟି ଜିନିଷ ତ ଆମର ହାର୍ଡୱାର୍କ ଉପରେ ହିଁ ଡିପେଣ୍ଡ କରସି, ଆମେ ଯେତିକି ଭଲ ପ୍ରାକ୍ଟିସ୍ କରମୁ ସେତିକି ହିଁ ଭଲ ହେବା। ଆମର ଗେମ୍ରେ ସ୍ପେଶାଲି ଯେତେବେଳେ ଆମେ ଫାଇଟ୍ ବଗେରା କିଛି କରୁଛୁ, ସେତେବେଳେ ଆମର ଫାଇଟ୍ ଇଭେଣ୍ଟରେ ଇଟା ଟୋଟାଲି ଆମର ହାର୍ଡୱାର୍କ ହିଁ ଥିସି, ଆମର ମେହନତ ଉପରେ ଏକା ଥିସି। ଆମେ ଯେତିକି ଭଲ ପ୍ରାକ୍ଟିସ୍ କରମୁ ଆମେ ସେତିକି ଭଲସେ ସାମ୍ନାର ଖିଲାଡ଼ି ସାଙ୍ଗେ ଫାଇଟ୍ କରିପାରମୁ। ତ ବାକି ଇଭେଣ୍ଟସ୍ରେ ଆମେ ଯେତେବେଳେ ପରଫର୍ମ କରୁଛୁ ଫାଇଟ୍କେ ଛାଡ଼ିକରି ଯେତେବେଳେ ଆମେ ଅଲଗା ଅଲଗା ଇଭେଣ୍ଟରେ ପାର୍ଟିସିପେଟ୍ କରୁଛୁ ହେନ ବହୁତ ସାରା ଅଲଗା ଅଲଗା ଫ୍ୟାକ୍ଟର୍ସ ଆସିଯାଉଛି। ଯେମିତିକି କ୍ରାଉଡ଼ର ରେସ୍ପନ୍ସ ଥିବାଟା, ଆମେ ମାନେ ଏରିନା ଭିତରେ ଅଛୁ ସେତେବେଳେ ପରଫର୍ମ କରୁଛୁ, ବାହାର ଲୋକମାନେ ବେଶୀ ଯେତେବେଳେ ଆମକୁ ଚିୟର୍ ଅପ୍ କରିଦେଉଛନ୍ ସେତେବେଳେ ଆମର ଭିତରେ ଏକ୍ସାଇଟମେଣ୍ଟ ମଧ୍ୟ ବଢ଼ିଯାଇପାରେ ଆଉ ଆମର ଟାଇମିଂଟା ଗଡ଼ବଡ଼ ହେଇପାରେ। ଆଉ ଆମର ଯେନ୍ ଅଦର ଇଭେଣ୍ଟସ୍ ମାନେ ଅଛେ ତାଙ୍କର ଭିତରେ ଗୋଟେ ଟାଇମ୍ ଲିମିଟ୍ ଥିସି 3 minutes, କରେକ୍ଟ ସେଟା 3 minutes ରେ କମ୍ପ୍ଲିଟ୍ କରବାର କେହି ଥିସି, ଇଆଡ଼େ ସିଆଡ଼େ ନାଇଁ ପାରେ, 1 second ବି ନାଇଁ ହେଇପାରେ।

0: ଏତିକି ବେସିସ୍ରେ ବି ଆମେମାନେ କଟି ଦେଇଯିବାରୁ। ତ ସେତେବେଳେ ଟାଇମିଂର ବହୁତ ରୋଲ୍ ଥିସି। ଅଗର ସଙ୍ଗ୍ ପ୍ଲେ ହଉଛେ ତ ସେତେବେଳେ ବି ଗୋଟେ ବହୁତ ଖରାପ ସ୍ଥିତି ହେଇଯାଇସି କି ଆମେ ନିଜ ନିଜର କଥା ବି ନାଇଁ ଶୁଣିପାରୁ କି ଆମମାନେ ମାନେ କାଣା ଇସାରା କରୁଛୁ ଏକ ଦୁସରେକେ ଆମେ ସେଟା ବି ନାଇଁ ଜାଣିପାରୁ। ତ ସେତେବେଳେ ଟିକେ ଲକ୍ ମ୍ୟାଟର କରସି, ବଟ୍ ଫାଇଟ୍ରେ ଆମର ହାର୍ଡ଼ୱାର୍କ ହିଁ ସବୁବେଳେ ରୋଲ୍ ପ୍ଲେ କରୁଛେ।
1: ତ ଆପଣ ଯେନ୍ତାକି ନିଜେ ଖୁଜିଲେ ଗୋଟେ ଜାଗାଟେ ଶିଖିବାର ଲାଗି, ଆପଣ ନିଜେ ମନ କଲେ ଶିଖମି ବୋଲିକରି ଆତ୍ମରକ୍ଷା ଲାଗି ହଉ କି ଆନ୍ତର୍ଜାତୀୟ ସ୍ତରରେ ଖେଲବାର୍ ଲାଗି ହଉ, ତ ଯଦି ଏନ୍ତା ଯୁବକ କି ଯୁବତୀ ଶିଖିବାର ଲାଗି ଚାହେଁଲା ତ ସେ କେନ୍ତି କରି ଜାଣିପାରବା?
0: ଅଗର କାହାକି ବି ସେଲ୍ଫ ଡିଫେନ୍ସ ହିସାବରେ ଅଗର ଯିବାର ଅଛେ ଶିଖିବାର ଅଛେ ତ ସମ୍ବଲପୁରରେ ତ ବହୁତ ସାରା ଆସୋସିଏସନ୍ ମାନେ ଅଛନ୍ ଯେନ ସେମାନେ ଯାଇପାରବେ, ଆପ୍ରୋଚ୍ କରିପାରବେ, ଆଉ ତାଙ୍କର ଏଥଲିଟ୍ ଲାଇଫ୍ଟା ଷ୍ଟାର୍ଟ କରିପାରବେ, ଆଉ ତାଙ୍କୁ ଆଜ୍ ହବି କରିବାର ଅଛେ ବୋଲି ବି ସେମାନେ ମାନେ ଶିଖିପାରବେ। ବଟ୍ ଅଗର ଜଣକୁ ମୋର ସ୍ପୋର୍ଟକେ ଏକ ପେଞ୍ଚାକ୍ ସିଲାଟ ଅଗର ଶିଖିବାର ଅଛେ ତ ସମ୍ବଲପୁରରେ ଗୋଟେ ହିଁ କ୍ଲାସ୍ ଅଛି ଯେନକି ପେଞ୍ଚାକ୍ ସିଲାଟ ଶିଖାଯାଇସି, ଏନଗୋଲାଇନ୍ ପାଖରେ ଅଛେ। ତ ସେନ ସେମାନେ କେତେବେଳେ ବି ଆସିପାରିବେ, ଆଡମିସନ୍ ନେଇକରି ଶିଖିପାରିବେ। ଆଜ୍ ହବି, ଆଜ୍ ପ୍ୟାସନ୍ କରିବାର ଅଛି କି ସତେ ଗୋଟେ କରିୟର ବନାବାର ଅଛେ, ସବୁ ଜିନିଷ ନ ହେଇପାରବା।
1: ସବୁ ଜାଗାରେ ଆଗ୍କେ ଯିବାର ଲାଗି ଗୋଟେ ଗୁରୁ ନିହାତି ଦରକାର ଥିସନ୍। ତ ଆପଣ ଯେନ୍ତା ରାଜ୍ୟ ସ୍ତର ଯାଉଛନ୍, ଜାତୀୟ ସ୍ତର ଯାଉଛନ୍, ତ ଆପଣ ନିଜର ଗୁରୁ ବୋଲି କାହାକେ ଭାବସନ୍?
0: ଗୁରୁ ତ ଆମର ବହୁତ ସାରା ଅଛନ୍ ଇନ, ଯେହେତୁକି ଆମର ସମ୍ବଲପୁର ଆସୋସିଏସନ୍ରେ ଆମର ଯେନ୍ ଗୁରୁ ଅଛନ୍ ନାରାୟଣ ବାରିକ ସାର୍, ସେ ଆମର ଇନ ଆମକୁ ଦେଖସନ୍। ଆଉ ତାପରେ ଆମେ ଯେତେବେଳେ ସମ୍ବଲପୁରରୁ ଯେତେବେଳେ ଆମେ ଓଡ଼ିଶା ଟିମ୍ ହେଇଯାଇସୁଁ, ଆଉ ଯେତେବେଳେ ଆମେ ଓଡ଼ିଶା ଅଣ୍ଡରରେ ଖେଳୁଛୁଁ ଗୋଟେ ଓଡ଼ିଶା ଟିମ୍ ହେଇକରି, ସେତେବେଳେ ଆମର ହେଡ୍ କୋଚ୍ ଆଉ ଆମର ଜେନେରାଲ ସେକ୍ରେଟାରୀ ଯିଏ ଅଛନ୍ ଗୁରୁ ପି ଏସ୍ ସିଂ ଥାପା, ସେ ଆମକୁ ଗାଇଡ଼ କରସନ୍, ସେ ଆମକୁ ମେଣ୍ଟର କରସନ୍, ସେ ଆମର ଟ୍ରେନିଂ କରାସନ୍। ସବୁ ନ୍ୟାସନାଲ୍ ଗେମ୍ ପହଲା ଗୋଟେ 1 ମନ୍ଥର ସେ ଟ୍ରେନିଂ କ୍ୟାମ୍ପ ରଖସନ୍, ସେ ଆମକୁ ପର୍ସନାଲି ଦେଖିକରି ସବୁକିଛି ଆମର ଟ୍ରେନିଂ ବ୍ୟବସ୍ଥା କରସନ୍, ଆଉ ସକାଳୁ ସନ୍ଧ୍ୟା ତକ ସବୁ ଜିନିଷ କରସନ୍, ସବୁକିଛି ପ୍ରୋଭାଇଡ଼ ବି କରସନ୍, ବହୁତ ଆମକୁ ସପୋର୍ଟ ବି କରିଛନ୍। ଆମକୁ ଆଗ୍କେ ନେବାନେ ତାଙ୍କର ବହୁତ ହି ସପୋର୍ଟ ଅଛି, ଯେହେତୁକି ଆମେ ବାହାରକେ ଯେତେବେଳେ ଯାଉଛୁ ସେତେବେଳେ ଆମର ସାର୍ ସବୁବେଳେ ଆମର ସାଙ୍ଗେ ଥିସନ୍, ଆଉ ସେତେବେଳେ ଆମର କିଛି ପ୍ରୋବ୍ଲେମ୍ ହେଉଛି କି କିଛି ନାଇଁ ହେବାର, ସେତେବେଳେ ବି ଅଗର କେନ୍ ବି ପ୍ଲେୟାର୍କେ ଅଗର କିଛି ଡିମୋଟିଭେଟେଡ୍ ଫିଲ୍ ହେଉଛେ ତ ସାର୍ ସେତେବେଳେ ସବୁବେଳେ ରହୁଛନ୍ ଆଖେ ପାଖେ ଦେଖ୍ବାର୍ ଲାଗି। ଆଉ ହଁ, ସେଟା ହିଁ କହିବାକୁ ଚାହେଁ।
1: ବିଲକୁଲ, ଯେତେବେଳେ ଗୋଟେ ଭଲ ଗୁରୁ ପାଇସନ୍ ଆଉ ତାଙ୍କର ସହଯୋଗ ରହିସି ତ ନିଶ୍ଚିତ ଭାବରେ ଆପଣ ଆଗ୍କେ ବଢ଼ବେ, ଏଥିରେ କିଛି ଦ୍ୱିମତ ନାଇଁନ। ତ ଯେନ୍ତାକି ଆପଣ କହିଲେ ଆପଣ 2 ଥର ହେଲାନ ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ ଖେଳିକରି ଆସିଲେନ, ତ ସେନୁ ଆପଣଙ୍କର ପ୍ରଦର୍ଶନୀ କେନ୍ତା ଥିଲା, ସେନୁ ଆପଣଙ୍କର ରିଜଲ୍ଟ କେନ୍ତା ଥିଲା?
0: ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ ଖେଳିବା ଲାଗି ଆମକୁ ନ୍ୟାସନାଲ୍ସ ଖେଳିବାକୁ ପଡ଼ସି। ନ୍ୟାସନାଲ୍ରେ ଯେନ୍ମାନେ ଟପ୍ 8 ଥିସନ୍ ସେମାନେ ଆଉ ଥରେ ଫାଇଟ୍ କରସନ୍, ଆଉ ଏଇଟା ଗୋଟେ ଗଭର୍ଣ୍ଣମେଣ୍ଟ ଗେମ୍ ହେ। ତ ଆମେମାନେ ଫାର୍ଷ୍ଟ ସିଲେକ୍ସନ୍ ଆମର ନ୍ୟାସନାଲ୍ରୁ ହିଁ ଷ୍ଟାର୍ଟ ହେଇଯାଇସି। 2025ରେ ଆମେ ଯେତେବେଳେ ଯାଇଥିଲୁ ଜୁନ୍ରେ, ସେତେବେଳେ ଆମେମାନେ ମୁଇଁ ଗ୍ରୁପ୍ ଇଭେଣ୍ଟରେ ପାର୍ଟିସିପେଟ୍ କରିଥିଲି, ଆଉ ସେତେବେଳେ ଆମେମାନେ ବ୍ରୋଞ୍ଜ ଧରିକରି ଆସିଥିଲୁ ଓଡ଼ିଶାକେ। ବଟ୍ ଆମମାନଙ୍କର ଭିତରେ ଗୋଟେ ମୋଟିଭେସନ୍ ଥିଲା କି ନାଇଁ, ନେକ୍ସଟ ଟାଇମ୍ ଯେତେବେଳେ ଆମେମାନେ ଯାଉଛୁ ସେତେବେଳେ ଆମେ ଆଉ ବେଟର୍ କରମୁ। ତ 2025ର ନ୍ୟାସନାଲ୍ସରେ ସିଲେକ୍ଟ ହେଲା ପରେ ଆମେମାନେ 2026 ଏବେ ଯେଉଁ ଜାନୁଆରୀରେ ହେଇଥିଲା 5-12 ତେବେ ଆମେ ସିଲେକ୍ଟ ହେଇଥିଲୁ, ଆଉ ହେନ୍କେ ଯାଇଥିଲୁ। ଆଉ ହେନ ଏଥର ଆମକୁ କାଫି ଖୁସ୍ ଲାଗୁଛି କି ଆମମାନେ ଏଥର ଓଡ଼ିଶା ଲାଗି ଗୋଟେ ଗୋଲ୍ଡ ମେଡାଲ୍ ନେଇକରି ଆସିଲୁ, ଆଉ କାଫି ମୋଟିଭେସନ୍ ମିଳିଲା, କାଫି କଂଗ୍ରାଚୁଲେଟ୍ କଲେ ବହୁତ ଲୋକମାନେ, ସ୍ପୋର୍ଟସ୍ ଡିପାର୍ଟମେଣ୍ଟ ବି ଆମକୁ କାଫି ସମ୍ମାନିତ କଲେ, ଆଉ ଅଫକୋର୍ସ ଆମର ଯେନ୍ କୋଚ୍ ମାନେ ଅଛନ୍ ସେମାନେ ମାନେ ବି ବହୁତ ଖୁସି ଥିଲେ ଆମର ପରଫର୍ମାନ୍ସ କେ ନେଇକରି।
1: ଯେହେତୁ ଆପଣ ଗୋଟେ ସ୍ୱର୍ଣ୍ଣ ପଦକ ଆଣିଛନ୍ ଓଡ଼ିଶା ଲାଗି, ଗୋଟେ ଗର୍ବର ବିଷୟ, ସେଥିଲାଗି ଆକାଶବାଣୀ ତରଫରୁ ବି ଆପଣଙ୍କୁ ଆମେ ଶୁଭେଚ୍ଛା ଜଣାଉଛୁ, ଆପଣଙ୍କର ପୁରା ଆସୋସିଏସନ୍ କେ ଆଉ ଆପଣଙ୍କୁ ବି ବହୁତ ବହୁତ ଶୁଭେଚ୍ଛା ଜଣାଉଛୁ।
0: ଧନ୍ୟବାଦ।
1: ଆଶା କର୍ମି ଯେ ଆପଣ ଆଗ୍କେ ଆହୁରି ଏନ୍ତା ଖେଳୁଥିବେ, ଆମର ଓଡ଼ିଶାର ନାଁ ଆଗ୍କେ ବଢ଼ଉଥିବେ, ନିଜର ନାଁ ଆଗ୍କେ ବଢ଼ଉଥିବେ, ଆଉ ଯୁବପିଢ଼ିମାନଙ୍କୁ ସବୁବେଳେ ପ୍ରେରଣା ଦେଉଥିବେ। ଆପଣଙ୍କ ସାଙ୍ଗେ କଥା ଲାଗିକି ବଢ଼ିଆ ଲାଗିଲା, ନମସ୍କାର।
0: ଧନ୍ୟବାଦ।
2: শ্রোতা বন্ধু, শুণিলে তো সাক্ষাৎকারটি আশা করছি আপন নিশ্চয় শিক্ষণীয় হয়ে। শ্রোতা বন্ধু, প্রতবর্ষ জুন মাস 4 তারিখে আন্তর্জাতীয় নির্দোষ শিশু অত্যাচার নিরোধ দিবস, ইন্টারন্যাশনাল ডে অফ ইনোসেন্ট চিলড্রেন ভিকটিমস অফ এগ্রেসন পালন করা যায়। বিশ্বর বিভিন্ন স্থানরে যুদ্ধ, সশস্ত্র সংঘর্ষ, হিংসা, আতঙ্কবাদ ও অন্যান্য আক্রমণাত্মক কার্যকলাপর শিকার হেউথবা ଅସଂଖ୍ୟ ନିର୍ଦ୍ଦୋଷ ଶିଶୁମାନଙ୍କ ସ୍ମୃତି ଓ ସେମାନଙ୍କ ଦୁଃଖଦ ଅନୁଭୂତି ପ୍ରତି ସମ୍ମାନ ଜଣାଇବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ। ଶିଶୁମାନେ ହେଉଛନ୍ତି ଜାତିର ଅମୂଲ୍ୟ ସମ୍ପଦ ଓ ଆଗାମୀ ଦିନର ସ୍ୱପ୍ନଦ୍ରଷ୍ଟା। କିନ୍ତୁ ଶ୍ରୋତାବନ୍ଧୁ, ଅନେକ ସମୟରେ ଶିଶୁମାନେ ଅନେକ ପରିସ୍ଥିତିର ଶିକାର ହୋଇ ନିଜର ମୌଳିକ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ଶୈଶବର ଆନନ୍ଦରୁ ବଞ୍ଚିତ ହୁଅନ୍ତି। ଶ୍ରୋତାବନ୍ଧୁ, ଏହି ଦିବସ କେବଳ ଶିଶୁମାନଙ୍କ ଉପରେ ଘଟୁଥିବା ଅନ୍ୟାୟ ଓ ନିର୍ଯାତନାକୁ ସ୍ମରଣ କରିବାର ଅବସର ନୁହେଁ, ବରଂ ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ସମାଜ, ସରକାର ଓ ଆନ୍ତର୍ଜାତୀୟ ସଂଗଠନମାନଙ୍କର ସାମୂହିକ ଦାୟିତ୍ୱକୁ ପୁନର୍ବାର ମନେ ପକାଇବାର ଏକ ସୁଯୋଗ ମଧ୍ୟ। ପ୍ରତ୍ୟେକ ଶିଶୁ ଭୟ, ହିଂସା ଓ ଅସୁରକ୍ଷାରୁ ମୁକ୍ତ ହୋଇ ଶାନ୍ତି, ସ୍ନେହ ଓ ସମ୍ମାନର ପରିବେଶରେ ବଢ଼ି ଉଠିବାର ଅଧିକାର ରଖନ୍ତି। ତ ଶ୍ରୋତା ବନ୍ଧୁ, ଏହି ଦିବସରେ ଆମେ ସମସ୍ତେ ଏକ ଏପରି ବିଶ୍ୱ ଗଠନର ସଂକଳ୍ପ ନେବା ଯେଉଁଠାରେ କୌଣସି ଶିଶୁ ହିଂସା, ଆକ୍ରମଣ କିମ୍ବା ଅବହେଳାର ଶିକାର ହେବେ ନାହିଁ ଏବଂ ପ୍ରତ୍ୟେକ ଶିଶୁ ନିରାପଦ, ସୁସ୍ଥ ଓ ଗୌରବମୟ ଜୀବନ ବିତେଇବାର ସୁଯୋଗ ପାଇବେ। ତ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଶୁଣିବା ଏକ ଗୀତ। କଥାଚିତ୍ର ହିରୋ କଣ୍ଠ ପଲକ ମୁଚ୍ଛଲ ଓ ଅମାଲ ମଲ୍ଲିକ, ଗୀତ କୁମାର, ସଙ୍ଗୀତ ଅମାଲ ମଲ୍ଲିକ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, ସମୟ ତ ଆଜି ହୋଇଯାଇଛି। କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଚିଠି ମାଧ୍ୟମରେ ନିଶ୍ଚୟ ଜଣାଇବେ। କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ଉପସ୍ଥାପନାରେ ମୁଁ କୁସୁମ। ନମସ୍କାର।

ଶୁଣନ୍ତୁ, ଆଜି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ସନ୍ଧ୍ୟା 6 ବଜେ 10 ମିନିଟ୍ ପ୍ରଚାର କରିବେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ବିକାଶ ମନ୍ତ୍ର ଶୁଣିପାରିବେ ସନ୍ଧ୍ୟା 6:30। ରିଲେ କରି ପ୍ରସାର କରିବେ ଆକାଶବାଣୀ କଟକ କେନ୍ଦ୍ର, ଏବଂ ରାତି 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ। ରାତି 7:30 ପ୍ରଚାର କରିବ କୃଷି ସଂସାର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ଖାଦ୍ୟ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଶ୍ରୀ ଅନ୍ନ ଚାଷ, ଏ ସମ୍ପର୍କରେ ଡକ୍ଟର ସତ୍ୟବ୍ରତ ମଙ୍ଗରାଜଙ୍କ ସହିତ ଆଲୋଚନା ଶୁଣିବେ। ରାତି 8:02 ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ବୈଷ୍ଣବ ଚରଣ ପାଢ଼ୀ। ରାତି 8:00 ପ୍ରଚାର କରିବ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ଶିକ୍ଷାନୀତି 2020 ଉପରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଉମାଚରଣ ପତିଙ୍କ ସହିତ ସ୍ୱତନ୍ତ୍ର ଆଲୋଚନା। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ସମ୍ବଲପୁର। ଆଲୋଚନାରେ ଭାଗ ନେଇଛନ୍ତି ସୁପ୍ରୀତି ମିଶ୍ର। ରାତି 8:30 ଶୁଣିପାରିବେ ଶାସ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଲଘୁ ଶାସ୍ତ୍ର ସଙ୍ଗୀତ, ପରିବେଷଣ କରିବେ ପଣ୍ଡିତ ସିଆର୍ ବ୍ୟାସ। ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ, ରିଲେ କରି ପ୍ରସାର କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ହିନ୍ଦୀ କଥାଚିତ୍ର ଗୀତ। ରାତି 10:00 ଶୁଣିପାରିବେ ଅଖିଳ ଭାରତୀୟ ଆଞ୍ଚଳିକ ଲୋକ ଓ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ, ରିଲେ କରି ପ୍ରସାର କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 11:05 ଶୁଣିପାରିବେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଏ ଥିଲା ଚଳିତ ଅଧିବେଶନର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଦେଖିଲୁ ତୋ ଝିଅକୁ କଣ କହୁଛି?

0: କହୁଥିଲି କି
1: କଣ କହୁନୁ
2: ତୁ ଗୋଟେ ପୁରାଲୁ ତୁ ଗୋଟେ ବଣ ଭାଲୁ ତୁ ଗୋଟେ ଭାରି ଚଲୁ ଡମରା
0: ଗାଲୁଆ ମିଛୁଆ
1: ବାପା ତମ ଝିଅକୁ ଦେଖିଲ କଣ କହୁଛି
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶିଳ୍ପୀ ସସ୍ମିତା ମହାପାତ୍ର ଏବଂ ବିଷ୍ଣୁମୋହନ କବି ଗୀତ ରଚନା ରଶ୍ମିରଞ୍ଜନ କର ସଙ୍ଗୀତ ବିଷ୍ଣୁମୋହନ କବି।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ସଙ୍ଗୀତ ସରୋଜ ସାମଲ, ଗୀତ ରଚନା ସୁଧାଜିତ ରାଉତରାୟ।

0: ଏଠି ଶେଷ ହେଲା ଓଡ଼ିଆ ଲଘୁସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀବନ୍ଧୁ ସ୍ୱାଇଁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳ।

0: বন্ডা এবং কোয়াঙ্ক যায়। সবুরি ভাষারে
1: কেবল আকাশবাণী।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
2: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
4: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
3: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
4: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
3: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
4: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳମ୍ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀରେ ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକକୁ ଉଦ୍ଘାଟନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ବିପର୍ଯ୍ୟୟ ପ୍ରତିରୋଧ, ଜଳବାୟୁ ଅନୁକୂଳ ଏବଂ ସ୍ଥାୟୀ ବିକାଶ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୀବନ ଜୀବିକା ଏବଂ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ଏ କ୍ଷେତ୍ରରେ ଅନ୍ତର୍ଜାତୀୟ ସମୁଦାୟ ଅଧିକ ପ୍ରାଥମିକତା ଦେବା ଆବଶ୍ୟକ। ବର୍ତ୍ତମାନ ସମୟରେ ବିପର୍ଯ୍ୟୟ ଆଶଙ୍କା କେବଳ ଏକ ସ୍ୱତନ୍ତ୍ର ସୀମାବଦ୍ଧ ବିଷୟ ହୋଇ ରହିନାହିଁ, ଏହା ସ୍ଥାୟୀ ବିକାଶ, ଅର୍ଥନୈତିକ ସ୍ଥିରତା ଏବଂ ସୁରକ୍ଷାର ମୂଳଦୁଆ ପାଲଟିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ନେଇ ଆଲୋଚନା କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ପୂର୍ବ ପ୍ରସ୍ତୁତି, ସଂସ୍ଥାଗତ ଦୃଢ଼ତା ଏବଂ ଗୋଷ୍ଠୀ ସହଭାଗିତା ଜରିଆରେ ବିପର୍ଯ୍ୟୟର ପ୍ରଭାବକୁ ଯଥେଷ୍ଟ ହ୍ରାସ କରାଯାଇପାରିବ। ଆଗାମୀ ଦିନର ଆହ୍ୱାନଗୁଡ଼ିକ ପାଇଁ ଅଧିକ ପ୍ରୟାସ, ସୁଦୃଢ଼ ସହଭାଗିତା ଏବଂ ଉନ୍ନତ ବୈଷୟିକ କ୍ଷମତାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି, ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍ପର ଆଦାନ ପ୍ରଦାନ ହେବ। ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ। ବିଶେଷ କରିକି ଆଗୁଆ ସତର୍କତାମୂଳକ ସୂଚନା ପ୍ରଦାନ କରିବା, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ସମ୍ପର୍କରେ ଜ୍ଞାନ ଆହରଣ କରିବା ଏବଂ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା କରି ଭିତ୍ତିଭୂମି ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବା କ୍ଷେତ୍ରରେ ଏହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ।
0: ସୂଚନା ଅନୁଯାୟୀ ଆସନ୍ତାକାଲି ବ୍ରିକ୍ସ ବୈଠକ ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ତାଳବଣିଆର ଏକ ଅତ୍ୟାଧୁନିକ ନୂତନ ଥାନାଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୁଲିସ ଭିତ୍ତିଭୂମିର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା, ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବାକୁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି। କୌଣସି ପ୍ରଗତିଶୀଳ ଏବଂ ସମୃଦ୍ଧ ସମାଜର ମୂଳଦୁଆ ହେଉଛି ଏକ ସୁଦୃଢ଼ ଆଇନ ଶୃଙ୍ଖଳା, ଭୟମୁକ୍ତ ପରିବେଶ। ଓଡ଼ିଶାକୁ ଦେଶରେ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ପୁଲିସ ବାହିନୀର ସଶକ୍ତିକରଣ, ଆଧୁନିକୀକରଣ ଏବଂ ଉପଯୁକ୍ତ ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ସରକାର ପୁଲିସ ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ଆଇନର ଶାସନ ପ୍ରତିଷ୍ଠା ପାଇଁ ତତ୍ପରତା ସହ କାର୍ଯ୍ୟ କରୁଛନ୍ତି। ନୂତନ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରଠାରୁ ଗତବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର 87.6% ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ପୁଲିସ ବାହିନୀକୁ ଆହୁରି ସତର୍କ ଓ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେବା ସହ ସେମାନଙ୍କ ଉପଯୁକ୍ତ ତାଲିମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 195 କୋଟି ଟଙ୍କାର ପୁଲିସ ଭିତ୍ତିଭୂମିର ଲୋକାର୍ପଣ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନର ଅପଭ୍ରଂଶ ନାମ ଓ ଇଂରାଜୀ ବନାନ ବଦଳିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ଓଡ଼ିଆ ଭାଷା ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପଦ୍ମଭୂଷଣ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଚାର ଆଲୋଚନା ପରେ ଗବେଷଣାତ୍ମକ ବ୍ୟାଖ୍ୟା ପୂର୍ବରୁ ସଠିକ୍ ଇଂରାଜୀ ବନାନ ଉପରେ ଯୁକ୍ତିଯୁକ୍ତ ପ୍ରସ୍ତାବନା ସହିତ ସର୍ବସମ୍ମତିକ୍ରମେ ଏହା ଗୃହୀତ ହୋଇଛି। କମିଟିରେ ଗୃହୀତ ପ୍ରସ୍ତାବକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଁ ପାରିତ କରାଯାଇଛି। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପତ୍ତିକୁ ଆଜି 2 ବର୍ଷ ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ପଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଆସନ୍ତା 20 ତାରିଖରେ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇରଙ୍ଗପୁରଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ। ବୈଠକରେ ପ୍ରକଳ୍ପ ସାଂସ୍କୃତିକ ବୈଷୟିକ ସବ୍କମିଟି ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକ ବିବରଣୀ ଉପରେ ଆଲୋଚନା କରାଯିବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟି ସଦସ୍ୟମାନେ ଯୋଗଦେବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଜେପି ପକ୍ଷରୁ ଦେବାଶିଷ

0: ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟସଭା ଆସନ ପାଇଁ ଆସନ୍ତା 18 ତାରିଖରେ ଭୋଟ୍ ଗ୍ରହଣ ହେବ। କଟକ ସହରାଞ୍ଚଳରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସମୀକ୍ଷା କରିଛନ୍ତି। ସହରାଞ୍ଚଳର 5 ଅଞ୍ଚଳରେ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ପରିଗଣନା ଫର୍ମ ବଣ୍ଟନ, ଯାଞ୍ଚ ଓ ସଂଗ୍ରହ ଆଦି କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟିମୁକ୍ତ କାର୍ଯ୍ୟ ସମ୍ପାଦନ ନିମନ୍ତେ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କ୍ୟାମ୍ପ କୋର୍ଟ ଓ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ରଙ୍କ ଅଧ୍ୟକ୍ଷତାରେ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଶୁଣାଣି କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପଞ୍ଜିକୃତ ହୋଇଥିବା ଶିଶୁ ଅଧିକାର ସୁରକ୍ଷା, ଶିକ୍ଷା ଓ ଶିଶୁ କଲ୍ୟାଣ ସମ୍ପର୍କିତ ଅଭିଯୋଗଗୁଡ଼ିକର ଆୟୋଗ ଶୁଣାଣି କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ NCERT ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା CEE 2026 ନିମନ୍ତେ ଆବେଦନ ସମୟସୀମା ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। NCERTର ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ତାରିଖ ସୁଦ୍ଧା ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦ ଦର୍ଶନ ଓ ରାଷ୍ଟ୍ର ପ୍ରଥମ ଚିନ୍ତାଧାରା ଜନକଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ପ୍ରଦାନ କରିଥାଏ ବୋଲି ଅତିଥିମାନେ କହିଛନ୍ତି। ନୟାଗଡ଼ ଜିଲ୍ଲା ସିଧାମୂଳ ପ୍ରାକୃତିକ ଶିବିର ପରିସରରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳାକୁ ଉଦ୍ଘାଟନ କରି ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ସାଂଗଠନିକ ସୁଦୃଢ଼ୀକରଣ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବିଚାରଧାରା ଭିତ୍ତିକ ରାଜନୈତିକ କାର୍ଯ୍ୟଧାରା ଉପରେ ଗୁରୁତ୍ୱ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ସମବାୟ ସମିତି ପରିଚାଳନା ନେଇ 8 ଜିଲ୍ଲାର ପ୍ରତିନିଧି ଦଳ ଅଭିଜ୍ଞତା ହାସଲ କରିଛନ୍ତି। ପ୍ରତିନିଧି ଦଳର ସଦସ୍ୟମାନେ ସମବାୟ ସମିତିର କାର୍ଯ୍ୟଧାରା ଏବଂ ସରକାରଙ୍କ କୃଷି କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଅବଗତ ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସହ ପ୍ରତିନିଧି ଦଳର ସଦସ୍ୟମାନେ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ପ୍ୟାକ୍ସଗୁଡ଼ିକୁ କେବଳ ପାରମ୍ପରିକ କାର୍ଯ୍ୟରେ ସୀମିତ ନ ରହି ଋଣ ବଣ୍ଟନ ଏବଂ ଶସ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେବାକୁ ଆହ୍ୱାନ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଆଶୀର୍ବାଦ ଏବଂ ଯଶୋଦା ଭଳି ଶିଶୁ ଯତ୍ନ କେନ୍ଦ୍ରରେ ରହି ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କ ଲାଗି କ୍ୟାରିୟର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ କର୍ମଶାଳାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟ ବିଶେଷଜ୍ଞମାନେ ଜୀବନର ଲକ୍ଷ୍ୟ ସ୍ଥିର କରି କିଭଳି ସଫଳତା ହାସଲ କରିବେ ସେ ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲାରେ ରବି ଧାନ ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ 22 ଧାନ ସଂଗ୍ରହ କେନ୍ଦ୍ରରେ 238 ଜଣ ଚାଷୀଙ୍କଠାରୁ 12,398 କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ କରାଯାଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଖୁବ୍ ଶୀଘ୍ର ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ସହ ପାଗରେ ପରିବର୍ତ୍ତନ ହେବ। ଆଗାମୀ 7 ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲାଗୁଡ଼ିକରେ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଗାମୀ 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ନେଇ 19 ଜିଲ୍ଲା ଏବଂ କାଳବୈଶାଖୀ ଝଡ଼ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,
1: ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି। ଏହା ସହିତ ଦକ୍ଷିଣ ତାମିଲନାଡୁର ମଧ୍ୟ ମୌସୁମୀ ବାୟୁ ଆସିଯାଇଛି। ମୌସୁମୀ ବାୟୁ ବର୍ତ୍ତମାନ ସକ୍ରିୟ ରହିଛି ଦକ୍ଷିଣ ଆରବ ସାଗରରେ ଏବଂ ନିକଟସ୍ଥ ଦକ୍ଷିଣ ବଙ୍ଗୋପସାଗରରେ। ଓଡ଼ିଶା ପାଇଁ ଆଜି କୌଣସି ପୂର୍ବାଚଳ କରାଯାଇ ନାହିଁ ଯେ କେବେ ମୌସୁମୀ ବାୟୁ ଓଡ଼ିଶାରେ ଆସିବ। ଏହି 2-3 ଦିନ ପରେ ଯେତେବେଳେ ପୁଣି ମୌସୁମୀ ବାୟୁ ଅଗ୍ରସର ହେବ ସେତେବେଳେ ପୁଣି ଓଡ଼ିଶା ପାଇଁ ପୂର୍ବାନୁମାନ କରାଯାଏ।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ୍ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ। ଆଜି ଏଥିରେ ବିଷୟ ରହିଛି, ଦେଶର ସବୁଜ ପରିବର୍ତ୍ତନ, ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର 12 ବର୍ଷ ଲେଖାଟିକୁ ପଢ଼ି ଶୁଣାଇଛନ୍ତି ସୁଚିସ୍ମିତା ସାହୁ
3: ଆଜିର ପ୍ରସଙ୍ଗ ଦେଶର ସବୁଜ ପରିବର୍ତ୍ତନ ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର 12 ବର୍ଷ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ ସୁଚିନ୍ତିତ ନୀତିଗତ କାର୍ଯ୍ୟକଳାପ ଏବଂ ନିରନ୍ତର କାର୍ଯ୍ୟାନ୍ୱୟନ ମାଧ୍ୟମରେ ଦେଶରେ ପରିବେଶଗତ ପରିବର୍ତ୍ତନ ସମ୍ଭବ ହୋଇପାରିଛି ଗତ 12 ବର୍ଷ ଧରି ନମାମି ଗଙ୍ଗେ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ଚାରାରୋପଣ ଏବଂ ଜଙ୍ଗଲ ସୃଷ୍ଟି ଉଲ୍ଲେଖନୀୟ ସଫଳତା ହାସଲ କରିଛି ଆର୍ଦ୍ରଭୂମି ଲୁଣା ଜଙ୍ଗଲ ଏବଂ ଉପକୂଳୀୟ ପରିସଂସ୍ଥାନକୁ ପୁନରୁଦ୍ଧାର କରାଯିବା ସହିତ କେତେକ ସ୍ଥାନରେ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରିତ କରାଯାଇପାରିଛି ଦେଶରେ ବାଘ ସିଂହ ହାତୀ ଗଣ୍ଡା ଏବଂ ଅନ୍ୟାନ୍ୟ ପ୍ରଜାତିର ବନ୍ୟପ୍ରାଣୀ ସଂଖ୍ୟା ବୃଦ୍ଧି ପାଇଛି କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହାର ବୃଦ୍ଧି ମାଧ୍ୟମରେ ଅର୍ଥନୈତିକ ପଦକ୍ଷେପ ଅଧିକ ଗତିଶୀଳ ହୋଇଛି ଦେଶର ସବୁଜ ପରିବର୍ତ୍ତନ ମୁଖ୍ୟତଃ 3 ସ୍ତମ୍ଭ ଉପରେ କାର୍ଯ୍ୟକାରୀ ହୋଇଛି ସେଗୁଡ଼ିକ ହେଲା ବିଶ୍ୱାସ ନିର୍ମାଣ ଏବଂ ଜନକଲ୍ୟାଣ ନୀତି ବ୍ୟାପକ ପରିବେଶଗତ ପରିବର୍ତ୍ତନ ଏହାଦ୍ୱାରା ସମ୍ଭବ ହୋଇପାରିଛି ପାରିପାର୍ଶ୍ୱିକ ସୁରକ୍ଷା ଅର୍ଥନୈତିକ ଅଭିବୃଦ୍ଧି ଜନକଲ୍ୟାଣ ଏବଂ ଦୀର୍ଘକାଳୀନ ଜାତୀୟ ନିରନ୍ତରତା ପାଇଁ ଏହି 3 ସ୍ତମ୍ଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର ଗ୍ରହଣ କରିଛନ୍ତି ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ ସମ୍ବଳ ଅଭାବ ଏବଂ ପରିବେଶଗତ ଅବନତି ଅଧିକ ହେଉଥିବା ବେଳେ ଭାରତ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛି ସଂରକ୍ଷଣ ସ୍ଥାୟିତ୍ୱ ଏବଂ ବିକାଶକୁ ସମନ୍ୱୟ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେଉଛି ନିରନ୍ତର ନୀତିଗତ କାର୍ଯ୍ୟ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିବେଶଗତ ଶାସନକୁ ଯଥେଷ୍ଟ ସୁଦୃଢ଼ କରାଯାଇପାରିଛି ସବୁଜ କୌଶଳ ଏବଂ ପରିବେଶଗତ ସଚେତନତାକୁ ପ୍ରୋତ୍ସାହନ ପ୍ରଦାନ କରାଯିବା ସହିତ ଏଥିରେ ଜନସାଧାରଣଙ୍କ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରାଯାଉଛି ପ୍ରଯୁକ୍ତି ବିଦ୍ୟା ଆଧାରିତ ବ୍ୟବସ୍ଥା ଏବଂ ବିଜ୍ଞାନ ଉପଯୋଗ ମାଧ୍ୟମରେ ସ୍ୱଚ୍ଛତା ତଦାରଖ ଏବଂ କାର୍ଯ୍ୟାନ୍ୱୟନ ଏ କ୍ଷେତ୍ରକୁ ଅଧିକ ସଶକ୍ତ କରିପାରିଛି ସାମୟିକ ଭାବେ କହିବାକୁ ହେଲେ ଏଭଳି ପ୍ରୟାସ ଭାରତର ପରିବେଶଗତ ଦକ୍ଷତାକୁ ଅଧିକ ସୁଦୃଢ଼ କରିପାରିଛି ବିଶ୍ୱସ୍ତରରେ ଭାରତର ଏହି ପଦକ୍ଷେପ ପ୍ରତି ବିଶ୍ୱସନୀୟତା ବୃଦ୍ଧି ପାଇଛି ବିଶ୍ୱାସ ନିର୍ମାଣ ଏବଂ ଜନକଲ୍ୟାଣ ନୀତି ଦେଶରେ ସ୍ଥିର ଇକୋସିଷ୍ଟମ୍ କ୍ଷେତ୍ର ପାଇଁ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିପାରୁଛି ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କ୍ଷେତ୍ରରେ ପରିବେଶ ଆଧାରିତ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜଙ୍ଗଲ ନଦୀ ଆର୍ଦ୍ରଭୂମି ଉପକୂଳ ଅଞ୍ଚଳ ଏବଂ ବନ୍ୟପ୍ରାଣୀଙ୍କ ସହବାସ୍ଥାନ ନିରନ୍ତର ଜୀବିକାକୁ ସମର୍ଥନ ପ୍ରଦାନ କରିବା ସହିତ ପ୍ରାକୃତିକ ସମ୍ପଦକୁ ବଜାୟ ରଖିବାରେ ସହାୟକ ହୋଇଥାଏ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶଗତ ଆହ୍ୱାନକୁ ପ୍ରତିହତ କରିବାରେ ଗ୍ରହଣ କରାଯାଉଥିବା ଏହି ପଦକ୍ଷେପଗୁଡ଼ିକ ଅଧିକ ସଶକ୍ତ କରିଥାଏ ଗତ 12 ବର୍ଷ ମଧ୍ୟରେ ଦେଶରେ ବାସସ୍ଥାନ ପୁନରୁଦ୍ଧାର ଭିନ୍ନ ଭିନ୍ନ ପ୍ରଜାତିଙ୍କ ସୁରକ୍ଷା ଏବଂ ଭୌଗୋଳିକ ଅଞ୍ଚଳ ସଂରକ୍ଷଣ ମାଧ୍ୟମରେ ପରିବେଶଗତ ଦକ୍ଷତାକୁ ଅଧିକ ବ୍ୟାପକ କରାଯାଇପାରିଛି ଜଙ୍ଗଲ ଅଞ୍ଚଳ ଭାରତର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ମଧ୍ୟରୁ ଅନ୍ୟତମ ଜୈବ ବିବିଧତାକୁ ଏହା ସମର୍ଥନ ପ୍ରଦାନ କରିବା ସହିତ ଜଳଚକ୍ର ନିୟନ୍ତ୍ରଣ କାର୍ବନ ସଂରକ୍ଷଣ ଏବଂ ଜୀବିକା ସୁନିଶ୍ଚିତ ଦିଗରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ସବୁଜ ଭାରତ ମିଶନ ଜଙ୍ଗଲ ଏବଂ ପରିବେଶଗତ ଇକୋସିଷ୍ଟମକୁ ପୁନରୁଦ୍ଧାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି 2015-16 ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଏହି ମିଶନର ଲକ୍ଷ୍ୟ ହେଉଛି ପରିବେଶଗତ ସ୍ଥିରତା ଏବଂ ଜଳବାୟୁ ଆଧାରିତ କାର୍ଯ୍ୟକୁ ଅଧିକ ସଶକ୍ତ କରିବା ଜଙ୍ଗଲ ଗୁଣବତ୍ତାକୁ ବିକଶିତ କରିବା ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ଦିଗରେ ଏହି ମିଶନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି 2023 ଏକ ରିପୋର୍ଟ ଅନୁଯାୟୀ ଭାରତ ଜଙ୍ଗଲ ଏବଂ ବୃକ୍ଷ ଆବରଣ କ୍ଷେତ୍ର 8,27,000 ବର୍ଗ କିଲୋମିଟର ରହିଥିଲା ଯାହାକି ଦେଶର ଭୌଗୋଳିକ କ୍ଷେତ୍ରର 27.17% ଜଙ୍ଗଲ ପୁନରୁଦ୍ଧାର ଏବଂ ପରିବେଶଗତ ସଂରକ୍ଷଣକୁ ସୁଦୃଢ଼ କରିବା ପାଇଁ ସରକାର କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ କାମ୍ପା ପ୍ରଚଳନ କରିଛନ୍ତି କ୍ଷତିପୂରଣ ବନୀକରଣ ପାଣ୍ଠି ଆଇନ 2016 ଅଧୀନରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା ଗତ 2020-21 ଏବଂ 2024-25 ଆର୍ଥିକ ବର୍ଷରେ କାମ୍ପା ପାଣ୍ଠି ଅଧୀନରେ ଦେଶବ୍ୟାପୀ 3,20,000 ହେକ୍ଟରରୁ ଅଧିକ ବନୀକରଣ କରାଯାଇଥିଲା 2020 କାର୍ଯ୍ୟକାରୀ ହୋଇଥିବା ଜାତୀୟ ବନୀକରଣ ଏବଂ ପରିବେଶ ବିକାଶ ବୋର୍ଡ ଦେଶରେ ନଗର ବନ ଯୋଜନାକୁ କାର୍ଯ୍ୟକାରୀ କରୁଛି ଏହା ମାଧ୍ୟମରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶବ୍ୟାପୀ 1,000 ନଗର ବନ ବା ବାଟିକା ବିକଶିତ କରିବାର ଲକ୍ଷ୍ୟ ରହିଛି ଗତ ମାର୍ଚ୍ଚ 31 ସୁଦ୍ଧା ଏହି କ୍ଷେତ୍ର ପାଇଁ 557,62,00,000 ଟଙ୍କା ପ୍ରଦାନ କରାଯାଇଛି ବ୍ୟାପକ ସଂରକ୍ଷଣ ଦୃଢ଼ ପ୍ରତିଷ୍ଠାନଗତ ଢାଞ୍ଚା ପ୍ରଯୁକ୍ତି ବିଦ୍ୟା ନବସୃଜନ ଏବଂ ବିଶ୍ୱ ନେତୃତ୍ୱ ମାଧ୍ୟମରେ ଭାରତ ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଓ ନିରନ୍ତର ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିସାରିଛି
2: ଆକାଶବାଣୀ କଟକ।
4: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲିଗୁରୁ ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

ସ୍ୱାଭାବିକ ତାପମାତ୍ରା କମିଛି, ହେଲେ ବି ରାଜ୍ୟ ଭିନ୍ ଭିନ୍ ଜାଗାନୁ ଗରମ ଆଉ ଗୁଲୁଗୁଲି ପାଗ ଲାଗି ରହିଛି। ଏବେ 24 ଘଣ୍ଟା ଭିତରେ ବିଜୁଳି ଆର୍ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଖାପାଖି ସବୁ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ, ସବୁ ପ୍ରାକୃତିକ ବିପର୍ଯ୍ୟୟର କଡ଼ା ମୁକାବିଲା କରିଛି ଓଡ଼ିଶା, କହିଲେ ମୁଖ୍ୟମନ୍ତ୍ରୀ। ପୁରୀନ ବ୍ରିକ୍ସ ରାଷ୍ଟ୍ର ସମୂହର 2 ନମ୍ବର ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର ଆନୁଷ୍ଠାନିକ ଭାବେ କଲେ ଉଦ୍ଘାଟନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଉପନିର୍ବାଚନ ଲାଗି ବିଜେପି ତରଫରୁ ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ। IGIT ସରାଙ୍କେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରନ ଆଉ କିଛି ସମୟ ଆଉ ତୃଣମୂଳ ହେବା ସର୍ବଭାରତୀୟ କବାଡ଼ି କପ୍ ପ୍ରତିଯୋଗିତା, ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ପହଞ୍ଚିଲା କେରଳ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିଅମ୍ ଏମ୍ 370 17.5 meter ତଥା 945 kHz ଯୋଗେ, FM ମହାନଦୀ ସମ୍ବଲପୁର 101 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ମଧ୍ୟରେ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରରେ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ, ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 9 ତାରିଖ ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୁସ୍ଥ ଏବଂ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏବେ ଯୋଗକୁ ଆପଣାଇବା ସହ ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ଆଜି ଆଭାସୀ ମାଧ୍ୟମରେ

0: ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି।
1: 21 ଜୁନ୍ କୁ ୱାର୍ଲ୍ଡ ୟୋଗା ଡେ ବି ମନାୟା ଯାଏଗା। ଉସ ଦିନ ଦୁନିଆ କେ ଅଲଗ ଅଲଗ ଦେଶୋଂ ଯୋଗ ସେ ଜୁଡେ ଆୟୋଜନ ହୋଗେ ଅର୍ ଇସକା ପ୍ରମୁଖ କାର୍ଯ୍ୟକ୍ରମ ଭାରତ କେ ଏକ ଔର ଐତିହାସିକ ସହର କୋଲକାତା ମେ ହୋଗା। ୱାର୍ଲ୍ଡ ୟୋଗା ଡେ ସେ ପହେଲେ ୱାର୍ଲ୍ଡ ୟୋଗାସନା ଚାମ୍ପିୟନସିପ ଅପନେ ଆପ ମେ ହେଲ୍ଥ ଔର ୱେଲନେସ୍ କି ଡବଲ ଡୋଜ୍ ଲେକର ଆ ଗଈ ହେ।
0: ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଛନ୍ତି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଲିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60 ଦେଶର 400 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7 ବର୍ଗରେ ପ୍ରତିଯୋଗିତାମାନ ଏଥିରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଶକ୍ତି, ବାଣିଜ୍ୟ, ନିବେଶ, ସ୍ୱାସ୍ଥ୍ୟସେବା ଏବଂ ଅଟୋମୋବାଇଲ୍ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହୋଇଛି। ଶକ୍ତି, ବିରଳ ଖଣିଜ ପଦାର୍ଥ, ପ୍ରଯୁକ୍ତି ବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଓ ଜନସମ୍ପର୍କ କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି, ଭେନେଜୁଏଲାରେ ବିଶ୍ୱର ସର୍ବବୃହତ୍ ତୈଳ କ୍ଷେତ୍ର ରହିଛି। ଆଜିର ଆଲୋଚନାରେ ଉଭୟ ପକ୍ଷ ଶକ୍ତି ସହଭାଗିତା ଉପରେ ପ୍ରାଥମିକତା ପ୍ରଦାନ କରିଛନ୍ତି। ଭେନେଜୁଏଲା ଭାରତକୁ ଭବିଷ୍ୟତର ଏକ ନିରନ୍ତର ଚାହିଦା ସମ୍ପନ୍ନ ରାଷ୍ଟ୍ର ଭାବେ ବିବେଚନା କରୁଛି ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି, ଆଲୋଚନା କାଳରେ ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଦକ୍ଷିଣ ବିଶ୍ୱର ସ୍ୱାର୍ଥକୁ ସହଯୋଗ ପ୍ରଦାନ କରିବା ପାଇଁ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ଟଣ୍ଡନ କହିଛନ୍ତି। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଆଜି ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ କହିଛି, 7 ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17 ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 6 ରୌପ୍ୟ ଏବଂ 1 ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ରାଜସ୍ଥାନର ଜୟପୁରଠାରେ ଆୟୋଜିତ ହେବାକୁ ଥିବା ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ଏଆଇର ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଚିଠା ନିୟମାବଳୀ ପ୍ରକାଶ କରିଛନ୍ତି। କୌଣସି ନ୍ୟାୟିକ ଫଳାଫଳ କେବଳ ଏଆଇ ଦ୍ୱାରା ବିଶ୍ଳେଷିତ ନିଷ୍ପତ୍ତି ଉପରେ ଆଧାରିତ ହୋଇପାରିବ ନାହିଁ ବୋଲି ଏଥିରେ କୁହାଯାଇଛି। ଚଳିତ ମାସ 20 ପର୍ଯ୍ୟନ୍ତ ଜନସାଧାରଣ ଏ ସମ୍ପର୍କରେ ନିଜର ମତାମତ ପ୍ରଦାନ କରିପାରିବେ। ପ୍ରସ୍ତାବିତ ଚିଠା ନିୟମାବଳୀରେ କୃତ୍ରିମ ବୁଦ୍ଧିମତାକୁ ରାୟ ପ୍ରଦାନ କରିବା, ସାକ୍ଷୀଙ୍କ ବିଶ୍ୱସନୀୟତା ମୂଲ୍ୟାଙ୍କନ କରିବା କିମ୍ବା ଆଇନଗତ ଫଳାଫଳ ନିର୍ଣ୍ଣୟ କରିବାକୁ ବାରଣ କରାଯାଇଥିବା ବେଳେ ଶୁଣାଣି ସମୟସୂଚୀ, ଆଇନଗତ ଗବେଷଣା, ଡକ୍ୟୁମେଣ୍ଟ ସାରାଂଶ ଏବଂ ଅନୁବାଦକୁ ଏଥିରେ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ଡାଟା ସୁରକ୍ଷା ଆଇନର ଅନୁପାଳନ ଏବଂ ବ୍ୟକ୍ତିଗତ ତଥ୍ୟର ବ୍ୟବହାରକୁ ନିଷିଦ୍ଧ କରାଯାଇଛି। କୃତ୍ରିମ ବୁଦ୍ଧିମତାର ଗ୍ରହଣୀୟତାକୁ ତଦାରଖ କରିବା ଲକ୍ଷ୍ୟ ନେଇ ଏକ ତ୍ରିସ୍ତରୀୟ ନିୟାମକ ବ୍ୟବସ୍ଥା ପ୍ରବର୍ତ୍ତନ ଉପରେ ଚିଠା ନିୟମାବଳୀରେ ପ୍ରସ୍ତାବ ଦିଆଯାଇଛି। ଏଥିସହ କୃତ୍ରିମ ବୁଦ୍ଧିମତା ବ୍ୟବସ୍ଥାଗୁଡ଼ିକର ବାର୍ଷିକ ଅଡିଟ୍କୁ ମଧ୍ୟ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ପ୍ରସ୍ତାବ ଚିଠା ନିୟମାବଳୀରେ ରହିଛି। ନୂଆଦିଲ୍ଲୀରେ ମାରୁତି ସୁଜୁକି ଉଦ୍ୟୋଗ ଦ୍ୱାରା ନିର୍ମିତ ଭାରତର ପ୍ରଥମ ଫ୍ଲେକ୍ସ ଇନ୍ଧନଯୁକ୍ତ ଯାତ୍ରୀବାହୀ ଯାନର ଆଜି ଶୁଭାରମ୍ଭ ହୋଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶୁଭାରମ୍ଭ

0: କରିଛନ୍ତି। ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, ଦେଶର ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ଏଭଳି ଉତ୍ପାଦ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ କରିଛି। ଫ୍ଲେକ୍ସ ଇନ୍ଧନର ଅଧିକ ପରିମାଣରେ ବ୍ୟବହାର ଇଥାନଲ ଆଧାରିତ ଯାନବାହନର ଗ୍ରହଣୀୟତାକୁ ଅଧିକ ବ୍ୟାପକ କରିପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ଭାରତର ଇଥାନଲ ମିଶ୍ରଣ ପଦକ୍ଷେପ ବିଶ୍ୱର ସବୁଠାରୁ ସଫଳ ଶକ୍ତି ପରିବର୍ତ୍ତନ କ୍ଷେତ୍ର ମଧ୍ୟରେ ଅନ୍ୟତମ ଭାବେ ପରିଗଣିତ ହୋଇଛି। ଏପରି ପ୍ରଯୁକ୍ତିବିଦ୍ୟା ଗ୍ରହଣ ଦ୍ୱାରା ସ୍ୱଚ୍ଛ ଗତିଶୀଳତା, ଶକ୍ତି ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ଆଧାରିତ ଏକ ବ୍ୟାପକ ଇକୋସିଷ୍ଟମ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦୃଢ଼ ଆର୍ଥିକ ପରିଚାଳନା ଭାରତକୁ ଆର୍ଥିକ ସ୍ଥିରତା ବଜାୟ ରଖିବାରେ ସହାୟକ ହୋଇପାରିଛି। କୃଷିଜୀବୀ, ଏମ୍ଏସ୍ଏମ୍ଇ, ବ୍ୟବସାୟ କ୍ଷେତ୍ର ଏବଂ ସମାଜର ଦୁର୍ବଳ ବର୍ଗଙ୍କୁ ଦେଶର ଅର୍ଥନୈତିକ ପ୍ରଗତି ସହାୟକ ହୋଇପାରୁଛି। ମୁମ୍ବାଇରେ ଅନୁଷ୍ଠିତ ସିଟି ଇଣ୍ଡିଆ ସମ୍ମିଳନୀ 2026କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଉପସାଗରୀୟ କ୍ଷେତ୍ରଗୁଡ଼ିକରୁ ଶକ୍ତି ଯୋଗାଣ ପ୍ରଭାବିତ ହେଉଥିଲେ ମଧ୍ୟ ଭାରତ ଆନ୍ତର୍ଜାତିକ ଶକ୍ତି ସଙ୍କଟକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱସ୍ତରରେ ଭାରତ ବର୍ତ୍ତମାନ ଏକ ବିଶ୍ୱସନୀୟ ନିବେଶ ସ୍ଥଳ ଭାବେ ପରିଗଣିତ ହୋଇପାରିଛି। ଗତ 4 ବର୍ଷ ମଧ୍ୟରେ ଭାରତ 9 ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆନ୍ତର୍ଜାତିକ କ୍ଷେତ୍ରରେ 38 ବିକଶିତ ଅର୍ଥନୀତି ସହ ଭାରତ ସଂଯୋଗ ସ୍ଥାପନ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ବଜାର ପ୍ରବେଶ ଅଧିକ ବ୍ୟାପକ ହେବା ସହ ଏହି ଚୁକ୍ତିନାମା ଦ୍ୱାରା ବାଣିଜ୍ୟ କ୍ଷେତ୍ର ସହଜ ତଥା ଗତିଶୀଳ ହୋଇପାରିଛି। ଦେଶରେ ଦୀର୍ଘକାଳୀନ ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ବର୍ଦ୍ଧିତ ଘରୋଇ ଚାହିଦାକୁ ପୂରଣ କରିବା ସହ ଭାରତ ଏବେ 130 ଦେଶକୁ ସ୍ୱଦେଶୀ ଉତ୍ପାଦ ରପ୍ତାନୀ କରିପାରୁଛି। ଜାକର୍ତ୍ତାଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ଏମ୍ଆର୍ ଅର୍ଜୁନ ଏବଂ ହରିହରନ୍ ଆମ୍ସାକୁରାନ୍ ପୁରୁଷ ମିଳିତ ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତୀୟ ଖେଳାଳି ପିଭି ସିନ୍ଧୁ ଏବଂ ଆୟୁଷ ସେଟ୍ଟି ପ୍ରି କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି। ଆଘାତଜନିତ କାରଣରୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ବିରାଟ କୋହଲି ଖେଳିବେ ନାହିଁ। ହାମଷ୍ଟ୍ରିଙ୍ଗ ଆଘାତରେ ପୀଡ଼ିତ କୋହଲି ଏହି ସିରିଜ୍ରୁ ବାଦ୍ ପଡ଼ିଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି। ଏପରିକି ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଭାରତୀୟ ଦଳରେ ସେ ସାମିଲ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳମରେ ପ୍ରବେଶ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ କେରଳମରେ ପହଞ୍ଚିବା ପାଇଁ 3 ବିଳମ୍ବ ହୋଇଛି। ଏହାର ପ୍ରଭାବରେ କେରଳମ୍ ଏବଂ ମାହେ ଅଞ୍ଚଳରେ ଆସନ୍ତା 9 ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରିତ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ। ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 9 ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ଲେଖା ଉତ୍ପଳ କୁମାର ସାହୁ, ଲେଖାଟିକୁ ପଢ଼ି ଶୁଣାଇଛନ୍ତି ସୁଚିସ୍ମିତା ସାହୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଆଜିର ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବ୍ରାହ୍ମଣପାଦ ଗ୍ରାମର ଗୁରୁପ୍ରସାଦ ସାହୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ 115ତମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବର୍ତ୍ତମାନ ସେ ଫୁଲବାଣୀ ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। 2011 ଏକ ସଡ଼କ ଦୁର୍ଘଟଣାରେ ଶାରୀରିକ ଭାବେ ପ୍ରଭାବିତ ହେବା ସତ୍ତ୍ୱେ ସେ ନିଜର ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ବିନା କୋଚିଂରେ ଅଧ୍ୟବସାୟ ଓ ପରିଶ୍ରମ ବଳରେ ସଫଳତା ହାସଲ କରି ସେ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେ କହିଛନ୍ତି,
3: ଓସିଏସ୍ ପାଇଁ ବୋଲିକି ଯେଉଁ ପରିଶ୍ରମ ପଡ଼େ, ଯେଉଁ କଷ୍ଟ କରିବାକୁ ପଡ଼େ, ଏଇଟା ସାଧାରଣତଃ ଷ୍ଟୁଡେଣ୍ଟମାନଙ୍କ ପାଇଁ ସହଜ ହୋଇଥାଏ। ଆମେ ଯେଉଁମାନେ ସବୁ ଟିଚର୍ମାନେ ନିଜର ବୃତ୍ତିଗତ ସମୟରୁ ବାହାର କରିକି ସମୟ ଏଥିପାଇଁ ପ୍ରସ୍ତୁତ ହେବା ସହଜ ହୋଇନଥାଏ, ତ ଏଥିପାଇଁ ଆମକୁ ଅଧିକ ସମୟ ବାହାର କରିବାକୁ ପଡ଼େ। ଅନ୍ୟ ସମୟରେ ବି ଟିକିଏ କଷ୍ଟକର ଥାଏ, ତଥାପି ମୁଁ ମୋ ଗୁରୁଜନଙ୍କ ଆଶୀର୍ବାଦରୁ ଏବଂ ମୋର ଶୁଭେଚ୍ଛୁମାନଙ୍କର ଶୁଭକାମନାରୁ ଏଇ ପରୀକ୍ଷାରେ ସଫଳ ହୋଇଛି। ମୋର ଯେଉଁ ଆଶ୍ରମ ସ୍କୁଲ ଗୁଡ଼ାକ, ଏଠି ଆମେ 24 ଘଣ୍ଟା ପିଲାମାନଙ୍କ ପାଇଁ ଚିନ୍ତିତ ରହୁ, 24 ଘଣ୍ଟା ସେମାନଙ୍କ ଦାୟିତ୍ୱ ନେଇଥାଉ। ଏ ଭିତରେ ନିଶ୍ଚିତ ଭାବରେ ପରିଶ୍ରମ କରିକି ନିଜକୁ ପ୍ରସ୍ତୁତ କରିବା କଷ୍ଟକର ଥିଲା, ତଥାପି ପିଲାମାନଙ୍କର ସନ୍ଧ୍ୟାବେଳେ କେୟାର ନେଇସାରିଲା ପରେ, ସେମାନେ ଖାଇପିଇ ଶୋଇଗଲା ପରେ 2-3 ଘଣ୍ଟା ମୋତେ ସମୟ ହାତରେ ରହୁଥିଲା। ପୁରା ସକାଳରୁ ମଧ୍ୟ ମୋତେ 1-2 ଘଣ୍ଟା ମିଳିଯାଉଥିଲା। ଏହି ସମୟ ତକ ମୁଁ ମୋ ନିଜକୁ ପ୍ରିପେୟାର କରୁଥିଲି। 2011 ମସିହାରେ ଗୋଟେ ରୋଡ଼ ଆକ୍ସିଡେଣ୍ଟରେ ମୋର ରାଇଟ୍ ସାଇଡ୍ ପାଦ ଆଉ ହାତ ଆଫେକ୍ଟେଡ଼ ହେଲା, ଆଉ ଏଥିରେ ମୋର କିଛି ଡିଜାବିଲିଟି ମଧ୍ୟ ହେଲା, ତେଣୁ ଏଥିପାଇଁ ବୋଲିକି ମୁଁ କିଛି ଦିନ ବେଡ୍ ରିଟର୍ନ ରହିଗଲି ଆଉ ପ୍ରସ୍ତୁତ କରିପାରିଲିନି। ଏଇଟା ମୋ ପାଇଁ ପରୋକ୍ଷରେ ବରଦାନ ବି ହେଲା, ମୋତେ କିଛି ଦିନର ଏକ୍ସଟେନ୍ସନ୍ ବି ମିଳିଲା। ପିଏସ୍ସିର ରୁଲ୍ ଅନୁସାରେ 10 ବର୍ଷର ଏକ୍ସଟେନ୍ସନ୍ ମିଳେ, ଯେଉଁମାନେ ସବୁ 40% ଅଧିକ ଡିଜାବଲ୍ ଥାଆନ୍ତି, ତ ସେ ଅନୁସାରେ ମୋତେ କିଛି ଅଧିକ ସମୟ ବି ମିଳିଲା ଏବଂ ଏହି ସମୟଟାକୁ ମୁଁ କାମରେ ଲଗାଇଲି।
2: କନ୍ଧମାଳ ଜିଲ୍ଲାର ନୂତନ ପୁଲିସ ଅଧୀକ୍ଷକ ଭାବେ ରମେନ୍ଦ୍ର ପ୍ରସାଦ ଦାୟିତ୍ୱ ଗ୍ରହଣ କରିଛନ୍ତି। 2020 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଶ୍ରୀ ପ୍ରସାଦ ପୂର୍ବରୁ ବାଲିଗୁଡ଼ା ଏସ୍ଡିପିଓ ଓ କନ୍ଧମାଳର ଅତିରିକ୍ତ ଏସ୍ପି ଭାବରେ କାର୍ଯ୍ୟ କରିଥିଲେ। ଜିଲ୍ଲାରେ ଗଞ୍ଜେଇ ଚାଷ ରୋକିବା, ପକ୍ସୋ ମାମଲା ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି।
4: ଏସ୍ପି କନ୍ଧମାଳ ଭାବରେ ଜଏନ୍ କରୁଛି, ଏଇଟା ମୋର ଫର୍ଷ୍ଟ ଏସ୍ପି ଶିପ୍ ଅଛି। ଏଇଟା ପୂର୍ବରୁ ମୁଁ କନ୍ଧମାଳରେ ବି ପୋଷ୍ଟେଡ୍ ଥିଲି, ମୋତେ ଗୋଟେ 1.5 ବର୍ଷ ହେଇଯାଇଛି, ମୁଁ ଟିକେ ଫ୍ୟାମିଲିଆର ବି ଅଛି କନ୍ଧମାଳର କ୍ରାଇମ୍ ପ୍ୟାଟର୍ନ କ'ଣ, ଲୋକମାନେ କେମିତି ଅଛି, ସେଟାକୁ ହିଁ ମୁଁ ଆଗକୁ ବଢ଼ାଇବି। ଟିକେ ଫୋକସ୍ କରିବି ଏନ୍ଡିପିଏସ୍ ଉପରେ, ଟିକେ ଆମର ଏଲୋପମେଣ୍ଟ କେସେସ୍ ବି ହେଉଛି ପକ୍ସୋ, ସେଟା ଉପରେ ଆୱେର୍ନେସ୍ କରିବା, ସାଇବର ଟିକେ ଆୱେର୍ନେସ୍ କରିବା, ଆଉ ଏବେ ମୁଁ ପବ୍ଲିକ୍ ସାଙ୍ଗରେ ଟିକେ ଆଲୋଚନା ବି କରୁଛି କ'ଣ ତାଙ୍କର ପ୍ରୋବ୍ଲେମ୍ସ ଅଛି, କେମିତି ଆମେ ଆଉ ବେଟର ପୁଲିସିଂ କରିପାରିବା, କମ୍ୟୁନିଟି ପୁଲିସିଂ କେମିତି ବେଟର କରିବା, ସେଟା ମୋର ଆକ୍ସନ୍ ପଏଣ୍ଟ ରହିବ।
2: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଚଳିତ ବର୍ଷ 27ତମ ଠାକୁରାଣୀ ଯାତ୍ରା ଧୁମ୍ଧାମ୍ରେ ପାଳିତ ହୋଇଛି। ପ୍ରତି 2 ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଯାତ୍ରାରେ ମା ବ୍ରାହ୍ମଣ ଦେବୀ, ବରାଳ ଦେବୀ, ବ୍ୟାଘ୍ର ଦେବୀ, ଗ୍ରାମ୍ୟ ଦେବୀ ଓ ଦକ୍ଷିଣକାଳୀଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆସନ୍ତା 9 ତାରିଖଠାରୁ ସାଧାରଣ ରୋଗୀଙ୍କ ପାଇଁ ଅଲ୍ଟ୍ରାସାଉଣ୍ଡ ସେବା ଆରମ୍ଭ ହେବ। ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଏହି ସେବା ଉପଲବ୍ଧ ରହିବ। ପୂର୍ବରୁ କେବଳ ପ୍ରସୂତି ବିଭାଗରେ ଏହି ସୁବିଧା ଥିବାବେଳେ ସାଧାରଣ ରୋଗୀମାନେ ବ୍ରହ୍ମପୁର, ଭୁବନେଶ୍ୱର କିମ୍ବା ସମ୍ବଲପୁର ଯାଇ ପରୀକ୍ଷା କରାଉଥିଲେ। ପୂର୍ବତନ ସିଡିଏମ୍ଓ ତଥା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ପାଢ଼ୀଙ୍କ ଉଦ୍ୟମରେ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର କାଶ୍ମୀର ଭାବରେ ପରିଚିତ ଦାରିଙ୍ଗବାଡ଼ି ପାଇଁ ଏକ ଆଧିକାରିକ ପର୍ଯ୍ୟଟନ ୱେବ୍ସାଇଟ୍ explorearingbadi.com ଆରମ୍ଭ କରାଯାଇଛି। ଏହି ୱେବ୍ସାଇଟ୍ରେ ଦାରିଙ୍ଗବାଡ଼ିର ପାଇନ୍ ଜଙ୍ଗଲ, ଜଳପ୍ରପାତ, କଫି ବଗିଚା, ଭ୍ୟୁ ପଏଣ୍ଟ ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବିସ୍ତୃତ ସୂଚନା ଉପଲବ୍ଧ ରହିଛି। ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ବ୍ୟବସ୍ଥା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଏଥିରେ ମିଳିବ। ଏହା ଦାରିଙ୍ଗବାଡ଼ିର ପର୍ଯ୍ୟଟନ ବିକାଶ ଓ ସ୍ଥାନୀୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
5: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: নানি জোহার গো।
1: জোহার জোহার। ই বাইটা আইলো বল হ্যাঁ,
0: কেতে দিন দেখা সাক্ষাৎ নেই?
1: নেই হ্যাঁ, হেটা তো আইজে ইদে ই হেন বুজকা দে বাইরে থুই করে আইলো কান হবো এটা
0: কান করে ঝাঁটি কার গুড়া তো না হেলা ঘরে রাঁধি হবা নানি
1: ইব কেনতা তুই কার জালি করি তুমি রন্ধা বড়া করছ ভে
0: কেনতা করু আর
1: ইবসে যেন ই গ্যাস চুলার ব্যবস্থা করিছ না আমার সরকার এটা নাই তুমি নি চিন্তা কলে আমার সরকার যে মা বহন মানে আমার চুলা নু কাঠ চুলা আর ধোঁয়া নু কেন করি মুক্ত পাইবে বলি করি আর হেতির লাগি তো এই যোজনাটা করা হেলা আর ইতার যদি লাভ নাই উঠামা বলে বনে বা কে কহতো
0: নাই নাই হেটা তো সৎ কথা কহিল তুই এটা আমার ককা বি কহুতলা যে মুই আর কেন হেতে বিশেষ ধ্যান দিলে বলু তো
1: বেলে তুই ইরা গুটে যাই করি আইয়া মানকর সাথে কথা লাগি করি
0: কাল সকালে যাবি নানি
1: কেনতে করি হেটা যোগাযোগ তার সাথে কর আর কেনতে করি লগাবু যে হেটা তার টি ব্যবস্থা কর আর মোর বহিন কেতে দিন তক ইরা কাট চুলা জলে জলে করি আঁকি রেতি হউতবা আর দিন অসউতবা কহত
0: যে বনে এটা কথা রে কইলু যে মুই আর ইতার বাপ হেতি আর জানি যে হেদন মোর ককা কহুতলা গুটে কানার শুনলি আর গুটে কানে কলে দিবি বুঝলি তোমার মান করি
1: ছুয়া মান করি এটা সব আই যে বড় মান কথা তুমি শুনবো আর গুটে কানে শুনি করি আর গুটে কানে বাহার করে দেবো নেই কে
0: কেতে এটা খরা থি কাট কাটি করে এটা আনবু ঘরে জাল্লা
1: বলে নসবা এটা খরা থি কম খরা হউছে কে কহ তো হেতির লাগি বলি করি এটা চিন্তা কর আর যাই করি মোর বহন কে কবু তো আজি উসত হই যিবা আই জানি
0: যে গেস্ট আলে ঘরে রানি পারবা ও
1: গেস আনলে
0: কাহি খরা থি সকাল পেলে কাট ঝাঁটি হেবু আর ধোঁয়া বি কাহি হেবা
1: হেবা সব কথা হ হ বলে শুন তো আমি তো মুঠে রাঁধলে যাই করি আমার চলুছে নাই কে হ্যাঁ আর হে মুঠাক রাঁধবার লাগি বলি করি আমি সকালু রাত তক ক্ষেতে চাষ বি করুছু হ্যাঁ আর চাষ কথা যেতবেলে পড়লান চাষর পহলা কথা কাণ আয় কহত
0: যে চাষর কথা কাণ কহমি নানি তো
1: কা হেলা
0: এটা ধান্দুয়া চালিছে বুঝলি হ্যাঁ ধান সে তলর টুকরিটা নেই সবুয়াটা বনে হেলা বলতো আর তলর টুকরিটা ধান টিকে মতে না পছন্দ লাগলা না হেলা বাগি লাগুছে
1: ইবা কেনতা
0: তার বিহনটা টিকে ঠিক না হেলা কেসে নানি
1: হলে তুই যেন বিহন যেতেবেলে আনিছিলু টিকে বনে বিহন না আনি কে
0: নে বনে বিহন তো নানি দেখি দুখা করে আনিছিলি যে কেন বিহন কেনতা কানা কান জানবো গিহ এটা ই গিরি আর বিহনটা বিহনটা তো নাই বাছি পুছা করে আনি বাগি লাগুছে মতে
1: হ্যাঁটা তো পহলা তো আমার তো দেখ মায়েট পহলা তো হচ্ছে আমার চাষ করমা বলে মাইট পরীক্ষা করমা হ্যাঁ তারপরে বিহন যদি কিসম যদি ভল নাই আনবু সে যেন আমার কহসন নাকি আনবো প্রামাণিক বিহন বলি করি যেন কহসন হ্যাঁ সেটা মানে তো টিকে নিঘা করি করি আনবার কথা মুই তো এতকি নাই জানি তোর দাদা নাকি সে সব বুঝাবুঝি করসন বলতো খালি কথা হইতেছন যে মোর কানে টিকে পড়িছি বলে মুই হেতকি ন জানিছে বিহন টিকে ভল কিসমর শুন তো সবু তোর মূল আয় সেটা বিহন নু তোর বনে করি হেবা হ্যাঁ আর এটা ই যে বিহন কথা মুই নাই কুচে কে বলে ই হেতার উপরে গোটে আলোচনাটি অছে বলছু হ্যাঁ বলে ই যে বিহন কেনতে করি আমি ভল বিহন গুণাত্মক বিহন আমি সব আমার ফসল উৎপাদনের ব্যবহার করমা আর তার গুরুত্বটা কানায় যে হেতার উপরে আজকা আলোচনা
0: আমার বিহন যেন বলুছু
1: হ্যাঁ বলে হেতার যে আলোচনাটা অছে শুনমা কে বলছে
0: এটা বনি হেতা নানি গে শুনলে
1: কেথি
0: লাগি কি দেখু যু আর মোর টুকরিটা তো এটা বিনা পছন্দ এত মেহনত গলা সব বর্ষকটা উপরটা টিকে ভল হইছে বলতো বিহনটা যেটা টিকে ভল ধান হইছে আর এই তলরটা টিকে না পছন্দ লাগলা মধ্যে ধান
1: নাই জানি পারলু বোধে কেনতা বিহন তুই ব্যবহার করলু যে হেটাকে টিকে ভল করে জানি করি যে শুন তো ই আলোচনাটা শুনু তারপরে তুই ଟିକେ ଟିକେ ଜାଣିପାରବୁ ନେଇ କାଁ
0: ହେଟା ବନେ ହେବା
1: ହଁ
0: ଶୁଣିବା ନା ନାଇଁ
1: ହଁ
2: ଆମର୍ ବୈଠକରେ ଆସିଥିବା ସବୁ ଭାଇ ବହିନମାନଙ୍କୁ ଜୁହାର୍ ଯେନ୍ତାକି ଜାଣିଛୁ ଆମର୍ ଅଞ୍ଚଳ ଗୋଟେ କୃଷି ପ୍ରଧାନ ଅଞ୍ଚଳ ହେ ତ ଅଧିକାଂଶ ଅଧିବାସୀମାନେ କୃଷି ଉପରେ ନିର୍ଭର କରସନ୍ ଆର୍ ଯେନ୍ମାନେ ବି ଚାଷବାସ ନାଇଁ କରନ୍ ଚାକିରି କରସନ୍ କି ବ୍ୟବସାୟ କରସନ୍ ସେମାନେ ବି ନିଜର ବାରି ବଗିଚାରେ କିଛି ନା କିଛି ଚାଷ କରସନ୍ ନିଜର ବାରି ବଗିଚାରେ ତୁନ୍ ଶାଗ ଟିକେ କରୁନ୍ କି ଆଉ କାଣା କାଣା ଟିକେ କରୁନ୍ କିନ୍ତୁ କରସନ୍ ସବୁଠାରୁ ମୁଖ୍ୟ ଜିନିଷ ହଉଛି ମାଟି ମାଟି ଯଦି ଭଲ ଥିବା ବେଲେ ସବୁକିଛି ଭଲ ହେ ଆଉ ନାଇଁ ଥିବା ବେଲେ ତାହାକେ ଭଲ କରିପାର୍ମା ଆର୍ ଗୋଟେ କଥା ହଉଛି ବିହନ ବିହନ ଯଦି ଭଲ ଥିବା ବେଲେ ବି ଚାଷ ବହୁତ ଭଲ ଥିବା ଆଉ ବିହନ ଭଲ ନାଇଁ ଥିବା ବେଲେ ବି ଆମେ ତାହାକେ କରିପାର୍ମା ତ ଆଜି ଆମେ ହେନ୍ତା ଗୋଟେ ବିଷୟଥି କଥା ହେମା ସେଟା ହଉଛି ଫସଲ ଉତ୍ପାଦନରେ ଗୁଣାତ୍ମକ ବିହନର ଗୁରୁତ୍ୱ କାଣା ଇ ବିଷୟଥି କହିବା ଲାଗି ଆସିଛନ୍ ଡକ୍ଟର ସରିତା ପ୍ରଧାନ ସହକାରୀ ଅଧ୍ୟାପିକା ଓଡ଼ିଶା କୃଷି ବୈଷୟିକ ବିଦ୍ୟାଳୟ ଚିପିଲିମା ସମ୍ବଲପୁର ମ୍ୟାଡମ୍ ନମସ୍କାର
3: ଜୁହାର ସମସ୍ତଙ୍କୁ
2: ମ୍ୟାଡମ୍ ପହଲା କହୁନ୍ କି ବିହନ କହିଲେ ଆମେ କାଣା ବୁଝ୍ମା
3: ଯେମିତିକି ଆମେମାନେ ସମସ୍ତେ ଜାଣିଛୁ ନା ବିହନ ଯେନ୍ଟାକି ଆମେ ମଞ୍ଜି ବି ବୋଲ୍ସୁଁ ତ ଯେମିତି ବିହନ ହେଲା ଗୋଟେ ଜୀବନ୍ତ ଅମ୍ବ୍ରିଓ ଯେନ୍ଟାକି ଆମେ ଭ୍ରୂଣ କହାହଉଛେ ତ ଯେତେବେଲେ ଗୋଟେ ମଞ୍ଜି ବିହନ କହୁଛୁ ସେଟା ଯଦି ପାଣି ହେଲା ତାପରେ ପବନ ହେଲା ଆଉ ତାପମାତ୍ରା ଯେନ୍ଟାକି ଆମେ ଟେମ୍ପରେଚର୍ କହ ତିନିଟା ଜିନିଷ ଯେତେବେଳେ ପାଇବା ସେ ତାକେ ଗୋଟେ ଗଛରେ ସେ ପରିଣତ ହେବା
2: ଆଜ୍ଞା
3: ତ ସେଟାକି ଆମେ ବିହନ କହାଯିବା ଏଇଟା ଯେମିତିକି ଆମର କୁହାଯାଇସି ଇଂଲିଶରେ କହ ପ୍ରାଇମେରୀ ଇନପୁଟ୍ ଅଫ୍ ସିଡ୍ ଇଜ୍ ଏଗ୍ରିକଲଚର୍ ଯେମିତିକି ବିନା ବିହନରେ ଆପଣ ଚାଷ କେବେ ବି କରିନେପାରନ୍ ସେ ବିହନଟା ଗୋଟେ ଭଲ ବିହନ ହେବା କଥା ସେଟା ହେଲା ବହୁତ ଜରୁରୀ ବିନା ବିହନରେ ଆପଣ ଚାଷ କେବେ ବି କରିନେପାରନ୍ ତ ବିହନଟା ଗୋଟେ ମାନେ ସେ କ୍ୱାଲିଟିର ହେବା କଥା ସେଟା ଏଇଟା ଇମ୍ପୋର୍ଟାଣ୍ଟ
2: ଆଜ୍ଞା ତ ବିହନର କାଣ ସବୁ ଗୁଣ ରହିବାର କଥା
3: ଯେମିତିକି ଫାର୍ଷ୍ଟ ତ ଆମେ ଦେଖମା କି ଯେନ୍ ବିହନ ଆମେ ଲଗାଉଛୁ ତ ଆମେ ନିହାତି ଚାଷ ଲାଗି ବ୍ୟବହାର କରମା ତ ଜର୍ମିନେସନ୍ ପରସେଣ୍ଟ ଯେନ୍ଟା କୁହାହଉଛେ ଯେମିତିକି ତାର ଅଙ୍କୁର ଦେଖମା ଗଜା ଯେନ୍ଟାକି ଆମେ ବୋଲୁଛୁ ତ ଗଞ୍ଜା ଭଲ ହେବା କଥା ଯେତିକି ଆମେ ମଞ୍ଜି ପକାମା ସେଟା ଭଲସେ ଯେତିକି ପକାମା ସେତିକି ଗଜା ହେବାର କଥା ମଞ୍ଜି ନହେଲେ ଯଦି କମ୍ ହେଲେ ୱେଷ୍ଟ ଆମର ସେଟା ଗୋଟେ କଥା ଆଉ ଗୋଟେ ହେଲା ଫିଜିକାଲ ପ୍ୟୁରିଟି ଯେନ୍ଟା କୁହାହେଉଛି ଭୌତିକ ଶୁଦ୍ଧତା ଯେମିତିକି ଆମେ ଯେନ୍ ବଜାରରୁ ବି ଯେନ୍ କି ମାନେ ଧାନ କି ଆମେ ଯାହା ବି ପନିପରିବା ମଞ୍ଜି କିଣି ଆଣୁ ସେଟା ଆମେ ଦେଖୁଛୁ ସବୁ ଏକା ଦେଖେବା ଲାଗି ଆକାର ସାଇଜ୍ ବି ଏକା ତାର କଲର୍ ବି ଏକା ତାର ଷ୍ଟ୍ରକ୍ଚର୍ ଯେନ୍ଟା ସେପ୍ ବି ଏକା ଆଉ ତାକୁ ସମସ୍ତଙ୍କର ତ ସେଥିପାଇଁ ଆମେ ଦେଖ ଫିଜିକାଲ ଯେନ୍ ପ୍ୟୁରିଟି କୁହାହେଉଛି ମାନେ ଦେଖବାର ଲାଗି ସେ ସବୁ ସମାନ ଥିବାର କଥା ତାପରେ ଆଉ ଗୋଟେ ଜିନିଷ ହେଲା ତାର ଆଦ୍ରତା ଆମେ ଯେମିତିକି ଆମର ଦେହରେ ଯେନ୍ତା ମଶ୍ଚର ପରସେଣ୍ଟ ଯେମିତି ଆଦ୍ରତା ଅଛି ପାଣି ଜଳୀୟ ଅଂଶ ଅଛି ସେମିତି ମଞ୍ଜିର ବି ଜଳୀୟ ଅଂଶ ରହିଛି କିଛି ତ ସେଟା ବି ରହିବା କଥା ଯେମିତିକି ଆମର ଧାନ ଲାଗି ଅଲଗା ଅଛି ଡାଲି ଯେତେବେଳେ ଅଲଗା ଅଛି ଆଉ ଯେମିତିକି ତୈଳ ବୀଜ ଲାଗି ଅଲଗା ଅଲଗା ସବୁ ଅଛି ତାପରେ ଆମର ଗୋଟେ ହେଲା ରୋଗ ପ୍ରତିରୋଧକ ଯେମିତିକି ରହିବା କଥା ତ ସେଟା ବି ଆମର ମଞ୍ଜିରେ ରହିବା କଥା ଯେମିତିକି ଆମର ବିହନରେ କାଣା କି ବହୁତ ଜିନିଷ ଆମର ଯେମିତିକି ମାଇକ୍ରୋ ଅର୍ଗାନିଜମ୍ ଯେମିତି କୁହାହେଉଛି ଆମର ଜୀବାଣୁ ସବୁ ଆସିଯାଉଛନ୍ ତ ସେଟା ସେ ଜୀବାଣୁମୁକ୍ତ ରହିବା କଥା ମଞ୍ଜିଟା ଆଉ ଗୋଟେ ତାର ଭିଗର ଯେନ ଭିଗର ଆଉ ଭାଇବ୍ରେଟ କୁହାହେଉଛି ମାନେ ଆମେ ଯେନ୍ ମଞ୍ଜି ଯେତେବେଳେ ଗୋଟେ ବିହନଟେ ବାହାରୁଛେ ତ ଆମେ ହେନ୍ତି ତ ବିହନ ମାନେ ଯେମିତି ପ୍ରୋସିଜର ଯାହା ବି ସାଇଣ୍ଟିଫିକ ୱେରେ ଯେମିତି ବାହାରୁଛେ ତ ଯାହା ବି ତାର କ୍ୟାରେକ୍ଟର ରଖାହେଉଛେ ଯେମିତିକି ଆମେ ଗୋଟେ ବିହନ ହେଉଛୁ ଆମେ ଦେଖୁଛୁ କି ସେ ବିହନଟା ଭଲ କି ଆପଣ ନେବେ କି ସେଟା ଓଜନ ଥିବାର କଥା କେତେଟା ବିହନ କେତେଟା କାହା ଟେଷ୍ଟ ଭଲ ଲାଗ୍ସି କେନ୍ଟା ଓଜନ ଥିସି କେନ୍ଟା ତାର ଦେଖ୍ବାର ଲାଗି ସୁନ୍ଦର ଥିସି ତ ହେନ୍ତି ଯେନ୍ କ୍ୟାରେକ୍ଟର ଯାହା ବି ଆମେ କ୍ୟାରେକ୍ଟର ନେଇକିରି ଗୋଟେ ବିହନ ବାଛୁଛୁ ନିଜର ଲାଗି ତ ସେ କ୍ୟାରେକ୍ଟରଟା ଆମେ ଯେତେବେଳେ ଚାଷ କରୁଛୁ ସେ ଜିନିଷଟା ହେବାର କଥା ସେଟାକି ଆମେ ସେଟା ଭିଗରେ ଦେଖାଇ ସେଟାକେ ଭିଗର କୁହାହେଇସି ଏଇ ସବୁ ଗୁଣ ସବୁ ରହିବାର କଥା ତାହେଲେ ଆମେ ତାକୁ କହିବା କି ହଁ ଗୋଟେ ଭଲ ବିହନ ବୋଲିକି ଆମେ କହିପାରିବା
2: ଆଜ୍ଞା ଫସଲ ଉତ୍ପାଦନରେ ଗୁଣାତ୍ମକ ବିହନର ଗୁରୁତ୍ୱ କାଣା
3: ଫାର୍ଷ୍ଟ ତ ଆମେ ଦେଖମା କି ଯେମିତିକି ଆମେ ଉତ୍ପାଦନ ଅଧିକ ହେବା ଯେମିତିକି ଆମେ ଗୁଣାତ୍ମକ ବିହନ ବ୍ୟବହାର କରନ୍ତି କି କ୍ୱାଲିଟି ସିଡ୍ ଯେନ୍ କୁହାହେଉଛେ ସେଥିରେ ଆମେ 15-20% ଅଧିକା ଯେନ୍ଟା ଆମେ ପାଇପାର୍ମା ତାପରେ ସେଥିରେ ଆପଣ ରୋଗ ପ୍ରତିରୋଧକ ଶକ୍ତି ବି ହେବା ସେଥିରେ ଯେମିତିକି ଆମେ ଏବେ ଆମର କାଣା ହେଉଛେ ବେଶୀ ତାପମାତ୍ରା ବଢ଼ିଯାଉଛେ କୋଷ୍ଟାଲରେ ତାଙ୍କର ଜଳମଗ୍ନ ହେଇଯାଉଛେ ତ ସାଇଣ୍ଟିଷ୍ଟ ମାନେ ସେମିତି ରେଜିଷ୍ଟାନ୍ସ ଭେରାଇଟି ମାନେ ବ୍ୟବହାର କରୁଛନ୍ତି ଯେମିତିକି ହେଲା ରୋଗ ହେଲା କି ପୋକ ହେଲା ସେଥିର ବି ରେଜିଷ୍ଟାନ୍ସ ଯେମିତି ହେଟା ବି ହେଇପାରିବା ସେଥିରେ ଗୋଟେ କ୍ୟାରେକ୍ଟର ଅଛି ତାପରେ ଆଉ ଗୋଟେ ଆମେ କମ୍ ଖର୍ଚ୍ଚ ବି ହେଇପାରିବା ଯେହେତୁ ଆମେ ଗୁଣାତ୍ମକ ମାନେ କ୍ୱାଲିଟି ସିଡ୍ ବ୍ୟବହାର କରମା ତାହେଲେ ୟୁନିଫର୍ମଲି ମାନେ ଆମେ ବୁଣମା ତାକେ ତ ସେ ସବୁ ମଞ୍ଜି ଯାକ ଗଜା ହେବା ସେଥିରେ ତ ଆମକୁ ଆଉ ଥରେ ଆମେ ତାକେ ମଞ୍ଜି କିଣିକି ଆଉ ଥରେ ଜଗାବା ଲାଗି ନାଇଁ ପଡ଼େ ତ ଆଉ ଥରେ କିରି ଗୋଟେ କାମଟା ହେଇଯାଇପାରିବା ଆଉ ଗୋଟେ ଜିନିଷ ହେଲା କି ଆପଣ କାଣା କି ତାର ଯେନ୍ ପାଇମା ଆମେ ଯେନ୍ ବିହନଟା ପାଇମା ତ ସେଟା ଅମଳ କଲା ପରେ ସେଟା ତାର ଷ୍ଟ୍ରକ୍ଚର୍ଟା ଭଲ ଆସିବ ଯେମିତିକି ମାନେ ପୁରା ପିଓର ଥିବା ସେଟା ସମସ୍ତେ ଦେଖାବେଳେ ସମାନ ଥିବେ ପୁରା ୟୁନିଫର୍ମ ଥିବେ ଦେଖା ଏଇଟା କହୁଛନ୍ତି ସମସ୍ତଙ୍କ ସାଇଜ୍ ସମାନ ଥିବା ସମସ୍ତଙ୍କ କଲର୍ ବି ସମାନ ଥିବା ସେଟା ଗୋଟେ ଯେନ୍ତାକି ଆମେ ଦେଖିଲେ କହିପାରିବା ହଁ ଏଇଟା ଏକା ବେଗେ ଦେଖାହେଉଛି ଯେମିତିକି ତାର ମାନେ ସାନବୋର୍ଡ କିଛି ନାଇଁ ରହେ ସେଟା ଗୋଟେ ଆଉ ସବୁ ମାନେ ଜୀବାଣୁ ମୁକ୍ତ ସବୁ ରହିବେ
2: ଆଜ୍ଞା ଆଜ୍ଞା ତ ଏଇଟା ତ ବହୁତ ବଢ଼ିଆ କଥା କହିଲେ କହୁନ୍ କି ପ୍ରାମାଣିକ ବିହନ ବେଲେ ଆମେ କାଣା ବୁଝ୍ମା
3: ପ୍ରାମାଣିକ ଯେନ୍ ବିହନ ଯେନ୍ଟା କୁହାହଉଛି ଆମର ସାର୍ଟିଫାଇଡ୍ କୁହାହଉଛି, ଯେନ୍ଟାକି ଆମର ଚାରି ପ୍ରକାର ବିହନ ରହୁଛେ, ଫାର୍ଷ୍ଟ ନ୍ୟୁକ୍ଲିୟସ୍ ରହୁଛେ, ତାପରେ ବ୍ରିଡର୍ ସିଡ୍ ରହୁଛେ, ତାପରେ ଫାଉଣ୍ଡେସନ୍ ରହୁଛେ, ତାପରେ ସାର୍ଟିଫାଇଡ୍ ରହୁଛେ। ତ ଲାଷ୍ଟ ସିଡ୍ଟା ଆମର ଯେନ୍ଟା ମାନେ ବିହନଟା ହେଲା ସାର୍ଟିଫାଇଡ୍, ଯେନ୍ଟାକି ଆମର ପ୍ରାମାଣିକ ବିହନ କୁହାହଉଛେ। ତ ସେଇଟା ଆମେ ଯେନ୍ ଚାଷୀମାନଙ୍କୁ ଯେନ୍ ସପ୍ଲାଏ ହେଉଛି ସବୁ ସେଇଟା ପ୍ରାମାଣିକ ବିହନ ସାର୍ଟିଫାଇଡ୍ ସିଡ୍, ଯେନ୍ଟାକି ଏବେ ଏବେ ତ ଆମେ ସମସ୍ତେ ଧାନ ରୁଆ କର୍ମା ନା, ତ ଏବେ ସବୁ ଲେମ୍ପସ୍ ମାନଙ୍କରେ ଆପଣ ଦେଖିଥିବେ, ଲେମ୍ପସ୍ ହେଲା କି ଯେନ୍ ଆଉଟଲେଟ୍ ହେଲା ଯେନ୍ ଦୋକାନ ମାନଙ୍କରେ ଯେନ୍ ଏ ଦୋକାନ ମଞ୍ଜି ଦୋକାନ ମାନଙ୍କ ସମସ୍ତଙ୍କ ପାଖରେ ଏବେ ଧାନ ସବୁ ପହଞ୍ଚିଗଲାନ, ସେଇଟା ସାର୍ଟିଫାଇଡ୍ ସିଡ୍ ବି ଥିବା, ଆଉ ଟିଏଲ୍ ସିଡ୍ ଗୋଟେ ରହୁଛି, ରେଜିଷ୍ଟର୍ ସିଡ୍ ବି ରହୁଛି, ତିନି ପ୍ରକାର ସିଡ୍ ରହୁଛି।
2: ଟିଏଲ୍ଟା କାଣ?
3: ଟିଏଲ୍ ସିଡ୍ଟା ଆପଣମାନେ ଯେନ୍ଟା କହୁଛନ୍ତି ସେଇଟା କମ୍ପାନୀ ସିଡ୍, ସେଇଟା କମ୍ପାନୀ କରସି। ସେ ସିଡ୍ରେ କାଣ କି ସେଥିରେ ଖାଲି ତାର ଜର୍ମିନେସନ୍ ପରସେଣ୍ଟ ଯେନ୍ଟା କହୁଛି କି ଆପଣ ଜର୍ମିନେସନ୍ ପରସେଣ୍ଟଟା ଜେନେଟିକ୍ ପ୍ୟୁରିଟି ଦେଖିକି କାଣ କି ସେ ଚାଷୀକି ସପ୍ଲାଏ କରାଯିବା ସେଟାକେ। ତ ଆପଣ ଯେତିକି ଗଜା କରିବେ ସେ ଗଜା ଦେଖିବେ, ଗଜା ଠିକ୍ ଅଛି, ଆଉ ତାର କ୍ୟାରେକ୍ଟର ଦେଖିବେ ଗଛ ମାନେ ମଞ୍ଜିର ଠିକ୍ ଅଛି, ତାହେଲେ ସେ ଚାଷୀକୁ ସପ୍ଲାଏ କରାଯିବା। ସେଥିରେ ସାର୍ଟିଫାଏଡ୍ ଅଫିସର ଇନଭଲ୍ଭ ନାଇଁ ହଁ, ଯେମିତିକି ଗଭର୍ଣ୍ଣମେଣ୍ଟର ଗୋଟେ ସାର୍ଟିଫାଏଡ୍ ଅଫିସର ଆପଏଣ୍ଟମେଣ୍ଟ ମାନେ ଥିସନ୍, ସେମାନେ କାଁ କରୁଛନ୍ତି ଯେତେବେଳେ ଜଣେ ଯଦି ଗୁଣାତ୍ମକ ବିହନ ଯଦି ଚାଷ କରିବ ବୋଲବା ସେ ଚାଷୀ, ତ ସେତେବେଳେ ସାର୍ଟିଫାଏଡ୍ ଅଫିସର ମାନେ କାଁ କରିବେ, ଯିବେ ତାର ଜମିର ଷ୍ଟାର୍ଟିଂରୁ ଏଣ୍ଡିଂ, ଷ୍ଟାର୍ଟିଂରୁ ମାନେ ଯେମିତିକି ବିହନ ବୁଣାରୁ କରିକି ବିହନ ଯେ ହାରଭେଷ୍ଟିଂ ଯେନ୍ କାଟବା ଯାକ ସେମାନେ ତାର ଜମିକି ଯାଇକି ଦେଖିବେ ଥରକେ ଥରକେ ଥର, ତ କେନେ ଭୁଲ କି କାଣା କରୁଛି। ଯେମିତିକି ଆମର ଗୋଟେ ବିହନ ଏମିତି ଉତ୍ପାଦନ କରିବା ଲାଗି ବହୁତ ସାରା ଗାଇଡ଼ଲାଇନ୍ ରହିଛି, ଏତିକି ଦିନ ତମେ ସାର ଦିଅ, ଏତିକି ଦିନରେ ତମେ ଏମିତି କର ସେମିତି କର, ସବୁ ତାଙ୍କର ରହିବା ସବୁ ଯେତିକି ମାନେ ପ୍ୟାକେଜ୍ ପାର୍ଟି ସେ ଯାହା ବି ପରିଚାଳନା ଥିବା, ତ ସେଇଟାକେ ଚାଷୀ କରୁଛେ କି ନାଇଁ କରୁଛି ଗୋଟେ ସାର୍ଟିଫାଏଡ୍ ଅଫିସର ଗଭର୍ଣ୍ଣମେଣ୍ଟ ସଂସ୍ଥାର, ସେମାନେ ଯିବେ ଆଉ ଦେଖିବେ ଚାଷୀ ଠିକ୍ରେ କରୁଛେ କି ନାଇଁ। ତ ସେଥିରେ ଯେତିକି ଆମ ସାର୍ଟିଫାଏଡ୍ ସିଡ୍ ଅଛେ ସବୁ ସେ ନୋଟିଫିକେସନ୍ ଅଫିସ ଯାଇକି ସାର୍ଟିଫାଏଡ୍ କରିଛେ, ସବୁ ଯେତିକି ମାନେ ତାର ଗାଇଡ଼ଲାଇନ୍ ରହିବା କଥା, ଯେତିକି ଜର୍ମିନେସନ୍ ପରସେଣ୍ଟ କେତେ ରହିବା କଥା, ତା ପ୍ୟୁରିଟି କେତେ ରହିବା କଥା, ତା ମଶ୍ଚର କେତେ ରହିବା କଥା, ଯାହା ବି ତାର କ୍ୱାଲିଟି ପାରାମିଟର, ଯାହା ବି ତାର ଉପମକ ଯେତିକି ଗୁଣ ସବୁ ରହିବା କଥା, ସେ ସାର୍ଟିଫାଏଡ୍ କରିଛେ ବୋଲିକି ଆମେ ତାକୁ ସାର୍ଟିଫାଏଡ୍ ବିହନ ବୋଲି କୁହାହଉଛେ, ଆଉ ତାକୁ ଆମେ ଚାଷୀଙ୍କୁ ଦେଉଛେ, ଯେଉଁଟାକି ଲେମ୍ପସ୍ରେ ଆଉଟଲେଟ୍ ହେଉଛେ, ଆଉ ଟିଏଲ୍ ସିଟା କମ୍ପାନୀ ସିଡ୍ ସବୁ ସେଗୁଡ଼ା ସବୁ।
2: ଆଉ ଏଛେନ୍ କହୁଁକି ପ୍ରାମାଣିକ ବିହନର ଆବଶ୍ୟକତା ମାନେ କାଣ ରହିଛି?
3: ଯେମିତିକି ଚାଷୀଙ୍କୁ କୁହାହେଇଛି କି ଆପଣ ପ୍ରାମାଣିକ ବିହନ ଚାଷ କରିବାରେ ତାଙ୍କୁ ରେକମେଣ୍ଡ କରାଯିବା, ଯେମିତିକି ପ୍ରାମାଣିକ ବିହନ ଯେତେବେଳେ ଆପଣ କିଣିବେ ଦୋକାନରୁ ସେତେବେଳେ ଆପଣଙ୍କୁ କେତେଟା ଜିନିଷ ଧ୍ୟାନ ଦେବା, ଯେମିତି ଆମେ ବିସ୍କୁଟ୍ ପ୍ୟାକେଟ୍ ବି କିଣୁଛୁ କି ମେଡିସିନ୍ କିଣୁଛୁ ଦେଖୁଛୁ ତା ଏକ୍ସପାଇରେଡ୍ କେତେ କ'ଣ ଆସିବ କରି। ତ ପ୍ରାମାଣିକ ବିହନ ଯେତେବେଳେ ଆପଣ କିଣିବେ, ଏବେ ତ ପ୍ରାୟ ସବୁ ଦୋକାନ ମାନଙ୍କେ ସବୁ ମାନେ ମଞ୍ଜି ପ୍ୟାକେଟ୍ ମାନେ ସବୁ ଆସିଗଲାନ, କି ଧାନ ପ୍ୟାକେଟ୍ ମାନେ ବି ସବୁ ଆସିଗଲାନ, ଟିଏଲ୍ ସିଡ୍ ବି ଯାହା ଯେନ୍ ପ୍ରକାର ସିଡ୍ ଅଛି ସାମ୍ପଲ୍ ସବୁ ଆସିଗଲାନ, ମାନେ ମଞ୍ଜି କିଣିବେ ତ ଆପଣ ପଚାଡ଼େ ଦେଖିଦେବେ, ମାନେ ଯେନ୍ ପଚ ବ୍ୟାକ୍ ସାଇଡ଼୍ରେ ଦେଖିବେ, ଯେମିତି ଆମେ ଏକ୍ସପାଇରି ଡେଟ୍ ଚେକ୍ କରୁଛୁ ଗୋଟେ ଜିନିଷର ଦେଖିଦେବେ, ସେଥିରେ ଆପଣଙ୍କର ସବୁ ଜିନିଷ ବହୁ ଜିନିଷ ଲେଖା ହେଇଥିବେ, ଯେମିତି ଆପଣଙ୍କର କେନୁ ଆସିଛି ସେଟା ପହିଲା ଲେଖା ହେବା, ତା ଜର୍ମିନେସନ୍ ପରସେଣ୍ଟ କେତେ, ଯେନ୍ଟାକି କେତେ ଗଜା ହେବା, ତା ଫିଜିକାଲ୍ ପ୍ୟୁରିଟି କେତେ ଅଛି ମାନେ ୟୁନିଫର୍ମ ଅଛି କି ନାଇଁ ସେଟା ଦେଖାଯିବା, ତାପରେ ତା ଏକ୍ସପାୟାର୍ ଡେଟ୍ ଦେଖାଯିବା, ଆଉ କେତେ ତାର ମଶ୍ଚର ପରସେଣ୍ଟ ମାନେ ଯେମିତିକି ଆମେ ଆର୍ଦ୍ରତା, ଯେମିତିକି ଆମେ କୁହାହେଉଛି ଗୋଟେ ଧାନରେ 13% ରହିବାର କଥା, ତ ସେଟା ବି ଦେଖାଯିବା, ଆଉ ସେଟା ମାନେ ସାର୍ଟିଫାଏଡ୍ ସିଏଲ୍ ସିଟା ନା ଟିଏଲ୍ ସି ନା ରେଜିଷ୍ଟର୍ ସିଟ୍, ସେ ହିସାବରେ ଆପଣଙ୍କର ମାର୍କିଂ ଥିବା ସେଟା ସେଟା ବି ଦେଖାଯିବା। ଆଉ ଗୋଟେ ସେଥିରେ ଏଇସବୁ ଜିନିଷ ଆପଣ ଦେଖିପାରିବେ, ତା ଜେନେଟିକ୍ ପ୍ୟୁରିଟା ଇମ୍ପୋର୍ଟାଣ୍ଟ ମାନେ ଆପଣ ଯେନୁ ସିଟ୍ଟା ଆସିଛି ତାର କେନ୍ ଲଟ୍ରୁ ଆସିଛି, କେନୁ ଜାଗାରୁ ବି ଆସିଛି, ହେଲା କେନ୍ କେତେ ନମ୍ବର ଲଟ୍ଟେ, ଯଦି ଆପଣ ମାନେ ସପୋଜ୍ ଧରନ୍ତୁ ଯଦି ଆପଣ ମଞ୍ଜି କିଣି ଆଣିଲେ ଆଉ ଆପଣଙ୍କ ଯଦି ଗଜା ନାଇଁ ହେଲା କିଛି କାରଣବଶତଃ ଗଜା ବି ନାଇଁ ହେଲା, ତ ଆପଣ ଜାଣିଥିବେ ତ ସେ ଆପଣ ତାକେ କମ୍ପ୍ଲେନ୍ ବି ରେଜିଷ୍ଟର କରିପାରିବେ ସେ କମ୍ପାନୀ ନାଁରେ କି ଗଭର୍ଣ୍ଣମେଣ୍ଟ ଯାହା ବି ହେଉ, ଯଦି ନି ହେଲା ଆପଣଙ୍କର ଠିକ୍ ତ ଆପଣ ତାଙ୍କ ନାଁରେ ବି କମ୍ପ୍ଲେନ୍ ରେଜିଷ୍ଟର କରାଯାଇଛି। ତ ସେଥିଲାଗି ଆପଣଙ୍କୁ ପଛପଟେ ଜିନିଷ ଯେତେବେଳେ ଆମେ ଦେଖିବା, ଏବେ ବହୁତ ସାରା ମାନେ ଇଏ ବି ହେଉଛେ କି ଲୋକମାନେ ମାନେ ଫଲ୍ସ ଲେବେଲ୍ କରିକି ବି ବିକି ଦେଉଛନ୍ତି ଏକ୍ସପାୟାର ଡେଟ୍ର, ତ ଆପଣ ଗୋଟେ ସିଡ୍ର ଆପଣଙ୍କର ଯେମିତି ଭ୍ୟାଲିଡ଼ିଟି ପିରିୟଡ୍ ଅଛି 9 months ରହିଛି, ଫାର୍ଷ୍ଟ 9 months ହେଲା ପରେ ସେ ଆଉ ଥରେ ରିଭାଲିଡ଼େସନ୍ ହେବା ସେଟା 6 months ଯାକ, ତ 9 months ଯେହେତୁ ଅଛେ ତ ଆପଣମାନଙ୍କୁ ଦେଖିବାର ଅଛି କି ଯେଉଁ 9 months ଅଛି ନା କେବେ ହେଇଛି ସେଇଟା, ତ 9 months ଭିତରେ ଆମକୁ ଚାଷୀମାନେ ପ୍ରାୟତଃ କିଣି ପକାଉଛନ୍ତି, ଫିର୍ ବି ଆମେ ଟିକେ ନିଜେ ଜାଣିବା ଲାଗି ଦରକାର ଦେଖିବାର କଥା।
2: ଆଜ୍ଞା, ହଁ, ଗୋଟେ ଚାଷୀ ପ୍ରାମାଣିକ ବିହନ ଉତ୍ପାଦନ କରିପାରିବା କେଁ?
3: ହଁ, ଚାଷୀଟେ କରିପାରିବା ସେଟା, ବାକି ଆପଣଙ୍କୁ ଗଭର୍ଣ୍ଣମେଣ୍ଟର ଯେମିତି ଅଛି ଆପଣ ଉଷୁପକା ଯେନ୍ଟା ଅଛି, ଆମର ଉଷୁପକା ଯେଉଁଟା କରାହେଉଛି ଭୁବନେଶ୍ୱରରେ ଅଛି, ସେମାନେ ତାଙ୍କର ଆଉଟଲେଟ୍ ସବୁ ଅଛି, ତ ସେମାନେ ଆପଣ ଯାଇକି ତାଙ୍କର ୱେବସାଇଟ୍ ସାଇଟ୍ ଭିଜିଟ୍ କରିବେ, ତ ତାଙ୍କର ସେଥିରେ ରେଜିଷ୍ଟ୍ରେସନ୍ କରିବା ଲାଗି ପଡ଼ୁଛି, ଆପଣ ଯଦି ସେଟା ବି ସେମାନେ ସିଲେକ୍ଟ କରିବେ ବିଗ୍ ଫାର୍ମର୍କେ, କାହିଁ ବିଗ୍ ଫାର୍ମକେ ସିଲେକ୍ସନ୍ କରାହେବା, ଯେମିତି ଆପଣଙ୍କୁ 10 acres 20 acres ସେମିତି ସେମାନେ ଜାଗା ନେବେ, କାହିଁ ଯେହେତୁ ଗଭର୍ଣ୍ଣମେଣ୍ଟର ଏଇଟା ସଂସ୍ଥା ଗଭର୍ଣ୍ଣମେଣ୍ଟର, ତ ଗଭର୍ଣ୍ଣମେଣ୍ଟ ତ ତାର ପ୍ରପର୍ଟି ଜାଣ ଜମି ହେତିକି ନାହିଁ, ତ ସେ କାଣ କହିବା ଯେତିକି ବଡ଼ ବଡ଼ ଚାଷୀ ତାଙ୍କୁ ସେମାନେ ସିଲେକ୍ଟ କରିକି ତାଙ୍କୁ ସେମାନେ ମଞ୍ଜି ଦେବେ, ଆଉ ଚାଷୀମାନଙ୍କର ଚାଷ କରିବେ, ତାପରେ ସେ ଗୋଟେ ସାର୍ଟିଫିକେସନ୍ ଅଫିସର ଯେନ୍ଟାକି ଆମର ରହିଛି, ସେମାନେ ଯେତେବେଳେ ଚାଷୀ ସେ ମଞ୍ଜିଟା ମାନେ ଗୁଣାତ୍ମକ ବିହନଟା ଯେନ୍ତା ପ୍ରାମାଣିକ ବିହନ ସେ ଚାଷ କରିବା ତ ସେମାନେ ତାକୁ ସବୁବେଳେ ଆସିକି ଦେଖିବେ ତାକେ ମାସକ ଥରେ କି ପନ୍ଦର ଦିନ ଥରେ ତାଙ୍କୁ ଯେମିତିକି ବିହନ ବୁଣିଲା ବେଳେ ଆସିବେ ତାପରେ ଯେନ୍ ଗଛଟା ଟିକେ ଫୁଲ ଧରିଲା ବେଳେ ଏବେ ଫଲ ଧରିଲା ବେଳେ ଏବେ ତାପରେ କାଟିଲା ବେଳେ ଏବେ ସେମାନେ ସବୁବେଳେ ଆସିକି ଦେଖୁଥିବେ କି ଚାଷୀ ଠିକ୍ ଠିକ୍ କରୁଛି ନାଇଁ କରିବା ଆଉ ସେ ସାର ପକାଇଲା ବେଳେ କି ପାନ୍ ଦେଲା ବେଳେ କି ରୋଗ ଲାଗିଲା ବେଳେ ବି ସେମାନେ ଏବେ ଦେଖିବାର ଲାଗି ତ ସବୁ ଯଦି ଚାଷୀ ସେମାନେ ବତାବେ କି ଏନ୍ତା କର ସେନ୍ତା କର ତାଙ୍କର ଅନୁସାରେ ଆପଣଙ୍କୁ କରବାର୍ ଲାଗି ପଡ଼ବା ସେଥିରେ ଆମେ ଯଦି କର୍ମା ତାହେଲେ ସେଟା ସାର୍ଟିଫାଏଡ୍ ସିଡ଼୍ ହେଇପାରିବା ସେଟା ପ୍ରାମାଣିକ ବିହନ ଯେତେବେଳେ ଚାଷ କରିବେ ଆପଣ ଯଦି ଚାଷ ଜମିରେ ଆପଣ ଯଦି ସବୁଟା ଅବଲମ୍ବନ କରିଥିବେ ଠିକ୍ ଠିକ୍ଟା ତ ଆପଣ ଯାହା ବି ଚାଷ କର ସବୁ ଗୋଟେ ବାହାରବା କି ଆପଣ ଅଲଗା ଭେରାଇଟି ବି ନେବା ଯେମିତି ପ୍ରତୀକ୍ଷା ସିଡ଼୍ ପୂଜା ଧାନ ନେବାରେ ମାନେ ଗୋଟେ ଭେରାଇଟି ମାନେ ଗୋଟେ ପର୍ଟିକୁଲାର ଭେରାଇଟି ଆପଣ କଲେ ମାନେ ଗୋଟେ ସମୟର ହିଁ ବାହାରିବା ସେଥିରେ ତ ସେଥିଲାଗି ଆପଣଙ୍କୁ ବହୁତ ସାରା ତାର ଅଛି ନିୟମ କାନୁନ ଅଛି ସେଟାକି ଆପଣଙ୍କୁ ମାନେ ମାନବା ଲାଗି ପଡ଼ବା ଚାଷୀ ମାନେ ମାନୁଛନ୍ତି ବି ଚାଷୀ ଅଛନ୍ତି ବହୁ ଜଣ କରୁଛନ୍ତି ବି ସେଇଟା ସେଇଟା କରିପାରିବେ ସେଇଟା
4: ଆଜ୍ଞା ତ ଆପଣ କହିଲେ କି ମାନେ ରେଜିଷ୍ଟ୍ରେସନ କରିବା ଲାଗି ପଡ଼ସି ତ ରେଜିଷ୍ଟ୍ରେସନ ମ୍ୟାଡ଼ାମ କ'ଣ ସବୁ ପ୍ରୋସିଜିଓର ମାନେ ସବୁ ରହିଛି
3: ସେଇଟା ଆପଣଙ୍କୁ ସେ ସାଇଡ଼୍ ଭିଜିଟ୍ କରିବା ଲାଗି ପଡ଼େ ଆଉ ଆପଣ ଯିଏ କି ଆପଣଙ୍କର ଫାର୍ଷ୍ଟ ଯେନ୍ ବ୍ଲକରେ ବ୍ଲକ ଏଗ୍ରିକଲଚର ଅଫିସର ଅଛନ୍ତି ସବୁ ଆପଣ ତାଙ୍କୁ ଦେଖା କରୁନ୍ ତ ଦେଖା କଲା ପରେ ସେମାନେ ଆପଣଙ୍କୁ ସଜେଷ୍ଟ କରିବେ କେମିତି ଆପଣ କରିବେ କ'ଣ କରିବେ ତ ସେମାନେ ଆପଣ ଆପ୍ଲାଏ କଲା ପରେ ସେମାନେ ବି ଅଫିସରେ ଆସିବେ ଆପଣଙ୍କୁ ଭିଜିଟ୍ କରିବା ଲାଗି ଆପଣଙ୍କର ମାନେ ଯେତିକି ନଲେଜ୍ ଅଛି ସେମାନେ ଆସିବେ ଭିଜିଟ୍ କରିବା ଲାଗି ଆପଣଙ୍କ ଜମିକେ ଦେଖିବେ ତାପରେ ସେମାନେ ଆପ୍ରୁଭାଲ୍ କରିବେ ତାପରେ ସେମାନେ ଆପଣଙ୍କୁ ଫାଉଣ୍ଡେସନ ସିଟ୍ ଦେବେ ତାପରେ ଆପଣ ସେମାନେ ଯାହା ଯାହା ଆପଣଙ୍କୁ କହିବେ ଆପଣଙ୍କୁ ମାନବା ଲାଗି ପଡ଼ିବ ସେ ଜିନିଷ ତାପରେ ଯାଇକି ସେଟା ହେଇପାରିବ
4: ତ ସେସ୍କେ ଆପଣ ଆମର ଚାଷୀ ଭାଇ ବହିନମାନଙ୍କୁ କ'ଣ ପରାମର୍ଶ ଦେବେ
3: ମୁଇଁ କହିବି ସମସ୍ତଙ୍କୁ ଆପଣ ଯେନ୍ ଦୋକାନ ବିଶ୍ୱସ୍ତ ଦୋକାନ ଯେନ୍ଟା ଅଛି ସେଠାରୁ କିଣିବା ଲାଗି ଆପଣମାନଙ୍କୁ ସଜେଷ୍ଟ କରିବି ଆଉ ଯେମିତିକି କହିବି କି ବିହନ ପ୍ୟାକେଟ୍ କି ଆପଣ ଯେତେବେଳେ କିଣିଲା ବେଳେ ତା ଦେଖିବେ ତାର ପଚାରି ଦେଖିବେ ତାର ଭ୍ୟାଲିଡ଼ିଟି ପିରିୟଡ଼ କେତେ ଅଛି କାଣା ଅଛି ଆଉ କି ଠିକ୍ ଧାନ ନେଉଛନ୍ତି କି ନାହିଁ ମାନେ ଯେମିତିକି ଆମେ ଯେମିତି ଟିଏଲ୍ ସିଡ଼୍ ମାନେ ଟିଏଲ୍ ନେଇକି ରେଜିଷ୍ଟର ସିଡ଼୍ କି ସାର୍ଟିଫାଏଡ଼୍ ସିଡ଼୍ଟା ବି ନେଉଛନ୍ତି ଆପଣ ମାନେ ଠିକ୍ ଜିନିଷ ନେବା କଥା ଆଉ ବିହନ ପୂର୍ବରୁ ଆପଣମାନଙ୍କୁ କୁହା ବିହନ ବିଶୋଧନ କୁହା ହେଉଛି ତ ଆପଣଙ୍କର ଯଦି ହାଇବ୍ରିଡ଼୍ ସିଡ଼୍ ସବୁ ତ କରା ହେଇକି ଆସୁଛି ଯେମିତିକି ସାର୍ଟିଫାଏଡ଼୍ ସିଡ଼୍ କରା ହେଇକି ନାହିଁ ଆସେ ସେଥିରେ ପେମେଣ୍ଟ ପ୍ୟାକେଟ୍ଟେ ଦେଇଦେଇଥିସନ୍ ତ ଆପଣ ସେ ପ୍ୟାକେଟ୍ଟାକୁ ନାଇଁ ଫିଙ୍ଗିବେ ଆଉ ବିହନ ବିଶୋଧନ କରିବେ ଆମେ ତାର ଯେମିତିକି ଜେନେଟିକ୍ ପ୍ୟୁରୁଟା କଲି ତାପରେ ସେଥିରେ ମୁଁ କହିଲି କି ଆପଣମାନଙ୍କୁ ସେଥିରେ ଯେମିତିକି ଆମର ହେଲା ବିହନ ଗୋଟେ ଚାଷୀର ମାନେ ମୂଳଧାରଟା ହେଲା ତ ଯେମିତି ଭଲ ଯଦି ଫସଲ ହେବା ତାହେଲେ ଭଲ ବିହନ ରହିଲେ ଭଲ ଫସଲ ହେବା ଭଲ ଫସଲ ହେଲେ ଭଲ ଆୟ ହେବା
4: ଆଜ୍ଞା
3: ଏତିକି କଥା
4: ତ ଯାହା ହଉ ମ୍ୟାଡ଼ାମ୍ ଆପଣ ଆମର ବୈଠକିକି ଆସିଲେ ଆଉ ଫସଲ ଉତ୍ପାଦନରେ ଗୁଣାତ୍ମକ ବିହନର ଗୁରୁତ୍ୱ ବିଷୟରେ ବହୁତ କଥା କହିଲେ ସେଥିଲାଗି ଆମର ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ଧନ୍ୟବାଦ
3: ଧନ୍ୟବାଦ
4: ନମସ୍କାର
0: ଇବନାନୀ ବନି ଜିନିଷ୍ଟେ ଶୁଣାଲୁ ତ
1: ହଁ ଶୁଣିଲୁ ତ ଇ ଯେନ୍ ଟିକେ ଆଗରୁ କହୁଥିଲି ତତେ ପ୍ରମାଣିକ ବିହନ ଯେନ୍ଟା ବ୍ୟବହାର କରବାର କଥା ବୋଲିକରି ହେଟା ବ୍ୟବହାର କଲେ ଚାଷେ ତ ଆମର ଅତକା ଲାଭ ମିଳିଥିସି ଜାଣିଛୁ କାହିଁକି ବୋଇଲେ ଇନ ଗଜା ହେବାର କ୍ଷମତାଟା ଜହ ଥିସି ଆର ରୋଗ ପ୍ରତିରୋଧକ ଶକ୍ତିଟା ଜହ ଥିସି
0: କଥା ନାନୀ କହିଥିଲୁ ଭଲ ବିହନ ଦେଖିକିରି ଆଣିଥିଲୁ ଯେ ନାଇଁ ବୋଇଲୁ କେଁ ମୋତେ ସୋର ପଡ଼ୁଛି ମୁଁ ଦେଖିକିରି ଆଣିଥିଲି କି ନାଇଁ ବୋଲୁଛେ ଯେନ୍ ଧାନ ଘିନ୍ମି ବିହନ ଘିନ୍ମି କେଭେ ବାହାରିଛେ କେଭେ ତାର ମ୍ୟାନୁଫ୍ୟାକ୍ଚରିଂ ନାଇଁ କହିଲେ
1: ହଁ ହଁ ହଁ
0: ହେଟା କେଭେ କେନ୍ତା ଅଛେ ହେଟା ଦେଖିକିରି
1: ଲେଖା ହେଇଥିବା ସେଟା ଆରି ପ୍ରାମାଣିକ ବିହନ ବ୍ୟବହାର କରବୁ ବୋଲେ ତୋର ଗଛ ଯେନ୍ତା ଧାନ ଚାଷ କରୁଛୁ ବୋଲେ ଏକା ଭାବେ ବଢ଼ବା ସେଟା ଗଛ ବୋଲୁଛୁ ବୋଲ ତ ଆର କମ୍ ବିହନ ବ୍ୟବହାର କରିପାରବୁ ତାମାନେ କମ୍ ବିହନ ବ୍ୟବହାର କରିକିରି ଜହ ଲାଭ ପାଇପାରବୁ ଆର୍ ଯେନ୍ ଟ୍ୟାଗ୍ କଥା ଆଜ୍ଞା କହିଲେ ଯେନ୍ ସେ ଟ୍ୟାଗ୍ର ଭରସା କରିକିରି ସେଟା ଦେଖିକରି କେନ୍ତା ଅସଲି ଆଏ କି ନକଲି ଆଏ ସେଟା ଦେଖିକରି
0: ଆର୍ ସବୁବେଳେ ଚିହ୍ନା ଦୋକାନରୁ ବିହନ
1: ଘିନ ହଁ ହଁ ହେଟା ହଉଛେ କଥା ଆର୍ ଭଲ୍ ଜିନିଷ୍ ବ୍ୟବହାର କର୍ମା ବେଲେ ତ ଭଲ୍ ଜିନିଷ୍ ପାଇମା ନେଇ କେଁ ହେଁ ବେଲେ ଆମର୍ ବୈଠକିନ ବି ଭଲ୍ ଭଲ୍ ଜିନିଷ୍ ମାନେ ସବୁ କଥାବାର୍ତ୍ତା ହଉଛୁ ଆମେ ଆମର ଶ୍ରୋତା ଭାଇ ବହିନ ମାନକେ ତ ଆମେ ବଢ଼ିଆ ବଢ଼ିଆ କଥା ଶୁଣଉଛୁ ବଢ଼ିଆ ବଢ଼ିଆ ଗୀତ ଶୁଣଉଛୁ ମୁଇଁ କଥା ଯେନ୍ କହୁଛେ ହେଥିଲେ ବୁଝିପାରୁଥିବୁ ବି କାଣା
0: କହୁଛେ ହଁ
1: ହେଟା ତ କହୁଛେ
0: ନାନୀ ଶୁଣମା ଗୀତ ପଦେ
1: ହଁ ଗୀତ ପଦେ ଶୁଣ
0: ଗୀତ କେ ଗାଇଛନ୍ ନାରାୟଣ ଡନସେନା ଆର୍ ଲେଖିଛନ୍ ସୁନ୍ଦରମଣି ଡନସେନା ଶୁଣମା ନାନୀ ଗୀତ କେ
1: ଶୁଣୁ

0: ଶୁଣିଲୁ ତ ନାନି,
1: ଚଷା ଭାଇରେ ଲଗନ କେନ୍ତା ସଜେଇ କରି ରଖିଛୁ ବୋଲି କରି ଯେନ୍ ଗୀତ ପଦେ ନାଇ କେ
0: ଯେନ୍ତା ଗୀତ ଶୁଣିବି ବୋଲି ମୁଁ ତତେ ହେନ୍ତା ଗୀତ ଶୁଣାଏ।
1: ହଁ ଦେଖ ତ, ଆମେ ତ ଚାଷୀବାସୀ ଲୋକ ଆଉ ହେଁ, ମୁଇଁ ଗୀତ ଶୁଣିଲା ବେଲକେ ନେଇ କେ ଏକଟାକେ ବନ୍ଦ କରିଦେଇକରି ଭାବୁଥିଲି ଆମର ଚାଷୀ ଭାଇମାନେ ସେ କ୍ଷେତେ କେତେ ଦୁଃଖ କଷ୍ଟ କରିକିରି
0: ଚାଷୀ ଭାଇର ଗୀତ ଯେତେବେଳେ ଶୁଣିବୁ କାନକେ ସେତେବେଳେ ମଧୁର ଲାଗ୍ସି।
1: ସେମାନେ କେତେ ମାନେ ବିହନ ଟିକେ ବୁନି କରି ଆମକୁ ମୁଠେ ଖାଇବାକେ ଯେନ୍ ଦଉଛନ୍, ହେଁ ଆଜି ଆମର ବୈଠକି ନ ବିହନ ନୁ ଆରମ୍ଭ କରିକରି ମୂଲ କଲାମ ବିହନ ନୁ ଆର୍ ଚାଷୀ ଭାଇ ନ କଥାଟା ସରଲା ନେଇ କାଏଁ ବେଲେ ବଢ଼ିଆ ଲାଗ୍ଲା ଗୀତ ପଦକ।
0: ସମୟ ହେଲାନ ଖରା ତରା ତୁ ଏତିକି ବେଳେ ତୁ ଅଟକାଲୁ ନ ଯେ?
1: ନାଇଁ ଖରା ତରା ଇହାଦେ କାହିଁ ବୋ, ସକାଳୁ ଯେ ନାଇଛୁ ହେଟାକେ ଇହାଦେ ନ ତୋର ମୁଣ୍ଡେ ଅଛେ କାଏଁ ଖରା ଯେ? ଶୁନ ତ, ହେ କାଠ ଯେନ୍ ଆନିଛୁ ହେଟା ବି ନେଇକରି ଯିବୁ, ସୋର କରବୁ
0: ସକାଲ ପାଇଲେ ଯିମି ଇଟା ଗ୍ୟାସ ଲାଗିବ।
1: ହଁ ହେଟା ନାଇଁଲେ ଖାଇବାକେ ନାଇଁ ମିଲେ ଆଜି ରାତି କା ତତେ, ଜାଣିଛୁ ତ? ଚାଲ ଚାଲ ଯିମା,
0: ଚାଲ
1: ଚାଲ।

0: ଶୁଣୁଥିଲେ କୃଷି ସଂସାର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କ ପାଇଁ ଏକ ସୂଚନା, ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ ସମ୍ବଲପୁର ଆସନ୍ତାକାଲିଠାରୁ ପ୍ରତ୍ୟେକ ଦିନ ପ୍ରସାରଣ କରିବ 12 ବରଷ ଭରିଛି ହସ। ଏହାର ପ୍ରତ୍ୟେକ ଦିନ ଘର ସଂସାର, ଯୁବବାଣୀ ଏବଂ କୃଷି ସଂସାରରେ ପ୍ରସାରିତ ହେବ। ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ମନେ ପକାଇ ଦେଉଛୁ, ଆଜି ରାତି 9:30 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 10:00 ପ୍ରଚାର କରିବେ ଅଖିଳ ଭାରତୀୟ ଆଞ୍ଚଳିକ ଲୋକ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ରିଲେ କରି ପ୍ରସାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ତଥା ରାତି 11:05 ପ୍ରଚାର କରିବ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲି 7:30 ଶୁଣିପାରିବେ ପରିବେଶ ସୂଚନା। ଏଥିରେ ଶୁଣିବେ ବିଶ୍ୱ ପରିବେଶ ଦିବସ। ଏ ସମ୍ପର୍କରେ ଆପଣମାନଙ୍କୁ କହିବେ ଡକ୍ଟର ସମାପିକା ଦାସ। 7:35 ଶୁଣିବେ ଅର୍ଘ୍ୟଥାଳି କାର୍ଯ୍ୟକ୍ରମ। ଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସାଙ୍ଗେ ମୁଇଁ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ଯିବେ ଗୁଜରାଟ ଆଉ ଡାମନ। ସୁରତଠାନେ 18,800 କୋଟି ଟଙ୍କାର ଭିନ୍ ଭିନ୍ ଉନ୍ନୟନ ପ୍ରକଳ୍ପର କରିବେ ଶିଳାନ୍ୟାସ ଆଉ ଉଦ୍ଘାଟନ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଜିଲ୍ଲାର ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସରାଙ୍କେ ଏକକ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ଦେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଦେଲେ ପ୍ରସ୍ତାବ। ପୁରୀନ ବ୍ରିକ୍ସ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକାରୀ ଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକେ ଆନୁଷ୍ଠାନିକ ଭାବେ ଆଜି ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିପର୍ଯ୍ୟୟ ପ୍ରତିରୋଧ, ଜଳବାୟୁ ଅନୁକୂଳ ବିକାଶ ଆଉ ଆନ୍ତର୍ଜାତୀୟ ସହଯୋଗ ବଢ଼ାବାର ଉପରେ ସେ କରିଛନ୍ ଗୁରୁତ୍ୱାରୋପ। ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ତରଫୁ ପୋଲିସ ଭବନଠାରେ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ହୋଇଛି ଆୟୋଜିତ। ରାଜ୍ୟ ବିଜେପି ସରକାର ଗଠନ ନିଷ୍ପତ୍ତିକେ ଆଜି 2 ବର୍ଷ ପୂର୍ତ୍ତି ହେବାର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକଶିତ ଭାରତ ଆଉ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟଥି ରାଜ୍ୟବାସୀଙ୍କୁ ସାମିଲ ହେବାର୍କେ ଦେଲେ ଆହ୍ୱାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଉପନିର୍ବାଚନ ଲାଗି ବିଜେପି ତରଫୁ ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ। ପୁରୀ ଶ୍ରୀମନ୍ଦିରର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସ୍ବା ଆଇବାକାଲି ସକାଳେ। ବୈଠକଥି ଶ୍ରୀଜୀଉମାନଙ୍କର ସ୍ନାନଯାତ୍ରା, ରଥଯାତ୍ରା ଆଉ ବାହୁଡ଼ା ଯାତ୍ରା ଲାଗି ନୀତି ନିର୍ଘଣ୍ଟ ଆଉ ବ୍ୟବସ୍ଥାର କରାଯିବା ମଞ୍ଜୁରୀ ପ୍ରଦାନ। ନୂଆପଡ଼ା ଜିଲ୍ଲାର ସମବାୟ ସମିତି ପରିଚାଳନା ନେଇକରି 8 ଜିଲ୍ଲାର ପ୍ରତିନିଧି ଦଲ ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ସାଙ୍ଗେ କଲେ ଆଲୋଚନା। ନୂଆପଡ଼ା ଜିଲ୍ଲାର ଡାଲୁଆ ଧାନ ଘିନା ପ୍ରକ୍ରିୟା ରହିଛି ଜାରି। 22 ଧାନ ସଂଗ୍ରହ କେନ୍ଦ୍ରନ 238 ଜଣ ଚାଷୀଙ୍କନୁ 12,398 କ୍ୱିଣ୍ଟାଲ ନୂଆଏତକା ଧାନ ଯାଇଛି ଘିନା। ସମ୍ବଲପୁର ଜିଲ୍ଲାର କବାଡ଼ି ଖେଲର ବିକାଶ ଆଉ ଲୋକପ୍ରିୟ କରବାର୍ ଲାଗି ଆଜିଠାନୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଖେଲ ପଡ଼ିଆନ ମୂଲ ହେଇଛେ ସର୍ବଭାରତୀୟ ସମ୍ବଲପୁର କବାଡ଼ି କପ୍। ଆଇବା 6 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଏଥି ସାମିଲ ହେବାର ରହିଛି କାର୍ଯ୍ୟକ୍ରମ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ପହଞ୍ଚିଛେ କେରଳମ୍। ଆଇବା 24 ଘଣ୍ଟା ଭିତରେ ବିଜୁଳି ଆର୍ ଘଡ଼ଘଡ଼ି ସହିତ ପାଖାପାଖି ସବୁ ଜିଲ୍ଲାକେ ବର୍ଷା ହେବାର ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଶୁଣିଲେ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ ଆକାଶବାଣୀ ସମ୍ବଲପୁର। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ଶିକ୍ଷାନୀତି 2020 ଉପରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଉମାଚରଣ ପତିଙ୍କ ସହ ସ୍ୱତନ୍ତ୍ର ଆଲୋଚନା ଶୁଣନ୍ତୁ। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ସମ୍ବଲପୁର। ଆଲୋଚନାରେ ଭାଗ ନେଇଛନ୍ତି ସୁପ୍ରୀତି ମିଶ୍ର।
2: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ପ୍ରସ୍ତୁତ ଏହି ବିଶେଷ କାର୍ଯ୍ୟକ୍ରମକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଶିକ୍ଷା ହେଉଛି ଏକ ସଶକ୍ତ ଏବଂ ପ୍ରଗତିଶୀଳ ସମାଜ ଗଠନର ମୂଳ ଭିତ୍ତି। ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାର 2020 ଜାତୀୟ ଶିକ୍ଷାନୀତି ପ୍ରଣୟନ କରିଥିଲେ। ଏହି ନୀତି ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମାବେଶୀ, ଦକ୍ଷତା ଭିତ୍ତିକ, ବହୁ ବିଷୟକ ଏବଂ ଭବିଷ୍ୟତମୁଖୀ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହାର ଲକ୍ଷ୍ୟ କେବଳ ଜ୍ଞାନ ପ୍ରଦାନ ନୁହେଁ, ବରଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନଶୀଳତା, ସମାଲୋଚନାତ୍ମକ ଚିନ୍ତନ ଓ ଜୀବନୋପଯୋଗୀ କୌଶଳର ବିକାଶ କରିବା। ଆଜି ଆମେ ଏହି ଜାତୀୟ ଶିକ୍ଷାନୀତି 2020ର ବିଭିନ୍ନ ଦିଗ ଓ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିବା। ତେବେ ଏହି ନୀତିର ପ୍ରମୁଖ ବିଶେଷତା, ସମ୍ଭାବନା ଓ ଚ୍ୟାଲେଞ୍ଜ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହ ଆକାଶବାଣୀ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଉମାଚରଣ ପତି। ସାର୍, ଆପଣଙ୍କୁ ଷ୍ଟୁଡିଓକୁ ଅନେକ ଅନେକ ସ୍ୱାଗତ। ସାର୍ ନମସ୍କାର।
3: ଧନ୍ୟବାଦ ମ୍ୟାଡମ୍, ନମସ୍କାର।
2: ସାର୍, ଜାତୀୟ ଶିକ୍ଷାନୀତି 2020ର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଏବଂ ପୂର୍ବ ଶିକ୍ଷାନୀତି ତୁଳନାରେ ଏହି ନୀତିର ବିଶେଷତା କ'ଣ ରହିଛି ବୋଲି ଆପଣ ଭାବୁଛନ୍ତି?
3: ଦେଖନ୍ତୁ, ନୂତନ ଶିକ୍ଷାନୀତି ଯେଉଁଟାକୁ ଆମେ ଜାତୀୟ ଶିକ୍ଷାନୀତି କହୁଛୁ, ନ୍ୟୁ ଏଜୁକେସନ୍ ପଲିସି, ନ୍ୟାସନାଲ୍ ଏଜୁକେସନ୍ ପଲିସି 2020,
2: ଆଜ୍ଞା,
3: ଏଇଟା କେନ୍ଦ୍ର କ୍ୟାବିନେଟ୍ ପାସ୍ କରିଥିଲେ July 29, 2020।
2: ଆଜ୍ଞା,
3: ତାର ମୁଖ୍ୟ ଫିଚର ହେଲା ଇଟ୍ ଇଜ୍ ଏନ୍ ଆଉଟକମ୍ ବେସ୍ଡ ଏଜୁକେସନ୍ ପଲିସି।
2: ଆଜ୍ଞା,
3: ତାହେଲେ ଆଉଟକମ୍ ବେସ୍ଡ ଏଜୁକେସନ୍ କ'ଣ ସେଟା ଆମେ ଯଦି ବୁଝିଯିବା, ଆମେ ତାହେଲେ ନିହାତି ଏଇ ଏଜୁକେସନ୍ ପଲିସିକୁ ନିହାତି ଆମେ ଏପ୍ରିସିଏଟ୍ କରିବା। ଏଠି ବୁଝିବାର ଜିନିଷ ହେଲା ଯେ ଆଉଟପୁଟ୍ କ'ଣ ଏବଂ ଆଉଟକମ୍ କ'ଣ।
2: ଆଜ୍ଞା,
3: ଆଉଟପୁଟ୍ ବେସ୍ଡ ଏଜୁକେସନ୍ ସିଷ୍ଟମ୍ ଆଣ୍ଡ ଆଉଟକମ୍ ବେସ୍ଡ ଏଜୁକେସନ୍ ସିଷ୍ଟମ୍। ଆଉଟକମ୍ ଅର୍ଥ ହେଲା ଗୋଟେ ପରିଣାମ, ରିଜଲ୍ଟ।
2: ଆଜ୍ଞା,
3: ଆପଣ ଯଦି ଗୋଟେ ପରୀକ୍ଷା ଦେଇଛନ୍ତି ତା ରେଜଲ୍ଟ ବାହାରିବ, ଆପଣ ଗୋଟେ ଜାଗାରେ ଇଣ୍ଟରଭ୍ୟୁ ଦେଇଛନ୍ତି ତା ରେଜଲ୍ଟ ବାହାରିବ, ଆପଣ ଗୋଟେ କାମ କରିଛନ୍ତି ତାର ରେଜଲ୍ଟ ଆସିବ।
2: ଆଜ୍ଞା,
3: ତ ଯେଉଁଥିରେ ପରିଣାମ ଆସେ ତାହାକୁ ଆମେ ଆଉଟପୁଟ୍ କହୁ। ଗୋଟେ ପିଲା ପରୀକ୍ଷା ଦେଇକି 99% ମାର୍କ ଆଣିଲା।
2: ଆଜ୍ଞା,
3: ଯେଉଁ ପିଲାମାନେ କମ୍ ମାର୍କ ଆଣନ୍ତି ତାଙ୍କୁ ପ୍ୟାରେଣ୍ଟସ୍ ମାନେ, ବହୁତ ଟିଚର୍ସ ମାନେ କି ଅନେକ ଲୋକ ଅଛନ୍ତି ଯେଉଁମାନେ କହନ୍ତି ଏତେ କମ୍ ମାର୍କ କେମିତି ହେଲା, କାହିଁକି 98 ହେଲାନି, 99 ହେଲାନି, ବହୁତ ପ୍ୟାରେଣ୍ଟସ୍ ମାନେ ଦୁଃଖୀ ହୁଅନ୍ତି।
2: ଆଜ୍ଞା,
3: ପ୍ରକୃତରେ ସେଇଟା ହେଉଛି ପରିଣାମ ବା ରିଜଲ୍ଟ ବା ଓନ୍ଲି ଆଉଟପୁଟ୍।
2: ଆଜ୍ଞା,
3: ତାଦ୍ୱାରା ଗୋଟେ ଲୋକ 99% ଆଣିଲେ ଯେ ସେ ଆମ ସୋସାଇଟି ପାଇଁ, ସମାଜ ପାଇଁ ଗୋଟେ ଆସେଟ୍ ହେବ, ତାର କିଛି ଗ୍ୟାରେଣ୍ଟି ନାହିଁ,
2: ମାନେ ନାହିଁ ତାର।
3: ସେଥିପାଇଁ ନ୍ୟୁ ଏଜୁକେସନ୍ ପଲିସି କହୁଛି ଯେ ଆମେ ଆଉଟପୁଟ୍କୁ ଦେଖିବାନି, ରାଧର ଆମେ ଆଉଟକମ୍କୁ ଦେଖିବା। ତାହେଲେ ଆଉଟକମ୍ କ'ଣ? ଆଉଟକମ୍ ହେଲା ପ୍ରଭାବ।
2: ଆଜ୍ଞା,
3: ଆଉଟପୁଟ୍ ହେଲା ପରିଣାମ, ଏଇଟା ହେଲା ପ୍ରଭାବ। ତ ଯେଉଁ ଶିକ୍ଷାନୀତିର ପ୍ରଭାବଟା ଆମର ସାମାଜିକ, ଅର୍ଥନୈତିକ ଏବଂ ଚରିତ୍ରିକ ପରିବର୍ତ୍ତନରେ ସାହାଯ୍ୟ କରେ, ପ୍ରଭାବ ପକାଏ ଗଭୀର ଭାବରେ, ନେକ୍ସଟ ଜେନେରେସନ୍କୁ ଉନ୍ନତି ଦିଗରେ ନେଇଯାଏ, ସମାଜର ସଂସ୍କାର ଆଣେ, ସେହି ଏଜୁକେସନ୍ ପଲିସିକୁ ଆମେ କହିବା ଯେ ଏଇଟା ଆଉଟକମ୍ ବେସ୍ଡ ଏଜୁକେସନ୍ ପଲିସି।
2: ଆଜ୍ଞା,
3: ତା ପୂର୍ବରୁ 1986 ଏଜୁକେସନ୍ ପଲିସି ଥିଲା। ଆଗ ପଲିସି ମାନେ ମେନ୍ଲି ଗୋଟେ ଉପାଦାନ ଉପରେ ଧ୍ୟାନ ଦେଉଥିଲେ, ସେଇଟା ହେଉଛି ନଲେଜ୍।
2: ଆଜ୍ଞା,
3: ଇନକର୍ସ ଅଫ୍ ଟାଇମ୍ କ'ଣ ହେଲା, ଜ୍ଞାନର ଇଣ୍ଡିକେଟରକୁ ଆମେ ମାର୍କ ହିସାବରେ ନେଇଗଲେ, ଯେଉଁଟା ଆମେ କହୁଛୁ ଆଉଟପୁଟ୍ ବା ରିଜଲ୍ଟ। ତାହେଲେ କାହିଁ ନା କାହିଁ ଆମର କ'ଣ ହେଇଛି, ଆମର ଏଜୁକେସନ୍ ସିଷ୍ଟମ୍ରେ ଆମେ ଆଉଟପୁଟ୍ ବା ପରିଣାମକୁ ବେଶୀ ଧ୍ୟାନ ଦେଇକି, ରିଜଲ୍ଟକୁ ଧ୍ୟାନ ଦେଇକରି ଆମେ ଏମିତି ମଣିଷ କ୍ରିଏଟ୍ କରିଛୁ ଯେଉଁମାନେ କି ରୋଟ୍ ଲର୍ଣ୍ଣିଂ ଯାହାକୁ କହନ୍ତି, ଘୋଷିକି ପାଠ, ଘୋଷା ପାଠରେ ବେଶୀ ମାର୍କ ଆଣିକିରି, ବେଶୀ ନମ୍ବର ଆଣିକି ସେମାନେ ବଡ଼ ବଡ଼ ଚୌକିରେ ବସିଛନ୍ତି, ସେଇଟା ହିଁ ଭୁଲ ହେଇଛି। ଏଇ ଏଜୁକେସନ୍ ପଲିସି, ଯେଉଁ ନୂତନ ଏଜୁକେସନ୍ ପଲିସି 2020, ଏଥିରେ କୁହାହେଇଛି ଯେ ସେ ଆଉଟପୁଟ୍କୁ ଯାଉନି, ଆଉଟକମ୍କୁ ଯାଅ। ତାହେଲେ ଆଉଟକମ୍ କ'ଣ, ନଲେଜ୍କୁ ନେବ ନାହିଁ କି? ନଲେଜ୍କୁ ନେବ, କିନ୍ତୁ ନ୍ୟୁ ଏଜୁକେସନ୍ ପଲିସି କହୁଛି ଯେ ଏଜୁକେସନ୍, ଏଜୁକେସନ୍ର ସକ୍ସେସ୍ ପାଇଁ ବା ଗୋଟେ ମଣିଷକୁ ଭଲ ଭାବରେ ତିଆରି କରିବା ପାଇଁ ତିନିଟା ଉପାଦାନ ଦରକାର। ପ୍ରଥମଟା ହେଲା ନଲେଜ୍, ଜ୍ଞାନ ତ ନିହାତି ଦରକାର, ନହେଲେ ଆପଣ ଉପରକୁ ଯାଇପାରିବେନି।
2: ଆଜ୍ଞା,
3: କିନ୍ତୁ ତାଠୁ ଆହୁରି ଇମ୍ପୋର୍ଟାଣ୍ଟ ହେଲା ନଲେଜ୍ରୁ ଆପଣଙ୍କର ସ୍କିଲ୍।
2: ଆଜ୍ଞା,
3: ଯେଉଁଟା ଆମେ କହୁଛୁ ମାନେ ପ୍ରୟୋଗ କରିକି କେମିତି ଆପଣ ଗୋଟେ ଜିନିଷ ଆପ୍ଲାଏ କେମିତି କରିବେ ନଲେଜ୍କୁ, ତାକୁ ଆମେ ସ୍କିଲ୍ କହୁଛୁ। ପାଠ ମୁଁ ପଢ଼ିଛି,
2: ଆଜ୍ଞା,
3: କିନ୍ତୁ ତାହାକୁ ମୁଁ ସମାଜରେ ବା ମୋର ବ୍ୟବସ୍ଥାରେ ତାକୁ ବ୍ୟବହାର ମୁଁ କରିପାରୁନାହିଁ
2: ସାର୍।
3: ତ ଯଦି ଆପଣଙ୍କ ପାଖରେ ନଲେଜ୍ ଅଛି ଆଉ ସ୍କିଲ୍ ବି ଅଛି, ତାହେଲେ ବି ଆପଣ ସ୍ୱୟଂ ସମ୍ପୂର୍ଣ୍ଣ ନୁହନ୍ତି ଯେପର୍ଯ୍ୟନ୍ତ ଆପଣଙ୍କ ଆଟିଚ୍ୟୁଡ୍ ଠିକ୍ ନାହିଁ।
2: ଆଚ୍ଛା,
3: ସେଥିପାଇଁ ନ୍ୟୁ ଏଜୁକେସନ୍ ପଲିସି ବା ଜାତୀୟ ଏଜୁକେସନ୍ ପଲିସି ଶିକ୍ଷା ବ୍ୟବସ୍ଥା ଯେଉଁଟା 2020, ସେ କହୁଛି ଯେ ଏଜୁକେସନ୍କୁ ଯଦି ଠିକ୍ କରିବାର ଅଛି, ଭାରତକୁ ଯଦି ପରିବର୍ତ୍ତନ କରିକି ଆମେ ବିକଶିତ ଭାରତ କରିବାର ଅଛି 2047 ସୁଦ୍ଧା, ତାହେଲେ ଆମକୁ ନଲେଜ୍, ସ୍କିଲ୍ ପ୍ଲସ୍
2: ଆଟିଚ୍ୟୁଡ୍,
3: ଏ ତିନିଟା ଜିନିଷକୁ ଠିକ୍ କରିବାର ଅଛି।
2: ଆଜ୍ଞା,
3: ଓ ଏଇଟା ଏଥିପାଇଁ ଏଇ ନୂଆ ଏଜୁକେସନ୍ ପଲିସିଟା ଅନ୍ୟ ପଲିସିଠୁ ସମ୍ପୂର୍ଣ୍ଣ ଭାବରେ ଅଲଗା ଏବଂ ବହୁତ ପ୍ରଗତିଶୀଳ।
2: ଆଜ୍ଞା, ବହୁତ ସୁନ୍ଦର ହିସାବରେ ବୁଝାଇଲେ ସାର୍ ଏଇ ଜାତୀୟ ଶିକ୍ଷାନୀତି 2020। ନିହାତି ଭାବରେ ଆମର ଶ୍ରୋତାମାନେ ବୁଝିପାରିଥିବେ ଏହାର ବିଶେଷତା କ'ଣ ରହିଛି ବୋଲି। ସାର୍, ଏଇ ଶିକ୍ଷା ପଦ୍ଧତିରେ ଆମେ ଶୁଣିବାକୁ ପାଇଲୁ 5+3+3+4 ଶିକ୍ଷା ପଦ୍ଧତି ବିଷୟରେ ଗୋଟେ ଢାଞ୍ଚା ତିଆରି ହୋଇଛି, ସେ ବିଷୟରେ କିଛି ଆମ ଶ୍ରୋତା ବନ୍ଧୁମାନଙ୍କୁ କୁହନ୍ତୁ। ଏବଂ ମାତୃଭାଷା, ପିଲାମାନେ ଶିଖିବା ପାଇଁ ନିହାତି ଭାବରେ ମାତୃଭାଷାକୁଠୁ ବଳି ଜିନିଷ କିଛି ନାହିଁ, ସେଥିରେ ଏଇ ଶିକ୍ଷାନୀତିରେ ତାକୁ କେମିତି ପ୍ରାଧାନ୍ୟ ଦିଆଯାଇଛି ବୋଲି ଆପଣ ଭାବୁଛନ୍ତି?
3: ଦେଖନ୍ତୁ ମୁଁ ଯେମିତି କହିଲି ଆପଣଙ୍କୁ ଯଦି ପରିବର୍ତ୍ତନ ଆଣିବାର ଅଛି
4: ଆଜ୍ଞା,
3: ଆଉ ଆଉଟପୁଟ୍ରୁ ଆଉଟକମ୍ ପାଖକୁ ଯିବାର ଅଛି, ପ୍ରଭାବ ପାଖକୁ ଯିବାର ଅଛି, କେମିତି ପ୍ରଭାବ ପକାଇବ ଆଗକୁ ଯାଇକରି, ବା କେମିତି ଗୋଟେ ମଣିଷ ଏଇ ସିଷ୍ଟମ୍ରେ ତିଆରି ହେଲେ ପ୍ରଭାବୀ ହେବ ଆଗାମୀ ଦିନରେ,
4: ଆଜ୍ଞା,
3: ସେମିତି ହେଲେ ଆପଣଙ୍କୁ ତୃଣମୂଳ ସ୍ତରରୁ ଆପଣଙ୍କୁ ପରିବର୍ତ୍ତନ କରିବାକୁ ପଡ଼ିବ। ଗୋଟେ ଛୋଟ ଛୁଆଟି ସ୍କୁଲ ଯିବା ଆରମ୍ଭ କରିବା ଦିନଠୁ ଯଦି ଆପଣ ଆରମ୍ଭ କରିବେ, ତାହେଲେ ଯାଇ ତାକୁ ଆପଣ ଏମିତି ତିଆରି କରିପାରିବେ, ସେ ଗୋଟେ ବିକଶିତ ଭାରତର ସ୍ୱପ୍ନ ନେଇକି ଆଗକୁ ବଢ଼ିବ,
4: ବଢ଼ିପାରିବ।
3: ସେଥିପାଇଁ ସରକାର କ'ଣ କରୁଛନ୍ତି, ଏଇ ଯେଉଁ ଜାତୀୟ ଶିକ୍ଷାନୀତି 2020ରେ ଷ୍ଟ୍ରକ୍ଚର୍ଟାକୁ ପୁରା ଗଠନମୂଳକ ପରିବର୍ତ୍ତନ ସଂସ୍କାର ଆଣିଛନ୍ତି। ସେଥିରେ କ'ଣ, ଆଗରୁ ଯେମିତି ଆମର ସିଷ୍ଟମ୍ ଥିଲା, ଆଗରେ 10+2 ସିଷ୍ଟମ୍, ଆପଣ 10 ପର୍ଯ୍ୟନ୍ତ ପଢ଼ିଲେ, ତାପରେ ଇଣ୍ଟରମିଡ଼ିଏଟ୍ 2 ବର୍ଷ ପଢ଼ିଲେ, ଦେନ୍ ଆପଣ ଡିଗ୍ରୀକୁ ଗଲେ 3 ଇୟର୍ସ, ଦେନ୍ ପୋଷ୍ଟ ଗ୍ରାଜୁଏସନ୍, ଏଇ ସିଷ୍ଟମ୍ ଥିଲା।
4: ଆଜ୍ଞା,
3: ଆଉ ଆମର ସିଷ୍ଟମ୍ ଏଜୁକେସନ୍ଟା କ'ଣ ଥିଲା, ସେ ମାକାୱାଲି ସିଷ୍ଟମ୍ ଉପରେ ବେସ୍ କରିଥିଲା, ଯେଉଁଟା ଇଂଲିଶ ସିଷ୍ଟମ୍, ଯେ ଇଂଲିଶ ଏଜୁକେସନ୍ର ପ୍ରାଧାନ୍ୟ। ଏବେ ବି ଆପଣ ଦେଖିଥିବେ ବହୁତ ପ୍ୟାରେଣ୍ଟସ୍ ଅଛନ୍ତି, ସେମାନେ କେତେବେଳେ ବେଶୀ ଖୁସି ହୁଅନ୍ତି ନା, ତାଙ୍କ ଛୋଟ ଛୁଆଟି ଦେଇ ଇଂଲିଶରେ
4: କହିପାରିଲା, ନିହାତି
3: ଭଲ ଭାବରେ ଇଂଲିଶ କହୁଛି, ମାନେ ପ୍ୟାରେଣ୍ଟସ୍ ମାନେ ଖୁସି। ତାର ଅପୋଜିଟ୍ ସେଟ୍ଟା ଦେଖନ୍ତୁ, ତାହେଲେ ଆମେ ଆମର ନିଜ ମାତୃଭାଷାକୁ ନିୟନ କରୁଛୁ, ଆମ ମାତୃଭାଷାକୁ କେମିତି ଉପରକେ ଯାଉ ଆମେ ଚାହୁଁନୁ ସେଟା,
4: ନିହାତି। ଆଜ୍ଞା,
3: ମୁଁ କହୁନାହିଁ ଯେ ଇଂଲିଶ ଦରକାର ନାହିଁ, ହିନ୍ଦୀ ଦରକାର ନାହିଁ, ହିନ୍ଦୀ ଆମ ରାଷ୍ଟ୍ରଭାଷା, ଇଂଲିଶ ଆପଣ ଜାଣିଲେ ଗୋଟେ ଗ୍ଲୋବାଲାଇଜ୍ ସିଷ୍ଟମ୍ରେ ଆପଣ କେଉଁଠି ବି ପୃଥିବୀରେ ଚାକିରି କରିପାରିବେ, ବୁଝିପାରିବେ, ଜିନିଷ ଗୁଡ଼ାକ ଆପ୍ରିସିଏଟ୍ କରିପାରିବେ, ବଟ୍ ନଟ୍ ଏଟ୍ ଦ କଷ୍ଟ ଅଫ୍ ୟର୍ ଓନ୍ ଲାଙ୍ଗୁଏଜ୍, ମଦର୍ ଟଙ୍ଗ୍। ଯେଉଁ ଲାଙ୍ଗୁଏଜ୍ ଶିଖିକି ଆମେ ଆମେ ଆମେ ଜନ୍ମରୁ ଆସିଛୁ ଆଗକୁ, ସେହି ଲାଙ୍ଗୁଏଜ୍ ଆମ ପାଇଁ ବେଶୀ ବୋଧଗମ୍ୟ, ଆମ ପାଇଁ ବେଶୀ ସହଜ, ସେଟା
4: କହିବା,
3: କିନ୍ତୁ ଆମେ ତାକୁ ନେଗ୍ଲେକ୍ଟ କରିଛୁ। ସେଥିପାଇଁ ସରକାର କ'ଣ କରିଛନ୍ତି ନୂତନ ଶିକ୍ଷାନୀତିରେ, ଜାତୀୟ ଶିକ୍ଷାନୀତିରେ, ଯେ 5+3+3+4 ଏମିତି କରି ବ୍ୟବସ୍ଥା କଲେ। ଏଇ ଯେଉଁ 5 ପ୍ରଥମରେ ହେଲା ଯେଉଁ ଫାଉଣ୍ଡେସନ କହୁଛୁ, ଫାଉଣ୍ଡେସନରେ ଆପଣ କହୁଛୁ ପ୍ରି ସ୍କୁଲ ଯେଉଁଟା 3 ଇୟର୍ସ, ଆଗରୁ କ'ଣ ଥିଲା ତାକୁ ଅନ୍ୟ ନର୍ସରୀ, ପ୍ରି ନର୍ସରୀ ଏମିତି କରି କରୁଥିଲେ ଇଂଲିଶ ସିଷ୍ଟମରେ, ତାକୁ ସରକାର କହିଲେ ଏବେ ଯେ ତାଙ୍କ ତାକୁ ପ୍ରି ସ୍କୁଲ, ଛୁଆମାନଙ୍କୁ ଆପଣ ଏନଗେଜ୍ ରଖନ୍ତୁ, ସେଇଟା କ୍ରିଏଟିଭ ପିରିୟଡ଼ଟା ଛୁଆମାନଙ୍କର, ତାଙ୍କର ସେଇଟା ବ୍ରେନ୍ ସବୁ ଫର୍ମ ହଉଥାଏ ସିଷ୍ଟମ ଗୁଡ଼ା, ତାକୁ ମାନେ ଖେଳ ମାଧ୍ୟମରେ ଆପଣ ବୁଝାନ୍ତୁ ତାଙ୍କୁ। ଯେତେବେଳେ ଆପଣ ବୁଝେଇବେ, ଯଦି 3 କି 4 ବର୍ଷର ଗୋଟେ ଛୁଆ ସେହି ବାଟିକାରେ ଅଛି, ପ୍ରି ସ୍କୁଲରେ ଅଛି, ସେହି ଟାଇମ୍ରେ ଟିଚରମାନେ ଯାଇକରି ଇଂଲିଶରେ ହିନ୍ଦୀରେ ଖାଲି ବଡ଼ ବଡ଼ ବଡ଼ ବଡ଼ ହେବେ, ଆଉ ଛୁଆଟା ଆସିକରି ଘରେ ମା ବାପା ସାଙ୍ଗେ କଥା ହଉଥିବ ଓଡ଼ିଆରେ, ଆମେ ଦେଖିବାର କଥା ଯେ ଆମେ କେଉଁ ପ୍ରକାର ଷ୍ଟୁଡେଣ୍ଟମାନଙ୍କୁ ବେଶୀ ଆଗକୁ ନେବାକୁ ଚାହୁଁଛୁ, ଯେଉଁମାନେ ଗାଁରେ ରହୁଛନ୍ତି, ଯେଉଁମାନେ ଫାଷ୍ଟ ଜେନେରେସନ୍ ଲର୍ଣ୍ଣର୍ସ, ଯେଉଁମାନଙ୍କ ମା ବାପା ବି ଭଲକି ପାଠ ପଢ଼ି ନାହାନ୍ତି, ତାଙ୍କ ଉପରେ ବେଶୀ ଧ୍ୟାନ ଦେବାର ଅଛି। ଯେଉଁମାନେ ତ ଇଂଲିଶ ଏଜୁକେଟେଡ଼, ଯେଉଁମାନେ ଅର୍ବାନ୍ ସେଣ୍ଟର୍ରେ ଅଛନ୍ତି, ଭଲ ଜବ୍ କରୁଛନ୍ତି, ତାଙ୍କ ପାଇଁ ସବୁ ସୁବିଧା
4: ଅଛି।
3: ତ ଗୋଟେ ଗାଁର ଗୋଟେ ଛୁଆଟିକୁ ଆପଣ ଯଦି ଇଂଲିଶରେ ହିନ୍ଦୀରେ ଖାଲି ପଢ଼େଇବେ, ସେ ବୁଝିପାରୁନଥିବ, ତ ସେ କ'ଣ କରିବ, ଘୋଷିବ, ବୁଝି ନ ପାରିଲା ମାନେ ଘୋଷିବ, କାହିଁକି ମାନେ ଆର ପଟେ ଆପଣ କ'ଣ ରଖିଛନ୍ତି ନା 99%

0: କେତେ ପିଲା ଆମ ସିଷ୍ଟମରୁ ବାହାରିକି ସୁସାଇଡ୍ କଲେଣି, କେତେ ପିଲା ବିଲକୁଲ ଚାକିରି ଚାହୁଁଛନ୍ତି ବା କରିବାର କ୍ୟାପାବିଲିଟି ଅଛି କିନ୍ତୁ ପାଇପାରୁନାହାନ୍ତି, କେତେ ପିଲାଙ୍କର ପାଖରେ ଇନଫର୍ମେସନ୍ ବିଲକୁଲ ନାହିଁ, କେତେ ପିଲା ପାଠ ଜାଣିଛନ୍ତି କିନ୍ତୁ ଇଂଲିଶ ହିନ୍ଦୀ ଜାଣିନାହାନ୍ତି ବୋଲି ଚାକିରି ପାଉନାହାନ୍ତି ଇଣ୍ଟରଭ୍ୟୁରେ, ଆମେ ତାର ଫିଗର୍ସ କ'ଣ ବାହାର କରୁଛୁ? ଆମେ କରୁନାହୁଁ,
1: ତାର ଡାଟା ଆମ ପାଖରେ
0: ନାହିଁ, କାହିଁକି ମାନେ ଆମେ ସମସ୍ତେ ସେଇ ସିଷ୍ଟମରେ ଇଂଲିଶ
1: ସିଷ୍ଟମ
0: ଯେ ଖାଲି ଆମକୁ 99% ମାର୍କ ହେଲେ ଘୋଷିକିରି କେମିତି ଆମ ପରୀକ୍ଷାରେ ଲେଖିଦେବା ଯେମିତି ଅଧିକ ସେଇ ସିଷ୍ଟମରେ ଅଛୁ, ତ ଲୋକ କରପ୍ଟ ହେବେ ସେଇ ସିଷ୍ଟମରେ ଯେ ଆସିବ, କାହିଁକି ତାର ପ୍ରଭାବ ତ ପଡ଼ି ନାହିଁ, କ'ଣ ଭଲ କ'ଣ ଖରାପ ଅନ୍ୟମାନଙ୍କୁ ସେଥିପାଇଁ ଏଇ ସିଷ୍ଟମରେ ହେଇଛି। ତ ଏଇ ଯେଉଁ 5+3+3+4 ହେଇଛି, ତ ଫାର୍ଷ୍ଟ 5 ଇୟର୍ସ ହେଲା ଆପଣଙ୍କର 3 ଇୟର୍ସ ହେଲା ପ୍ରି ସ୍କୁଲ, 1 and 2 ଏଇଟା ଫାଉଣ୍ଡେସନରେ ଗଲା, ଦେନ୍ ଆପଣଙ୍କର 6, 7, 8 ଯେଉଁଟା ଆପଣ ଗଲା ଡେଭଲପମେଣ୍ଟ ଷ୍ଟେଜ୍ରେ, ଦେନ୍ ଆପଣଙ୍କର 9-12 ଇଣ୍ଟରମିଡ଼ିଏଟ୍ ମିଡିଲ୍ ଷ୍ଟେଜ୍ଟା ଯେଉଁଟା, ଏଇଟାକୁ ଭାଗ କରାହେଇଛି 9, 10 and 11, 12
1: କରିକି।
0: ତ ଏହାଦ୍ୱାରା କ'ଣ ହେବ, ସେ ଫ୍ଲେକ୍ସିବିଲିଟିଟା ଆସିବ, ଛୁଆମାନେ ଧୀରେ ଧୀରେ ମଦର ଟଙ୍ଗକୁ ସେଥିରେ ଏମ୍ଫାସିସ୍ ଦିଆହେଇଛି ଯେ ଆଜ୍ ଫାର୍ ଆଜ୍ ପ୍ରାକ୍ଟିକେବୁଲ କମ୍ ସେ କମ୍ 5 କ୍ଲାସ୍ 6 କ୍ଲାସ୍ ପର୍ଯ୍ୟନ୍ତ ଛୁଆମାନଙ୍କୁ ମଦର ଟଙ୍ଗରେ ପଢ଼ାଯାଉ, ସୋ ଦେଟ୍ ସେମାନେ ବୁଝିପାରିବେ ନିଜର ଓନ୍ ଲାଙ୍ଗୁଏଜ୍କୁ, ନିଜର ମାଆର ଲାଙ୍ଗୁଏଜ୍କୁ, ନିଜର ଓନ୍ ଏରିଆର ଲାଙ୍ଗୁଏଜ୍କୁ ସେମାନେ ବୁଝିପାରିବେ ଜାଣିପାରିବେ, ତାହେଲେ ସେ ଆପ୍ରିସିଏଟ୍ କରିପାରିବେ। ସେଥିପାଇଁ ଏହି ପଲିସିଟା ଭାରି ଗୁରୁତ୍ୱପୂର୍ଣ୍ଣ।
1: ଆଜ୍ଞା ସାର୍, ବିଦ୍ୟାଳୟ ଶିକ୍ଷାରେ ଅଭିଜ୍ଞତା ଭିତ୍ତିକ ଏବଂ କୌଶଳ ଭିତ୍ତିକ ଶିକ୍ଷାକୁ କିପରି ଗୁରୁତ୍ୱ ଦିଆଯାଇଛି, ଆଉ ଆଜିକାଲି ତ ହେଉଛି ଡିଜିଟାଲ ପ୍ରଯୁକ୍ତି ବିଦ୍ୟାର ଯୁଗ, ଏବଂ ଶିକ୍ଷା କ୍ଷେତ୍ରରେ ଏହି ଡିଜିଟାଲ ପ୍ରଯୁକ୍ତିର ଭୂମିକାକୁ ନୀତି କିପରି ଦେଖୁଛି?
0: ଆପଣ ଦେଖନ୍ତୁ, ମୁଁ ଯେମିତି କହିଲି ଆମର ଏବେ ମୁଖ୍ୟ ଉଦ୍ଦେଶ୍ୟ କ'ଣ, ଏବେ ମୁଖ୍ୟ ଉଦ୍ଦେଶ୍ୟ ହେଲା 2047 କେମିତି ଆମେ ବିକଶିତ ଭାରତ କରିବାର ଅଛି, ତା ପୂର୍ବରୁ 2036 ଆମେ ବିକଶିତ ଓଡ଼ିଶା ବି କରିବାର ଅଛି, ଓଡ଼ିଶାକୁ 100 ବର୍ଷ ହେବ, 2047 ଭାରତକୁ 100 ବର୍ଷ ହେବ। ତାହେଲେ ଆମେ କେମିତି କରିବା ତାକୁ, ଯେଉଁ ଆମର ଅନରେବଲ୍ ପ୍ରାଇମ୍ ମିନିଷ୍ଟର କହିଲେ ଯେ 2047 ସୁଦ୍ଧା ଆମେ ବିକଶିତ ଭାରତ କରିପାରିବା, କରିପାରିବା ନିହାତି, କିଛି ଅସମ୍ଭବ ନୁହଁ। ଯେଉଁ ଲୋକମାନେ ହସୁଛନ୍ତି ତାଙ୍କୁ ମୁଁ କହୁଛି ନା ହେଇପାରିବ, ଏଥିରେ ହସିଲେ ହେବ ନାହିଁ, ପସିବୁଲ। ତାହେଲେ କେମିତି ହେଇପାରିବ, ତାର 2ଟା ଦିଗ ଅଛି। ପ୍ରଥମ ଦିଗ ହେଲା ଯେ ଆମକୁ ଇନକମ୍ ଦିଗ, ଯେଉଁ ଆମେ କ୍ୱାଣ୍ଟିଟେଟିଭ ପାର୍ଟ କହୁଛୁ ସଂଖ୍ୟାରେ, ଯେ ଆମକୁ ଏବେ ଆମେ ଅଛୁ $4 trillion ଇକୋନୋମି, $4 trillion, ଆମକୁ ବିକଶିତ ଭାରତ ହେବା ପାଇଁ $30 trillion ଦରକାର, ଆମ ପାଖରେ ଆଉ 21 ବର୍ଷ ସମୟ ଅଛି। ପ୍ରତିବର୍ଷ ଯଦି ଆମେ 1.14 trillion ଯଦି ଏଡ୍ କରିବା ଇନକମ୍, ଯେଉଁଟାକି କୁହାଯିବ 8.2% ମୁଣ୍ଡ ପିଛା ଆୟ ଯଦି ବୃଦ୍ଧି ହେବ, ତାହେଲେ ଆମେ ସେ ଜାଗାକୁ ପହଞ୍ଚିଯିବା। ଇଣ୍ଡିଆ ଏବେ ସେ 7.9-8 ଏମିତି ଗ୍ରୋ କରୁଛି ଲାଷ୍ଟ 20 ଇୟର୍ସ ହେଲାଣି, ତ ଆଗାମୀ ଦିନରେ ବି ଭାରତ ସେ 8.2% ମୁଣ୍ଡ ପିଛା ଆୟ ପାଇଯିବ, ସେଥିରେ କିଛି ସମସ୍ୟା ନାହିଁ, ହେଇଯିବ। ଆମେ ଯେମିତି କାମ କରୁଛୁ, ଏତେ ସବୁ ଠିକ୍ ଗଲା, ଆନ୍ତର୍ଜାତିକ କ୍ଷେତ୍ରରେ ସବୁ ଠିକ୍ ଗଲା, ଆମେ ପହଞ୍ଚିଯିବା ସେଠି। ସବୁଥିରୁ ବଡ଼ କଥା ହେଲା ଆମକୁ କ୍ୱାଲିଟେଟିଭ ପାର୍ଟକୁ ଦେଖିବାର ଅଛି। ଆପଣ ଯଦି ଦେଖିବେ ଯେ ହ୍ୟୁମାନ୍ ଡେଭଲପମେଣ୍ଟ ଇଣ୍ଡେକ୍ସ, ଯେଉଁ କାମ କହୁଛି କି ମାନବ ବିକାଶର ସୂଚକାଙ୍କ, ସେଥିରେ ଏବେ ବି ଆମେ 130-131 ନମ୍ବରରେ ଅଛୁ।
1: ଆଚ୍ଛା,
0: ମାନବ ବିକାଶ କ'ଣ ଦେଖାଏ? ମାନବ ବିକାଶ ଦେଖାଏ ଯେ ଗୋଟେ ଲୋକକୁ ବିକଶିତ ବା ଗୋଟେ ସୋସାଇଟି ଦେଶକୁ ବିକଶିତ କେତେବେଳେ କହିବା ଆମେ, 3ଟା ଜିନିଷ ଥିଲେ କହିବା। ପ୍ରଥମ କଥା ହେଲା ଯେ ଦୀର୍ଘାୟୁ ହେବା କଥା ଲୋକମାନେ
1: ସ୍ୱାସ୍ଥ୍ୟଗତ ହିସାବରେ,
0: ୟେସ୍, କ୍ୱାଲିଟି ଅଫ୍ ଲିଭିଂ। ତ ଆପଣ ଯଦି ସବୁ ଜ୍ଞାନ ଥିବ, ଆପଣଙ୍କ ପାଖରେ ସବୁ ଗୁଣ ଭଲ ଥିବ, କିନ୍ତୁ ଆପଣ ଯଦି କମ୍ ସମୟ ବଞ୍ଚିଲେ ଲାଭ କ'ଣ ହେବ ସୋସାଇଟି, କାହାକୁ ହେବନି। ତ ପ୍ରଥମ କଥା ହେଲା ଲଙ୍ଗ୍ ଲାଇଫ୍ ହେବାର ଜରୁରୀ, ଯେଉଁପାଇଁ ଭଲ ଆମର କ୍ୱାଲିଟେଟିଭ୍ ଲିଭିଂ ଦରକାର। ଦ୍ୱିତୀୟ କଥା ହେଲା ଏଜୁକେସନ୍ ବା ନଲେଜ୍ ରହିବାର ଜରୁରୀ ଆପଣଙ୍କୁ। ତୃତୀୟରେ ହେଉଛି ଷ୍ଟାଣ୍ଡାର୍ଡ ଲିଭିଂ, କିଛି ପଇସା ଆପଣଙ୍କର ଇନକମ୍ ଆର୍ନିଂ ନିହାତି ଜରୁରୀ। ଏ 3ଟା ଜିନିଷ ହେଲେ ହେବ। ଏଇ 3ଟା ଜିନିଷ ଯେତେବେଳେ ଆମେ ନେଇକି ଆମେ ଗୋଟେ ସୂଚକାଙ୍କ ତିଆରି କରୁଛୁ, ଏବେ ବି ସୂଚକାଙ୍କରେ ଆମେ ତଳେ ଅଛୁ। ଏଇଟା ଏବେ 5-10 ବର୍ଷର କଥା ନୁହଁ, ଏଇଟା ସେ ଇଣ୍ଡିପେଣ୍ଡେନ୍ସ ପରେ ଆମେ ଯେଉଁ ମେଥଡ୍, ଆମେ ଯେଉଁ ପଲିସି ଆମେ ଆଣିଥିଲେ, ନଲେଜ୍ ସିଷ୍ଟମରେ ସେ 99% ମାର୍କ ସିଷ୍ଟମରେ ବସି ବସି ଆସି ଆସି ପ୍ରଭାବ ପାର୍ଟକୁ ଆମେ ଓମିଟ୍ କରିଦେଇଛୁ। ତ ଏବେ ବି ଆମେ 130ରେ ଅଛୁ, ନମ୍ବର ୱାନ୍। ଆପଣ ଯଦି ଦେଖିବେ କରପ୍ସନ୍ ଇଣ୍ଡେକ୍ସ ଗୋଟେ ବାହାରେ, ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ବାହାର କରେ ପ୍ରତିବର୍ଷ, କରପ୍ସନ୍ ଇଣ୍ଡେକ୍ସରେ ଆମ ଦେଶର ନମ୍ବର ହେଲା 93।
1: ଆଜ୍ଞା,
0: ମାନେ 92ଟା କଣ୍ଟ୍ରି ଅଛନ୍ତି ପୃଥିବୀରେ ଯେଉଁମାନେ ଯେଉଁ ଜାଗାରେ ଆମଠୁ ବହୁତ କମ୍ କରପ୍ସନ୍ ହୁଏ କିମ୍ବା କରପ୍ସନ୍ ବିଲକୁଲ ହୁଏ ନାହିଁ।
1: ଆଚ୍ଛା,
0: ମୁଁ ଯେଉଁ ଫାର୍ଷ୍ଟ ଏକ୍ଜାମ୍ପଲ୍ ଦେଉଥିଲି, ତ ଆମେ ଯଦି 99% ବାଲାଙ୍କୁ ବାହାର କରୁଛୁ ଟ୍ୟୁସନ୍ ପରି ବା ପାଠ ପଢ଼େଇ ଯାହା ଯାହା କରିକି ବାହାର କରୁଛୁ, ଯଦି ଫେରେ କରପ୍ସନ୍ କରୁଛନ୍ତି ସେମାନେ ଯାଇକରି ଅନ୍ୟମାନଙ୍କୁ ତାଡ଼ନା ଦେଉଛନ୍ତି, ତାହେଲେ ଆମେ ଏତେ ସଂଖ୍ୟା କାହିଁ ଖସିଲା ତଳକୁ? ତାହେଲେ ଗୁଣରେ କୋଣ ନା କୋଣ ଜାଗାରେ ଆମେ ମାଡ଼ ଖାଇଛୁ ଏଇ ପୁରୁଣା ଶିକ୍ଷା ବ୍ୟବସ୍ଥା ପାଇଁ। ତୃତୀୟ କଥା ହେଲା, ଆପଣ ଯଦି ୱାର୍ଲଡର ହ୍ୟାପିନେସ୍ ଇଣ୍ଡେକ୍ସ ଦେଖିବେ, ପ୍ରତିବର୍ଷ ହ୍ୟାପିନେସ୍ ଇଣ୍ଡେକ୍ସ ବାହାରେ, ହ୍ୟାପିନେସ୍ ଇଣ୍ଡେକ୍ସରେ ଆମର ନମ୍ବର ହେଲା 117
1: ସାରା ପୃଥିବୀରେ।
0: 116ଟା କଣ୍ଟ୍ରି ଅଛନ୍ତି ଯେଉଁମାନେ ଆମଠୁ ବେଶୀ ଖୁସି ସେଇ ଲୋକ ଗୁଡ଼ାକ, ତାହେଲେ ଆମ ପାଖରେ ଦୀର୍ଘାୟୁ ନାହିଁ, ମାନବ।

0: ବିକାଶରେ ଆମେ ତଳେ ଅଛୁ, ଆମ ଲୋକ ଖୁସି ନାହାନ୍ତି ଯେତିକି ହେବା କଥା। ଆଉ ତୃତୀୟ ଜିନିଷ ହେଲା କରପ୍ସନ୍ ବି ଏଠି ଲୋକ କରୁଛନ୍ତି ପାଠଶାଠ ପଢ଼ିକି ମଧ୍ୟ
1: ଶିକ୍ଷା,
0: ତାର ଅର୍ଥ ଗୁଣରେ ଆମର ନାହିଁ। ଏ ଗୁଣଟା ପରିବର୍ତ୍ତନ ଖାଲି ସରକାର କରିପାରିବେନି, ଆମେ ସବୁବେଳେ ଦୋଷ ଦେଉଛେ ସରକାର ଇଏ କଲେନି ଇଏ କଲେନି ସେ କଲେ, ଏଇଟା ସବୁ ବ୍ୟକ୍ତିଗତ ଜିନିଷ। ବ୍ୟକ୍ତି ହିଁ ରାଷ୍ଟ୍ରକୁ ନିର୍ମାଣ କରେ ନା, ତ ବ୍ୟକ୍ତି ଠିକ୍ ହେବାର ଅଛି। ତ ବ୍ୟକ୍ତି କାହିଁକି ଠିକ୍ ହେଇପାରିନଥିଲା ଏପର୍ଯ୍ୟନ୍ତ, ଆମେ ସେହି ଏଜୁକେସନ ସିଷ୍ଟମ
1: କରୁଥିଲି
0: ଯେଉଁଥିରେ କି ଆମେ ଖାଲି ଇଂଲିଶ ଏଜୁକେସନ 99% ମାର୍କ ଆଉ କେମିତି ଗୋଟେ ଭଲ ଚାକିରି କରିବା ସେହି ଉପରେ ଧ୍ୟାନ ଥିଲା।
1: ପିଲାଟି ବେଳରୁ ବହୁତ ପ୍ରେସର ବି ରହୁଛି ସାର କି ବଡ଼ ହେଲେ କ'ଣ ହବ, ଡାକ୍ତର ହବ, ଇଞ୍ଜିନିୟର ହବ, ଇଏ ହବ, ସେ ମାର୍କ ଉପରେ ହିଁ ପ୍ରାଧାନ୍ୟ ଦିଆଯାଉଛି।
0: ସେଇଟା ଖାଲି ସେ ପ୍ରାଧାନ୍ୟ ଥିଲା, ତ ସେଥିପାଇଁ ଏ ସମସ୍ୟା ଉପୁଜିଛି। ତ ଏବେ ଯୋଉ ଆମେ ତାକୁ ଯେ ଟ୍ରାନ୍ସଫର୍ମ କରିବା, ମୁଁ ଯେମିତି କହିଲି କି ସ୍କିଲ ବି ଦରକାର, ନଲେଜ ସାଙ୍ଗରେ ଆଉ ଆଟିଚ୍ୟୁଡ଼ ବି ଦରକାର। ତ ସ୍କିଲ ଯୋଉ ଆପଣ ଦେବେ ପିଲାମାନଙ୍କୁ, କୌଶଳ ଦେବେ, କେଉଁ ପ୍ରକାର ସ୍କିଲ ଦେବେ, ଯୋଉ ସ୍କିଲଟା ପ୍ରଯୁଜ୍ୟ ବର୍ତ୍ତମାନ ସମୟରେ 1960-1970 ସିଷ୍ଟମ ନାହିଁ, ଏବେ ଇଭେନ 1980-90 ସିଷ୍ଟମ ବି ନାହିଁ, ଆମେ ଯେତେବେଳେ ପାଠ ପଢ଼ୁଥିଲୁ। ଆଜିକାଲି ଡିଜିଟାଲ ଦୁନିଆର ଏଆଇର ଜମାନା, କ୍ୱାଣ୍ଟମ କମ୍ପ୍ୟୁଟିଂର ଜମାନା ଏବେ, ତ ଆମେ ଏମିତି ଶିକ୍ଷା ଦେବା କଥା ପିଲାମାନଙ୍କୁ ଯେଉଁମାନେ କି ଡିଜିଟାଲି କମ୍ପିଟେଣ୍ଟ ହେବେ। କାହିଁକି କମ୍ପିଟେନ୍ସି ଡିପେଣ୍ଡ କରୁଛି ତିନି ଫ୍ୟାକ୍ଟର ଉପରେ, ମୁଁ କହିଲି ନଲେଜ, ସ୍କିଲ ଏବଂ
1: ଆଟିଚ୍ୟୁଡ଼।
0: ଏ ତିନିଟା ଯାହାର ଅଛି ସେ କମ୍ପିଟେଣ୍ଟ, ତାଙ୍କୁ 99% ମାର୍କ ପାଇଲା ପିଲା ଆମକୁ ଦରକାର ନାହିଁ, ଆମକୁ କମ୍ପିଟେଣ୍ଟ ହ୍ୟୁମାନ ରିସୋର୍ସ ଦରକାର, ଯିଏକି ଭଲ ପିଲା ହେଇଥିବ, ଭଲ ପାଠ ବି ପଢ଼ିଥିବ ଆଉ ତା ପାଖରେ କୌଶଳ ବି ଥିବ, କାମ ବି କରିପାରୁଥିବ। ତ ଏଇ ନୂତନ ଶିକ୍ଷାନୀତି ସରକାର ଏମିତି ତିଆରି କରିଛନ୍ତି ଯେଉଁଟାକି ଏଇ ସମସ୍ୟାକୁ ଦୂର କରିବ, ଯେ ଆମେ କେମିତି ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସରେ ଆଗକୁ ବଢ଼ିପାରିବା, କରପ୍ସନ୍ ଇଣ୍ଡେକ୍ସରେ ଆମେ ଇମ୍ପ୍ରୁଭ କରିବା, ଏବେ କମିବ, ସରକାର ବହୁତ ସେଥିରେ ଧ୍ୟାନ ଦେଉଛନ୍ତି, ବହୁତ ପ୍ରୋଗ୍ରାମ କରୁଛନ୍ତି ଏବେ। ଆଉ ତୃତୀୟ ଜିନିଷ ହେଲା କେମିତି ଲୋକ ବେଶୀ ଖୁସି ରହିବେ, ଯେମିତିକି ବାରମ୍ବାର ପ୍ରଧାନମନ୍ତ୍ରୀ ଆମର କୁହନ୍ତି ଇଜ୍ ଅଫ୍ ଡୁଇଂ ବିଜନେସ୍, ଇଜ୍ ଅଫ୍ ଲିଭିଂ, କେମିତି ସବୁ ଜିନିଷକୁ ପ୍ରୋସିଜରାଲି ଆପଣ ସିମ୍ପ୍ଲିଫାଏ କରିବେ, ତ ସେମିତି ହେଲେ ମାନେ ହବ। ତ ତା ପାଇଁ ଡିଜିଟାଲ କମ୍ୟୁନିକେସନ ଦରକାର, ନ୍ୟୁ ଟେକ୍ନୋଲୋଜି ଦରକାର, ତ ଏଇ ଟେକ୍ନୋଲୋଜି ବି ଏଇ ନ୍ୟୁ ଏଜୁକେସନ ପଲିସି ତା ପାଇଁ ବହୁତ ଧ୍ୟାନ ଦିଆଯାଇଛି। ଏଥିରେ ସ୍ମାର୍ଟ କ୍ଲାସରୁମ୍ କଥା ଆପଣ କୁହନ୍ତୁ, ଏଆଇ ଇଣ୍ଟିଗ୍ରେସନ କଥା,
1: ଆଜିକାଲି ସବୁ କ୍ଲାସ ପିଲାଙ୍କ ପାଇଁ ସ୍ମାର୍ଟ କ୍ଲାସରୁମ୍ ହେଇଯାଇଛି ସବୁ ବିଦ୍ୟାଳୟରେ
0: ଦରକାର। ତ ଆପଣଙ୍କ ପାଖରେ ଯଦି ଇନଫର୍ମେସନ ପ୍ରପର୍ଲି ପହଞ୍ଚିଲା, ଆପଣଙ୍କ ପାଖରେ ଇନଫର୍ମେସନ ସବୁ ଯଦି ଅଛି ଠିକ୍ ଟାଇମ୍, ଦେନ୍ ଆପଣ ପ୍ରପର୍ ଡିସିଜନ ନେଇପାରିବେ ଆଉ ଆପଣ ଅନ୍ୟମାନଙ୍କ ସାଙ୍ଗେ କମ୍ପିଟ୍ କରିପାରିବେ। ଏଥିପାଇଁ ଡିଜିଟାଲ ଏଜୁକେସନର ବି ପ୍ରାବଧାନ
1: ଶିକ୍ଷାନୀତିରେ କରାଯାଇଛି। ଆଜ୍ଞା ସାର୍, ଉଚ୍ଚଶିକ୍ଷା କ୍ଷେତ୍ରକୁ ଯଦି ଆମେ ଦେଖିବା, ଏହି ନୀତି କେଉଁ ପ୍ରମୁଖ ସଂସ୍କାର ଆଣିଛି ଏହି କ୍ଷେତ୍ରରେ, ଉଚ୍ଚଶିକ୍ଷା କ୍ଷେତ୍ରରେ, ଏବଂ ବହୁ ବିଷୟକ ଶିକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀମାନଙ୍କୁ କିପରି ଭାବରେ ଉପକୃତ କରୁଛି?
0: ଆପଣ ଦେଖିବେ, ଯଦି ଉଚ୍ଚଶିକ୍ଷା କଥା କହିବି, ବହୁତ ବଡ଼ ସଂସ୍କାର ଆଣିଛି ନୂତନ ଶିକ୍ଷାନୀତି, ଉଚ୍ଚଶିକ୍ଷା କ୍ଷେତ୍ରରେ ବହୁତ ବଡ଼ ସଂସ୍କାର ଆଣିଛି, ଆଗାମୀ ଦିନରେ ଏହାର ପ୍ରଭାବ ଦେଖିବେ ବହୁ ଜୋରରେ ପଡ଼ିବ, ଆଉ ନିହାତି ଉନ୍ନତି ହେବ, ଆମର ଦେଶର ବିକାଶ ହେବ। ଗୋଟେ କଥା ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ଗୋଟେ ପଞ୍ଚକୋଶ ଥିଓରି ଅଛି ଯେଉଁଟାକି ତୈତ୍ରୀୟ ଉପନିଷଦରେ, ତ ପଞ୍ଚକୋଶ ଥିଓରି କ'ଣ କହେ, ଯେ ଆମର ପାଞ୍ଚଟା କୋଶ ଥାଏ, ତ ପ୍ରଥମ ଆମେ କହୁଛୁ ଯେ ଅନ୍ନମୟ କୋଷ, ତ ପ୍ରଥମ ଖାଦ୍ୟ ଆମକୁ ନିହାତି ଦରକାର, କାହିଁକି ଆମେ ଫିଜିକାଲ ବଡିକୁ ଫାର ବଞ୍ଚେଇବାର ଅଛି, ତ ଖାଲି ବଡି ବଞ୍ଚିଲେ ତ ହେବ ନାହିଁ, ତା ପାଇଁ କ'ଣ ଏନର୍ଜି ଦରକାର, ତା ଆମେ କହୁଛୁ ପ୍ରାଣମୟ କୋଷ, ତାର ତ ବ୍ୟାୟାମ ବି ଦରକାର, ପ୍ରାଣାୟମ ବି ଦରକାର, ସେସବୁ ବି ଦରକାର, ପ୍ରପର୍ଲି କେମିତି ଫଙ୍କସନ୍ କରିବ ବଡି ପାର୍ଟସ। ତୃତୀୟ ହେଲା ବିଜ୍ଞାନମୟ କୋଷ, ତାର ତ କ'ଣ ଆପଣଙ୍କର ଲଜିକ୍, ଆପଣଙ୍କ ୱିଜଡମ୍, ଏଇଟା ବି ଦରକାର, ଇଣ୍ଟେଲେକ୍ଚୁଆଲ ଦରକାର, ଇଣ୍ଟେଲେକ୍ଟ ଦରକାର। ତାପରେ ଅଛି ମନମୟ କୋଷ, ମନମୟ କୋଷ ଇମୋସନ, ଆପଣଙ୍କ ଷ୍ଟେଟ୍ ଅଫ୍ ମାଇଣ୍ଡ, ମେଣ୍ଟାଲ ହାପିନେସ୍ ବା ମେଣ୍ଟାଲ ଷ୍ଟେଟ୍, ଏସବୁ ବି ଜରୁରୀ, କେମିତି ଅଛି ଆମେ ସେଟା ବୁଝୁନୁ କିଏ। ଆମେ ଫାଇନାଲି ହଉଛି ଆମର ଆନନ୍ଦମୟ କୋଷ, ଯେ କେମିତି ସେ ଖୁସିରେ ହବ ଅଲଟିମେଟଲି, ସଚିତ ଆନନ୍ଦ ଯୋଜନା ଆମର କୁହାଯାଏ ଆମ ଶାସ୍ତ୍ରରେ, ଯେ ଅଲଟିମେଟଲି ଆମର ଆମର ମୁଭମେଣ୍ଟ ହଉଛି ଟୁୱାର୍ଡସ୍ ହାପିନେସ୍, କେମିତି ଖୁସିରେ ରହିବା। ତ ଏଥିପାଇଁ ଆମ ନିଜର ଆମର ଇଣ୍ଡିଆନ ନଲେଜ ସିଷ୍ଟମରେ କୁହାହେଇଛି, ଆମର ବେଦ ଉପନିଷଦରେ ଲେଖା ହେଇଛି ଯେ ସତ୍ ଚିତ୍ ଆନନ୍ଦ, ଅଲଟିମେଟଲି ଆମେ ଯଦି ଠିକ୍ ରାସ୍ତାରେ ଯିବା, ଆମର ଅଲଟିମେଟ୍ ଅବଜେକ୍ଟିଭ୍ ହେଉଛି କେମିତି ଆମେ ଆନନ୍ଦ ପାଇବା,
1: ଆନନ୍ଦମୟ।
0: କୋଉ କ୍ଲାସରୁମ୍ରେ ଏଇଟା ପଢା ହେଉଛି କି
1: ନା,
0: ଆମେ ଖାଲି ଗୋଟେ ଷ୍ଟୁଡେଣ୍ଟକୁ ଗୋଟେ ଷ୍ଟୁଡେଣ୍ଟ ହିସାବରେ ଦେଖୁ,
1: ପାଠ୍ୟପୁସ୍ତକରେ ଯାହା ଅଛି ସେଇ ହିସାବରେ
0: ସେମିତି ଆମେ ଦେଖୁଥିଲୁ।
1: ଆଜ୍ଞା,
0: ଏବେ ନ୍ୟୁ ଏଜୁକେସନ ପଲିସି କହୁଛି ଯେ ତୁମେ ଏମିତି ଗୋଟେ ଆଟମସ୍ଫିୟର କ୍ରିଏଟ୍ କର ସେ ଶିକ୍ଷାନୁଷ୍ଠାନରେ, ହାୟର ଏଜୁକେସନରେ, ଯେଉଁଠିକି ଗୋଟେ ଷ୍ଟୁଡେଣ୍ଟର ହୋଲିଷ୍ଟିକ୍ ଡେଭଲପମେଣ୍ଟ ହେବ, ତାକୁ କହୁଛନ୍ତି ହୋଲିଜମ୍, ସେଇଟା ହେଲେ ଯାଇ ଆପଣ ଆଉଟକମ୍ ବେସ୍ଡ ଏଜୁକେସନକୁ ଯିବେ। ଦ୍ୱିତୀୟ କଥା ହେଲା ସେଇଟା ଆପଣ କେମିତି କରିବେ, ଧରାଯାଉ ଗୋଟେ ଷ୍ଟୁଡେଣ୍ଟ ଅଛି ପ୍ଲସ୍ ଥ୍ରୀ ଫାର୍ଷ୍ଟ ଇୟର୍ ସେ ଆଡମିସନ୍ କଲା, ବର୍ଷେ ପାଠ ସାରୁସରୁ ତାର ଘରେ ଏମିତି ପ୍ରୋବ୍ଲେମ୍ ହେଲା, ଫାଇନାନ୍ସିଆଲ କ୍ରାଇସିସ୍ ହେଲା, କିଛି ହେଲା ବା ସୁବିଧା ହେଲା ନାହିଁ, ପାଠ ଛାଡ଼ିଦେଲା, ଡ୍ରପ୍ ଆଉଟ୍ ହେଇଯାଉଥିଲା, ତାକୁ ଆମେ କହୁଛୁ ଗ୍ରସ୍ ଏନ୍ରୋଲମେଣ୍ଟ ରେସିଓ। ଆପଣ ଯଦି ଏବେ ଜିଆର୍ ଦେଖିବେ, ଆମର ଜି ଆର୍ ଏବେ 27% ଅଛି। ତାର ଅର୍ଥ 18-23 ବର୍ଷ ବୟସର ଯେତିକି ପିଲା ଆଉ ଝିଅ ଅଛନ୍ତି, ମାନେ ୟଙ୍ଗ ପିଲା 18-23, ଏହି ବର୍ଷର 100 ପିଲାରୁ ମାତ୍ର 26-27 ପିଲା ହିଁ ହାୟର ଏଜୁକେସନ୍କୁ ଆସୁଛନ୍ତି।
1: ଆଚ୍ଛା,
0: ବାକି 73-74 ପିଲା ଗଲେ କୁଆଡ଼େ,
1: ଡ୍ରପ୍ଆଉଟ୍ ହେଇଯାଉଛନ୍ତି।
0: ତ ଡ୍ରପ୍ଆଉଟ୍ ଆରମ୍ଭରୁ ହେଇଯାଉଛନ୍ତି, ମାନେ ଲୋୟର କ୍ଲାସ୍ରୁ, କିମ୍ବା +3 ପିଜିକୁ ଆସିଲା ପରେ ଡ୍ରପ୍ଆଉଟ୍ ହେଉଛନ୍ତି। ତ ଧରାଯାଉ ଗୋଟେ ପିଲା ଫାର୍ଷ୍ଟ ଇୟର୍ ଆଡ଼ମିସନ୍ କଲା, ବର୍ଷେ ପରେ ଛାଡ଼ିଦେଲା, ସେ ଆଉ ବ୍ୟାକ୍ କରିପାରିବ ନାହିଁ। ଯେଉଁ ସିଷ୍ଟମ୍ ଥିଲା
1: ଯେଉଁଟା,
0: ଏବେ କ'ଣ ହେଇଛି, ଏବେ ମଲ୍ଟିପୁଲ୍ ଏଣ୍ଟ୍ରି ମଲ୍ଟିପୁଲ୍ ଏକ୍ଜିଟ୍ ସିଷ୍ଟମ୍ କରାହେଇଛି ନିଉ ଏଜୁକେସନ୍ ପଲିସିରେ। ଆପଣ ଯଦି ଫାର୍ଷ୍ଟ ଇୟର୍ରେ ଛାଡ଼ିଦେଲେ ଆପଣ ଗୋଟେ ଡିଗ୍ରୀ ନେଇପାରିବେ ସେ ଇନଷ୍ଟିଚ୍ୟୁସନ୍ରୁ, ତାକୁ ଆମେ କହୁଛୁ ସାର୍ଟିଫିକେଟ୍,
1: ଗୋଟେ ବର୍ଷ ସରିଛି ବୋଲି
0: ସାର୍ଟିଫିକେଟ୍ କୋର୍ସ ହେଇଗଲା। ଯଦି ଆପଣ 2 ବର୍ଷ କମ୍ପ୍ଲିଟ୍ କରିବେ ଆପଣଙ୍କୁ ଗୋଟେ ଡିପ୍ଲୋମା ସାର୍ଟିଫିକେଟ୍ ଦିଆହେବ, 2 ବର୍ଷ କରିଛି, ମାନେ ସେଇ ଯେଉଁ ବର୍ଷକେ 2 ବର୍ଷ ପଢ଼ିଥିଲା ସେଇଟା ୱେଷ୍ଟ ହେଲା, ଆପଣ ତାକୁ ରିକଗ୍ନାଇଜ୍ କଲେ। 3 ବର୍ଷ କଲେ ଆପଣଙ୍କୁ ଦିଆହେଲା
1: ଡିଗ୍ରୀ ସାର୍ଟିଫିକେଟ୍,
0: 4 ବର୍ଷ କଲେ ଆପଣଙ୍କର ଅନର୍ସ ୱିଥ୍ ରିସର୍ଚ୍ଚ ସାର୍ଟିଫିକେଟ୍ ମିଳିବ ତାକୁ। ଏତିକି ଫ୍ଲେକ୍ସିବିଲିଟି ଏବେ କରାହେଇଛି।
1: ନମ୍ବର 2,
0: ଯଦି ଆପଣ ଫାର୍ଷ୍ଟ ଇୟର୍ ପଢ଼ିକି ଛାଡ଼ି ଦେଇଛନ୍ତି କି ଅନ୍ୟ କିଛି ପ୍ରୋବ୍ଲେମ୍, ଆପଣ 2 ବର୍ଷ ଗ୍ୟାପ୍ ହେଇଗଲା ପଢ଼ିପାରିଲେ, ଆପଣ ଯେତିକି କ୍ରେଡିଟ୍ ଆର୍ନ କରିଥିବେ, ମାନେ ଯେତିକି ମାର୍କ ଆର୍ନ କରିଥିବେ, ସେଇଟା ପାଇଁ ଗୋଟେ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ କରାହେଇଛି, ତାକୁ ABC କୁହାହେଉଛି।
1: ଆଚ୍ଛା,
0: ପ୍ରତି ପିଲା ପାଇଁ ଗୋଟେ ଅପାର ଆଇଡି ସରକାର ତିଆରି କରିଛନ୍ତି, ତାହା କହୁଛି ୱାନ୍ ନେସନ୍ ୱାନ୍ ଆଇଡେଣ୍ଟିଫିକେସନ୍। ଏଇ ଯେଉଁ ସମସ୍ତେ ଆଇଡେଣ୍ଟି କାର୍ଡ଼ କରୁଥିଲେ, ୱାନ୍ ନେସନ୍
1: କରାହେଇଛି,
0: ତ ଆପଣ ସେ ଅପାର ଆଇଡି ଥ୍ରୁରେ ଗୋଟେ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ କ୍ରିଏଟ୍ ହେଇଛି। ଆପଣ ଫାର୍ଷ୍ଟ ଇୟର୍ ଯଦି ସପୋଜ୍ ଧର ସମ୍ବଲପୁରରେ କୌଣସି ଗୋଟେ ୟୁନିଭର୍ସିଟି ବା କଲେଜରେ ପଢ଼ିଛନ୍ତି, ଆପଣ ଯେତିକି ଯେତିକି ମାର୍କ ଆଣିକି ରଖିଛନ୍ତି, କ୍ରେଡିଟ୍ ଆର୍ନ କରିଛନ୍ତି, ସେଟା ଆପଣଙ୍କୁ ସେ ବ୍ୟାଙ୍କରେ ଜମା ହେଇଗଲା।
1: ଆଚ୍ଛା,
0: ଆପଣ ସେଇଟା ନେଇକି ସପୋଜ୍ ବର୍ଷକେ 2 ବର୍ଷ ଗୋଟେ ଚାକିରି କଲେ, ଘରେ ସମସ୍ୟା ଅଛି, 3 ବର୍ଷ ପରେ ଆସିକି ଆପଣ ଚାହିଁଲେ ମୁଁ ପୁଣି ଆକୁ ପାଠ ପଢ଼ିବି, ଆପଣ କୌଣସି ଗୋଟେ ଅନୁଷ୍ଠାନରେ ଆପଣ ଜଏନ୍
1: କରିପାରିବେ,
0: ଶିକ୍ଷାନୁଷ୍ଠାନରେ ଯେଉଁଠି ଆପଣଙ୍କ ଏଣ୍ଟ୍ରି ଥିବ, ତାର ନିୟମ କାନୁନ ହବ, ଗାଇଡ୍ଲାଇନ୍ ତିଆରି ହେଉଛି ସବୁ। ଆପଣ ଯେଉଁଠି ଆଡମିସନ୍ ଯାଇକି କଲେ, ସେହି ଯେଉଁ ଫାର୍ଷ୍ଟ ଇୟର୍ ଆପଣ ସାରିଥିଲେ ସେହି ମାର୍କେଟ ସେଠି ଆଡ୍ ହେଇଯିବ, ଆପଣ ସେକେଣ୍ଡ ଇୟର୍ ଷ୍ଟାର୍ଟ କରିବେ
1: ଆରମ୍ଭ ବଢ଼ିଆ।
0: ହଁ, କିନ୍ତୁ ପୁରୁଣା ସିଷ୍ଟମ୍ରେ କ'ଣ ଥିଲା, ଆପଣ ଫାର୍ଷ୍ଟ ଇୟର୍ ଡ୍ରପ୍ ହେଇଗଲେ
1: ସରିଗଲା, ସେଟା ଆଉ ଗଣାଯିବନି।
0: ତ କେତେ ରିଜିଡ୍ ସିଷ୍ଟମ୍ ଥିଲା, ତ ନିଉ ଏଜୁକେସନ୍ ପଲିସିରେ ବା ଜାତୀୟ ଶିକ୍ଷାନୀତି 2020ରେ ଏ ମଲ୍ଟିପୁଲ୍ ଏଣ୍ଟ୍ରି ମଲ୍ଟିପୁଲ୍ ଏକ୍ଜିଟ୍କୁ ବହୁତ ସିରିୟସ୍ଲି ସରକାର ନେଇଛନ୍ତି, କରାହେଉଛି। ତା ବାହାରେ ହେଲା ଗ୍ରାଜୁଏସନ୍କୁ 4 ଇୟର୍ସ କରି ଦିଆହେଇଛି।
1: ଆଚ୍ଛା,
0: ତାପରେ ଆପଣ ଯଦି ପୋଷ୍ଟ ଗ୍ରାଜୁଏସନ୍କୁ ଯିବେ, ତାକୁ ଆପଣ 1 ଇୟର୍ରେ ପିଜି କରିପାରିବେ, ବା 4 ଇୟର୍ସରେ ଆପଣ ୟୁଜି ସାରିଥିଲେ ଆପଣ ଡାଇରେକ୍ଟଲି PhD ପ୍ରୋଗ୍ରାମ୍କୁ ଯାଇପାରିବେ,
1: ୟୁଜି ପରେ
0: ଆଚ୍ଛା ଆପଣ ଡାଇରେକ୍ଟ PhDକୁ ବି ଯାଇପାରିବେ, ଏହି ଫ୍ଲେକ୍ସିବିଲିଟି ଏହି ସିଷ୍ଟମ୍ରେ ବି ଦିଆହେଇଛି। ତାପରେ ଆପଣ ଦେଖିବେ ଏବେ ଯେଉଁ ସରକାର ଯେଉଁ PM ଉଷା ପ୍ରୋଗ୍ରାମ୍ ଅଛି, ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ, ଏଥିରେ ଓଡ଼ିଶାକୁ 676 କୋଟି ଟଙ୍କା ମିଳିଛି,
1: ଅନୁଦାନ ମିଳିଛି।
0: ଏହି ସରକାରଙ୍କ ସମୟରେ 676 କୋଟି ଟଙ୍କା ମିଳିଛି, ସେଥିରେ ଆପଣ 3 ପ୍ରକାର ଅନୁଷ୍ଠାନ ଅଛନ୍ତି। ଗୋଟେ ଅନୁଷ୍ଠାନ ହେଲା, ତାକୁ ଆମେ ମେରୁ କହୁ, MERU ମେରୁ। ମେରୁ ହେଲା ମଲ୍ଟି ଡିସିପ୍ଲିନାରୀ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି।
1: ଆଚ୍ଛା,
0: ସେହି ୟୁନିଭର୍ସିଟି ଗୁଡ଼ାକ ଯେଉଁମାନେ କି ଗୋଟେ ଭଲ ସ୍ତରରେ ଅଛନ୍ତି, ଭଲ ରିସର୍ଚ୍ଚ ହେଉଛି, ସେମାନେ କେବଳ ରିସର୍ଚ୍ଚରେ ଧ୍ୟାନ ଦେବେ, ଇନୋଭେସନ୍ ଉପରେ ଧ୍ୟାନ ଦେବେ, ନ୍ୟୁ ଟେକ୍ନୋଲୋଜି ଉପରେ ବା ପେଡାଗୋଜି ଉପରେ ଧ୍ୟାନ ଦେବେ, ଯେଉଁଟାକି ହଉ ନଥିଲା, ସବୁ ଅନୁଷ୍ଠାନ ସମାନ ହିସାବରେ କାମ କରୁଥିଲେ। ତ ରିସର୍ଚ୍ଚ ଏକ୍ସେଲେନ୍ସ ପାଇଁ ସେହି ଇନଷ୍ଟିଚ୍ୟୁସନ୍ ମାନଙ୍କୁ ବଛା ହେଇଛି, ଆଉ ସରକାର 100 କୋଟି ତାଙ୍କୁ ଦେଇଛନ୍ତି ସେହି ଅନୁଷ୍ଠାନ। ଓଡ଼ିଶାରେ 4 ୟୁନିଭର୍ସିଟିକୁ 100 କୋଟି ଲେଖାଏଁ ଦିଆହେଇଛି, ଯେତେ ସମ୍ବଲପୁର ୟୁନିଭର୍ସିଟି ଅଛି, ସମ୍ବଲପୁର ୟୁନିଭର୍ସିଟି 100 କୋଟି ଦିଆହେଇଛି, ରେଭେନ୍ସା ୟୁନିଭର୍ସିଟିକୁ ଦିଆହେଇଛି, ବ୍ରହ୍ମପୁର ୟୁନିଭର୍ସିଟିକୁ ଦିଆହେଇଛି, ଏବଂ ନର୍ଥ ଓଡ଼ିଶା ବାରିପଦା ୟୁନିଭର୍ସିଟିକୁ ଦିଆହେଇଛି 100 କୋଟି ଲେଖା।
1: ଆଜ୍ଞା,
0: ତାପରେ ସେକେଣ୍ଡ କେଟେଗୋରି ଅଛି, ଯେଉଁ ୟୁନିଭର୍ସିଟି ମାନେ ଆକୁ ଉନ୍ନତି କରିବା ପାଇଁ ରେଡି ଅଛନ୍ତି, ସେମିତି ୟୁନିଭର୍ସିଟି ମାନଙ୍କୁ 20 କୋଟି ଦିଆହେଇଛି। ଓଡ଼ିଶାରେ 5 ୟୁନିଭର୍ସିଟି ଅଛି, ମୋ ନିଜ ୟୁନିଭର୍ସିଟି ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟି ଅଛି, ମୋର ପ୍ରିଭିୟସ୍ ୟୁନିଭର୍ସିଟି ଗଙ୍ଗାଧର ମେହେର ୟୁନିଭର୍ସିଟି ଅଛି, ରାଜେନ୍ଦ୍ର ୟୁନିଭର୍ସିଟି ବଲାଙ୍ଗୀର ଅଛି, ମାଣିକେଶ୍ୱରୀ ୟୁନିଭର୍ସିଟି କଳାହାଣ୍ଡି ଅଛି।
1: ପଶ୍ଚିମ ଓଡ଼ିଶା ପାଇଁ ବହୁତ ଖୁସି ଖବର,
0: ଏଇ ୟୁନିଭର୍ସିଟି ମାନଙ୍କୁ 20 କୋଟି ଲେଖା, ଏମିତି 100 କୋଟି ସରକାର ଦେଇଛନ୍ତି। ତା ବାହାରେ ଯେଉଁ କଲେଜ ଗୁଡ଼ାକ ଦୂରଦୂରାନ୍ତରେ ଅଛି, ନକ୍ସଲ ପ୍ରଭାବିତ ଅଞ୍ଚଳରେ ଅଛି, ଏସ୍ପାରେସନାଲ ଡିଷ୍ଟ୍ରିକ୍ଟ ମାନଙ୍କରେ ଅଛି, ଅନୁନ୍ନତ ଏରିଆ ମାନଙ୍କରେ ଅଛି, ସେମିତି 24 କଲେଜକୁ ସରକାର ଆଇଡେଣ୍ଟିଫାଏ କରିଛନ୍ତି, ଓ ତାଙ୍କୁ ମଧ୍ୟ ସରକାର 5 କୋଟି ଲେଖାଏଁ 65 ଲକ୍ଷ ଟଙ୍କା ଦେଇଛନ୍ତି ଡେଭଲପମେଣ୍ଟ ପାଇଁ। ତାପରେ ଡିଷ୍ଟ୍ରିକ୍ଟ ଲେଭେଲରେ ବି ଇନକ୍ଲୁସିଭ୍ ଗ୍ରୋଥ ପାଇଁ, ଜେଣ୍ଡର ପ୍ୟାରିଟି ପାଇଁ ପଇସା ଦିଆହେଇଛି। ତା ଅର୍ଥ କ'ଣ ହେଲା, ଏହାର ଅର୍ଥ ହେଲା ଯେ ଆମେ ଇନକ୍ଲୁସିଭ୍ ଗ୍ରୋଥ ଯେଉଁ କହୁଛୁ, ଅନ୍ତର୍ଭୁକ୍ତି ବିକାଶ, ସେ କଥାକୁ ଧ୍ୟାନ ଦିଆହେଲା, ମଲ୍ଟିପୁଲ ଏଣ୍ଟ୍ରି ଏକ୍ଜିଟ୍ କରାହେଲା, ରିସର୍ଚ୍ଚ ପାଇଁ ସ୍ପେଶାଲ ୟୁନିଭର୍ସିଟି ରହିଲେ, ବାକି ୟୁନିଭର୍ସିଟି ମାନଙ୍କୁ ଫଣ୍ଡିଂ ଦିଆହେଲା, ତୁମେ ସ୍ମାର୍ଟ କ୍ଲାସରୁମ୍ କର, ଭଲ ଇନଫ୍ରାଷ୍ଟ୍ରକ୍ଚର ଡେଭଲପ୍, ରିସର୍ଚ୍ଚ ଉପରେ କର, କାରଣ ସେଥିରେ ଦୁଇଟା କମ୍ପୋନେଣ୍ଟ, ଗୋଟେ ହାର୍ଡ କମ୍ପୋନେଣ୍ଟ ଥାଏ ଇନଫ୍ରାଷ୍ଟ୍ରକ୍ଚର, ଗୋଟେ ସଫ୍ଟ କମ୍ପୋନେଣ୍ଟ ଥାଏ, ସଫ୍ଟ କମ୍ପୋନେଣ୍ଟ ଆପଣ ସ୍କିଲ ଡେଭଲପମେଣ୍ଟ କରିପାରିବେ, ଆଟିଚ୍ୟୁଡ଼ ଚେଞ୍ଜ ପାଇଁ ଆପଣ ପିଲାମାନଙ୍କୁ ଶିକ୍ଷା ଦେଇପାରିବେ, ଡିଜିଟାଲାଇଜେସନ୍ କରିପାରିବେ, ଯେଉଁ ଡିଜିଟାଲାଇଜ ଆପଣ କଥା ପଚାରୁଥିଲେ, ଏସବୁ ଜିନିଷ କରିପାରିବେ। ତ ଏଇ ପ୍ରୋଗ୍ରାମରେ ହାୟର ଏଜୁକେସନ୍ ଜାତୀୟ ଶିକ୍ଷାନୀତିରେ ବହୁତ କିଛି ଲାଭ ପାଇଛି, ଓ ହାୟର ଏଜୁକେସନ୍ ମେଜର ଟ୍ରାନ୍ସଫର୍ମେସନ୍ ଆପଣ ଆଗକୁ ଦେଖିବେ। ଆମେ ଧନ୍ୟବାଦ ଦେବୁ ଆମର ଅନୁରବ ପ୍ରାଇମ୍ ମିନିଷ୍ଟରଙ୍କୁ, ଅନୁରବ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ, ଆମର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ସମସ୍ତଙ୍କୁ ଆମେ ଧନ୍ୟବାଦ ଦେବା କଥା। ଏମ୍ ବି ଗୋଟେ କାର୍ଯ୍ୟକ୍ରମ ହେଇଛି ଓ ଓଡ଼ିଶା ସେଥିରେ ବହୁତ ମେଜର ବେନିଫିଟ ପାଇଛି।
1: ସାର୍, ତାହେଲେ ଶିକ୍ଷକମାନଙ୍କ ପାଇଁ ଏଥିରେ କ'ଣ ପ୍ରାବଧାନ ରହିଛି ଜାତୀୟ ଶିକ୍ଷାନୀତିରେ ଆପଣ କହିବେ?
0: ଦେଖନ୍ତୁ, ମୁଁ ଯେମିତି କହିଲି ଜାତୀୟ ଶିକ୍ଷାନୀତି କେଉଁ କଥା କହୁଛି, କହୁଛି ଯେ କମ୍ପ୍ଲିଟ୍ ଟ୍ରାନ୍ସଫର୍ମେସନ୍ କେମିତି ହେବ, ପରିବର୍ତ୍ତନ ପରିବର୍ତ୍ତନ କେଉଁଥିରେ, ଖାଲି ନଲେଜ୍ରେ ପରିବର୍ତ୍ତନ ଆମକୁ ଦରକାର ନାହିଁ, ଆମକୁ ସ୍କିଲ୍ରେ ବି ପରିବର୍ତ୍ତନ ଦରକାର, ଆଟିଚ୍ୟୁଡ଼୍ରେ ବି ପରିବର୍ତ୍ତନ ଦରକାର। ଯେମିତି ମୁଁ ପଞ୍ଚକୋଶ କଥା କହିଲି, ପ୍ରତି ଟିଚର୍ କାମ ହେଉଛି ଯେ ପ୍ରତି ଷ୍ଟୁଡେଣ୍ଟକୁ ଆମକୁ ଖାଲି ଷ୍ଟୁଡେଣ୍ଟ ହିସାବରେ ଦେଖିବାର ନାହିଁ, ତାକୁ ନିଜର ପୁଅ ବା ଝିଅ ହିସାବରେ ମଧ୍ୟ ଦେଖିପାରିବା,
1: ପିଲାର ଓଭରଅଲ୍ ଡେଭଲପମେଣ୍ଟ ପାଇଁ ଟିଚର୍ ଦାୟୀ ହେବେ।
0: ଏକ୍ଜାକ୍ଟଲି, ତାକୁ ଆମେ ହୋଲିଜମ୍ କହୁଛୁ, ହୋଲିଷ୍ଟିକ୍ ଡେଭଲପମେଣ୍ଟ। ସେ ହୋଲିଷ୍ଟିକ୍ ଡେଭଲପମେଣ୍ଟ କେମିତି ହେବ, ତା ପାଇଁ ଟିଚର୍ସକୁ ବି ପ୍ରସ୍ତୁତ ହେବା ଜରୁରୀ। ତ ସେଥିପାଇଁ ଯେହେତୁ ପୁରୁଣା ଶିକ୍ଷାନୀତି ଗୁଡ଼ାକ ଅଲଗା ଟାଇପ୍ର ଥିଲା, ଏ ଶିକ୍ଷାନୀତିର ପ୍ରାବଧାନ ଅଲଗା ଅଛି, ଆପ୍ରୋଚ୍ ବି ଅଲଗା ଅଛି, ଆଉଟକମ୍ ବେସ୍ଡ ଅଛି, ତ ସେହି ଆଉଟକମ୍ ଗୁଡ଼ାକ ଆମେ କେମିତି ଆଚିଭ୍ କରିବା, ତା ପାଇଁ ଟିଚର୍ମାନଙ୍କର ମନୋଭାବରେ ପରିବର୍ତ୍ତନ ଦରକାର, ଟିଚର୍ସମାନଙ୍କର ଆଟିଚ୍ୟୁଡ୍ ଓ ବିହେଭିଅର୍ରେ ପରିବର୍ତ୍ତନ ଦରକାର, ସେଥିପାଇଁ ତାଙ୍କୁ ଟ୍ରେନିଂ ଦରକାର। ତ ସରକାର ସେ ଟ୍ରେନିଂ ବ୍ୟବସ୍ଥା ବି କରୁଛନ୍ତି। ଆପଣ ଦେଖିଥିବେ ଗୋଟେ ଜିନିଷ ମାର୍କ କରିଥିବେ, ଆଗରୁ ବିଡ଼ି କରିବା ପାଇଁ ବହୁତ କମ୍ ଅପରଚୁନିଟି ଥିଲା, ପିଲାମାନେ ଚାହୁଁଥିଲେ ବିଡ଼ି କରିବା ପାଇଁ, କିନ୍ତୁ ବହୁତ କମ୍ ବା ଟ୍ରେନିଂ କମ୍ ଥିଲା। ଆପଣ ଏବେ ଦେଖିବେ ଯେଉଁଟା ସରକାର ଇଣ୍ଟିଗ୍ରେଟେଡ୍ ବିଇଡି ଯେଉଁ ଥିଲା 4 ବର୍ଷିଆ, ଏକା ସାଙ୍ଗରେ ଆପଣ 2 କୋର୍ସ କରିପାରିବେ, ଏପଟେ ବିଏ କି ବିଏସ୍ସି ପଢ଼ୁଥିବେ, ତା ସାଙ୍ଗେ ବିଇଡି ବି ଆପଣ 4 ବର୍ଷରେ କରିପାରୁଥିଲେ। ତାକୁ ଆଉ ଟିକେ ବଢ଼ିଆ କୋଡ଼ିନେଟିଭରେ ସରକାର କରିଦେଇଛନ୍ତି ଏଜୁକେସନ୍ ପଲିସି ପରେ, ତାକୁ ଆଇଟେପ୍ କୁହାହେଉଛି, ଇଣ୍ଟିଗ୍ରେଟେଡ୍ ଟିଚର୍ସ ଏଜୁକେସନ୍ ପ୍ରୋଗ୍ରାମ। ତା ଅଣ୍ଡରରେ ଆପଣ 4 ବର୍ଷରେ 2 କୋର୍ସ କରିଦେବେ, ଆପଣ ଏପଟେ ଗ୍ରାଜୁଏସନ୍ ବି କରିପାରିବେ, ତାପରେ ସେପଟେ ବିଏଡ୍ ଟ୍ରେନିଂ ବି କରିପାରିବେ। ତା ବାହାରେ ବହୁତ ଟ୍ରେନିଂ କଲେଜ ସରକାର ଏପଟେ ଓପନ୍ କରିସାରିଲେଣି, ଆକୁ ମଧ୍ୟ ଓପନ୍ କରିବେ। ତ ଟିଚର୍ସ ଟ୍ରେନିଂ ବହୁତ ବଡ଼ ପ୍ରାଧାନ୍ୟ ଏବେ ଦିଆହେଉଛି। ତ ସେଥିପାଇଁ ଏଇ ଏଜୁକେସନ୍ ପଲିସିରେ ଟିଚର୍ସ ଟ୍ରେନିଂ ତ ହେବ, କାପାସିଟି ବିଲ୍ଡିଂ ନିହାତି ହେବ, ତା ସାଙ୍ଗରେ ଟିଚର୍ସମାନେ ନିଜେ ନିଜକୁ ପରିବର୍ତ୍ତନ କରନ୍ତୁ, ଏଇଟା ହିଁ ସମୟ। ମୁଁ ଏଇ ଟିଚର୍ ମୁଁ କହୁଛି ଏଇଟା, କି ଯେଉଁ ପର୍ଯ୍ୟନ୍ତ ଟିଚର୍ସମାନେ ନିଜର ଆଟିଚ୍ୟୁଡ଼୍ ଚେଞ୍ଜ ନ କରିବେ, ଯେତେପର୍ଯ୍ୟନ୍ତ ନ ଭାବିବି ଯେ ଆମ ଦ୍ୱାରା ହିଁ ସୋସିଆଲ୍ ଚେଞ୍ଜ ହେବ, ଆମ ଦ୍ୱାରା ହିଁ ଦେଶର ଟ୍ରାନ୍ସଫର୍ମେସନ୍ ହେବ, ଆଉ ସେଇଟା ଯଦି କ୍ଲାସରୁମ୍ରେ ଆରମ୍ଭ ନ ହେବ, କେଉଁଠି ହେବ? ଆଉ ସେଥିପାଇଁ ଟିଚର୍ସମାନଙ୍କ ମନୋଭାବ ପରିବର୍ତ୍ତନ, ବିହେଭିଅର୍ ଆଟିଚ୍ୟୁଡ଼୍ ପରିବର୍ତ୍ତନ ନିହାତି ଜରୁରୀ।
1: ଭାରତକୁ ଏକ ଜ୍ଞାନଭିତ୍ତିକ ଏବଂ ଆତ୍ମନିର୍ଭର ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ଜାତୀୟ ଶିକ୍ଷାନୀତି 2020ର ଭୂମିକାକୁ ଆପଣ କିପରି ଦେଖୁଛନ୍ତି?
0: ଏଇଟା ଗୋଟେ ବହୁତ ମହତ୍ ପରିକଳ୍ପନା।
1: ଆଜ୍ଞା,
0: ଜାତୀୟ ଶିକ୍ଷାନୀତି 2020 ସରକାର ଯେଉଁ ଆଣିଛନ୍ତି, ଏଥିରେ ସମସ୍ତଙ୍କର ସହଭାଗିତା ରହିବା ଜରୁରୀ। ଓଡ଼ିଶା ସରକାର ବି 2024 ଲାଗୁ କଲେଣି, ନୂତନ ସରକାର ଆସିଲା ପରେ ନ୍ୟୁ ଏଜୁକେସନ୍ ପଲିସି, ରାଜ୍ୟରେ ମଧ୍ୟ ଆମର ବହୁତ ଭଲ ଚାଲିଛି। ଆଗାମୀ ଦିନରେ ଯେ ଆମର ଆଟିଚ୍ୟୁଡ଼୍ ଚେଞ୍ଜ ହେବ, ଆମେ ଯଦି ପ୍ରପର୍ଲି ତାକୁ ଆପ୍ରିସିଏଟ୍ କରିବା, ଗ୍ରହଣ କରିବା ଏବଂ ଇମ୍ପ୍ଲିମେଣ୍ଟ କରିବା, ତାହେଲେ ବିକଶିତ ଭାରତ 2047 ଏବଂ ବିକଶିତ ଓଡ଼ିଶା 2036 ପରିକ୍ରମା ନିହାତି ଆମ ପାଖକୁ ଆସିବ, ଆମେ କରିପାରିବା
1: ନିହାତି। ଜାତୀୟ ଶିକ୍ଷାନୀତି 2020 ଭାରତର ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ଦିଗ ପ୍ରଦାନ କରିଛି। ଶିକ୍ଷାର ଗୁଣାତ୍ମକ ଉନ୍ନତି, କୌଶଳ ବିକାଶ, ଗବେଷଣାର ପ୍ରୋତ୍ସାହନ ଏବଂ ସମସ୍ତଙ୍କ ପାଇଁ ସୁଲଭ ଶିକ୍ଷା ନିଶ୍ଚିତ କରିବା ଏହି ନୀତିର ପ୍ରମୁଖ ଲକ୍ଷ୍ୟ। ଏହାର ସଫଳ ରୂପାୟନ ଦ୍ୱାରା ଦେଶର ଯୁବପିଢ଼ି ଅଧିକ ଜ୍ଞାନ ସମ୍ପନ୍ନ, ଦକ୍ଷ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୋଇପାରିବେ। ଆଜିର ଆଲୋଚନାରେ ଯୋଗଦେଇ ନିଜର ବହୁମୂଲ୍ୟ ମତାମତ ରଖିଥିବାରୁ ଆମ ଅତିଥିଙ୍କୁ ଆକାଶବାଣୀ ପରିବାର ତରଫରୁ ଅନେକ ଅନେକ ଧନ୍ୟବାଦ। ସାର୍, ନମସ୍କାର।
0: ନମସ୍କାର।
2: ଶୁଣୁଥିଲେ କେନ୍ଦ୍ର ସରକାରଙ୍କ 12 ପୂର୍ତ୍ତି ଅବସରରେ ଜାତୀୟ ଶିକ୍ଷାନୀତି 2020 ଉପରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଉମାଚରଣ ପତିଙ୍କ ସହିତ ସ୍ୱତନ୍ତ୍ର ଆଲୋଚନା। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ସମ୍ବଲପୁର। ଆଲୋଚନାରେ ଭାଗ ନେଇଥିଲେ ସୁପ୍ରୀତି ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ସିଆର୍ ବ୍ୟାସଙ୍କ କଣ୍ଠରେ କର୍ଣ୍ଣାଟକୀ ସଙ୍ଗୀତ ପରମ୍ପରାରୁ ଗ୍ରହଣ କରାଯାଇଥିବା ଏକ କୋମଳ ଗଭୀର ଏବଂ ସାମାନ୍ୟ ବିଷାଦପୂର୍ଣ୍ଣ ପରିବେଶ ଦ୍ୱାରା ପରିଗଣିତ ଏକ ସୁନ୍ଦର ଆତ୍ମନିର୍ଭରଶୀଳ ଏବଂ ଲୋକପ୍ରିୟ ରାଗ ଆଭୋଗୀ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ସିଆର୍ ବ୍ୟାସଙ୍କ କଣ୍ଠରେ ଶୁଣିଲେ କର୍ଣ୍ଣାଟକୀ ସଙ୍ଗୀତ ପରମ୍ପରାରୁ ଗ୍ରହଣ କରାଯାଇଥିବା ଏକ କୋମଳ, ଗଭୀର, ସୁନ୍ଦର ଏବଂ ଲୋକପ୍ରିୟ ରାଗ ରାଗ ଆଭୋଗୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ମନେ ପକାଇ ଦେଉଛୁ, ଆଜି ରାତି 9:30 ଶୁଣିପାରିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ରାତି 10:00 ପ୍ରଚାର କରିବୁ ଅଖିଳ ଭାରତୀୟ ଆଞ୍ଚଳିକ ଲୋକ ଏବଂ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର କଭି ଖୁସି କଭି ଗମ୍। ଗୀତଟି ପାଇଁ କଣଦାନ କରିଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଅନିଲ ପାଣ୍ଡେ, ସଙ୍ଗୀତ ସନ୍ଦେଶ ସାଣ୍ଡିଲ୍ୟ।

କେତୋଟି ହିନ୍ଦୀ କଥାଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର କାଶ ଆପ୍ ହମାରେ ହୋତେ। ଶିଳ୍ପୀ ସୋନୁ ନିଗମ, ଗୀତ ରଚନା ସମୀର, ସଙ୍ଗୀତ ଆଦେଶ ଶ୍ରୀବାସ୍ତବ।

ଶ୍ରୋତାମାନେ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷ ଗୀତ କଥାଚିତ୍ର କ୍ରିଷ୍ଣା କଟେଜ। ଗୀତଟି ପାଇଁ କଣଦାନ କରିଛନ୍ତି ଶ୍ରେୟା ଘୋଷାଲ, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ।

ଏଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।